ଆକାଶବାଣୀ ସମ୍ବଲପୁର ଷ୍ଟୁଡ଼ିଓ ଘଡ଼ିରେ ବର୍ତ୍ତମାନ ସମୟ ସକାଳ 5:56:16। ଆଜି ଶନିବାର 1948 ଶକାବ୍ଦ ଶ୍ରାବଣ 10 ଦିନ 2026 ମସିହା ଅଗଷ୍ଟ ମାସର 1 ତାରିଖ। ଶ୍ରୋତାମାନଙ୍କୁ ସମ୍ବଲପୁରୀ ଦିନର ହାର୍ଦ୍ଦିକ ଶୁଭକାମନା ସହିତ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 317.5 ମିଟର ତଥା 945 କିଲୋହର୍ଟ୍ସ ଓ ଏଫ୍ଏମ୍ ମହାନଦୀ 101 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ ମାଧ୍ୟମରେ। ମାଙ୍ଗଳିକ

ଗୋଟିଏ ବଡ଼ ଗୁଣ ନୁହେଁ, ବହୁ ସଂଖ୍ୟକ କ୍ଷୁଦ୍ର କ୍ଷୁଦ୍ର ସଦ୍ଗୁଣ ହିଁ ମନୁଷ୍ୟକୁ ଭାଗ୍ୟବାନ କରାଏ, କହିଥିଲେ ବାକନ। ଆକାଶବାଣୀ ସମ୍ବଲପୁର ଷ୍ଟୁଡ଼ିଓ ଘଡ଼ିରେ ବର୍ତ୍ତମାନ ସମୟ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ସାରା ସୃଷ୍ଟିର କାରଣ ପରମ ବ୍ରହ୍ମ ପରମେଶ୍ୱରଙ୍କୁ ଏହି ସୃଷ୍ଟି ସଦା ଅଭିବାଦନ ଜ୍ଞାପନ କରୁଥାଏ। ସମସ୍ତ ଅନୁଭବକୁ ଏକତ୍ର କରି ସବୁକିଛି ପ୍ରଭୁଙ୍କର ଦାନ ବୋଲି ସେ ଆନନ୍ଦରେ ଗ୍ରହଣ କରେ। ଭକ୍ତିର ସ୍ରୋତରେ ନିଜ ମନକୁ ପ୍ରବାହିତ କରି ପ୍ରତିବଦଳରେ କରୁଣା ଚାହିଁଥାଏ। ଅନାଦି ଅନନ୍ତ ତୁମେ ପ୍ରଭୁ ପରମ ବ୍ରହ୍ମ, ସଚିଦାନନ୍ଦ ହେ ତୁମ କରୁଣା ଅସୀମ। ବନ୍ଦନାର ପ୍ରଥମ ଅର୍ଘ୍ୟ କଣ୍ଠଶିଳ୍ପୀ ଆଶାଲତା ଷଡ଼ଙ୍ଗୀ, ଗୀତ ରଚନା ଅଞ୍ଜଳି ନାୟକ।

ଭକ୍ତଟିଏ ସଦା ସର୍ବଦା ନିଜର ବ୍ରହ୍ମରେ ପରମ ବ୍ରହ୍ମଙ୍କୁ ଅନୁସନ୍ଧାନ କରେ। କୋଟି ବ୍ରହ୍ମାଣ୍ଡର ଈଶ୍ୱରଙ୍କୁ ନିଜର ପ୍ରେମ ଭକ୍ତି ସହ ହୃଦୟ ରୂପକ ପୂଜା ଫୁଲଟିକୁ ପ୍ରଭୁଙ୍କ ଶ୍ରୀଚରଣରେ ଅର୍ପଣ କରି ସେ ତାଙ୍କରି ହୋଇଯିବାକୁ ଚାହିଁଥାଏ। ଆଉ ଭାବର ମହାସାଗର ମହାପ୍ରଭୁ ନିଜର ଭକ୍ତକୁ ଆପଣାର କରିବା ପାଇଁ ସତେ ଯେପରି ସଦା ସର୍ବଦା ବ୍ୟାକୁଳ ରହିଥାନ୍ତି। ଆହେ ନୀଳଗିରି ତୁମ୍ଭ ଶ୍ରୀଭୁଜେ ଦୟଣା କେରି କେରି। ବନ୍ଦନାର ପରବର୍ତ୍ତୀ ଅର୍ଘ୍ୟ ଗୌରଚରଣ ଅଧିକାରୀଙ୍କ ଗୀତ ରଚନାରୁ କଣ୍ଠଶିଳ୍ପୀ ଫକୀର ଚରଣପତି।

ପ୍ରେମର ଉତ୍ସରେ ସମ୍ପର୍କର ସେତୁ, ଆଉ ସମସ୍ତ ସେତୁର ଅତିକ୍ରମରେ ଅନନ୍ତ ପ୍ରେମର ଅଧିକାରୀ ବ୍ରହ୍ମାଣ୍ଡ ଈଶ୍ୱର ସର୍ବତ୍ର ବିରାଜିତ ସିଏ ଅମୃତ ପ୍ରେମର ଭାବଧାରାରେ। କେଉଁଠି ସେ ପ୍ରିୟତମ, କେଉଁଠି ସେ ପ୍ରିୟ ସଖା ସହୋଦର, କେଉଁଠି ପିୟର ତ କେଉଁଠି ବାତ୍ସଲ୍ୟ ମମତାର ଧାର, ଆଉ କେବେ ବନ୍ଧୁତ୍ୱର ବିଶାଳ ଅମୃତମୟ ଆଲିଙ୍ଗନ। ଜଗବନ୍ଧୁ ହେ ବନ୍ଧୁ ଯଦୁନନ୍ଦନ, ପ୍ରଭୁ ପଣେ ବଡ଼ ପତାକା ଉଡ଼ୁଛି ବୋଲାଉଛ ପରା ଜଗବନ୍ଧନ। ଭକ୍ତିର ଭାବଧାରାରେ ଏଥର କଣ୍ଠଶିଳ୍ପୀ ଦୁଃଖୀଶ୍ୟାମ ତ୍ରିପାଠୀ, ଗୀତିକାର କାଳୀଚରଣ ପଟ୍ଟନାୟକ।

ସଂସାର ଭବସାଗରରେ ଏ ଜୀବର ସୃଷ୍ଟି କର୍ମ ପାଇଁ ବୋଲି ସମସ୍ତେ ଜାଣନ୍ତି। ମାୟା ସଂସାରରେ ବିମୋହିତ ପ୍ରତ୍ୟେକଟି ଜୀବନ ସମସ୍ତ ଅନ୍ତର୍ନିହିତ ତଥ୍ୟକୁ ବୁଝିବି ମିଛ ମାୟାରେ ଘାଣ୍ଟି ହୁଏ। ହେଲେ ପ୍ରଭୁଙ୍କ ନାମ ଜପର ମହିମା ଅନୁଭବି ହିଁ ଜାଣିପାରେ। ଏ ମାୟା ସାଗରକୁ ପାରି ହେବାର ଶ୍ରେଷ୍ଠ ମାଧ୍ୟମକୁ ଯଦି ସେ ଆପଣାର କରିପାରିଛି, ତେବେ ତାର ଦୁଃଖ ଶୋକ ବୋଲି କିଛି ନଥାଏ। ଭକ୍ତିର ଅମୃତମୟ ମୂର୍ଚ୍ଛନାରେ କବି ବନମାଳୀଙ୍କ ରଚନାରୁ ଏଥର କଣ୍ଠଶିଳ୍ପୀ ଚିତ୍ତରଞ୍ଜନ ବେହେରା।

ସନ୍ତକାନ୍ତ କମଳ ନୟନ କଳାବଦନରେ ପ୍ରେମ ରସର ଅମୃତମୟ ଧାରା, ଭକ୍ତ ହୃଦୟର ଗଣ୍ଠିଧନ ସିଏ, ଗଳାର ମାଳି ନୟନ ପିତୁଳା, ତାଙ୍କରି ପ୍ରେମର ବାରିଧାରାରେ ପ୍ରତ୍ୟେକଟି ମୁହୂର୍ତ୍ତ ଭିଜି ଯିବାକୁ ଏ ମନ ଚାହିଁଥାଏ। କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ସମ୍ବଲପୁରୀ ଭକ୍ତିଗୀତଟିଏ। ଗାଇଛନ୍ତି ଧନେଶ୍ୱର ଦାସ, ଗୀତ ରଚନା ଶାନ୍ତନୁ ପୁରୋହିତ।

0: ଏଇଠି ଶେଷ ହେଲା ଭକ୍ତି ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ବନ୍ଦନା। ଆଜିର ବନ୍ଦନାରେ କଣ୍ଠଶିଳ୍ପୀମାନେ ଥିଲେ ଆଶାଲତା ଷଡ଼ଙ୍ଗୀ, ଫକୀର ଚରଣ ପତି, ଦୁଃଖୀଶ୍ୟାମ ତ୍ରିପାଠୀ, ଚିତ୍ତରଞ୍ଜନ ବେହେରା ଏବଂ ଧନେଶ୍ୱର ଦାସ। ଗୀତଗୁଡ଼ିକୁ ରଚନା କରିଥିଲେ ଅଞ୍ଜଳି ନାୟକ, ଗୌରଚରଣ ଅଧିକାରୀ, କାଳୀଚରଣ ପଟ୍ଟନାୟକ, ଭକ୍ତକବି ବନମାଳୀ ଏବଂ ଶାନ୍ତନୁ ପୁରୋହିତ। ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ଆଜିର ଭାବନା, ଉପସ୍ଥାପନା ଶିବାନୀ ଲାଲ।
1: ଅସ୍ମିତାର ଅର୍ଥ ହେଉଛି ନିଜର ପରିଚୟ, ସ୍ୱାଭିମାନ, ଗୌରବ ଏବଂ ଆତ୍ମସମ୍ମାନ। ଏହା ହେଉଛି ନିଜ ଭାଷା, ସଂସ୍କୃତି, ପରମ୍ପରା, ଜାତି କିମ୍ବା ଦେଶ ପ୍ରତି ଥିବା ଗର୍ବ ଏବଂ ନିଜ ପରିଚୟକୁ ସମ୍ମାନର ସହିତ ବଜାୟ ରଖିବାର ଭାବନା। ମଣିଷ କେବଳ ଏକ ଜୀବ ନୁହେଁ, ସେ ନିଜର ଚିନ୍ତାଧାରା, ସଂସ୍କୃତି, ଭାଷା, ପରମ୍ପରା ଓ ମୂଲ୍ୟବୋଧ ଦ୍ୱାରା ପରିଚିତ ହୁଏ। ଏହି ପରିଚୟ ହିଁ ଅସ୍ମିତା। ଅସ୍ମିତା ମଣିଷର ଆତ୍ମ ପରିଚୟ, ସ୍ୱାଭିମାନ ଓ ଗୌରବବୋଧର ପ୍ରତୀକ। ବ୍ୟକ୍ତି, ସମାଜ ଓ ଜାତି ସମସ୍ତଙ୍କର ନିଜସ୍ୱ ଅସ୍ମିତା ରହିଥାଏ। ଅସ୍ମିତା ମଣିଷକୁ ନିଜ ମୂଳ ସହିତ ଯୋଡ଼ି ରଖେ ଓ ତାକୁ ସମ୍ମାନର ସହିତ ବଞ୍ଚିବାର ପ୍ରେରଣା ଦିଏ। ଏହା କେବଳ ବାହ୍ୟ ପରିଚୟ ନୁହେଁ, ଏହା ମଣିଷର ଅନ୍ତର୍ନିହିତ ଚେତନା ଓ ମୂଲ୍ୟବୋଧର ପରିପ୍ରକାଶ। ପ୍ରତ୍ୟେକ ମଣିଷର ନିଜସ୍ୱ ପରିଚୟ ରହିଥାଏ। ତାର ଚରିତ୍ର, ଆଚରଣ, ସତ୍ୟନିଷ୍ଠା, ପରିଶ୍ରମ ଓ ନୈତିକତା ତାକୁ ସମାଜରେ ସ୍ଥାନ ଦେଇଥାଏ। ଯେଉଁ ବ୍ୟକ୍ତି ସତ୍ୟ, ନ୍ୟାୟ ଓ ମାନବିକତାର ପଥରେ ଚାଲେ, ସେ ନିଜର ଅସ୍ମିତାକୁ ଅକ୍ଷୁର୍ଣ୍ଣ ରଖିପାରେ। ଧନ ସମ୍ପତ୍ତିଠାରୁ ଚରିତ୍ର ଓ ସତ୍ୟନିଷ୍ଠା ଅଧିକ ମୂଲ୍ୟବାନ। ଭାଷା କୌଣସି ଜାତି ଅସ୍ମିତାର ମୂଳ ଆଧାର। ମାତୃଭାଷା ମଣିଷର ଭାବନା, ସଂସ୍କୃତି ଏବଂ ଐତିହ୍ୟକୁ ବହନ କରେ। କୌଣସି ଜାତିର ସଂସ୍କୃତି ହେଉଛି ତାର ପରିଚୟ। ପର୍ବପର୍ବାଣୀ, ଲୋକକଳା, ଲୋକସଙ୍ଗୀତ, ନୃତ୍ୟ, ପୋଷାକ, ରୀତିନୀତି ଆମ ସଂସ୍କୃତିକୁ ସମୃଦ୍ଧ କରେ। ଏଗୁଡ଼ିକୁ ସୁରକ୍ଷା କରିବାର ଅର୍ଥ ନିଜର ଅସ୍ମିତାକୁ ସୁରକ୍ଷା କରିବା, ଦେଶ ପ୍ରତି ଭଲ ପାଇବା, ସମ୍ବିଧାନକୁ ସମ୍ମାନ ଦେବା, ଜାତୀୟ ପତାକା, ଜାତୀୟ ସଙ୍ଗୀତକୁ ସମ୍ମାନ ଦେବା, ନିଜ ଦେଶର ଅସ୍ମିତାକୁ ସମ୍ମାନ ଦେବା। ଜଣେ ଉତ୍ତମ ନାଗରିକ ଦେଶର ଉନ୍ନତି ପାଇଁ କାମ କରିଥାଏ ଓ ସହାୟକ ହୋଇଥାଏ ରାଷ୍ଟ୍ର ନିର୍ମାଣରେ। ବର୍ତ୍ତମାନର ଯୁଗରେ ବିଭିନ୍ନ ସଂସ୍କୃତିର ପ୍ରଭାବ ବଢ଼ୁଛି। ଆଧୁନିକତାକୁ ଗ୍ରହଣ କରିବା ସହିତ ନିଜର ମୂଳ ପରିଚୟକୁ ଭୁଲିଯିବା ଉଚିତ ନୁହେଁ। ବିଜ୍ଞାନ ଓ ପ୍ରଯୁକ୍ତି ସହିତ ଆଗକୁ ବଢ଼ିବା ସମୟରେ ନିଜର ଭାଷା, ସଂସ୍କୃତି ଓ ମୂଲ୍ୟବୋଧକୁ ରକ୍ଷା କରିବା ହିଁ ପ୍ରକୃତ ଉନ୍ନତି ଅଟେ। ଅସ୍ମିତାର ଜାଗରଣ କେବଳ ଅତୀତର ଗୌରବକୁ ସ୍ମରଣ କରିବା ନୁହେଁ, ଏହା ବର୍ତ୍ତମାନରେ ନିଜର କର୍ତ୍ତବ୍ୟ ପାଳନ କରି ଭବିଷ୍ୟତକୁ ସମୃଦ୍ଧ କରିବାର ଅଙ୍ଗୀକାର। ଶିଶୁମାନଙ୍କୁ ମାତୃଭାଷା ଶିଖାଇବା, ସ୍ଥାନୀୟ କଳାକାର ଏବଂ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ଏବଂ ଆମ

0: ଐତିହ୍ୟକୁ ସୁରକ୍ଷା କରିବା ଏସବୁ ଅସ୍ମିତା ଜାଗରଣର ବାସ୍ତବ ରୂପ। ଅସ୍ମିତା ହେଉଛି ମଣିଷର ସବୁଠାରୁ ବଡ଼ ସମ୍ପଦ। ଯେଉଁ ବ୍ୟକ୍ତି ଏବଂ ଜାତି ନିଜର ଅସ୍ମିତାକୁ ସୁରକ୍ଷା କରିପାରେ ସେ ସଦା ସମ୍ମାନିତ ହୋଇଥାଏ। ତେଣୁ ଆମେ ସମସ୍ତେ ନିଜର ଭାଷା, ସଂସ୍କୃତି, ପରମ୍ପରା ଓ ଆଦର୍ଶକୁ ଭଲ ପାଇବା, ସେଗୁଡ଼ିକୁ ସଂରକ୍ଷଣ କରିବା ଏବଂ ଆଗାମୀ ପିଢ଼ି ପାଇଁ ସମୃଦ୍ଧ ଐତିହ୍ୟ ଛାଡ଼ିଯିବା ଉଚିତ। ଏହା ହିଁ ପ୍ରକୃତ ଅସ୍ମିତାର ଜାଗରଣ ଏବଂ ସଫଳତା ଅଟେ। ଅସ୍ମିତା ଆମକୁ ଅତୀତରୁ ଶାନ୍ତି, ବର୍ତ୍ତମାନରେ ଆତ୍ମବିଶ୍ୱାସ ଏବଂ ଦିଗ୍ଦର୍ଶନ ଦେଇଥାଏ। ତେଣୁ ଅସ୍ମିତାର ଜାଗରଣ କେବଳ ଏକ ଆଲୋଚନାର ବିଷୟ ନୁହେଁ, ଏହା ଜୀବନର ଏକ ନିରନ୍ତର ସାଧନା ଅଟେ।
1: ଶୁଣିଲେ ଆଜିର ଭାବନା, ଉପସ୍ଥାପନା କଲେ ଶିବାନୀ ଲାଲ, ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସ କୃତ ଶ୍ରୀମଦ୍ ଭାଗବତର 469 ଭାଗ।

ନିମି ବିଷ୍ଣୁ ମାୟାର ତତ୍ତ୍ୱ ଜାଣିବାକୁ ସମୁଚ୍ଛୁକ ହୋଇ ଉଠିଛନ୍ତି। ଯୋଗୀନ୍ଦ୍ର ଅନ୍ତରୀକ୍ଷ ବୁଝାଇଛନ୍ତି, ମହାଭୂତ ଦ୍ୱାରା ଭଗବାନ ଜୀବ ସମୂହ ସୃଷ୍ଟି କରିଥାନ୍ତି। ଜୀବ ଦେହକୁ ଆତ୍ମା ମନେ କରି ଶରୀର ପ୍ରତି ଆସକ୍ତ ହୋଇପଡ଼େ ଓ ଆସକ୍ତି ପ୍ରସୂତ ବାସନା ପ୍ରବାହରେ ପ୍ରଳୟ ପର୍ଯ୍ୟନ୍ତ ଜନ୍ମ ମୃତ୍ୟୁର ଅଧୀନ ହୋଇ ରହେ। ତ୍ରିଗୁଣାତ୍ମିକ ମାୟାକୁ ସ୍ଥୂଳ ବୁଦ୍ଧି ଲୋକେ ଯେପରି ଅତିକ୍ରମ କରିପାରିବେ ତାହାର ଉପାୟ ନିର୍ଦ୍ଦେଶ କରିବାକୁ ନିମି ଅନୁରୋଧ କରିଛନ୍ତି।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 469ତମ ଭାଗ। ଆକାଶବାଣୀ ସମ୍ବଲପୁର। କିଛି ସମୟ ମଧ୍ୟରେ ଶୁଣନ୍ତୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ତାପସ ରଞ୍ଜନ ସାହୁ। ଆଜି ସମ୍ବଲପୁରୀ ଦିନ, ଏଥିଲାଗି ଭିନ୍ ଭିନ୍ ଜାଗା ନୁ ସାଂସ୍କୃତିକ ଅନୁଷ୍ଠାନମାନଙ୍କର ତରଫୁ କାର୍ଯ୍ୟକ୍ରମମାନେ ଆୟୋଜନ କରାଯାଇଛି। ସମ୍ବଲପୁରୀ ସାହିତ୍ୟର ନାଁ କରା କବି ଗୁରୁ ସତ୍ୟନାରାୟଣ ବହିଦାରଙ୍କର 2013 ମସିହାନୁ ହୋଇଥିବାର ଜନ୍ମ ଶତବାର୍ଷିକୀ ବର୍ଷୁ ଇ ଦିନ ପାଳନ କରାଯାଉଛି। ସମ୍ବଲପୁରୀ ଭାଷାର ପ୍ରଚାର ପ୍ରସାର ଦିଗେ ତାଙ୍କର ବଡ଼ ଅବଦାନ ରହିଛି। ଇ ଦିବସନୁ ସମ୍ବଲପୁରୀ ହସ୍ତତନ୍ତର ବସ୍ତ୍ର ପିନ୍ଧିବାର ଚଳନ ରହିଛି। ସମ୍ବଲପୁରର କଚେରୀ ଛକ, ଗଙ୍ଗାଧର ମଣ୍ଡପ ପଡ଼ିଆର ଅଲଗା ଜାଗାମାନଙ୍କେ ସମ୍ବଲପୁରୀ ଦିନ ଲାଗି ସାଂସ୍କୃତିକ କାର୍ଯ୍ୟକ୍ରମମାନେ ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ରାଜ୍ୟର ବନ୍ୟା ପ୍ରଭାବିତ ଜିଲ୍ଲାମାନଙ୍କର ଆକାଶମାର୍ଗରୁ ଅନୁଧ୍ୟାନ କରିବେ। ଯାଜପୁର, ଭଦ୍ରକ, ବାଲେଶ୍ୱର ଆର୍ କେନ୍ଦୁଝର ଜିଲ୍ଲାର ପ୍ରଭାବିତ ଇଲାକାମାନଙ୍କର ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରିବେ। ତାଙ୍କର ସାଙ୍ଗେ ରାଜସ୍ୱ ଆର୍ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆର୍ ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାତିଲ ଉପସ୍ଥିତ ରହିବେ ବୋଲିକରି ସୂଚନା ମିଳିଛି। ରାଜ୍ୟ ବଢ଼ି ଲାଗି ହୋଇଥିବାର ଫସଲ ନୁକସାନର ଆକଳନ ବାବଦେ ଉପମୁଖ୍ୟମନ୍ତ୍ରୀ ଆର୍ କୃଷି ଆର୍ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କର ଅଧ୍ୟକ୍ଷତାରେ ଭୁବନେଶ୍ୱରନ ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ଏଥି ତୃତୀୟ ସ୍ୱଚ୍ଛ ଆକଳନ ନିଶ୍ଚିତ କରିବାର ଲାଗି ସରକାର ଗୋଟିଏ ସ୍ୱତନ୍ତ୍ର ଆକଳନ କମିଟି ଗଠନ କରିଛନ୍। ଏହି କମିଟି ଖୁବ୍ ଜଲ୍ଦି ଫସଲ କ୍ଷତିପୂରଣ ରିପୋର୍ଟ ଦେବା, ରିପୋର୍ଟ ଆଧାରଥି ଗୋଟିଏ ବିଶେଷ ସାହାଜ ପ୍ୟାକେଜ୍ ଘୋଷଣା କରାଯିବା, ଯେମିତି ସବୁ ଐତ୍କା ପ୍ରଭାବିତ ଜିଲ୍ଲାମାନଙ୍କୁ ଅଗ୍ରାଧିକାର ଦିଆଯିବା, ପ୍ରାରମ୍ଭିକ ନୁକସାନ ସମିଆତି ଚାଷୀମାନଙ୍କୁ ସାହାଯ୍ୟ କରିବା ଲାଗି ଓଡ଼ିଶା ରାଜ୍ୟ ବିହନ ନିଗମ ପରିଚାଳନା ନିର୍ଦ୍ଦେଶକ ବିହନ ମିଲ୍ବାର ବାବଦେ ବହୁତଟେ ଜରୁରୀକାଳୀନ ରିପୋର୍ଟ ଉପସ୍ଥାପନ କରିଛନ୍। କ୍ଷେତ୍ରସ୍ତରୀୟ ସମସ୍ୟାର ଅଭିଯୋଗର ସମାଧାନ ଲାଗି ମୁଖ୍ୟାଳୟନୁ ଜଣେ ନୋଡାଲ ଅଫିସର ଆର୍ ବ୍ଲକ ସ୍ତରନୁ ଥିବାର ଅଧିକାରୀମାନଙ୍କୁ ନେଇକରି ଗୋଟିଏ ତ୍ରିସ୍ତରୀୟ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଚାଷୀମାନେ ପରାମର୍ଶ ଆର୍ ସାହାଯ୍ୟ ଲାଗି ସକାଳର 8 ନୁ ସଞ୍ଜର 8 ବଜେ ତକ୍ ଟୋଲ୍ ଫ୍ରି ହେଲ୍ପଲାଇନ୍ ନମ୍ବର 1553333 ଯୋଗାଯୋଗ କରିପାରିବେ। ଭୁବନେଶ୍ୱର ଲୋକସଭା ଭବନରୁ ରାଜସ୍ୱ ଆର୍ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଭିନ୍ ଭିନ୍ ବିଭାଗର ବରିଷ୍ଠ ଅଧିକାରୀ ଜିଲ୍ଲାପାଳମାନଙ୍କ ସାଙ୍ଗେ ବୟଡ଼ ପରିସ୍ଥିତି ବାବଦେ ସମୀକ୍ଷା କରିଛନ୍। ଭିନ୍ ଭିନ୍ ଜିଲ୍ଲାପାଳମାନଙ୍କେ ବୟଡ଼ ପରିସ୍ଥିତି ଧୀରେ ଧୀରେ ସୁଧୁରୁଥିବାର ବେଲ୍କେ ଭିନ୍ ଭିନ୍ ଜିଲ୍ଲାମାନଙ୍କେ ବୟଡ଼ ପରିସ୍ଥିତି ଧୀରେ ଧୀରେ ସୁଧୁରୁଥିବା ବେଲ୍କେ ଏସ୍ଆର୍ସି ଉଦ୍ଧାରକାରୀ ଦଲ୍ ଆର୍ ଜିଲ୍ଲା ପ୍ରଶାସନର ଚେଷ୍ଟାଥି ଲୋକର ଧନଜୀବନ ସୁରକ୍ଷାକେ ନିଶ୍ଚିତ କରିବାର ଉପରେ ଶ୍ରୀ ପୂଜାରୀ ଜୋର୍ ଦେଇଛନ୍। ମହାନଦୀର ଜଳସ୍ତର ଉପରେ ନଜର ରଖାଯିବାର ସହିତ ଏହି ତାର ଆଖପାଖର ଇଲାକା ଆର୍ ଉପକୂଳ ଜିଲ୍ଲାମାନଙ୍କେ ଭିଲ୍ ପ୍ରଶାସନ ପୂରା ସଜାଗ

0: ରହିବାର୍କେ ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍। ପ୍ରତିରକ୍ଷା ଗବେଷଣା ନବସୃଜନାର ଦକ୍ଷତା ବିକାଶକେ ପ୍ରୋତ୍ସାହନ ଦେବାର୍ ଲାଗି ଗୋପାଳପୁର ଆର୍ମି ଏୟାର ଡିଫେନ୍ସ କଲେଜ ଆର୍ ଓଡ଼ିଶାର ଶିକ୍ଷାନୁଷ୍ଠାନମାନଙ୍କର ଭିତରେ ଅୟତ୍କା ସମନ୍ୱୟ ଆର୍ ଆବଶ୍ୟକତାର ଉପରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଜୋର୍ ଦେଇଛନ୍। ଭୁବନେଶ୍ୱର ଲୋକସେବା ଭବନ ହୋଇଥିବାର ବୈଠକଟି ଅଧ୍ୟକ୍ଷତା କରିକି ରାଜ୍ୟପାଳ ଆର୍ମି ଏୟାର ଡିଫେନ୍ସ କଲେଜ ତରଫୁ ତିଆରି କରାଯାଇଥିବା ପ୍ରସ୍ତାବମାନଙ୍କର ସମୀକ୍ଷା କରିକି ଆର୍ମି ଏୟାର ଡିଫେନ୍ସ କଲେଜର ପ୍ରୟୋଗଶାଳାମାନଙ୍କେ ରାଜ୍ୟର ଭିନ୍ ଭିନ୍ ଇଞ୍ଜିନିୟରିଂ କଲେଜର ଛାତ୍ରଛାତ୍ରୀମାନଙ୍କର ପରିଦର୍ଶନ ଲାଗି ପଦକ୍ଷେପ ନେବାର୍କେ ପରାମର୍ଶ ଦେଇଛନ୍। ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନଠାରେ ଗୋଟିଏ ଖାସ୍ ପ୍ରଦର୍ଶନୀ ଥି ଓଡ଼ିଶାର ତିନିଟା ଷ୍ଟାର୍ଟଅପ୍ ସେମାନଙ୍କର ଅଭିନବ ଉତ୍ପାଦ ପ୍ରଦର୍ଶନ କରିଛନ୍। ଅଟଳ ଇନୋଭେସନ୍ ମିଶନ ଅଧୀନଟି ଦେଶର ଭିନ୍ ଭିନ୍ ଜାଗାନୁ ବଛା ହୋଇକରି ତୃଣମୂଳ ସ୍ତରନ ଇ ଯୁବ ଉଦ୍ୟୋଗୀମାନଙ୍କର ଭିତରେ ଓଡ଼ିଶାର ତିନି ଉଦ୍ୟୋଗୀ ସାମିଲ ହୋଇଛନ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ସାମ୍ନାନ ସେମାନଙ୍କର ଉତ୍ପାଦ ଉପସ୍ଥାପନ କରିଥିଲେ। ରାଜ୍ୟର ଯୁବ ଉଦ୍ୟୋଗୀମାନଙ୍କୁ ଅଭିନନ୍ଦନ ଜଣାଇକରି ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆର୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱଟି ଓଡ଼ିଶା ନବସୃଜନର କେନ୍ଦ୍ର ପାଲଟିଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କର ଅଧ୍ୟକ୍ଷତା ଦେଇ ଭୁବନେଶ୍ୱର ଲୋକସେବା ଭବନରୁ ଏସୀୟ ବିକାଶ ବ୍ୟାଙ୍କ ପ୍ରତିନିଧିମାନଙ୍କର ଗୋଟିଏ ଉଚ୍ଚା ଦରଜାର ବୈଠକ ହୋଇଯାଇଛି। ଏସୀୟ ବିକାଶ ବ୍ୟାଙ୍କ ସହଯୋଗ ଦେଇ ରାଜ୍ୟ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପମାନଙ୍କର ସହାୟତେ ବିକଶିତ ଓଡ଼ିଶା 2036 ଆର୍ ବିକଶିତ ଭାରତ 2047 ଲକ୍ଷ୍ୟ ହାସଲ ଲାଗି ଭବିଷ୍ୟତ ସହଯୋଗ ଉପରେ ବିସ୍ତାର ଭାବେ ଆଲୋଚନା କରାଯାଇଥିଲା। ଏମ୍କେସିଜି ମେଡିକାଲ କଲେଜ ନୋ ପରୀକ୍ଷା ପ୍ରଶ୍ନପତ୍ର ବାବଦର ଗୋଟିଏ ଘଟଣାକେ ନେଇକରି ସ୍ୱାସ୍ଥ୍ୟ ବିଭାଗ ତରଫୁ ତିନିଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇକରି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏଥି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ବିଜୟ କୁମାର ଦାସଙ୍କର ଅଧ୍ୟକ୍ଷତାତି ଦୁଇଜଣ ସଦସ୍ୟ ଅଛନ୍। ଓଡ଼ିଶା ୟୁନିଭର୍ସିଟି ଅଫ୍ ହେଲ୍ଥ ସାଇନ୍ସ ପରୀକ୍ଷା ପରିଚାଳନାତି ହୋଇଥିବାର ତ୍ରୁଟି ବାବଦେ ଏମ୍କେସିଜି ମେଡିକାଲ କଲେଜକେ ସ୍ପଷ୍ଟୀକରଣ ମାଗିଛି। ଏଥିନିର ଆଞ୍ଚଳିକ ଖବର ଏନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।
1: ଜୁହାର ଶୁଣିଲେ।

0: त्रयोविंशति यावत् वर्धिता यस्मिन् पञ्च स्वर्ण पदकानि द्वादश रजत पदकानि षट् कांस्य पदकानि च सन्ति इति वार्ताः।
1: संस्कृतरे संवाद शुणिले रिले करी शुणाइलु आकाशवाणी दिल्ली केन्द्ररु आकाशवाणी संबलपुर शुणन्तु चलित अधिवेशनर केतोटी कार्यक्रम सम्पर्कीय सूचना। ଆଜି ସକାଳ 7:10 ସ୍ୱାସ୍ଥ୍ୟ ସୂଚନାରେ ଶୁଣିବେ ଶ୍ୱାସ ରୋଗର ହୋମିଓପାଥି ଚିକିତ୍ସା କହିବେ ଡାକ୍ତର ନମିତା ମହାନ୍ତି। 7:35 ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସୃଜନିକା ଏଥିରେ ଶୁଣିବେ ଅନିଲ କୁମାର ଦାସଙ୍କ କବିତା। 7:55 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ସୁରେନ୍ଦ୍ର କୁମାର ମିଶ୍ର। 8:30 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ କଣ୍ଠଶିଳ୍ପୀ ଜୟଦେବ ତନ୍ତି। 8:45 ସୁଗମ ସଙ୍ଗୀତ ଶୁଣିବେ କଣ୍ଠଶିଳ୍ପୀ ସୁକାନ୍ତି ପାଲ ସ୍ନେହଲତା ନାୟକ ଏବଂ ଶେଖର ଚନ୍ଦ୍ର ଘୋଷ। 9:00 ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହିନ୍ଦୀ କଥାଚିତ୍ରର ହେଲୋ ଅନୁରୋଧ। 11:05 ସମ୍ବଲପୁରୀ ଭକ୍ତି ଲହର କଣ୍ଠଶିଳ୍ପୀ ଜିତେନ୍ଦ୍ର ହରିପାଲ ନମିତା ରାଣୀ ପଟ୍ଟନାୟକ କାହ୍ନୁକେଶ ବହିଦାର ଗଗନ ବାଗ ଏବଂ ପଦ୍ମିନୀ ଦୋରା। 11:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା। 12:00 ଆପଣଙ୍କ ଚିଠି ପାଇଛୁ। 12:15 ବାତାୟନ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। 12:30 ଶୁଣିବେ ଅନୁରୋଧରେ ସମ୍ବଲପୁରୀ ଗୀତ। 1:05 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲ ମାଳତୀ ପତି ଏବଂ ଲିପିକା ବିଭାର। 1:20 ଘର ସଂସାରର ବିବିଧ କାର୍ଯ୍ୟକ୍ରମ ଏଥିରେ ଶୁଣିବେ ପ୍ରକୃତି ଉପରେ ପର୍ଯ୍ୟବେସିତ ବିଶେଷ କାର୍ଯ୍ୟକ୍ରମ। 2:45 ହିନ୍ଦୀ କଥାଚିତ୍ରର ଗୀତ। 3:00 କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୋପୋ ଝକାଝକା। ଏଥିରେ ଶୁଣିବେ ଜଙ୍ଗଲଜାତ ଦ୍ରବ୍ୟ ଓ ଜୀବନଶୈଳୀ ଏ ସମ୍ପର୍କରେ ସୁମିତ୍ରା ମାଝି ଏବଂ ଧନପତି କୁଜୁରଙ୍କ ସହ କଥାବାର୍ତ୍ତା। କିଷାନ ଗୀତ ପରିବେଷଣ କରିଛନ୍ତି ସୁମିତ୍ରା ମାଝି ଏବଂ ଧନମତି କୁଜୁର। ଉପସ୍ଥାପନା ସନ୍ତୋଷ ପିଂ। 3:30 ହିନ୍ଦୀ କଥାଚିତ୍ରର ଗୀତ। 4:00 ପୁଣି ଥରେ ହେଲୋ ଅନୁରୋଧର ପୁନଃ ପ୍ରସାରଣ। 5:02 ଲୋକଗୀତ ଶୁଣିବେ, ଏଥିରେ ଭାଗବତ ମେଳା ପରିବେଷଣ କରିବେ କାମପାଳ ପୂଜାରୀ ଏବଂ ସାଥୀ। 5:30 ଯୁବବାଣୀର ସ୍ୱରଲିପି କାର୍ଯ୍ୟକ୍ରମ, ବିଷୟଟି ରହିଛି ମୋ ମାଟି ମୋ ପରିଚୟ, ଏହା ଉପରେ ପର୍ଯ୍ୟବେସିତ ବିଶେଷ କାର୍ଯ୍ୟକ୍ରମ। 6:10 ଉଲ୍କୁନାନର ଚତୁର୍ଥ ଭାଗ, ଆଲେଖ୍ୟ ଡକ୍ଟର ଦ୍ୱାରିକାନାଥ ନାୟକ, ନିର୍ଦ୍ଦେଶନା ପଞ୍ଚନନ ମିଶ୍ର, ପ୍ରଯୋଜନା ପଦ୍ମଲୋଚନ ଦାସ, ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର। 7:02 ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। 7:25 ଜିଲ୍ଲା ହାଲଚାଲ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। 8:00 ଇସ୍ ସପ୍ତାହ ସଂସଦ ମେ ରିଲେ କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏଥିଲା ଚଳିତ ଅଧିବେଶନର କେତୋଟି କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆକାଶବାଣୀ ସମ୍ବଲପୁର, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ମୁଖ୍ୟମନ୍ତ୍ରୀ ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ କେନ୍ଦୁଝର ଅଞ୍ଚଳର ସ୍ଥିତି ସମୀକ୍ଷା କରିବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଜିଲ୍ଲାପାଳମାନଙ୍କ ସହିତ ବନ୍ୟା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ମହାନଦୀର ଜଳପତ୍ତନ ସ୍ତର ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ 647 ରିଲିଫ କେନ୍ଦ୍ରରେ ଲୋକମାନଙ୍କୁ ଉଭୟ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି। କ୍ଷତିଗ୍ରସ୍ତ ଚାଷଜମି ପାଇଁ ଚାଷୀଙ୍କୁ ବନ୍ୟାଜଳ ଛାଡ଼ିବାର 72 ଘଣ୍ଟା ମଧ୍ୟରେ କ୍ଷୟକ୍ଷତିର ଆକଳନ କରାଯାଇ ଜିଲ୍ଲାପାଳମାନେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସାମ୍ପ୍ରତିକ ବନ୍ୟା ପରିସ୍ଥିତିରେ ଜଳ ପରିଚାଳନା ବ୍ୟବସ୍ଥାର ଏକ ସମୀକ୍ଷା ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜନସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ସତର୍କତା ଓ ସମନ୍ୱିତ ବନ୍ୟା ପରିଚାଳନା ଉପରେ ଗୁରୁତ୍ୱାରୋପ କରାଯାଇଛି। ହୀରାକୁଦ ଜଳଭଣ୍ଡାର ଓ ଅନ୍ୟ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଉଥିବାରୁ ନଦୀକୂଳ ଓ ବନ୍ଧଗୁଡ଼ିକରେ 24 ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା କରିବା ସହ ପ୍ରତିକାରମୂଳକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନଙ୍କ କାର୍ଯ୍ୟାଳୟରୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମହାନଦୀରେ ସାମାନ୍ୟ ଧରଣର ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସଠିକ୍ ପଦକ୍ଷେପ ନିଆଯାଉଛି। ଆଜି ସକାଳ 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାରରୁ 22 ଗେଟ୍ ଦେଇ ବନ୍ୟାଜଳ ମହାନଦୀ ଏବଂ କେନାଲକୁ ଛଡ଼ାଯାଉଛି। ଯାଜପୁର ଜିଲ୍ଲାରେ 131 ରିଲିଫ କେନ୍ଦ୍ରରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ରାଜ୍ୟରେ ପ୍ରତିରକ୍ଷା ଗବେଷଣା, ନବସୃଜନ ଏବଂ ଦକ୍ଷତା ବିକାଶକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ପଟ୍ଟି ଗୁରୁତ୍ୱାରୋପ କରିଛନ୍ତି। ଭୁବନେଶ୍ୱରସ୍ଥିତ ଲୋକଭବନରେ ଆୟୋଜିତ ଏକ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟପାଳ ଗୋପାଳପୁରସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜ ଓ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ଅଧିକ ସମନ୍ୱୟ ଓ ଆବଶ୍ୟକତା ରହିଛି ବୋଲି କହିଛନ୍ତି। ଏଥିସହ ଡିଫେନ୍ସ କଲେଜ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ପ୍ରସ୍ତାବଗୁଡ଼ିକର ସମୀକ୍ଷା କରିଛନ୍ତି। ଗ୍ଲାସ୍ଗୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅସ୍ମିତା ଦେ ହର୍ଷ ସିଂ ସ୍ୱର୍ଣ୍ଣପଦକ ଜିତିଛନ୍ତି। ଅସ୍ମିତା ଜୁଡୋ ମହିଳା 48 କିଲୋଗ୍ରାମ ବର୍ଗ ଫାଇନାଲରେ କାନାଡ଼ାର ହେଇଦି କ୍ୱାଚ୍କୁ ପରାସ୍ତ କରିଛନ୍ତି। ସେହିପରି ଜୁଡୋରେ ପୁରୁଷ 60 କେଜି ବର୍ଗରେ ହର୍ଷ ଅଷ୍ଟ୍ରେଲିଆର ଜୁଡୋକୋ କୋସ୍ୱା କାଜ୍କୁ ପରାସ୍ତ କରି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ରାଜ୍ୟରେ ଆଜିଠାରୁ 7 ପର୍ଯ୍ୟନ୍ତ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଉଛି। ସ୍ତନ୍ୟପାନକୁ ପ୍ରାଥମିକତା ଦେବା ସହିତ ଏ ସମ୍ପର୍କିତ ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ଏବଂ ସ୍ତନ୍ୟପାନକୁ ପ୍ରୋତ୍ସାହିତ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଶିଶୁମାନଙ୍କ ସଠିକ୍ ଶାରୀରିକ ବୃଦ୍ଧି ସହ ବୁଦ୍ଧିମତା ବଢ଼ାଇବାରେ ମା' କ୍ଷୀରର ପ୍ରମୁଖ ଭୂମିକା ରହିଥାଏ। ଜନ୍ମ ହେବାର 1 ଘଣ୍ଟା ମଧ୍ୟରେ ଶିଶୁକୁ ମା' କ୍ଷୀର ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଜନ୍ମରୁ 6 ପର୍ଯ୍ୟନ୍ତ ଜଣେ ଶିଶୁକୁ କେବଳ ମା' କ୍ଷୀର ଏବଂ 6 ଦୁଇ ବର୍ଷ ପର୍ଯ୍ୟନ୍ତ ମା' କ୍ଷୀର ସହ ପରିପୂରକ ଖାଦ୍ୟ ଦିଆଗଲେ ଶିଶୁର ଶାରୀରିକ ଓ ମାନସିକ ଅଭିବୃଦ୍ଧି ଘଟିଥାଏ। ଫୁସ୍ଫୁସ୍ କ୍ୟାନ୍ସର ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଫୁସ୍ଫୁସ୍ କ୍ୟାନ୍ସର ଦିବସ ମଧ୍ୟ ପାଳନ କରାଯାଉଛି। କୋଶଳୀ ସମ୍ବଲପୁରୀ ଭାଷା ସାହିତ୍ୟର ଅନନ୍ୟ କବି ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ତଥା ସମ୍ବଲପୁରୀ ଦିନ ଆଜି ପାଳନ କରାଯାଉଛି। ସମ୍ବଲପୁରୀ ଭାଷା, ସାହିତ୍ୟ ଏବଂ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ କବି ଶ୍ରୀ ବହିଦାରଙ୍କ ଅବଦାନ ଅବିସ୍ମରଣୀୟ। ସମ୍ବଲପୁରର କଚେରୀ ଛକ, ଗଙ୍ଗାଧର ମଣ୍ଡପ ଏବଂ ଅଲଗା ଅଲଗା ସ୍ଥାନମାନଙ୍କରେ ସମ୍ବଲପୁରୀ ଦିନ ପାଳନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ସମ୍ବଲପୁର ଦିନ ପାଳନ କରାଯାଉଛି। ରାଜ୍ୟରେ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜିଠାରୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ କୃତ୍ରିମ ବୁଦ୍ଧିମତା ପରିଚାଳିତ ଇ ଚାଲାଣ ବ୍ୟବସ୍ଥାର କାର୍ଯ୍ୟକାରୀ ହେବ। ରାଜପଥଗୁଡ଼ିକରେ ଟ୍ରାଫିକ୍ ନିରୀକ୍ଷଣ ବ୍ୟବସ୍ଥା ସହିତ ଟ୍ରାଫିକ୍ ନିୟମ ଉଲ୍ଲଂଘନ, ଦୁଇଚକିଆ ଯାନରେ 2+ ଯାତ୍ରା, ବିନା ହେଲମେଟ୍ରେ ଗାଡ଼ି ଚଳାଇବା ଭଳି ନିୟମ ଉଲ୍ଲଂଘନ କଲେ ଇ ଚାଲାଣ ବାବଦରେ ଜରିମାନା ଏବଂ ଦଣ୍ଡବିଧାନର ବ୍ୟବସ୍ଥା କରାଯାଇଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ 18 ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ବିଭିନ୍ନ ପ୍ରକାର ସହାୟକ ଯାନ ଓ ଉପକରଣ ପ୍ରଦାନ କରିଛନ୍ତି। 2 ଜାତୀୟ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍କୁ ଅତ୍ୟାଧୁନିକ ବ୍ୟାଟେରୀ ଚାଳିତ 3-ଚକିଆ ଯାନ ପ୍ରଦାନ କରାଯାଇଛି। ଭିତରକନିକା ଜାତୀୟ ଉଦ୍ୟାନ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିବା ନେଇ ରାଜନଗର

0: ବନଖଣ୍ଡ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ପର୍ଯ୍ୟଟକଙ୍କ ପାଇଁ ପରିବେଶ ଅନୁକୂଳ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦିଆଯିବା ସହ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ମ୍ୟାଟ୍ରିକ୍ 2027 ଦେବାକୁ ଥିବା ଛାତ୍ରଛାତ୍ରୀମାନଙ୍କର ଏନ୍ରୋଲମେଣ୍ଟ ଡାଟା ବା ବ୍ୟକ୍ତିଗତ ତଥ୍ୟ ସଂଶୋଧନ ଅବଧି ଚଳିତ ମାସ 14 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଗତ ମାସ 27 ଆରମ୍ଭ ହୋଇଥିବା ଏହି ତଥ୍ୟ ସଂଶୋଧନ ପ୍ରକ୍ରିୟାର ସମୟସୀମା ଗତକାଲି ପର୍ଯ୍ୟନ୍ତ ଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ 2:32।
1: ଆଞ୍ଚଳିକ ସମ୍ବାଦ ଶୁଣିଲେ ରିଲି କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସ୍ୱାସ୍ଥ୍ୟ ସୂଚନା ଶୁଣନ୍ତୁ। ଶ୍ୱାସ ରୋଗରେ ହୋମିଓପାଥି ଚିକିତ୍ସା କହୁଛନ୍ତି ଡାକ୍ତର ନମିତା ମହାନ୍ତି।
2: ଶ୍ୱାସକ୍ରିୟାରେ ବାଧା ବା କଷ୍ଟ ହେଲେ ତାକୁ ଶ୍ୱାସରୋଗ ବୋଲି କୁହାଯାଏ। ଏହା ବାସ୍ତବରେ ଏକ ଶ୍ୱାସନଳୀ ଜନିତ ରୋଗ। ମୁଖ୍ୟ ଶାଖାନଳୀ ଶ୍ୱାସନଳୀ ଓ ତା ଶାଖା ପ୍ରଶାଖାରେ ଅତ୍ୟଧିକ ପ୍ରତିକ୍ରିୟା ପ୍ରବଣତାରେ ଏହି ରୋଗ ହୁଏ। ତାହା ହିଁ ରୋଗର ପ୍ରାରମ୍ଭିକ କାରଣ। ରୋଗ ପ୍ରକାଶ ପାଇବା ମାତ୍ରେ ରୋଗୀ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରେ। ଅତି ସାମାନ୍ୟ ପରିଶ୍ରମରେ ରୋଗୀ ଧଇଁସଇଁ ହୋଇପଡ଼େ। ଶ୍ୱାସନଳୀର ମାଂସପେଶୀ ଘନ ଘନ ସଞ୍ଚାଳିତ ହୋଇ କାଶ ସୃଷ୍ଟି କରେ। ଅଳ୍ପ ପରିମାଣର ଅଠାଳିଆ କଫ ଅତି କଷ୍ଟରେ ବାହାରେ। ଏବେ ଆସନ୍ତୁ ଏହି ରୋଗର କାରଣଗୁଡ଼ିକ ଦେଖିବା। ମୁଖ୍ୟ କାରଣ ହେଲା ବିଭିନ୍ନ ଖାଦ୍ୟପେୟ ଓ ଜଳବାୟୁ ପ୍ରତି ଆଲର୍ଜି, ଯେମିତିକି ଘରଧୂଳି, ଅଳନ୍ଧୁ, ଧୂପକାଠି ବାସ୍ନା, ମଶାଧୂପ, ରୋଷେଇ ବାସ୍ନା, ଫୁଲ ବାସ୍ନା, ବିଭିନ୍ନ ମାଛ, ଅଣ୍ଡା, ବାଇଗଣ ଆଦି ପନିପରିବା, ଆଇସ୍କ୍ରିମ୍ ପ୍ରତି ରୋଗୀର ଆଲର୍ଜି ଥାଇପାରେ। ଏସବୁର ସଂସ୍ପର୍ଶରେ ଆସିଲେ ପ୍ରଥମେ ପ୍ରବଳ ଛିଙ୍କ ହୁଏ, କ୍ରମେ ଛିଙ୍କ ବନ୍ଦ ହୋଇ ଶ୍ୱାସନଳୀରେ ପ୍ରଦାହ ସୃଷ୍ଟି କରେ ଓ ଶ୍ୱାସରୋଗ ହୁଏ। ଋତୁ ପରିବର୍ତ୍ତନ ସମୟରେ କେତେକଙ୍କର ଶ୍ୱାସ ଦେଖାଯାଏ। ତା'ର କାରଣ ହେଉଛି ରୋଗର ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟିର ଅଭାବ। ଅନ୍ୟ କେତେକଙ୍କଠାରେ ଅନ୍ୟ ରୋଗର ଉପସର୍ଗ ଆକାରରେ ଶ୍ୱାସ ଦେଖାଯାଏ, ଯେମିତିକି ଟିବି ଓ ନିମୋନିଆ ରୋଗରେ। ଅତ୍ୟଧିକ ପରିଶ୍ରମ କରିବା ଦ୍ୱାରା ଶ୍ୱାସରୋଗ ସୃଷ୍ଟି ହୋଇପାରେ କିମ୍ବା ରୋଗ ବଢ଼ିଯାଇଥାଏ। ଅତ୍ୟଧିକ ଭାବପ୍ରବଣତା ମଧ୍ୟ ଏହାର ଏକ କାରଣ। ସିଗାରେଟ୍, ବିଡ଼ି, ଧୂଆଁପତ୍ର ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ସେବନ କରୁଥିବା ବ୍ୟକ୍ତିଙ୍କଠାରେ ଶ୍ୱାସରୋଗ ପ୍ରବଣତା ଅଧିକ ଥାଏ। ଶ୍ୱାସରୋଗ ବଂଶଗତ କାରଣରୁ ମଧ୍ୟ ହୋଇପାରେ। ଯେଉଁମାନଙ୍କର ନିକଟତର ବା ରକ୍ତ ସମ୍ପର୍କୀୟମାନେ ଏହି ରୋଗରେ ପୀଡ଼ିତ ଥାନ୍ତି ସେମାନଙ୍କର ଶ୍ୱାସରୋଗ ହେବାର ସମ୍ଭାବନା ଅଧିକ ଥାଏ। ତେବେ ଏ ସମସ୍ତ କାରଣ ଭିତରୁ ମୁଖ୍ୟ କାରଣ ହେଲା ଆଲର୍ଜି। ଆଜିକାଲି ବାୟୁମଣ୍ଡଳର ପ୍ରଦୂଷଣ ଯୋଗୁଁ ଶ୍ୱାସରୋଗୀଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏବେ ଆସନ୍ତୁ ଶ୍ୱାସରୋଗର ବିଭିନ୍ନ ଲକ୍ଷଣ ସବୁ ଦେଖିବା। ପ୍ରଥମରେ ରୋଗୀ ଠିକ୍ ଭାବେ ଶ୍ୱାସକ୍ରିୟା କରିପାରେ ନାହିଁ। ସାମାନ୍ୟ ଚାଲିବାରେ ବା ପରିଶ୍ରମରେ ଧଇଁସଇଁ ହୋଇପଡ଼େ, ଶୋଇପାରେ ନାହିଁ। ଫଳରେ ରୋଗୀ ଆଗକୁ ଝୁଙ୍କି ବସି ରହିବା ପାଇଁ ବାଧ୍ୟ ହୁଏ। ଅତି କଷ୍ଟଦାୟକ କାଶ ହୁଏ। ସାମାନ୍ୟ କଫ ବାହାର କରିବା ପାଇଁ ରୋଗୀଟି କାଶି କାଶି ବେଦନାରେ ତାର ଛାତି ଭରିଯାଏ। ଛାତିରେ ପେଁ ପେଁ ହୋଇ ବିଣା ବାଜିବା ଭଳି ଶବ୍ଦ ହୁଏ। ବେଳେବେଳେ ଘଡ଼ ଘଡ଼ ଶବ୍ଦ ହୁଏ। ଝାଡ଼ା ଯିବା, ପରିସା ଯିବା ରୋଗୀ ପାଇଁ ମୁଖ୍ୟ ସମସ୍ୟା ହୋଇପଡ଼େ। ଅତ୍ୟଧିକ ଶ୍ୱାସ ଆକ୍ରମଣରେ ଅମ୍ଳଜାନ ଅଭାବରୁ ରୋଗୀ ନୀଳ ପଡ଼ିଯାଏ। ଏହି ସମୟରେ ରୋଗୀକୁ ତତ୍କ୍ଷଣାତ୍ ଅମ୍ଳଜାନ ଦେଇ ଉପଯୁକ୍ତ ଚିକିତ୍ସା କରାନଗଲେ ରୋଗୀ ମୃତ୍ୟୁମୁଖରେ ପଡ଼େ। ତେଣୁ ଶ୍ୱାସ ରୋଗୀ କେତେକ ବିଷୟରେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଅଳନ୍ଧୁ ଝାଡ଼ିବା, ପୁରୁଣା ବହିପତ୍ରର ମଇଳା ଝାଡ଼ିବା ଠାରୁ ରୋଗୀ ଦୂରରେ ରହିବା ଆବଶ୍ୟକ। ଶୀତଦିନେ ଶ୍ୱାସରୋଗ ବେଶୀ ଦେଖାଯାଉଥିବାରୁ ରୋଗୀ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଗରମ ପୋଷାକ ପିନ୍ଧିବା, ଗରମ ଜଳରେ ଗାଧୋଇବା ଓ ଗରମ ଖାଦ୍ୟରେ ଖାଇବା ଉଚିତ। କୋଲ୍ଡ ଡ୍ରିଙ୍କ୍ସ, ଆଇସ୍କ୍ରିମ୍ ରୋଗୀ ପାଇଁ ବିଷ ସଦୃଶ। ତା ଛଡ଼ା ଦହି, କଦଳୀ ଓ ଫ୍ରିଜ୍ରେ ଥିବା ଥଣ୍ଡା ଖାଦ୍ୟ ରହିବା ବ୍ୟବହାର କରିବା ଉଚିତ ନୁହେଁ। ସାଧାରଣତଃ ଦେଖାଯାଏ ରାତିରେ କ୍ଷୀରର ବ୍ୟବହାର ଦ୍ୱାରା ଶ୍ୱାସରୋଗୀ ମଧ୍ୟରାତ୍ରିରେ ଶ୍ୱାସକଷ୍ଟ ପାଇଥାଏ। ତେଣୁ ରାତିରେ କ୍ଷୀରପାନ ନିଷେଧ କରିବା ଉଚିତ। ବିଡ଼ି, ସିଗାରେଟ୍ ଓ ତମାଖୁର ବ୍ୟବହାର କରିବା ମଧ୍ୟ ବର୍ଜନୀୟ। ଏୟାର କଣ୍ଡିସନ୍ ଘରେ ବା ଗାଡ଼ିରେ ରହିବାଠାରୁ ଦୂରେଇ ରହିବା ଆବଶ୍ୟକ। ମୁଖ୍ୟ ଶାଖାନଳୀ ଶ୍ୱାସନଳୀ ଓ ତା ଶାଖା ପ୍ରଶାଖାରେ ଅତ୍ୟଧିକ ପ୍ରତିକ୍ରିୟା ପ୍ରବଣତାରେ ଏହି ରୋଗ ହୁଏ। ତାହା ହିଁ ରୋଗର ପ୍ରାରମ୍ଭିକ କାରଣ। ରୋଗ ପ୍ରକାଶ ପାଇବା ମାତ୍ରେ ରୋଗୀ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରେ। ଅତି ସାମାନ୍ୟ ପରିଶ୍ରମରେ ରୋଗୀ ଧଇଁସଇଁ ହୋଇପଡ଼େ। ଶ୍ୱାସନଳୀର ମାଂସପେଶୀ ଘନ ଘନ ସଞ୍ଚାଳିତ ହୋଇ କାଶ ସୃଷ୍ଟି କରେ। ଅଳ୍ପ ପରିମାଣର ଅଠାଳିଆ କଫ ଅତି କଷ୍ଟରେ ବାହାରେ। ଶ୍ୱାସରୋଗରେ ପୀଡ଼ିତ ରୋଗୀଙ୍କୁ ତୁରନ୍ତ ଚିକିତ୍ସା କରାନେବା ଉଚିତ। ରୋଗୀ ସମ୍ପୂର୍ଣ୍ଣ ବିଶ୍ରାମ ନେବା ଆବଶ୍ୟକ। ଆବଶ୍ୟକ ସ୍ଥଳେ ଅମ୍ଳଜାନ ଦିଆଯିବା ମଧ୍ୟ ଆବଶ୍ୟକ।
1: ସ୍ୱାସ୍ଥ୍ୟ ସୂଚନା ଶୁଣିଲେ। ଶ୍ୱାସ ରୋଗରେ ହୋମିଓପାଥି ଚିକିତ୍ସା କହିଲେ ଡାକ୍ତର ନମିତା ମହାନ୍ତି। ଆକାଶବାଣୀ ସମ୍ବଲପୁର ଷ୍ଟୁଡ଼ିଓ ଘଡ଼ିରେ ବର୍ତ୍ତମାନ ସମୟ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ

0: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଷ୍ଟ୍ର ନିର୍ମାଣ ଏବଂ ଦେଶର ହିତ ପାଇଁ ଯୁବପିଢ଼ିକୁ ସଠିକ୍ ରାସ୍ତା ଦେଖାଇବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ଗସ୍ତରେ ଯାଇ ଆଜି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଅନ୍ୟ ଦେଶର ନାଗରିକଙ୍କ ପାଇଁ ଭିସା ବଣ୍ଡ ଯୋଜନାକୁ ସ୍ଥାୟୀ ଭାବେ ଲାଗୁ କଲା ଆମେରିକା। ପ୍ରଧାନମନ୍ତ୍ରୀଙ୍କ ଫେସବୁକ୍ ପୋଷ୍ଟ ଉପରେ ପ୍ରତିବନ୍ଧକ ଜାରି ଘଟଣାରେ ସଂସଦୀୟ କମିଟି ଆଗରେ ହାଜର ହେବାକୁ ମେଟା ଟିମ୍କୁ ନିର୍ଦ୍ଦେଶ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଜୁଡ଼ୋରେ 2 ସ୍ୱର୍ଣ୍ଣପଦକ ହାସଲ କରି ଇତିହାସ ସୃଷ୍ଟି କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଅପଶବ୍ଦ ପ୍ରୟୋଗ କରିବା ଏବଂ ଘୃଣାଭାବ ପୋଷଣ କରିବା ଦ୍ୱାରା କୌଣସି ସମସ୍ୟାର ସମାଧାନ ହୁଏ ନାହିଁ। ଶ୍ରୀ ମୋଦି ପଥଭ୍ରଷ୍ଟ ହୋଇଥିବା ଯୁବପିଢ଼ି ପ୍ରତି ସହାନୁଭୂତି ପ୍ରଦର୍ଶନ ଲାଗି ଆହ୍ୱାନ ଦେଇ କହିଛନ୍ତି, ରାଷ୍ଟ୍ର ନିର୍ମାଣ ଏବଂ ଦେଶର ହିତକୁ ଧ୍ୟାନ ଦେଇ ସେମାନଙ୍କୁ ଦଣ୍ଡବିଧାନ କରିବା ପରିବର୍ତ୍ତେ ସଠିକ୍ ରାସ୍ତା ଦେଖାଇବା ଆବଶ୍ୟକ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏକ ଭିଡ଼ିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ରାଜଧାନୀର ଯନ୍ତରମନ୍ତରରେ କିଛିଦିନ ପୂର୍ବେ ଘଟିଥିବା ଘଟଣା ବିଷୟରେ କହିଛନ୍ତି, ସେଠାରେ ତାଙ୍କ ପ୍ରତି ଏବଂ ତାଙ୍କ ସ୍ୱର୍ଗତା ମାଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରାଯାଇଥିଲା। ସେ କହିଛନ୍ତି, ଏହି ଘଟଣାକୁ ଦେଶ ଏବଂ ବିଶ୍ୱ ମଧ୍ୟ ଦେଖିଥିଲା। ଆଜିର ସମାଜରେ ଏ ପ୍ରକାରର ବ୍ୟବହାର ଏବଂ ଆକ୍ରୋଶମୂଳକ ମନୋଭାବ ଓ ନିରାଶାଭାବ ସ୍ୱାଭାବିକ, କିନ୍ତୁ ପିଲାବେଳୁ ଶିଖିବା, ଭୁଲ କରିବା ଏବଂ ସେଥିରେ ସୁଧାର ଆଣିବା ମଧ୍ୟ ଆବଶ୍ୟକ ବୋଲି ଶ୍ରୀ ମୋଦି କହିଛନ୍ତି। ସେ କହିଛନ୍ତି, ସେଭଳି ଯୁବକମାନଙ୍କୁ ଅଦାଲତକୁ ଟାଣିବା କିମ୍ବା ସାମାଜିକ ଉତ୍ପୀଡ଼ନର ଶିକାର କରାଇବା ପରିବର୍ତ୍ତେ ସମାଜ ସେମାନଙ୍କୁ ଆପଣାଇବା ଉଚିତ ଓ ସଠିକ୍ ରାସ୍ତା ଦେଖାଇବା ଆବଶ୍ୟକ। ପ୍ରଧାନମନ୍ତ୍ରୀ କହିଛନ୍ତି, ଏଭଳି କାର୍ଯ୍ୟରେ ସାମିଲ ଥିବା ପିଲାମାନଙ୍କୁ ସେ କ୍ଷମା ଦେବାକୁ ଚାହୁଁଛନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ସହାନୁଭୂତିପୂର୍ଣ୍ଣ ଭାବନା ଆପଣେଇବାକୁ ଆହ୍ୱାନ ଦେଇଛନ୍ତି। ଦଣ୍ଡ ବଦଳରେ ଉଚିତ ମାର୍ଗଦର୍ଶନର ଗୁରୁତ୍ୱ ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଯୁବ ବୟସରେ ପଥଭ୍ରଷ୍ଟ ହେବା ସ୍ୱାଭାବିକ, ତେବେ ସେମାନଙ୍କୁ ସମର୍ଥନ କରି ସକାରାତ୍ମକ ଦିଗରେ ଆଗକୁ ନେବା ପ୍ରତ୍ୟେକ ଦାୟିତ୍ୱବାନ ନାଗରିକର କର୍ତ୍ତବ୍ୟ।
1: गलतियों से सुधरने का अवसर भी होता है। ये गुमराह बच्चे हैं, उनको राह दिखाना हमारा काम है। उनको सजा देना, अदालतों के चक्कर कटवाना, समाज में उनको प्रताड़ित करना, इससे हम परिस्थितियां नहीं बदल पाएंगे। मैं उन्हें माफ करना चाहता हूँ, समाज भी मेरी इस बात को स्वीकार करे। मैं इन बच्चों को कहता हूँ, बच्चों आओ, हम देश के लिए साथ मिलकर के आगे बढ़े। देश बहुत आगे बढ़ रहा है, आगे बढ़ने वाला है।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକକୁ ଦିନିକିଆ ଗସ୍ତରେ ଯିବେ। ପ୍ରଥମେ ଆନ୍ଧ୍ରପ୍ରଦେଶ ଗସ୍ତ କରି ବିଜୟନଗରମ୍ ଜିଲ୍ଲାର ଭୋଗପୁରମ୍ଠାରେ ପ୍ରଧାନମନ୍ତ୍ରୀ 18,000 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଭୋଗପୁରମ୍ଠାରେ ଆଲୁରି ସୀତାରାମ ରାଜୁ ଆନ୍ତର୍ଜାତିକ ବିମାନ ବନ୍ଦରର ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ। ଏହି ବିମାନ ବନ୍ଦର 5,600 କୋଟି ଟଙ୍କା ବ୍ୟୟରେ ସରକାରୀ ଘରୋଇ ଭାଗିଦାରିତାରେ ନିର୍ମାଣ କରାଯାଇଛି। ଏହି ବିମାନ ବନ୍ଦର ରାଜ୍ୟରେ ପର୍ଯ୍ୟଟନ, ବାଣିଜ୍ୟ, ପୁଞ୍ଜିନିବେଶ ସହ ନିଯୁକ୍ତି ସୃଷ୍ଟି କରିବ ବୋଲି ଜଣାପଡ଼ିଛି। ପରେ ଶ୍ରୀ ମୋଦି ବିଶାଖାପଟ୍ଟନମ୍ରେ 460 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ASIP ସେମିକଣ୍ଡକ୍ଟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହା ଆନ୍ଧ୍ରପ୍ରଦେଶର ପ୍ରଥମ ସେମିକଣ୍ଡକ୍ଟର ନିର୍ମାଣ କେନ୍ଦ୍ର ହେବ। ବାର୍ଷିକ ଏହି କେନ୍ଦ୍ରରୁ 96 ମିଲିୟନ୍ ସେମିକଣ୍ଡକ୍ଟର ଚିପ୍ ଉତ୍ପାଦନ କରାଯିବ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ 5,500 କୋଟି ଟଙ୍କା ସମ୍ବଳିତ ନବୀକରଣୀୟ ଶକ୍ତି ଜୋନ୍ର ପ୍ରଥମ ପର୍ଯ୍ୟାୟର ଟ୍ରାନ୍ସମିସନ୍ ବ୍ୟବସ୍ଥାର ମଧ୍ୟ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ଅବସରରେ 1,880 କୋଟି ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପର ମଧ୍ୟ ଶ୍ରୀ ମୋଦି ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ଆନ୍ଧ୍ରପ୍ରଦେଶ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ କର୍ଣ୍ଣାଟକରେ ପହଞ୍ଚିବା ପରେ ସେଠାରେ ମହୀଶୂରରେ ସ୍ୱାମୀ ବିବେକାନନ୍ଦ ସାଂସ୍କୃତିକ ଯୁବକେନ୍ଦ୍ର ବିବେକ ସ୍ମାରକର ଉଦ୍ଘାଟନ କରିବେ। ସେଠାରେ ଏକ ଜନସଭାକୁ ଶ୍ରୀ ମୋଦି ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ବ୍ରିକ୍ସର ଅଧ୍ୟକ୍ଷତା କରୁଥିବା ଭାରତ ଆସନ୍ତା ସେପ୍ଟେମ୍ବର 12 ଓ 13 ତାରିଖରେ ନୂଆଦିଲ୍ଲୀରେ ହେବାକୁ ଥିବା 18 ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଲାଗି ରୁଷକୁ ନିମନ୍ତ୍ରଣ

ଆଫ୍ରିକା ସମେତ 50 ଦେଶର ନାଗରିକଙ୍କୁ ଆମେରିକୀୟ ଭିସା ଲାଗି ଆବେଦନ କରିବା ସମୟରେ ସିକ୍ୟୁରିଟି ଡିପୋଜିଟ୍ ଜମା କରିବାକୁ ପଡ଼ିବ। ଆମେରିକାର ବୈଦେଶିକ ବିଭାଗ ଏହି ସିକ୍ୟୁରିଟି ଡିପୋଜିଟ୍ ପରିମାଣ 15,000-20,000 ଆମେରିକୀୟ ଡଲାରକୁ ବୃଦ୍ଧି କରିଛି। ବିଭାଗ ପକ୍ଷରୁ କୁହାଯାଇଛି ଏହି ଯୋଜନାରେ ଭିସା ନିୟମ ଅନୁପାଳନ ସୁନିଶ୍ଚିତ ହୋଇପାରିବ। ଆସନ୍ତା ସୋମବାରଠାରୁ ଏହି ବ୍ୟବସ୍ଥା ଲାଗୁ ହେବାକୁ ଯାଉଥିବା ବେଳେ ଭବିଷ୍ୟତରେ ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ଏଥିରେ ସାମିଲ କରାଯିବ। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫେସବୁକ୍ ପୋଷ୍ଟ ଉପରେ ପ୍ରତିବନ୍ଧକ ଜାରି କରିବା ଘଟଣା ନେଇ ସାମାଜିକ ଗଣମାଧ୍ୟମ କମ୍ପାନୀ ମେଟାର ବିଶ୍ୱସ୍ତରୀୟ ଟିମ୍କୁ ସଂସଦୀୟ କମିଟି ଆଗରେ ହାଜର ହେବା ଲାଗି ସମନ ଜାରି କରିଛନ୍ତି। ସମ୍ପୃକ୍ତ ଟିମ୍କୁ ଫେସବୁକ୍ ପୋଷ୍ଟ କ୍ଷେତ୍ରରେ କେଉଁ ଆଲଗୋରିଦିମ୍ ବ୍ୟବହାର କରାଯାଉଛି ଏବଂ ସାର୍ବଜନୀନ ବ୍ୟବସ୍ଥାରେ ଏହାର କ'ଣ ଭୂମିକା ରହିଛି ସେ ସମ୍ପର୍କରେ ପ୍ରଶ୍ନ ପଚରାଯିବ। ସୂଚନା ଅନୁଯାୟୀ ମେଟାର ବିଶ୍ୱସ୍ତରୀୟ ଟିମ୍କୁ ଆସନ୍ତା ସପ୍ତାହରେ ପଚରାଉଚରା କରାଯିବାର କାର୍ଯ୍ୟକ୍ରମ ରହିଛି। ସମ୍ପୃକ୍ତ ଟିମ୍କୁ ଆଲଗୋରିଦିମ୍ର ବ୍ୟବହାର ଏବଂ ଏହାର ଭୂମିକା ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ହେବ। ଏହା ପୂର୍ବରୁ ଚଳିତ ସପ୍ତାହ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୁବପିଢ଼ିକୁ ସମ୍ବୋଧନ କରିବା ଏବଂ ପ୍ରଶ୍ନପତ୍ର ପ୍ରଘଟ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇ ହୋଇଥିବା ଏକ ପୋଷ୍ଟକୁ କିଛି ସମୟ ଲାଗି ପ୍ରତିବନ୍ଧିତ କରିଥିବା ଘଟଣାରେ ଜଣେ ଉଚ୍ଚସ୍ତରୀୟ ଅଧିକାରୀ ମେଟାକୁ ସମନ କରିଥିଲେ। ତେବେ ଏହାକୁ ବୈଷୟିକ ତ୍ରୁଟି ଦର୍ଶାଇ ମେଟା ଅଧିକାରୀ କ୍ଷମା ପ୍ରାର୍ଥନା କରିଥିଲେ। ତେବେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଏହି କାରଣ ଯଥେଷ୍ଟ ନୁହେଁ ବୋଲି ଦର୍ଶାଇବା ସହିତ ସଂସଦୀୟ କମିଟି ଆଗରେ ହାଜର ହେବା ଲାଗି ସମନ ଜାରି କରାଯାଇଥିବା କୁହାଯାଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଆରାଗଚିଙ୍କ ସହ ପଶ୍ଚିମ ଏସିଆରେ ଜାରି ରହିଥିବା ଉତ୍ତେଜନାମୂଳକ ପରିସ୍ଥିତି ନେଇ ଫୋନ୍ ଯୋଗେ ବାର୍ତ୍ତାଳାପ କରିଛନ୍ତି। ଡକ୍ଟର ଜୟଶଙ୍କର କୌଣସି ପରିସ୍ଥିତିରେ ବାଣିଜ୍ୟିକ ଜାହାଜ ଏବଂ ନାବିକମାନଙ୍କ ଉପରେ ଆକ୍ରମଣ ନ କରିବା ଲାଗି ଇରାନ୍ର ବୈଦେଶିକ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଭାରତ କୌଣସି ପକ୍ଷ ଦ୍ୱାରା ଯେକୌଣସି ପ୍ରକାରର ଆକ୍ରମଣକୁ ନିନ୍ଦା କରୁଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଭାରତ ସବୁବେଳେ କୂଟନୈତିକ ଆଲୋଚନା ମାଧ୍ୟମରେ ସୃଷ୍ଟ ପରିସ୍ଥିତିର ସମାଧାନ ଲାଗି ସମର୍ଥନ କରିଆସୁଥିବା ସେ କହିଛନ୍ତି। କେନ୍ଦ୍ର କ୍ୟାବିନେଟ୍ ଖେଲୋ ଇଣ୍ଡିଆ ଯୋଜନା ଏବଂ ରାଷ୍ଟ୍ରୀୟ କ୍ରୀଡ଼ା ସଂଘକୁ ସହାୟତା ଯୋଜନା ଅବଧିକୁ 2030-31 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏଥିଲାଗି 36,441 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଗତକାଲି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧନ କରି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଏହି ନିଷ୍ପତ୍ତି ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଯୁବପିଢ଼ିର ବିକାଶକୁ ସରକାର ପ୍ରାଧାନ୍ୟ ଦେଉଥିବା ସ୍ପଷ୍ଟ କରୁଛି। ସେ କହିଛନ୍ତି ଏହାଦ୍ୱାରା ଯୁବପିଢ଼ିକୁ ଅନେକଗୁଡ଼ିଏ ସୁଯୋଗ ମିଳିପାରିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ସପ୍ତାହ ଶେଷ ସୁଦ୍ଧା ଇରାନ୍ ଉପରେ ପୁଣି ଆକ୍ରମଣ କରିବା ଲାଗି ସେନାକୁ ପ୍ରସ୍ତୁତ ରହିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକା ଗଣମାଧ୍ୟମର ସୂଚନା ଅନୁଯାୟୀ ଏହି ଆକ୍ରମଣର ଉଦ୍ଦେଶ୍ୟ ହେଉଛି ତେହେରାନକୁ ଆତ୍ମସମର୍ପଣ ଲାଗି ଚାପ ପ୍ରୟୋଗ କରିବା। ଇରାନ୍ ସହିତ କୂଟନୈତିକ ଆଲୋଚନାର ଭବିଷ୍ୟତ ସମ୍ପର୍କରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପଚରାଯିବା ଏବଂ ଜୋର୍ଡାନ୍ରେ ଆମେରିକୀୟ ସୈନ୍ୟ ପ୍ରତିଷ୍ଠାନ ଉପରେ ଆକ୍ରମଣ ଘଟଣା ପରେ ଏହି ପ୍ରତିଆକ୍ରମଣ ଲାଗି ଆମେରିକା ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ସୂଚନା ମୁତାବକ ଆମେରିକା ଇରାନ୍ର ଶକ୍ତିକେନ୍ଦ୍ର ଏବଂ ତୈଳ ବିଶୋଧନାଗାରଗୁଡ଼ିକ ଉପରେ ଆକ୍ରମଣ କରିବ। ଚଳିତ ବର୍ଷ ଫେବୃଆରୀ 28 ଆରମ୍ଭ ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତିର ସମାଧାନ ପରିବର୍ତ୍ତେ ଅଧିକ ଆକ୍ରମଣାତ୍ମକ ହେଉଛି। ଇତିମଧ୍ୟରେ ଇରାନ୍ ହର୍ମୁଜ ପ୍ରଣାଳୀକୁ ବନ୍ଦ ରଖିବା ସହ ଅଶୋଧିତ ତୈଳ ପ୍ରାକୃତିକ ଗ୍ୟାସ୍ ଓ ସାର ପରିବହନକୁ ବନ୍ଦ ରଖିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଆଣ୍ଡି ବର୍ନହାମ୍ଙ୍କ ସହ କଥାବାର୍ତ୍ତା କରିବା ଅବସରରେ ନୂଆ ଦାୟିତ୍ୱ ଗ୍ରହଣ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଉଭୟ ନେତା ପ୍ରଯୁକ୍ତିବିଦ୍ୟା, ନବସୃଜନ, ପ୍ରତିରକ୍ଷା, ସୁରକ୍ଷା, ସ୍ୱଚ୍ଛ ଶକ୍ତି, ଶିକ୍ଷା ଆଦି କ୍ଷେତ୍ରରେ ମିଳିତ ଭାବେ କାମ କରିବା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପ୍ରଥମ ଥର ଲାଗି ଜୁଡ଼ୋରେ 2 ସ୍ୱର୍ଣ୍ଣପଦକ ହାସଲ କରି ଇତିହାସ ସୃଷ୍ଟି କରିଛି। ବକ୍ସିଂରେ ଭାରତର 10 ପ୍ରତିଯୋଗୀ ଫାଇନାଲରେ ଖେଳିବା ଲାଗି ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି। 128 ପଦକ ସହିତ ଅଷ୍ଟ୍ରେଲିଆ ତାଲିକାର ପ୍ରଥମ ସ୍ଥାନରେ ଥିବାବେଳେ ଭାରତ 23 ପଦକ ସହ 10 ସ୍ଥାନରେ ରହିଛି। 5 ସ୍ୱର୍ଣ୍ଣ, 12 ରୌପ୍ୟ ଏବଂ 6 କାଂସ୍ୟ ପଦକ ଜିତିବାରେ ଭାରତୀୟ କ୍ରୀଡ଼ାବିତ୍ମାନେ ସଫଳ ହୋଇଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଷ୍ଟ୍ର ନିର୍ମାଣ ଏବଂ ଦେଶର ହିତ ପାଇଁ ଯୁବପିଢ଼ିକୁ ସଠିକ୍ ରାସ୍ତା ଦେଖାଇବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ଗସ୍ତରେ ଯାଇ ଆଜି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଅନ୍ୟ ଦେଶର ନାଗରିକଙ୍କ ପାଇଁ ଭିସା ବଣ୍ଡ ଯୋଜନାକୁ ସ୍ଥାୟୀ ଭାବେ ଲାଗୁ କଲା ଆମେରିକା। ପ୍ରଧାନମନ୍ତ୍ରୀଙ୍କ ଫେସବୁକ୍ ପୋଷ୍ଟ ଉପରେ ପ୍ରତିବନ୍ଧକ ଜାରି ଘଟଣାରେ ସଂସଦୀୟ କମିଟି ଆଗରେ ହାଜର ହେବାକୁ ମେଟା

0: টিমকে নির্দেশ এবং রাজ্যগোষ্ঠী ক্রীড়ায় জুডোরে দুইটি স্বর্ণ পদক হাসল করে ইতিহাস সৃষ্টি কলা ভারত। সংবাদ শেষ হল।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଚାଷର ହାଲ।
2: ଚାଷୀମାନେ ତ ଇହା ଜିନି ଧାନ ଫସଲ ଲାଗି ବୋଲିକି ସଜବାଜ ହଉଛନ୍। ଧାନ ଫସଲ ଚାଷ୍ କରବାର୍ ଲାଗି ବୋଲିକିରି ଯେନ୍ ଚାଷୀମାନେ ଯଦି ପଲ୍ହା ପକେଇ ନେଇଛନ୍ ଆର୍ ପଲ୍ହା ଯେନ୍ତା 4-5 ପତ୍ରିଆ ହେଇଗଲାନ କି ବେଲେ ପ୍ରାୟ 25 ଦିନର ହେଇଯାଇଥିବା କି ସେ ସମୟକେ ଧାନ ରୁଇ ନେବାର କଥା। ହେଲେ ଚାଷୀମାନେ ଯେତେବେଳେ ବି ଧାନ ରୁଉଛନ୍ ଦେଖିବେ ଯେ ପଲ୍ହାଟା ଯେନ୍ତା ବର୍କସ୍ ହେଇଥିବା ସେ ହିସାବରେ ଯଦି ରୁଇବେ ବେଲେ ଗଛଟା ଠିକ୍ ହିସାବରେ ବଢ଼ିପାର୍ସି। ଆକ୍ତୁରାନୁ ଯଦି ଚାଷୀମାନେ ଧାନ ରୁଇବେ ବେଲେ କେତେଟା ବି ଫାଇଦା ମିଳିପାର୍ସି। ଯେନ୍ଟା ହେନ୍ତା ଦେଖ୍ବାର୍ ଗଲେ ଯଦି ଜଲ୍ଦି କଲା ରୁଉଛନ୍ ବେଲେ ଫିଲ୍ଡଟା ଅଟ୍କା ହେଇପାର୍ସି, ରୋଗ ପୋକ ପ୍ରାୟ କମ୍ ଲାଗିଥିସନ୍। ଆରୁ ଧାନ ଉତାରୁ ଫେର୍ ଯଦି ଫେର୍ କେନ୍ ଫସଲଟେ ଚାଷ୍ କର୍ବାର୍ ଯାଉଛନ୍ ବେଲେ ବି ଇ ସମୟକେ ସମୟ ମିଳିପାର୍ସି। ସେଥିଲାଗି ବୋଲିକି ଯେନ୍ ଚାଷୀମାନେ ଯଦି ଆକ୍ତୁରାନୁ ପଲ୍ହା ପକେଇ ନେଇଛନ୍ ବେଲେ ଜମିକେ ଏହା ଚିନି ସଜବାଜ କରିନେବାର କଥା। ଯେନ୍ ଚାଷୀମାନେ ଯଦି କାଦୁଅ କରୁଛନ୍ ପଲ୍ହା ରୁଇବାର ଆଗରୁ 3-4 କାସ ଜୋତି ନେଇକରି ଭଲ ଭାବେ କପର୍ ମାରିକରି ଜମିକେ କାଦୁଅ କରିବେ। କାଦୁଅରେ ଯେନ୍ତା ଖାଲ ଦୁଇ ହିସାବରେ ରହିବା ସେଥିଲାଗି ବୋଲିକିରି କପର୍ ମେନ୍ ନେବାର କଥା। ଚାଷୀମାନେ ଯଦି ଧାନକେ ଆଗରୁ ଯଦି ରୁଇ ପାରିବେ ବେଲେ ଧାନ ଫସଲ ଏତକା ପିଲି ମାରିପାର୍ବା, ଯେନ୍ତିଲାଗି ବୋଲିକି ଯେତ୍କି ଅମଲ ହେବାର କଥା ଅମଲଟା ବି ବଢ଼ିପାର୍ବା। ପ୍ରାୟ ଦେଖ୍ବେ ପଲ୍ହାକେ ଯେ ଯଦି ଜଲ୍ଦି କିସମର ଧାନ ହେଇଥିବା ବେଲେ ପଲ୍ହାଟା ଯେନ୍ତା 25-30 ଦିନ ହେଇଥିବା, ହେନ୍ତା ମଜଲି କିସମର ଯଦି ଧାନ ହେଇଥିବା ବେଲେ ପଲ୍ହାଟା ଯେନ୍ତା 35-40 ଦିନ ହେଇଥିବା, ଆରୁ ବିଲମ୍ବ କିସମର ଯଦି ଧାନ ହେଇଥିବା ବେଲେ ପ୍ରାୟ ପଲ୍ହାଟା 40-50 ଦିନ ଯେନ୍ତା ହେଇଯିବା କି ଇ ସମୟକେ ଯଦି ଚାଷୀମାନେ ରୁଇବେ ବେଲେ ଗଛଟା ବର୍କସ୍ ହେଇକରି ବଢ଼ିପାର୍ସି ଆର୍ ଏତକା ଅମଲ ମିଳିପାର୍ସି। ପ୍ରାୟ ଚାଷୀମାନେ ଦେଖ୍ବେ ଯେ ପଲ୍ହାଗାରିନ ଯଦି ପୋକ ରୋଗ ଯଦି ଲାଗିଥିବା ବେଲେ ସେଟାକେ ପହିଲା ଆଡ଼୍ କରିନେବେ। କେଁଥିଲେ ବେଲେ ଗଛ୍କେ ଯଦି ପୋକ ଲାଗିଥିବା କି ରୋଗ ଲାଗିଥିବା ବେଲେ ସେ ଗଛ୍ ଯଦି ଜଗାଇବେ ବେଲେ ବର୍କସ୍ ହେଇକରି ସେ ଧାନ ଗଛଟା ବଢ଼ିନେଇପାରେ। ସେଥିର୍ଲାଗି ବୋଲିକିରି ପଲ୍ହା ଯେତେବେଲେ ଘିଚୁଛନ୍, ପଲ୍ହା ଘିଚିଲା ସମୟକେ ବିହନ ବିଶୋଧନ କରିକିରି ରୁଇବାରଟା ହେଉଛେ ବଢ଼ିଆ ଜିନିଷ୍ଟେ। କେଁଥିଲେ ବେଲେ ଆମର ଯେନ୍ ପଲ୍ହା ନୁହେଁକରି ପଛେ ଗଛ୍କେ ରୋଗ ଲାଗ୍ବାର ଡର୍ ଥିସି ସେ ଡର୍ଟା ନେଇଥାଏ ଆର୍ ଗଛ୍ଟା ନିରୋଗୀ ହେଇକରି ବଢ଼ିପାର୍ସି। ଚାଷୀମାନେ ଯଦି ପଲ୍ହାକେ ବିଶୋଧନ କରିକିରି ରୁଇବେ ବେଲେ ପ୍ରାୟ ରୁଇବାର ମାସେ ତକ୍ କେନ୍ସି କିସମର ରୋଗମାନେ ଗଛ୍କେ ନେଇ ଲାଗିଥାନ୍। ସେଥିର୍ଲାଗି ବୋଲିକିରି ଚାଷୀମାନେ ସବୁବେଳେ ନିଘା ଦେବେ ଯେତେବେଲେ ବି ଯେନ୍ସି ବି ଫସଲ ଚାଷ୍ କର୍ବାକେ ଯାଉଛନ୍ ବେଲେ ବିହନ୍କେ ବିଶୋଧନ କରିକିରି ହିଁ ଜଗାବେ। କେଁଥିଲେ ବେଲେ ବିହନ୍ନୁ ଯଦି ରୋଗ ଲାଗିଗଲେ, ବିଶୋଧନ ନେଇ କଲେ ଯଦି ରୋଗ ଲାଗିବା ବେଲେ ଗଛ୍ଟା ବର୍କସ୍ ହେଇକରି ବଢ଼ିନେଇପାରେ, ବେମରିଆ ହେଇଯାଏସି। ସେଥିର୍ଲାଗି ବୋଲିକିରି ଚାଷୀମାନେ ଯେତେବେଲେ ବି ଧାନ ରୁଛନ୍, ଧାନ ରୁଇଲା ସମୟକେ ପଲ୍ହାକେ ଭଲ ଭାବେ ବିଶୋଧନ କରିଦେବେ। ଧାନ ପଲ୍ହାକେ ବିଶୋଧନ କର୍ବାର୍ ଲାଗି ବୋଲିକିରି 1 ଲିଟର ପାନ୍ଥିନ୍, 1 ମିଲିଲିଟର ହିସାବେ କ୍ଲୋରୋପାଇରିଫସ୍ କୀଟନାଶକ ଉଷୋକେ ଗୋଟେ ଗୁଲାପ ପାନ୍ଟେ ତିଆରି କରିନେବେ। ଆରୁ ସେ ଗୁଲାପ ପାନ୍ ପଲ୍ହାର ଚେର୍କେ ପ୍ରାୟ 8-10 ଘଣ୍ଟା ତକ୍ ବୁଡ଼େଇକରି ରଖିଦେବେ। ତାରୁ ତାରୁ ଚାଷୀମାନେ ଯଦି ରୁଇବେ ବେଲେ ଆମର ଯେନ୍ ପଲ୍ହା ନୁହେଇକରି ଯେନ୍ ଧାନ ଗଛ୍କେ ରୋଗ ଲାଗ୍ସି ସେ ରୋଗଟା ଲାଗିନିପାରେ। ଯେତେବେଲେ ଚାଷୀମାନେ ଧାନ ଫସଲ ଲାଗି ଖତ୍ ସାର ଦେଉଛନ୍, ଖତ୍ ସାର ଭିତରେ ଭିନ୍ ଭିନ୍ କିସମର ଧାନ ଲାଗି ରାସାୟନିକ ସାରର ପରିମାଣ ବି ଅଲଗା ଅଲଗା ଦେବାର କଥା, ବତର ଜାନିକି ଦେବାର କଥା। ହେନ୍ତା ଦେଖ୍ବାର୍ ଗଲେ ଯେନ୍ଟା ଜଲ୍ଦି କିସମ ଅଛେ, ଜଲ୍ଦି କିସମର ଧାନ ଲାଗି ବୋଲିକିରି କମ୍ ସାର, ଆରୁ ଡେରି କିସମର ଯେନ୍ ଅଛେ ଧାନଟା ଇଥିର୍ଲାଗି ବୋଲିକିରି ଅତ୍କା ସାର ଦେବାର୍କେ ପଡ଼୍ସି। କେଁଥିଲେ ବେଲେ ଯେହେତୁ ଆମର ଜଲ୍ଦି କିସମର ଧାନ ଲାଗି ବୋଲିକିରି ଜଲ୍ଦି ଧାନଟା ଅମଲ ହେଇପାର୍ବା, ସେଥିର୍ଲାଗି ବୋଲିକିରି ସେ ଖତ୍ ସାରଟା ବେଶୀ ନେଇ ଦେବାର କଥା। ଆର୍ ଯେନ୍ଟା ଡେରି କିସମରେ ସେଥିର୍ଲାଗି ବୋଲିକିରି ଅତ୍କା ସାରଟା ଦେବାର କଥା। ଦେଶୀ କିସମର ଯେନ୍ ଧାନ ଅଛେ ଇଥିର୍ଲାଗି ବୋଲିକିରି କମ୍ ସାର ଦେବାର୍କେ ପଡ଼୍ସି। ଧାନ ଫସଲ ଯଦି ପ୍ରାୟ ଜବକ୍ଷାଚାନ୍ ସାରକେ ଭାଗ ଭାଗ କରି ଦେବେ, କେତେବେଳେ ଥରେକେ ଜବକ୍ଷାଚାନ୍ ସାର ନେଇ ଦେଇକରି ଯଦି ଭାଗ ଭାଗ କରି ଦେବେ ବେଲେ ଗଛଟା ଠିକ୍ ହିସାବରେ ସାରଟା ନେଇପାର୍ସି ଆର୍ ବଢ଼ିପାର୍ସି। ପ୍ରାୟ ଯଦି ପହିଲା ଯେତେବେଳେ ରୋଉଛୁଁ ସେ ସମୟ ଯଦି ବେଶୀ ଜବକ୍ଷାଚାନ୍ ସାର ଦେଇନେବେ ବେଲେ ଗଛଟା ଠିକ୍ ହିସାବରେ ଘିଚି ନେଇପାରେ। କେଁଥିଲେ ବେଲେ ଯେହେତୁ ଗଛଟା ଛୋଟ ଥିସି ସେଥିର୍ଲାଗି ବୋଲିକିରି ସେ ସାରଟା ଠିକ୍ ହିସାବରେ ପାଇନିପାରେ। ସେଥିର୍ଲାଗି ବୋଲିକିରି ଭିନ୍ ଭିନ୍ ସମୟକେ ଜବକ୍ଷାଚାନ୍ ସାରକେ ପହିଲା 4 ଭାଗର ଭାଗେ କରିନେକରି ସବୁ ଫସ୍ଫରସ୍ ଆର୍ ପଟାସ୍ ସାରକେ ଦେଇଦେବେ ଥରେକେ। ଆରୁ ଜବକ୍ଷାଚାନ୍ ସାର 4 ଭାଗର ଭାଗେ ଦେଇକିରି ବାକି ଯେନ୍ ସାର ରହିଯିବା ସେ ସାର ଭିତରେ 110 ଦିନିଆ ଯେନ୍ ଧାନ ଯଦି ଅମଲ ହେବାର ଧାନ ଯଦି ଥିବା ବେଲେ ଇଥିଲାଗି ବୋଲିକିରି 1 ପିଛା 24 କେଜି ଜବକ୍ଷାଚାନ୍ ସାର, 12 କେଜି ଫସ୍ଫରସ୍ ଆରୁ 12 କେଜି ପଟାସ୍ ସାର ଦେଇଦେବେ। ସେନ୍ତା 110-150 ଦିନ ଭିତରେ ଯେନ୍ ଧାନଟା ଅମଲ ହେଉଛେ ଇଥିର୍ଲାଗି ବୋଲିକିରି ଜବକ୍ଷାଚାନ୍ ସାର 32 କେଜି, 16 କେଜି ଫସ୍ଫରସ୍ ଆରୁ 16 କେଜି ପଟାସ୍ ସାର ଦେବାର୍କେ ପଡ଼୍ସି। ସେ ହିସାବରେ ଚାଷୀମାନେ ଯଦି ନିଘା ଦେଇକରି ରୁଇବେ ବେଲେ ଗଛଟା ଠିକ୍ ହିସାବରେ ବଢ଼ିପାର୍ବା, ଚେରଟା ମ୍ୟାଟ୍ ତଲେ ରହିପାର୍ବା, ଯେନ୍ଟାକି ପଲ୍ହାଟା ନୁକସାନୀ ଏନ୍ତା ହିସାବରେ ଯଦି ଚାଷୀ

0: ଧାନ୍ ରୁଇବେ ବେଲେ ଗଛଟା ଆମର କଥା କରି ବଢ଼ିପାରବା, ଅଧିକା ଅମଲ ମିଳିପାରବା।
1: ଚାଷର ହାଲ ଶୁଣିଲେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ପ୍ରାତଃ ସୂଚନା। ସମଗ୍ର ଜଗତର ସୃଷ୍ଟିର ଆଧାର ପାଞ୍ଚଗୋଟି ତତ୍ତ୍ୱକୁ ନେଇ ଗଠିତ। ଜଳ, ବାୟୁ, ଅଗ୍ନି, ଆକାଶ ଓ ପୃଥିବୀ, ଏଥିରୁ କୌଣସିଟିକୁ ବାଦ ଦେଲେ ସୃଷ୍ଟି ସମ୍ଭବ ନୁହେଁ। ଏଥିମଧ୍ୟରୁ ଜଳର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ। ପୃଥିବୀରେ ଶତକଡ଼ା 70 ଭାଗ ଜଳ ରହିଛି, ସେଥିମଧ୍ୟରୁ 97 ଭାଗ ଲୁଣି ଜଳ, ଯାହାକି ସାଗର ଏବଂ ମହାସାଗରରେ ଗଚ୍ଛିତ। ଆଉ ଯେଉଁ 3% ଜଳ ରହିଲା, ସେଥିରୁ ପ୍ରାୟ 2% ବରଫ ଆକାରରେ ରହିଛି। ମାତ୍ର 1% ମଧୁର ଜଳ, ଯାହାକୁ ଆମେ ବ୍ୟବହାର କରିପାରୁଛନ୍ତି, କିନ୍ତୁ ସେଇ 1%ରୁ ଅଧିକାଂଶ ଜଳ ନଦୀ, ହ୍ରଦ, ପୋଖରୀରେ ଗଚ୍ଛିତ ରହିଛି। ଆମ ପାଇଁ କେବଳ 0.33% ଜଳ ହିଁ ପ୍ରକୃତି ସାଇତି ରଖିଛି, ଯାହା ମାଟି ତଳେ ଅଛି। ଏଇ ଯେଉଁ 0.33% ମଧୁର ଜଳ ଅଛି, ତାହାର ପରିମାଣ ଆମେ ବୃଦ୍ଧି କରିପାରିବା, ଅନ୍ତତଃ ପକ୍ଷେ ଏହାର ସୁବିନିଯୋଗ କରି। ବର୍ଷା ଜଳକୁ ସମୁଦ୍ରକୁ ବୋହିଯିବାକୁ ନ ଦେଇ ବାନ୍ଧି ରଖି ଭୂତଳ ଜଳକୁ କମିବାକୁ ଦେବା ନାହିଁ। ଜଳ ସଂରକ୍ଷଣ କରିବା ନିମିତ୍ତ ଆମର ଗୋଟିଏ ପଦକ୍ଷେପ ଆଗାମୀ ଭବିଷ୍ୟତକୁ ସୁରକ୍ଷିତ କରିବ। ଏଇ ଯେମିତି ବର୍ଷା ଦିନେ ବର୍ଷା ଜଳକୁ ସାଇତି ରଖିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବା, ବର୍ଷା ଦିନେ ଘରର ଛାତ ଉପରେ ପଡ଼ୁଥିବା ଜଳକୁ ପାଇପ୍ ଦ୍ୱାରା ଟାଙ୍କି କିମ୍ବା ବଡ଼ ପାତ୍ରରେ ରଖିହେବ। ଏହି ଟାଙ୍କି କିମ୍ବା ବଡ଼ ପାତ୍ରରେ ରହିଥିବା ଜଳକୁ ବାଡ଼ି ବଗିଚା ତଥା ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ଆମେମାନେ ବ୍ୟବହାର କରିପାରିବା। ଗାଧୁଆ ଘର ଏବଂ ରୋଷେଇ ଶାଳରେ ଦରକାର ଅନୁଯାୟୀ ଜଳ ବ୍ୟବହାର କରିବା ଏବଂ ବ୍ୟବହୃତ ଜଳକୁ ବାଡ଼ି ବଗିଚାରେ ଉପଯୋଗ କରିବା। ଖରାଟିଆ ଚାଷରେ ଯେଉଁଥିପାଇଁ ଅଧିକ ମାତ୍ରାରେ ଜଳ ଆବଶ୍ୟକ ହୋଇଥାଏ, ତାହା ବଦଳରେ ପନିପରିବା ଏବଂ ଡାଲି ଜାତୀୟ ଚାଷ ଉପରେ ଗୁରୁତ୍ୱ ଦିଆଯାଇପାରିବ। କୌଣସି ଟ୍ୟାପ୍ରୁ ପାଣି ଲିକ୍ ହେଉଥିଲେ ଯଥାଶୀଘ୍ର ସଜାଇ ଦିଅନ୍ତୁ। ଗାଡ଼ି କିମ୍ବା ବାଇକ୍ ଧୋଇବା ସମୟରେ ଯେମିତି ବେଶୀ ପାଣି ନଷ୍ଟ ନ ହୁଏ, ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଜଳ ସଞ୍ଚିଲେ ଜୀବନ ବଞ୍ଚିବ, ଆଉ ଜଳ ଅଛି ତ ଆସନ୍ତାକାଲି ଅଛି।

ଶ୍ରୋତା ବନ୍ଧୁ, ସାଧାରଣତଃ ବର୍ଷା ଦିନରେ ରୋଗ ଜୀବାଣୁଗୁଡ଼ିକ ସକ୍ରିୟ ହୋଇଉଠିଥାନ୍ତି। ଏହାଫଳରେ ଆମକୁ ଥଣ୍ଡା, ଜ୍ୱର, ଝାଡ଼ା, ବାନ୍ତି ଏପରି ରୋଗଗୁଡ଼ିକ ସହଜରେ ଆକ୍ରମଣ କରିଥାନ୍ତି। ଏଥିପାଇଁ ସାବଧାନତା ଏକାନ୍ତ ଜରୁରୀ। ସେଥିପାଇଁ ଶ୍ରୋତାବନ୍ଧୁ, ସାଧାରଣ ଜ୍ୱରକୁ କେବେ ହେଲେ ଅବହେଳା କରିବା ଉଚିତ ନୁହେଁ। ଆମ ଅଞ୍ଚଳରେ ବିଶେଷ ଭାବରେ ମ୍ୟାଲେରିଆ ଜ୍ୱର ଏବଂ ଡେଙ୍ଗୁ ଜ୍ୱରର ପ୍ରଭାବ ଅଧିକ ରହିଥାଏ। ସେଥିପାଇଁ ଦରକାର ସତର୍କତା ସହିତ ସଚେତନତା। ଏଇ ଯେମିତି ଘରେ ଏବଂ ଘର ଚାରିପାଖରେ ପାଣି ଜମା ହେବାକୁ ଦିଅନ୍ତୁ ନାହିଁ। ଏଠାରେ ମଶା ବଂଶ ବୃଦ୍ଧି ହେବାର ସମ୍ଭାବନା ଅଧିକ ରହିଥାଏ। ତେଣୁ ଏଭଳି ସ୍ଥାନଗୁଡ଼ିକୁ ତୁରନ୍ତ ପରିଷ୍କାର କରନ୍ତୁ। ପ୍ରତିଦିନ ମଶାରୀ କିମ୍ବା କୀଟନାଶକ ଔଷଧ ଉପଚାରିତ ମଶାରୀ ଟାଣି ଶୁଅନ୍ତୁ। ଗର୍ଭବତୀ ଏବଂ ଶିଶୁମାନେ ମଶାରୀ ଭିତରେ ଯେପରି ନିଶ୍ଚିତ ଶୋଇବେ ସେଥିପ୍ରତି ଯତ୍ନବାନ ହୁଅନ୍ତୁ। ଘର ଭିତରେ କୀଟନାଶକ ଔଷଧ ସିଞ୍ଚନ ପାଇଁ ସିଞ୍ଚନ କର୍ମୀଙ୍କୁ ସହଯୋଗ କରନ୍ତୁ। ସିଞ୍ଚନ ସ୍ଥାନକୁ 3 ମାସ ପର୍ଯ୍ୟନ୍ତ ଲିପାପୋଛା କରନ୍ତୁ ନାହିଁ। ଜ୍ୱର ହେଲେ ଯଥାଶୀଘ୍ର ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ମ୍ୟାଲେରିଆ ପାଇଁ ରକ୍ତ ପରୀକ୍ଷା କରନ୍ତୁ। ମ୍ୟାଲେରିଆ ଜଣାପଡ଼ିଲେ ଔଷଧର ପୂରା ମାତ୍ରା ସେବନ କରନ୍ତୁ। ଏହା ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣାରେ ଉପଲବ୍ଧ। ଏହାଛଡ଼ା ଜ୍ୱର ସହିତ ଦେହ ହାତ ଘୋଳାବିନ୍ଧା ଓ ଗଣ୍ଠି ଦରଜ ହେବା ଡେଙ୍ଗୁ ଜ୍ୱରର ଲକ୍ଷଣ ହୋଇପାରେ। କେତେକ କ୍ଷେତ୍ରରେ ଶରୀରରେ ଲାଲ ଦାଗ ମଧ୍ୟ ଦେଖାଯାଏ। ଏହିସବୁ ଲକ୍ଷଣ ଦେଖାଗଲେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକର୍ମୀ କିମ୍ବା ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ର।

0: ସୃଜନିକା କାର୍ଯ୍ୟକ୍ରମ ଶୁଣୁଥିବାର ସବୁ ଶ୍ରୋତା ଭାଇ ବହେନମାନଙ୍କୁ ଆମର ଜୁହାର। ଶ୍ରୋତାବନ୍ଧୁ, ଆଜି ଏନ୍ତା ଜଣେ କବି ଆମରି ପାଖେ ଅଛନ୍, ଯାହାର କବିତା ଆପଣମାନେ ଯଦି ଶୁଣିବେ ବୋଲେ ଜାଣିବେ ଯେ ଇ ଆମର ସମ୍ବଲପୁରୀ ସାହିତ୍ୟଥି ତାଙ୍କର କେତେ ଦଖଲ ଅଛେ, କେନ୍ତା ସେ କବିତା ଲେଖୁଛନ୍। ସେ କେହି ନୁହଁନ୍, ଆମରି ଝାରସୁଗୁଡ଼ା ଜିଲ୍ଲାର ତେଲେନପାଲି ଗାଁରେ ଜନ୍ମ ହୋଇଥିବାର କବି ଅନିଲ କୁମାର ଦାସ। ତ କାଁ କରି ଡେରି କର୍ମା, ଆସୁନ୍ ତାଙ୍କର ସାଙ୍ଗେ ଦୁଇପଦ କଥାବାର୍ତ୍ତା ହେମା ଆଉ ତାଙ୍କର କବିତା ଗଲେ ଶୁଣମା। ଆଜ୍ଞା ଜୁହାର
1: ସାର୍। ଜୁହାର ସାର୍।
0: ଆପଣଙ୍କର ତ ଅନେକ କବିତା ଆମେ ଭିନ୍ ଭିନ୍ ଜାଗାନେ ଶୁଣିଛୁଁ, ହେଲେ ପ୍ରକୃତିରେ ଶ୍ରୋତାବନ୍ଧୁମାନେ ନିଶ୍ଚିତ ଜାଣିବା ଲାଗି ଚାହିଁବେ ଯେ ଆପଣଙ୍କର ଇ ଯେନ୍ କବିତା ଲେଖା ଆରମ୍ଭ ହେଲା କେନ୍ତା କେନ୍ତା କରି ହେଲା, ହେ କଥା ଟିକେ କହିବେ।
1: ସାର୍, ମୁଁ ଯେତେବେଳେ ଛୋଟ ଥିଲି, କ୍ଲାସ୍ 7 କ୍ଲାସ୍ରେ ମୁଁ ଯେତେବେଳେ ପଢ଼ୁଥିଲି, ମୋର ସେତ୍କି ବେଲୁ କବିତା ପ୍ରତି ଗୋଟେ ସଉକ ମୋର ଥିଲା। ଆଉ ମୁଇଁ ଓଡ଼ିଆ ସାହିତ୍ୟ ବହି ଉପରେ ମୁଇଁ ବହୁତ ଧ୍ୟାନ ଦେଉଥିଲି, ଆଉ ମୋର ସବୁବେଳେ ଭଲ ମାର୍କସ୍ ବି ଆସୁଥିଲା ଓଡ଼ିଆ ସାହିତ୍ୟ। ଓଡ଼ିଆ ସାହିତ୍ୟର ସବୁ କବିତା ବିଭାଗଟା ମୋତେ ସବୁଥିରୁ ବେଶୀ ଭଲ ଲାଗୁଥିଲା। ଆଉ ମୁଇଁ କ୍ଲାସ୍ 7 ପଢ଼ିଲା ବେଲ୍କେ ମୁଇଁ ମୋର ପହିଲା କବିତା କହିବି, ଯେନ୍ଟାକି କୋଠ ଭୋଗ ଖିଆ ଭଜନ,
0: ଆଜ୍ଞା ଆଜ୍ଞା,
1: କେ ମୁଇଁ ସମ୍ବଲପୁରୀରେ ଗୋଟେ କବିତା ବନେଇଥିଲି, ଯେନ୍ଟାକି କି ସେହି ରାଗରେ ମୁଇଁ ଗାଉଥିଲି ସେ ସମୟରେ।
0: ତାପରେ ପରେ ଆପଣଙ୍କୁ ମାନେ କେନ୍ତା ଭଲ ଲାଗିଲା କବିତା ମାନଙ୍କର ସଂସ୍ପର୍ଶରେ କେନ୍ତା କରି ଆସିଲେ, ଆପଣ ପଢ଼ିଲା ବେଳେ ସେ ବହିନୁ ଆପଣ ବେଶୀ ମାନେ ଅନୁପ୍ରାଣୀ ଥିଲେ କି ଏନ୍ତା ଭଜନ?
1: ଓଡ଼ିଆ ସାହିତ୍ୟ ତ ମୁଇଁ ପ୍ରଚୁର ପଢ଼ୁଥିଲି, ମୋର ବହୁତ ପ୍ରିୟ ବିଭାଗ ଥିଲା ଓଡ଼ିଆ ସାହିତ୍ୟ। ତାପରେ ସେତ୍କି ବେଲ୍କେ ଦୂରଦର୍ଶନରେ ମଝିରେ ମଝିରେ କବି ସମ୍ମେଳନ ଗୁଡ଼ାକ ହଉଥିଲା, ଓଡ଼ିଆ କବି ସମ୍ମେଳନ ଗୁଡ଼ାକ, ସେଟାକି ଦେଖିକିରି ମୁଇଁ ବହୁତ ଭାବେ ଅନୁପ୍ରାଣିତ ହେଲି। ତାପରେ ପତ୍ରପତ୍ରିକା ମାନକେ ଯେନ୍ କବିତା ଗୁଡ଼ାକ ବାହାରୁଥିଲା ମୁଇଁ ବହୁତ ପଢ଼ୁଥିଲି।
0: ଆଚ୍ଛା ଆଚ୍ଛା।
1: ଯେନ୍ତାକି ସମ୍ବଲପୁର ୟୁନିଭର୍ସିଟିରୁ ସପ୍ତର୍ଷି ଆମର ଆସୁଥିଲା, ଆମେ କଲେକ୍ଟ କରୁଥିଲୁ, ମୋର କାକାମାନେ କଲେକ୍ଟ କରୁଥିଲେ, ସପ୍ତର୍ଷି ଦେଖୁଥିଲି ସେ ସମୟରେ। ବିଭିନ୍ନ ପତ୍ରପତ୍ରିକା ଯେନ୍ ନ୍ୟୁଜ୍ ପେପର୍ ମାନକେ ବି ମଝିରେ ମଝିରେ ଗୋଟେ ଦୁଇଟା କବିତା ଦେଖବାର୍କେ ମିଳୁଥିଲା। ତାପରେ ବିଭିନ୍ନ କଲେଜର ସ୍ମରଣିକା, ବିଭିନ୍ନ ଅନୁଷ୍ଠାନମାନଙ୍କର ସ୍ମରଣିକା, ଏଥିରେ ମୋର କବିତା ବିଭାଗଟା ମୋର ପ୍ରିୟ ଥିଲା, କବିତା ମୁଇଁ ବହୁତ ପଢ଼ୁଥିଲି। ଆଉ ସେନୁ ମୁଇଁ ଅନୁପ୍ରାଣିତ ହେଇକିରି କବିତା ପ୍ରତି ମୋର ଗୋଟେ ରହିଲା ଆଗ୍ରହ ରହିଲା
0: ଯେ କେବେ ହେନ୍ତା ଆପଣଙ୍କର ମୂଲ ହେଲା କବିତା ଲେଖବାରଟା କିଛି ସୁର ଅଛେ?
1: ମୁଇଁ ପହିଲା ଯେତେବେଳେ ଗୋଟେ ଓଡ଼ିଆ କବିତା ଲେଖିଥିଲି, ଆଉ ସେତ୍କି ବେଲ୍କେ ଜଗଦୀଶ ମହାନ୍ତି ବିଶିଷ୍ଟ କଥାକାର, ଓଡ଼ିଶାର ପ୍ରସିଦ୍ଧ କଥାକାର, ଆଉ ତାଙ୍କର ପତ୍ନୀ ସରୋଜିନୀ ସାହୁ ମ୍ୟାଡ଼ମ୍, ଏମାନଙ୍କର ସାଙ୍ଗେ ଆମର ପାରିବାରିକ ଗୋଟେ ସମ୍ପର୍କ ବି ଥିଲା, ଏମାନେ ବାର ବାର ଆମର ଘରକେ ଆନାଜାନା କରୁଥିଲେ। ତ ଥରେ ମୁଇଁ ମୋର ଓଡ଼ିଆ କବିତା ଯେନ୍ଟା ପହିଲା ଥର ଲେଖିଥିଲି, ଓଡ଼ିଆ କବିତା ମୁଇଁ ଜଗଦୀଶ ମହାନ୍ତିଙ୍କୁ ଦେଖାଲି।
0: ଆଚ୍ଛା।
1: ତ ଜଗଦୀଶ ମହାନ୍ତି ମୋର କବିତାଟାକେ ପଢ଼ିଲେ, ତାପରେ କହିଲେ ତମ ଦ୍ୱାରା କବିତା ହେବ, କିନ୍ତୁ ପ୍ରଚୁର ପଢ଼ିବାକୁ ପଡ଼ିବ, ଏଇଟା କବିତା ନୁହଁ, ତମେ ପ୍ରଚୁର ପଢ଼ିଲା ପରେ ଯାଇକିରି ତମର କବିତା ଆରମ୍ଭ ହେବ। ଆଉ ସେନୁ ମୁଇଁ ଟିକେ ବେଶୀ ପ୍ରଭାବିତ ହେଲି ତାଙ୍କର ଦ୍ୱାରା। ତାପରେ ପ୍ରଚୁର ପଢ଼ାପଢ଼ିରେ ଧ୍ୟାନ ଦେଇକିରି ତାପରେ କବିତା କିଛିଟା ମୁଇଁ ଓଡ଼ିଆ ଲେଖିଥିଲି।
0: ହଁ ହଁ ହଁ। ହେଲେ ସମ୍ବଲପୁରୀ କବିତା ଲେଖବାରଟା କେନ୍ତା?
1: ସମ୍ବଲପୁରୀ ଲେଖବାର ପ୍ରକୃତିରେ ମୋର ମୂଲ ହେଲା, ଏଇଟା ମୁଇଁ ମସିହା ତ ମନେ କରିନେଇପାରେ, ବ୍ରଜରାଜନଗରରେ ଜନଚେତନା ଆଡ଼ୁ ସେ ସମୟରେ ଗୋଟେ କାର୍ଯ୍ୟକ୍ରମ ହେଇଥିଲା, ଯେନେ ହଳଧର ନାଗ, ଦ୍ୱାରିକାନାଥ ନାୟକ, ଦୁର୍ଗା ମାଧବ ପଣ୍ଡା ଆଉ ଆମର ବିଶିଷ୍ଟ କବିମାନେ ସବୁ ବ୍ରଜରାଜନଗର ଆସିଥିଲେ। ସେନେ ତାଙ୍କର କବି ସମ୍ମେଳନ ଦେଖିଲି। ତାପରେ ସେଇମାନେ ଯାଇକିରି ଫେର ରାଜପୁରରେ କ୍ଷୀରୋଦ କୁଅଁରଙ୍କର ଅର୍ଗାନାଇଜିଂରେ ସେନେ ଗୋଟେ କବି ସମ୍ମେଳନ ହେଇଥିଲା, କବି କ୍ଷୀରୋଦ କୁଅଁରଙ୍କର, ସେନେ ମୁଇଁ କବିତା ଯେତେବେଳେ ଶୁଣିଲି, ପଶୁକବି ସୁଶୀଲ ମିଶ୍ର ବି ଥିଲେ ସେନେ, ତାପରେ ମୁଇଁ ଭାବିଲି କି ଓଡ଼ିଆ ନାଇଁ ଲେଖିକିରି ଆମେ ସମ୍ବଲପୁରୀ ଲେଖବାରଟା ବହୁତ ଜରୁରୀ ହେ, ଆଉ ସମ୍ବଲପୁରୀରେ ପ୍ରକୃତରେ ମିଠା ଅଛେ। ତାପରେ ମୁଇଁ ଆରମ୍ଭ କରିଥିଲି ମୋର ଗୋଟେ ପହିଲା କବିତା, ସେ ବ୍ରଜରାଜନଗରକେ ନେଇକିରି, ବିରିର ମାଡ଼େ ଚେପ୍ଟା କୁଲୁତ କେତେ କଲଠାବା, ସୁଇଛେ ମୁହୁ ମାଡ଼ି ଭୁକର ବେଲ୍କେ ଉଲୁକ ଜୀବନ, କାଣା ଖାଇବା କାଣା ଖୁଆବା, ଦେଇଛେ ଦାତ ଖେଚିଡ଼ି। ଏଇଟା ମୋର ପହିଲା ସମ୍ବଲପୁରୀ କବିତା,
0: ପୁରା ସୁର ରଖିଛନ୍। ତାପରେ ଏନ୍ତା ମୂଲ ହେଲା ଆର ଆପଣ କବିତା ସେନୁ ଲେଖିଲେ?
1: ତାପରେ ମୁଇଁ ଜୀବନକେ ନେଇକିରି, ବିଭିନ୍ନ ସମସ୍ୟାକେ ନେଇକିରି ମୋର କବିତା ଲେଖବାର ମୁଇଁ ଚେଷ୍ଟା କଲି, ଆଉ ଲେଖିଛେ, କିଛି କେତେ ମାତ୍ରାରେ ସଫଳ ହେଇଛେ, କେତେ ଆଲୋଚନା ହେଇଛେ, ସମାଲୋଚନା ହେଇଛେ।

0: ଲୋକ ଆଗ୍ରହ କରିଛନ୍, ଖୁସି ଲାଗ୍ସି। ଯେନ୍ଟା ଲେଖିଥିଲି କାହାକେ ବି କାମ ଆସିଲା ବୋଲିକିରି। ସମ୍ବଲପୁରୀ ଭାଷାରେ ଶବ୍ଦର ଅଭାବ ନାଇଁନ, ପ୍ରଚୁର ଶବ୍ଦ ଅଛେ। ଆମେ ଆମର ମନର ବିଚାରକେ ପ୍ରସ୍ତୁତ କରବାର୍ ଲାଗି ଆମକୁ କେନ୍ସିନୁ ଉଧାରି ନାଇଁ ନେଲେ ବି ଚଲ୍ବା। ଆଜି ଯେନ୍ ଓଡ଼ିଆରେ ଯାହା ବି ତତ୍ସମ ଶବ୍ଦ ବ୍ୟବହାର ହେଉଛେ ସେସବୁ ବି ଆମର ଶବ୍ଦ ଏ। ତତ୍ସମ ଶବ୍ଦ ଗୁଡ଼ାକକେ ଆମେ ଯଦି କହିମା କି ଇଟା ଅଲଗା ଭାଷାର ଶବ୍ଦ, ଆମେ ଏଇଟାକେ ୟୁଜ୍ ନାଇଁ କରୁ, ଆମେ ଇନେ ବ୍ୟବହାର ନାଇଁ କରୁ, ତାହେଲେ ସେଟା ଆମର ଭୁଲ ହେବା। କାରଣ ତତ୍ସମ ଶବ୍ଦ ଯେନ୍ଟା ସଂସ୍କୃତରୁ ଆସିଛେ ସେଥି ଆମର ପହିଲା ଅଧିକାର ଅଛେ। ତ ଆମେ ତତ୍ସମ ଶବ୍ଦକେ ଅତି ଆରାମରେ ଆମେ ଆମର ଭାଷାରେ ବ୍ୟବହାର କରିପାରମା, ଆଉ ଇଟା ଆମର ଶବ୍ଦ ଆବରିବାର ସମୟ।
1: ଠିକ୍ ଠିକ୍।
0: ଆମେ ଯଦି ଶବ୍ଦକେ ଯଦି ଛାଡ଼ମା ବେଲେ ଆମର ଭାଷା ସମୃଦ୍ଧ ହେଇନାଇପାରେ। ଆମେ ଯେତ୍କି ଶବ୍ଦ ଆମର ସାହିତ୍ୟରେ ବ୍ୟବହାର କର୍ମା ସେ ସବୁ ଶବ୍ଦ ଆମର ହେବା, ଏଇଟା ମୋର ମତ।
1: ନିଶ୍ଚିତ ଭାବେ। ଆଉ ଇ ମାନସିକତା ନେଇକିରି ଯଦି ଆମେ ଲେଖ୍ମା ବେଲେ ଆମର ଭାଷା ବି ଆଉ ଟିକେ ବରକସ ହେବା। ଆଉ ଆମେ ସମ୍ବଲପୁରୀରେ ଖାଲି ଲେଖ୍ମା ବୋଲିକିରି ସଂକୀର୍ଣ୍ଣ ମନୋଭାବ ଯଦି ପୋଷଣ କର୍ମା ବେଲେ ନାଇଁ ହେଇପାରେ, ଉଦାର ହେବାର ଜରୁରୀ ଅଛି।
0: ଏକଦମ। ସମ୍ବଲପୁରୀ ତ ଉଦାର ଆଏ ବୋଲିକିରି ଆଜି ସମ୍ବଲପୁରୀ ସମ୍ବଲପୁର ଏତ୍କି ଆଗ୍କେ ଯାଇଛେ। ହଁ
1: ହଁ ହଁ।
0: ଦେଖୁନ୍, ଆମର ସମ୍ବଲପୁରୀ ଭାଷାକେ, ଆମର ସମ୍ବଲପୁରୀ କବିତା ଲେଖା ଗୁଡ଼ାକକେ ଅନ୍ୟ ଭାଷାଭାଷୀ ବି ବହୁତ ଆଦର କରସନ୍। କାରଣ ଆମର ଭାଷା ଉଦାର ଆଏ, ଅଲଗାମାନଙ୍କର ଶବ୍ଦକେ ବି ଆମେ ଗ୍ରହଣ କରସୁଁ, ବ୍ୟବହାର କରସୁଁ, ସେମାନେ କିଛିଟା ବୁଝିପାରସନ୍। ଆଉ ସେହି ଉଦାରତା ହଉଛେ ସମ୍ବଲପୁରୀ ଭାଷାର ମହାନତା। ସାହିତ୍ୟରେ ଆମକୁ ଗୋଟେ ସ୍ଥାନ ବନାବାର୍ ଲାଗି ପଡ଼୍ବା, ଆଉ ସେ ସ୍ଥାନ ବନାବାର୍ ଲାଗି ଉଦାରତା ହଉଛେ ସବୁଥିରୁ ପ୍ରଥମ ମାଧ୍ୟମ, ଏଇଟା ମୋର ମତ।
1: ନିଶ୍ଚିତ ଭାବେ। ଆର୍ ସେଟାକେ ଯଦି ଆମେ ଗ୍ରହଣ କରିକିରି କବିତା ହଉ କି ଗଳ୍ପ ହଉ କି କେନ୍ସି ବି କଥା ନି ହଉ ଯଦି ଲେଖ୍ଲା ବେଲେ ସେଟା ବହୁତ ଦୂରକେ ବି ଖେପି ପାର୍ବା। ତ ଆଜି ଆପଣ ତ କବିତା ମାନେ ଶୁଣାବାର୍ ଲାଗି ଇନ୍କେ ଆସିଛନ୍, ଶୁଣ୍ମା ଆପଣଙ୍କର ଗୋଟେ କବିତା।
0: ନିଶ୍ଚୟ ସାର୍, ମୋର ଗୋଟେ ନୂଆ କବିତା ଯାହାର ଶୀର୍ଷକ ଚାଲ୍ ସାଙ୍ଗ ଦାନେ ବାଗଡ଼ି ଖେଲ୍ମା। ଏଇଟା ମହାଭାରତର କାହାଣୀକେ ନେଇକିରି ଆଏ। ବେଲାଲ ସେନ୍କୁ ମୁଇଁ ଲକ୍ଷ୍ୟ କରିକିରି କବିତାଟା ଲେଖିଛେ, ବେଲାଲ ସେନ୍ଙ୍କର ମହାନତା ଏସବୁକେ ନେଇକିରି କବିତା। ଶୀର୍ଷକ ହଉଛେ ଚାଲ୍ ସାଙ୍ଗଦାନେ ପାଗଡ଼ି ଖେଲ୍ମା। ସେଦିନ ଭାବୁଥିଲି ତୁଇ ବି ଡରସୁ, ସେଦିନ ଭାବୁଥିଲି ତୁଇ ବି ଡରସୁ, ସମ୍ରତ ଆରୁ ସତ୍କହୁମାନଙ୍କର ଆବିର୍ଭାବକେ। ମୁଇଁ ନାଇଁ ତ କିଏ ନାଇଁ ସ୍ଲୋଗାନରଟି ପ୍ରତ୍ୟାଖ୍ୟାତ ରାଜନେତା ବାଗିର, ସମକଟାର ବିରୋଧୀ ହରମେଶା ତୁଇ ବି କରୁଥୁସୁ ଫନ୍ଦିପିକର। ପଛେ କାଇଁ ନ ବୁଝିଲି ତତେ ବି ସବୁବେଳେ ସାଙ୍ଗଟେ ଦରକାର, ପଛେ କାଇଁ ନ ବୁଝିଲି ତତେ ବି ସବୁବେଳେ ସାଙ୍ଗଟେ ଦରକାର। ରାଧା ବାଗିର ଦୁଆଁ ଛିଡ଼ା, ସୁଦାମା ବାଗିର ଅରନ୍ ଛିଡ଼ା, ଗୁନ୍ ଗାଏବା ସାଥ ଦଉଥିବା ତୋର ଉବେଲ ବେଲା ବୋଲି। ଦେଖିଲି ଯେ ବିଶ୍ୱାସ କରି ନେଇ ପାରିଲି, ସବୁଆଡ଼େ ଧାଁ ଧପଡ଼ ଜାବରଜାତ, ରୁଥାନ ହୁକ୍ରାନ ଆରୁ ସଭେ ଯାକ ଉଦୁର୍ମାତ, ଯେତେବେଳେ ଏକେଇ ଗୋଟେ ଚକ୍ର ଏକା ନିଶବତ ଗୁନ୍ଗୁନେଇ ଚାଲିଛେ ଓଁ ଶାନ୍ତିର ମନ୍ତ୍ର। ହେତ୍କି ତୁ ନ ବୁଝିଗଲି ତୋର ଗୋବର୍ଦ୍ଧନ ଟେକା ଚମତ୍କାର, ନାମ ଥି ତୋର ପଥର ଉପୁଲିବାର ରହସ୍ୟ, ତୋର ଧ୍ୟାନ ମାତ୍ରେ ହିଁ ମୋର ଭିତରେ ଉଭରି ଉଠୁଥିବାର ଗନ୍ଧମାର୍ଦ୍ଦନ ଉଠାବାର ବପୁ। ବେରଙ୍ଗ ଧରତୀକେ ଲାଲ କରବାର ଠାନିଛୁ ଯେତେବେଳେ, ବେରଙ୍ଗ ଧରତୀକେ ଲାଲ କରବାର ଠାନିଛୁ ଯେତେବେଳେ, ମୋତେ ବେଲାଲକେ କେନ୍ତା ହେଲେ ଦେଇଥିତୁ ମୌକା। ଫିରବି ତୋର ଇଚ୍ଛାତି ଡୁକ୍ ଡୁକ୍ ମୁଟ୍ ମୁଟ୍ ଦେଖି ତ ପାରୁଛେ ଭୀଷଣ ଭୟଙ୍କର ମହାଭାରତ। ଏଛେନ୍ ମୁଡ଼ ଛିଡ଼ା ସରବ ଛିଡ଼ା ମୁଇଁ, ଏଛେନ୍ ମୁଡ଼ ଛିଡ଼ା ସରବ ଛିଡ଼ା ମୁଇଁ, ସାଙ୍ଗଟେ ହେଇ ଜରୁର ତୋର ପକ୍ଷିଆ ଧରବି, ଚୁନ୍ ଚୁନ୍ ହେବା ରାଗରୁ ମୋର ବଚାକୁଚା ସତ୍ତା, ସବ୍କୁ କହିବି କିଏ ଅସଲ ଖିଲାଡ଼ି, କୁରୁକ୍ଷେତ୍ରର ମୈଦାନ୍ତି କାହାର ଚାଲିଛେ ଖେଲ, ଚାଲ ସାଙ୍ଗଦାନେ ବାଗଡ଼ି ଖେଲ୍ମା, ତୁଇ ବାଘ ହେବୁ ମୁଇଁ ଛେଲ, ତୁଇ ବାଘ ହେବୁ ମୁଇଁ ଛେଲ।
1: ବହୁତ ସୁନ୍ଦର କବିତା ସାର୍। ଇନୁ ଆଉ ଗୋଟେ କଥା ଆପଣଙ୍କର ଜାଣିବା ଲାଗି ଚାହିଁମୁ, ଯେ ଆପଣ ଯେନ୍ ପ୍ଲଟ୍ଟା ନେଲେ ଏଇଠାନ ମହାଭାରତର ବୋଲିକିରି ଆପଣ କହିଲେ, ତ କେନ୍ତାକିରି ଆପଣଙ୍କର ମନ ଭିତରେ ବାଛସନ୍ ଯେ ମୁଇଁ ଇଟାକେ ନେଇକିରି କବିତାଟେ ଲେଖ୍ମି ବୋଲିକିରି କହେସନ୍, ଯେ କବିତାଟା ନିଜର ମନର ଗୋଟେ ଆବେଗେ ମନ ଭିତରକେ ଅନ୍ଧଲେ ପକାଶି ଗୋଟେ ଭାବଟେ ଆଇଲେ ବୋଲିକିରି, ତ ଇ ପ୍ରକାର ଗୋଟେ ମାନେ ମହାଭାରତନୁ ଗୋଟେ ଭାବଟେ ସୃଷ୍ଟି କଲା ଭଳିଆ ଗୋଟେ ପ୍ଲଟ୍ଟେ କେନ୍ତାକିରି ଆପଣ ବାଛସନ୍ ଗୋଟେ କବି ହିସାବେ, ଏଇ କଥା ଟିକେ କହିବେ।
0: ଦେଖୁନ୍, ମୋର ମତରେ ସୃଷ୍ଟି ହଉଛେ ଗୋଟେ କବିତା। ଯେନ୍ତା ପ୍ରହ୍ଲାଦ କହୁଥିଲେ ନା କି ସୃଷ୍ଟିର ସବୁ କଣରେ ଭଗବାନ ବିରାଜମାନ, ହେନ୍ତା ମତେ ଯାହା ଲାଗ୍ସି ସୃଷ୍ଟିର ସବୁନେ ଆଉ ସବୁବେଳେ କବିତା ଭର୍ତ୍ତି ହେଇକିରି ଅଛେ। ଆଉ ଇ କବିତା ଅହରହ ଝରୁଛେ, ଆଉ ଇ କବିତା ଝରିକିରି କାଣା କର୍ସି ଗୋଟେ କଲମକେ ମାଧ୍ୟମ କର୍ସି, ଆଉ ଧରା ଉପରକେ ଅବତରଣ କର୍ସି, ଆଉ ସେ ଯେନ୍ କଲମକେ ମାଧ୍ୟମ କର୍ସି, ଯେନ୍ ବ୍ୟକ୍ତି ସେ କଲମର ମାଲିକ ଥିସି, ସେ ବ୍ୟକ୍ତିଟା କବି ହେବାର ଗୌରବ ଅର୍ଜନ କର୍ସି। ମୋର ମତରେ

0: କବିର୍ ଲାଗି କବିତା ନୁହେଁ, କବିତା ଲାଗି ହିଁ କବି ଏ। କବିତା ଲାଗି ବୋଲିକିରି କବିଟେ ସେ କବିତା ସାଙ୍ଗେ ତାର ନାମ ଲେଖବାର ମୌକା ପାଇସି ଆଉ ସେ କବି ଭାବେ ଗୌରବ ବି ଅର୍ଜନ କରସି। ତ କବିତା ସୃଷ୍ଟିନେ ସବୁବେଳେ ଅଛେ, କେତେବେଳେ କେନ୍ ହିସାବରେ ଆସବା, କାହାର ଇନ୍କେ ଆସବା, ସେ କବିତା ଆପଣଙ୍କର ନିକେ ଦୟା କଲେ ସେ ଆପଣଙ୍କର କଲମକେ ମାଧ୍ୟମ କରବା, ଆପଣଙ୍କୁ ଦୟା କଲା ବୋଲି ଆପଣ ସେ କବିତାର କବି ହେଲେ। ଆଉ ଆପଣ ଯେନ୍ ପଚାରିଲେ ଖାସ କରି ଇ କବିତା ଇଟା ପ୍ଲଟ କେନ୍ତା କରି ଆଇସି ମନକେ, ପୁରା ସାରା ଜୀବନଟା ଲାଗ୍ସି କି ଗୋଟେ ମହାଭାରତ ହିଏ। ଚାରିଆଡ଼େ ସଂଗ୍ରାମ ଚାଲିଛେ, ରୁଥାନ ହୁକରାନ ଜାବରଜାତ ଚାଲିଛେ, ଯେହେତୁ ଇଟା ଗୋଟେ ମେଦର ମେଦିନୀ ଏ, ଭଗବାନ ଇ ମେଦିନୀକେ ମେଦ ଉପରେ ସୃଷ୍ଟି କରିଛନ୍, ଇନେ ହନାକଟା ଲାଗିକିରି ରହିବା। ତ ଇନେ ଅର୍ଜୁନ ହେଇକିରି ଭଗବାନଙ୍କର ସାଙ୍ଗେ ବାଗିଡ଼ି ଖେଲବାର ଅପେକ୍ଷା ଇନେ ବେଲାଲ ସେନ ହେଇକିରି ବାଗିଡ଼ି ଖେଲବାର ଲାଗି କେନ୍ତା ଗୋଟେ ମୋର ଭିତରେ ଗୋଟେ ଆତୁରତାଟେ ଆସିଲା। କାରଣ ବେଲାଲ ସେନ ହିଁ ଚାଲାକେ, ଯିଏକି ପ୍ରକୃତିରେ ସେ ଭଗବାନକେ ଦେଖିପାରିଛେ ଆଉ ମହାଭାରତର ଅସଲ ରହସ୍ୟକେ ସେ ବୁଝିପାରିଛେ। ଆଉ ସେ ତାର ସତ୍ତା ଟିକ ଯେତେବେଳେ ତାର ମୁଡ଼ ଟିକ ମହାଭାରତରେ ଲଟକିଛେ, ଆଉ ସେ ଚୁନ୍ ଚୁନ୍ ହେବାର ଆଗରୁ ସେ ଭଗବାନଙ୍କର ସାମ୍ନାରେ ଏତିକି ଆଗ୍ରହ କରୁଛେ କି ହେ ଭଗବାନ, ଏ କୁରୁକ୍ଷେତ୍ରରେ ମୁଇଁ ତୋର ଯେନ୍ତା ରାଧା ସମସ୍ତଙ୍କୁ ତୁଇ ଦୁଆଁ ଛିଡ଼ା କରିଦେସୁ, ତୋର ସାଙ୍ଗେ ସାଙ୍ଗ ହେଲା ବେଲକେ ସମସ୍ତଙ୍କୁ ଛିଡ଼ା କରିଦେସୁ, ହେନ୍ତା ମୁଇଁ ବି ତ ଛିଡ଼ାଏ, ମୁଇଁ ବି ତ ମୁଡ଼ ଛିଡ଼ା ହେଇଯାଇଛେ, ତ ମୋତେ ବି ତୋର ସାଙ୍ଗଟେ ବୋଲିକିରି ଭାବ, ଆଉ ମୁଇଁ ବି ତୋର ଜରୁର ଗୁନ୍ ଗାଇବି, ଆଉ ମୁଇଁ ସମସ୍ତଙ୍କୁ କହିବି କି କୁରୁକ୍ଷେତ୍ରର ମୈଦାନ ଥି କାହାର ଖେଲ ଚାଲିଛେ, ଆଉ କିଏ ଅସଲ ଖିଲାଡ଼ି ଇଟା ମୁଇଁ ସମସ୍ତଙ୍କୁ କହିବି, ଆଉ କମ୍ ସେ କମ୍ ଏଛେନ୍ ଚାଲ ଥରେ ତୁଇ ମୁଇଁ ବାଗଡ଼ି ତ ଖେଲୁ, ତୁଇ ବାଘ ହେବୁ ଆଉ ମୁଇଁ ଛେଲ ହେବି, ମୁଇଁ ତତେ ସବୁବେଳେ ବାନ୍ଧବାର ଲାଗି ଚେଷ୍ଟା କରୁଥିବି, ତୁଇ ମୋତେ ସବୁବେଳେ ଗିଲବାର ଲାଗି ଚେଷ୍ଟା କରୁଥିବୁ।
1: ବହୁତ ଚମତ୍କାର ଆପଣଙ୍କର ଏଇ ଉପସ୍ଥାପନା। ହେଲେ ସାର୍, ଆପଣଙ୍କୁ ଗୋଟେ କଥା କହୁଥିଲେ ଯେ ସୃଷ୍ଟିରେ ସବୁଆଡ଼େ କବିତା, କବିତାମୟ ହିଁ ଆଏ ଏଇ ସୃଷ୍ଟିଟା ବୋଲିକିରି, କବିତା ଯାହାକେ ଦୟା କରବା ହୁଏତ ତା ନେକେ ଆଇବା, ଆଉ କବିତା ମାଧ୍ୟମରେ ହିଁ ଗୋଟେ କବି ପରିଚୟଟେ ପାଇସି। ହେଲେ ଆମେ କବିତାକେ ବି ଭଲ ପାଇସୁଁ, ଆମର ମନ ଭିତରେ ବି ଗୋଟେ ମାନେ କବିତାକେ ଭଲ ପାଇବାର ମାନସିକତାଟେ ଅଛି, କବିତା ମନସ୍କ ସମସ୍ତେ ଆଉଁ, ଯେହେତୁ ଆମେ କବିତା ଲେଖିପାରୁଁ କି ନାଇଁ ପାରୁଁ, କବିତା ବୁଝିପାରୁଁ କି ନାଇଁ ପାରୁଁ ଆମେ ଶୁଣସୁଁ, ହେଥିଲାଗି ଟିକେ କବିତା ମନସ୍କ ବୋଲିକିରି ବି ଆମେ କହେମା। ହେଲେ ଗୋଟେ ସାଧାରଣ ଲୋକଟେ ଆଉ ଗୋଟେ କବିର ଭିତରେ କାଣା ପାର୍ଥକ୍ୟ ଥିସି ଯେ ସେ କବିତାଟା ହୁଏତ ତାର ନେକେ ଯିସି, କିମ୍ବା ସେ କବିତାକେ କଲମ ଜରିଆଥି ଗୋଟେ କବିତା ଭାବରେ ରୂପ ଦେସି ଆରୁ ପାଠକମାନଙ୍କର ନେକେ କି ଶ୍ରୋତାମାନଙ୍କର ନେକେ ପହଞ୍ଚାସି, କାଣା ତାଙ୍କର ନେ ବେଶୀ ଥିସି?
0: ସାର୍, ମୋର ହିସାବରେ
1: ଆଜ୍ଞା
0: ସମସ୍ତେ ଗୋଟେ ଗୋଟେ କବି, ସମସ୍ତଙ୍କର ଭିତରେ ଗୋଟେ କବି ଭାବଟେ ଅଛେ, ଯିଏ କବିତାକେ ଭଲ ପାଏସି, ସାହିତ୍ୟକେ ଯିଏ ଭଲ ପାଏସି, ଟିକେ ବି ଯାହାର ଭିତରେ ସାହିତ୍ୟ ମନସ୍କ ପ୍ରବୃତ୍ତି ଅଛେ ସେ ଗୋଟେ କବି ଏ। ହଁ, କଥା ହେଲା ସେ କବିତାକେ ପ୍ରସ୍ତୁତ କରି ନେଇପାରେ, କଥା ହେଲା ମୁଇଁ ଯେନ୍ତା ଆଗରୁ କହିଲି କବିତା ହୁଏତ ତାହାକେ ଭରସା ନେଇ କରିପାରେ, ତାହାକେ ଦୟା ନେଇ କରେ, କିନ୍ତୁ କବିତା ଯାହାକେ ଭରସା କଲା, ଯାହାକେ ଦୟା କଲା, ତାର କଲମରୁ ସେ କବିତାଟା ଉତରଲା। ହେତିର୍ଲାଗି କାଣା ହେସି, ଗୋଟେ ମଣିଷ ସବୁବେଳେ କବି ନୁହେଁ, ଗୋଟେ ମଣିଷ କେତେବେଳେ ଚୋର ଥିସି, କେତେବେଳେ ବାପା ହେଇଥିସି, କାହାର ପତି ହେଇକିରି ଥିସି, ତ କେତେବେଳେ ଅତି ହୀନମନ୍ୟତାର ବି ବ୍ୟବହାର କରସି, କିନ୍ତୁ ଆଉ ଗୋଟେ କ୍ଷଣରେ ସେ ଗୋଟେ ବହୁତ ବଡ଼ କବି ହେସି, ଏନ୍ତା ସୁନ୍ଦର ବିଚାରଟେ ସେ ଉତରେଇଥିସି ଯେ ଆମେ କବିତା ପଢ଼ିଲେ ଭାବମା ଇଏ ସ୍ୱୟଂ ଭଗବାନର ପାଖାପାଖି ଲୋକ ଏ। କିନ୍ତୁ ଅସଲରେ କବି ତ ସେଟା ନୁହେଁ, ସେଥିର୍ଲାଗି କବିତ୍ୱଟା କବିତା ଗୋଟେ ବ୍ୟକ୍ତି ଉପରେ ସବାର ହେସି, ଯେନ୍ତା ବରୁଆ ଲାଗ୍ସି, ବରୁଆ ଯେନ୍ତା ଲାଗିଥିସି ବେଲେ ସେତ୍କି ବେଲ୍କେ ଯେନ୍ ବକ୍ତିସି ବରୁଆ, ହେନ୍ତା ଯେତେବେଳେ କବିତ୍ୱ ଲାଗିଥିସି ଜଣଙ୍କ ରୂପରେ, ସେତ୍କି ବେଲ୍କେ ସେ ଯାହା ବକ୍ତିସି କିମ୍ବା ତାର କଲମରୁ ସେ ଯେନ୍ ବକ୍ତାନଟାକେ ସେ ନିଜେ ଲେଖି ଦେଇପାରସି ସେଟା ହେଇଯାଏସି କବିତା। ତ ସାଧାରଣ ମନୁଷ ଉପରେ ସେ ବରୁଆ ନେଇ ଚଢ଼େ, କାରଣ ସମସ୍ତଙ୍କୁ କଲାସି ନେଇ ଲାଗେ, କଲାସି କିଛି ଲୋକଙ୍କୁ ଲାଗ୍ସି, ଗାଁରେ ଆମେ 5000 ଲୋକ ରହିସୁଁ, କଲାସି ଲାଗିନେ ବାଲା 2 ଲୋକ କି 3 ଲୋକ ଥିସନ୍,
1: ଠିକ୍ ଠିକ୍।
0: ତ ଇଟା କଥା।
1: ହେଲେ ଇନୁ ଆଉ ଗୋଟେ କଥା ଆପଣଙ୍କର ଜାଣିବା ଲାଗି ଚାହେଁ ଯେ ହେ, ଯେନ୍ତା ଆପଣ କହିଲେ ଯେ କବିତା ମନସ୍କ ସମସ୍ତେ ହେଲେ ବି କବିତା ସମ୍କର୍ଣ୍ଣକେ ନାଇଁ ଯାଏ, କିମ୍ବା ଶଙ୍କରର ଆଡ଼ୁ କବିତାଟେ ଲେଖି ନାଇଁ ହୁଏ, ହେଲେ ପ୍ରକୃତିରେ ଯିଏ କବିତାଟେ ଲେଖ୍ସି ତାରାନୁ ବି କିଛି ପ୍ରୟାସ କରବାର୍ ଲାଗି ପଡ଼୍ସି କି ହେନ୍ତା ହେନ୍ତା ହେଇଯାଏସି? ଆପଣଙ୍କର ଅନୁଭବରୁ କିଛି କହିବେ।
0: ନିଶ୍ଚୟ କବିତା ମନସ୍କ ହେବାର୍ ଲାଗି ପଡ଼୍ସି, ଆମେ କବିତାଟେ ଆମର ନିକେ ଉତରୁଛେ ବେଲେ ସେ ଆମକୁ ଟିକେ ହଲାସି, ଭିତରୁ ହଲାସି କି ମୁଇଁ ଉତରବାର୍ ଲାଗି ଚାହୁଁଛେ ତୋର କଲମରୁ, ଆମେ ଯଦି ତଥାପି ବି କଲମଟାକେ ଯଦି ବନ୍ଦ କରିକିରି ରଖମା ବେଲେ ସେ ଉତରବାକେ ନାଡ଼ୁ, ସେ ଆମକୁ କହିସି ଆମର ଭିତରେ ଗୋଟେ ଉଦ୍ମୁଦାନଟେ ଆଇସି କି କବିତା ମୁଇଁ ଉତରବାର୍ ଲାଗି ଚାହୁଁଛେ, ମୁଇଁ ଉତରବାର୍ ଲାଗି ଚାହୁଁଛେ, ଆପଣଙ୍କୁ ବହୁତ କଷ୍ଟ ଦେସି।

0: ସେତ୍କି ବେଲ୍କେ ଆପଣଙ୍କର କଲମର କ୍ୟାପ୍କେ ଖୁଲ୍ବାର୍ ଲାଗି ପଡ଼୍ସି, କାଗଜଟେ ସାମ୍ନାରେ ରଖବାର୍ ଲାଗି ପଡ଼୍ସି। ଇଟା ହଉଛେ କବିର ଦାୟିତ୍ୱ। କବିତା ତ ଉତୁର୍ବା, କିନ୍ତୁ କବିର ବି ଗୋଟେ ଦାୟିତ୍ୱ ଅଛେ, କଲମର ଠିପିଟାକେ ଖୁଲ୍ବାର୍, କ୍ୟାପ୍କେ ଖୁଲ୍ବାର୍, କାଗଜର ଉପରେ ସେ କଲମର ମୁନକେ ଥୁଇବାର୍। କବି ତାର ନାଁଟା କବିତାର ତଲେ କିମ୍ବା ଉପରେ ଲେଖି ବି ଦେସି, କିନ୍ତୁ ହେତ୍କିରେ କବିର କର୍ତ୍ତବ୍ୟ ନାଇଁ ସରିଯାଏ। କବିର କର୍ତ୍ତବ୍ୟ ଫେର୍ ଅଛେ କବିତାର ଧରାବତରଣକେ ସଫଲ କର୍ବାର୍ ଲାଗି ବୋଲିକିରି। ସେ କବିତା ଯେନ୍ ଉତରିଛେ ସଫଲ, ସେତେବେଳେ ସେ ଉତରୁବା, ତାର ଧରାବତରଣ ସେତ୍କି ବେଲ୍କେ ସଫଲ ହେବା ଯେତେବେଳେ ସେ କେନ୍ସି ଶ୍ରୋତାମାନଙ୍କର ନିକେ ଯିବା, କେନ୍ସି ପାଠକମାନଙ୍କର ନିକେ ଯିବା, ଉଚିତ ପାଠକ ଉଚିତ ଶ୍ରୋତାମାନଙ୍କର ପାଖକେ ଯାଇକିରି ସେ ଗୋଟେ ଆହ୍ୱାନ ଦେଇପାର୍ବା, ପରିବର୍ତ୍ତନ ଲାଗି ଆହ୍ୱାନ ଦେଇପାର୍ବା, ଗୋଟେ ନୂଆ ଉଦ୍ବେଳନଟେ ସୃଷ୍ଟି କରିପାର୍ବା, ବେଲେ ଯାଇକିରି କବି ବି ସାର୍ଥକ ହେଲା, କବିତା ବି ସାର୍ଥକ ହେଲା।
1: ବେଲେ ସାର୍, ଆପଣଙ୍କର କଲମର ନିଥିରି ଥିବାର ହେନ୍ତା କବିତାଟେ ଶ୍ରୋତାମାନଙ୍କର ପାଖକେ ଆମେ ପହଞ୍ଚାମା ଇହାଦେ, କାଣା ଶୁଣାବେ?
0: ସାର୍, ମୁଇଁ ଗୋଟେ ମୋର ସତ୍ ସପନ ବହିର ଗୋଟେ ପୁରୁଣା କବିତାଟେ ଶୁଣାବାର୍ ଲାଗି ଚାହିଁବି। ଏଇଟା ଗୋଟେ ରେଜାକେ ନେଇକିରି କବିତା, ଗୋଟେ ସାଧାରଣ ଝିଅକେ ନେଇକିରି ଗୋଟେ କବିତା। ଆମର୍ ସମ୍ବଲପୁର ଅଞ୍ଚଳର, ଆମର୍ ଅଞ୍ଚଳରେ କେନ୍ତା ଜୀବନ ଜିଉନି ସେଟାକେ ଇନେ ପ୍ରସ୍ତୁତ କରବାର ଚେଷ୍ଟା ହେଇଛେ। କବିତାର ଶୀର୍ଷକ କେତେ ସହେବା। ଗଲା ଗଲା ବନେ ହେଲା, ରୋଜ ପର୍ତିର ଝମେଲାନୁ ଝନେ ଗଲା। ଗଲା ଗଲା ବନେ ହେଲା, ରୋଜ ପର୍ତିର ଝମେଲାନୁ ଝନେ ଗଲା। କେତେ ଆରୁ ଲୁକିଥିତା ଭୁଏକେ ଭଣାରିକେ, କେତେ ଆରୁ ଜବ୍ଦିଥିତା ଝାଙ୍କରର ଡାକ ମକଦମର ହକୁଆକେ। ବନେ ହେଲା ହାଣ ସରେ ଗଡ଼ବାର ଆଗରୁ, ଜୁଏ ପାଏନ୍ ବୁଡ଼ବାର ଆଗରୁ, ପରା ପାଟକିର ଅଜାନ୍ତେ କେନ୍ ଛଟକେ ଅକ୍ତା ପେଟେ ଗଲା ଯେ ଛିନ୍ଛାନ୍ ଲେହେଟି ନାଇଁ ଦେଖ୍ଲା। ଲୁକେ ତ ପାହାଚିନାକେ ଇଞ୍ଚରାବେ, ରକତର ଥିପାମାନଙ୍କୁ ଅନସରାବେ। କାହାର ଖୁରାକ ହେଇଥିଲେ କେନ ପାଇବେ ଯେ ସୁରାକ, ହେତ ଧିକ୍କାର୍ଥି ହଦମ ଦେଇଛେ ଆରୁ ବିକାର୍ଥି ପଲାତେ ପଲେଇଛେ। ଖୁଜି ଜାଣିଲେ ମିଲ୍ବା ତାର ବାହା ଜାଙ୍ଗଲର ଦରତ, ମୁନୁସ୍ପନର ଜିତ୍ ଲାଗି ତାର ପେଟର ଦୁଃଖ ଉପାସ ବାହାର ବାର କଥା। ଦେଖି ଜାଣିଲେ ଦିଶ୍ବା ସହରର ସବୁ ମହଲ, ସବୁ କାନ୍ଥିମାନ୍କେ ମଙ୍ଗଲା ଝୁଣ୍ଟି ଲେଖେ ତାର ହାତର ଛାପା। ହର ପକ୍କା ବିଲ୍ଡିଂର ଖାଚେନ୍ମାନ୍କେ କଚେରୀର ସବୁତ ଲେଖେ ଝୁପା ଝୁପା ତାର ଆଙ୍ଗଠିର ଟିପ୍ଚିହ୍ନା। ସହରର ଗଲି କନ୍ଦି ରୋଡ୍ ଅଫିସ ନାଲିମାନ୍କେ ବି ବାରି ଜାଣିଲେ ବାସ୍ବା ତାର ଝାଲର ବାସ୍ନା। ବେଙ୍କେ ଖନ୍ଦଲା ନାଇଁ କି ଗୁଡ଼େ ଛନ୍ଦଲା ନାଇଁ, ନରିହା ଢିଲା କି ଗୁହାଲ ମେଲା, ବେଲସୁଁ ତ ଦୁଆଁ ଛିଡ଼ା ଖଡ଼ଖଡ଼ାଟା। ଚାହିଁଥିଲେ ଚୁପ୍ଲି ପାରିଥିତା ମୁହୁ ଯାହିଁ ତାହିଁ, ସେ ବି ନେଇ ପାରିଥିତା ଆଶ୍ରା ଧୋପ ଧୌଲିଆ ବଡ଼ଲୁକର ଛାୟାଥି, ଖେଜା ଖେଜା କରି ପସରେଇ ପାରିଥିତା ବଡ଼ା ମହରଗର ରୂପକେ। ବର୍ଦିବାଲାକର ସନ୍ଧିତି ସେ ବି ପାରିଥିତା ରାନ୍ଧି, ଗୁଟେ ଚୁଇଲ ଥିନ ବଗଡ଼ା ଭାତକେ ପୁଖରା ମହୁଲ, ବେଧକ ବିକି ପାରିଥିତା ରାନୁ ଢେଣା ପୁଡ଼ାକେ ପୁଡ଼ା ଗଞ୍ଜେଇ। ଖୟତ ହେଇଯିବେ ନାତା ଗୁତା, ନିଜର ହାତେ ସଖଲିଲା ଛୁଆ ପୁତା, ବିଦ୍ରେଇ ଦେବେ ଗାଁର ପୁରୁଖା ପାତିର ଇଜ୍ଜତ। ହେତିର୍ ଲାଗି କାଇନ ସହରେ ବୁର୍ଲା କରମକେ ହେଜା କରି ରେଜା ହେଲା ଯେ। ହେତି ତମେ ବୋଲବ କାଲଟୁଣି, ପଚକେ ଡକାବ ଘଡ଼ିକେ ଘଡ଼ି, ଅପର୍ଣ୍ଣିଆ ପଲ୍ହା ବୋଲି ଠିକ୍ ପିଲ୍କାଲା ବେଲ୍କେ ଖୁଣ୍ଟି ଦେବାର ଉପେ କରବ କେତେ ସହେବା। ପାରିଥିତ ବେଲେ ଖଞ୍ଜି ହେଇଥିତ ରାଞ୍ଜ ଖଣ୍ଡେ ହେଇ, ପାରିଥିତ ବେଲେ ଖଞ୍ଜି ହେଇଥିତ ରାଞ୍ଜ ଖଣ୍ଡେ ହେଇ, ଦେଖିଥିତ ମଡ଼ୁଆ ପାଟ ଲପ ଲପେଇକରି ଲହପି ବୁଲିଥିତା ସୁଖର ଲହ, ଟପି ଯାଇଥିତା ତମର ଛାଏନ ବିନ୍ ପାଏନ ବିନ୍ ମାଇନ୍ ଥିବି, ଆରୁ ରଜୋ ବଜ କରି କୁଲ୍ଜି ଦଉଥୁତା ରୋଜ ପର୍ତିର ରନ୍ଧେ, ଆରୁ ରବୋ ଜବୋ କରି କୁଲ୍ଜି ଦଉଥୁତା ରୋଜ ପର୍ତିର ରନ୍ଧେ।
1: ଚମତ୍କାର ଆପଣଙ୍କର କବିତା। କବିତା ଯେନ୍ତା ହେଇଛେ ଆପଣଙ୍କର ଉପସ୍ଥାପନା ଭି ଏତେ ସୁନ୍ଦର, ମନ୍କେ ପୁରା ମୋହି ନେଉଛେ। ହେଲେ ସାର୍, କବିତା ଲେଖ୍ବାରଟା ଗୁଟେ ଦିଗ ଏ, ଆଉ କବିତାକେ ଉପସ୍ଥାପନ କର୍ବାର୍ କି ତାକେ ଆବୃତ୍ତି ଯେନ୍ କଥା କହୁଛୁଁ ସେଟା ଗୁଟେ ବଢ଼େଟି ଜିନିଷେ। ତ ଆପଣ ଆମର ସମ୍ବଲପୁରୀ କବିତାକେ ଯେନ୍ ହିସାବେ ଆବୃତ୍ତି କଲେ ନିଶ୍ଚିତ ଭାବରେ ହୃଦକେ ଭେଦି ଯିବାର ବାଗିର୍ ଆପଣଙ୍କର ସେ ଶୈଳୀ ଏ। ଆଉ ଆମେ କବିମାନେ ଯାହା ବି କବିତା ଲେଖୁଛୁଁ, ଲେଖ୍ବାର ସାଙ୍ଗେ ଉପସ୍ଥାପନା ଶୈଳୀର ବି ଗୋଟେ ବଡ଼ିଟେ ମହତ୍ତ୍ୱ ରହିଛେ ଗୋଟେ ଶ୍ରୋତାନିକେ ପହଞ୍ଚାବାରଟା। ହେଲେ ହେନ୍ତା ଦେଖ୍ବା ବେଳେ ତ ସମୟ ଆମର ପାଖେ ବହୁତ କମ୍ ଏ, ଫିର୍ ବି ପରାମର୍ଶ ହିଁ ଚାହେଁମୁ ଯେ ଆଜିକାଲି ଦେଖାଯାଉଛେ ଗଣମାଧ୍ୟମ ସୋସିଆଲ ମିଡ଼ିଆ ମାନକେ ବହୁତଟେ କବି ତାଙ୍କର କବିତାମାନେ ଲେଖୁଛନ୍ ଛାଡ଼ୁଛନ୍। କବିତା ଲେଖ୍ବାର ଗୋଟେ ଉଷ୍ଣାକିଟେ ଅଛେ ଆମର ଯୁବପିଢ଼ିମାନଙ୍କ ଉପରେ, ତାଙ୍କର କବିତା ଯାହା ଲେଖୁଛନ୍ ସେ ମାନ ଆଉ ତାଙ୍କର ସେ ଇଚ୍ଛା ଯେନ୍ ଅଛେ ସେଟାକେ କେନ୍ତା ପ୍ରକାର ପ୍ରସ୍ତୁତ କରିକିରି ଯଦି ସମାଜକେ ଛାଡ଼ିଲେ ଭଲ୍ ହେତା, ଯେନ୍ କଥା ଆପଣ ଟିକେ ଆଗରୁ ବି କହୁଥିଲେ ଯେ ଆମର କବିତାର ଯେନ୍ ମାନ ଅଛେ ଗୋଟେ ଉନିଆ ଭାଷାରେ ବି ତାହା ସେଟା ଟ୍ରାନ୍ସଲେସନ୍ ହେଇକିରି ଯେନ୍ତା ଯାଉଛେ, ଇଟା ଖାଲି ଆମର ଇ

0: ପଶ୍ଚିମାଞ୍ଚଳ କିମ୍ବା ଓଡ଼ିଶା କାଏଁ କରି ଆମର ଭାରତ ବାହାରି ବି ଯିବାର ଯେନ୍ ଗୋଟେ ସାମର୍ଥ୍ୟ ରଖିଛେ ସେଟାକେ ପୂରଣ କରିପାରିତା ବେଲେ ସେ ପ୍ରକାରର କବିତା ଲେଖ୍ବାର୍ ଲାଗି ଗଲେ ଆମର ଇ ନୂଆ ଯୁବପିଢ଼ିମାନ୍କେ କାଣା କରବାର୍ କଥା ବୋଲିକିରି ଆପଣ ଗୋଟେ ପରାମର୍ଶ ଦେବେ?
1: ମୁଇଁ ଯେନ୍ତା ପହେଲା କହିଲି, କବିତାକେ କବିଟେ କେତେବେଲେ ବି ନାଇଁ ଭାବୁ କି ମୁଇଁ ଲେଖିଛେଁ ଇଟାକେ ବୋଲିକିରି। ସେ ସବୁବେଲେ କବିତା ଭାବୁ କି ମୋତେ ଦୟା କଲା ବୋଲିକିରି। ତାପରେ ଯେତେବେଳେ କବିତାଟେ ଉତୁରସି ଗୋଟେ କଲମରୁ, ସେ ପହେଲା କବିକେ ହିଁ ଆତ୍ମତୃପ୍ତି ଦେସି। କବିତା ପହେଲା କବିକେ ଯଦି ତୃପ୍ତ କରିପାରିଲା, ତାପରେ ଯାଇକିରି ସେନେ ସମ୍ଭାବନା ଅଛେ ଯେ ସେ କେନ୍ସି ପାଠକକେ କିମ୍ବା କେନ୍ସି ଶ୍ରୋତାକେ ସେ ତୃପ୍ତି ଦେଇପାର୍ବା, କିମ୍ବା ତାର୍ ମନ୍କେ କିଛି ମାତ୍ରାରେ ପ୍ରଭାବିତ କରିପାର୍ବା। ଯଦି କବିତାକେ ଆମେ ବି ଲେଖିଦେଲା ଆଉ ଆମେ ପଢ଼୍ବାର୍ ନାହିଁ, ଆମକୁ ତୃପ୍ତି ମିଳିଲା କି ନାହିଁ ଆମେ ଯଦି ବୁଝି ପାର୍ବାର୍ ନାହିଁ, ତାହେଲେ ସେ କବିତାରେ ସାର୍ଥକତା ଅସମ୍ଭବ ହେ। ତ କବିତା ପହେଲା ନିଜେକେ ତୃପ୍ତ କରୁ, ବେଲେ ଯାଇକିରି ସେ ଅଲଗାମାନେ ବି ସେନେ ତୃପ୍ତି ପାଇବେ।
0: ଚମତ୍କାର କଥାଟେ କହିଲେ ସାର୍। ତ ଯାହା ବି କବିମାନେ ଇହାଦେ ଲେଖୁଛନ୍, ପହେଲା ନିଜେ ଖୁସି ହଉନ୍, ତାପରେ ସେ ଖୁସିକେ ଅନ୍ୟା ଲୋକକେ ବାଟୁନ୍।
1: ନିଶ୍ଚୟ ସାର୍,
0: ଧନ୍ୟବାଦ ଆପଣଙ୍କର କବିତା ଲାଗି, ଆପଣଙ୍କର ଦୁଇପଦ କଥା ଲାଗି। ଆପଣଙ୍କୁ ଅନୁଷ୍ଠାନ ତରଫରୁ ଅଶେଷ ଧନ୍ୟବାଦ। ଜୁହାର।
1: ଜୁହାର ସାର୍।
0: ଶ୍ରୋତାବନ୍ଧୁ, ଆଇସ୍ ତ ଶୁଣିଲେ କବି ଅନିଲ କୁମାର ଦାସଙ୍କର ସାଙ୍ଗେ କଥାବାର୍ତ୍ତା ଆଉ ତାଙ୍କର କେତେଟା କବିତା। ହେଲେ ସୃଜନୀକାର, ଇଥରର ଏ ସଂସ୍କରଣକେ ଇଠାନେ ରଖମା। ଜୁହାର।
2: ଏଇଠି ଶେଷ ହେଲା ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସୃଜନିକା, ଆକାଶବାଣୀ ସମ୍ବଲପୁର। ସୁଗମ ସଙ୍ଗୀତ ଶୁଣନ୍ତୁ, କଣ୍ଠଶିଳ୍ପୀ ସୁରେନ୍ଦ୍ର କୁମାର ମିଶ୍ର, ଗୀତ ରଚନା ଭ୍ରମରବର ଛଟେଇ।

0: ସୁଗମ ସଙ୍ଗୀତ ଶୁଣିଲେ। କଣ୍ଠଶିଳ୍ପୀ ଥିଲେ ସୁରେନ୍ଦ୍ର କୁମାର ମିଶ୍ର ଏବଂ ଗୀତ ରଚନା କରିଥିଲେ ଭ୍ରମରବର ଚଟୋଇ। ଆକାଶବାଣୀ ସମ୍ବଲପୁର ଷ୍ଟୁଡିଓ ଘଡ଼ିରେ ବର୍ତ୍ତମାନ ସମୟ ସକାଳ 8:00 ବାଜିବାକୁ ଯାଉଛି। ପ୍ରଥମେ ହିନ୍ଦୀ ଏବଂ ପରେ ଇଂରାଜୀରେ ସମ୍ବାଦ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: इस बार तो लगवा ही देता हूँ। जब बिजली मुफ्त मिलती है तो ले क्यों नहीं रहे भाई, आप भी लगवा ही दो। पीएम सूर्य घर मुफ्त बिजली योजना, जुड़ने के लिए रजिस्टर करें PM सूर्य घर।

0: କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଶିଳ୍ପୀ ଜୟଦେବ ତନ୍ତୀଙ୍କ କଣ୍ଠରେ ଏହି ଗୀତଟି ହରିହର ପ୍ରଧାନଙ୍କ ରଚନାରୁ।
1: ଶ୍ରୀକୃଷ୍ଣ ବୋଇଲେ ଦୁତିଲୋ ସୁନ, ଆହା ଶ୍ରୀକୃଷ୍ଣ ବୋଇଲେ।

ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଶୁଣିଲେ। କଣ୍ଠଶିଳ୍ପୀ ଥିଲେ ଜୟଦେବ ତନ୍ତି। ଗୀତଗୁଡ଼ିକୁ ରଚନା କରିଥିଲେ ଧରଣୀଧର ପଟେଲ, ଅରକ୍ଷିତ ଧରୁଆ ଏବଂ ହରିହର ପ୍ରଧାନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ଆରମ୍ଭରେ ଶୁଣନ୍ତୁ ଶିଳ୍ପୀ ସୁକାନ୍ତି ପାଲଙ୍କ କଣ୍ଠରେ ଏହି ଗୀତଟି। ଗୀତ ରଚନା ପ୍ରେମଲତା ସାମଲ।

ଏଇଠି ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ଥିଲେ ସ୍ନେହଲତା ନାୟକ, ସୁକାନ୍ତି ପାଲ ଏବଂ ଶେଖର ଚନ୍ଦ୍ର ଘୋଷ। ଗୀତଗୁଡ଼ିକୁ ରଚନା କରିଥିଲେ ପ୍ରେମଲତା ସାମଲ, ମନୋଜ ମହାନ୍ତି ଏବଂ ନନ୍ଦକିଶୋର ସିଂ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଅନୁରୋଧରେ ହିନ୍ଦୀ କଥା ଚିତ୍ରଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ। ହେଲୋ ଅନୁରୋଧ।

0: ହ୍ୟାଲୋ ଅନୁରୋଧ, ଆପଣମାନଙ୍କ ମନପସନ୍ଦ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ
1: ଉପସ୍ଥାପନାରେ ମୁଁ କଳ୍ପଲତା କାନନ୍ଙ୍କ, ବୈଷୟିକ ସହଯୋଗିତା ଅରୁଣ କୁମାର ନାୟକ ଏବଂ ଅଶୋକ କୁମାର ପ୍ରଧାନ। ଏହି କାର୍ଯ୍ୟକ୍ରମରେ ଆମ ସହିତ ଯୋଗାଯୋଗ କରିବାର ନମ୍ବରଟି ପ୍ରଥମେ କହି ରଖୁଛୁ। ନମ୍ବରଟି ହେଲା 0663241231 ଏବଂ ଅନ୍ୟଟି ହେଲା 0663241240। ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ। ହଁ, କିଏ କହୁଥିଲେ ଭାଇ?
2: ମ୍ୟାଡାମ ନମସ୍କାର, ଜୟ ଜଗନ୍ନାଥ।
1: ନମସ୍କାର ଜୟ ଜଗନ୍ନାଥ।
2: ରେଡିଓ ପାର୍ଟନର ଚିତ୍ରା ସଂସବର କହୁଛି, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଗନ୍ନାଥପୁରରୁ।
1: ଚିତ୍ରାସନ ଭାଇ, ଆଉ ପ୍ରଥମେ କହି ଦିଅନ୍ତୁ କୋଉ ଗୀତଟି ଶୁଣିବେ?
2: ଦିଲ କା କିଆ କୋସର ଗୀତ ଶୁଣେ ଦେବେ ନାନୀ, ଆଉ ଲାଗିନି ଗାଉ ସୋନୁ ନିଗୋଇ କୁମାର ସାନୁ ଗାଇଥିବା ଗୀତ।
1: ଆଚ୍ଛା ଆଚ୍ଛା, ଆପଣଙ୍କୁ କାର୍ଯ୍ୟକ୍ରମକୁ ଖୁବ ସମ୍ମାନ ଏବଂ ସ୍ନେହର ସହିତ ସ୍ୱାଗତ ଜଣାଉଛି।
2: ଧନ୍ୟବାଦ ମ୍ୟାଡମ।
1: କେମିତି ଅଛନ୍ତି କୁହନ୍ତୁ?
2: ମୁଁ ତ ବହୁତ ଭଲରେ ଅଛି, ଖୁସିରେ ଅଛି, ଆପଣ କେମିତି ଅଛନ୍ତି?
1: ଆଜ୍ଞା ଭାଇ, ଆମେ ଭଗବାନଙ୍କ କୃପାରୁ ସମସ୍ତେ ଭଲରେ ଅଛନ୍ତି। ଆଉ ଆଉ କ'ଣ ସବୁ ଖବର କୁହନ୍ତୁ।

0: ଧନ୍ୟବାଦ ମ୍ୟାଡମ୍।
1: ଆଜ୍ଞା ଆଚ୍ଛା ଠିକ୍ ଅଛି, ଗୀତ କାହାକୁ ଡେଡିକେଟ୍ କରିବା?
0: ମ୍ୟାଡମ୍
1: ଆଜ୍ଞା
0: ହଁ, ଯଦି ଆମ ଶ୍ରୋତା ଗୋଟେ କଥା ହେବେ।
1: ଆଜ୍ଞା
2: କୁହନ୍ତୁ। ଯେଉଁ ବ୍ୟକ୍ତିଙ୍କ ସହିତ କଥା ହେଉଛନ୍ତି?
1: ହ୍ୟାଲୋ
0: ହଁ ମ୍ୟାଡମ୍, ଏବେ ଆମର ମନୋଜ ପଟେଲ କଥା ହେବେ। ମ୍ୟାଡମ୍
1: ମନୋଜ ଭାଇ, ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛି। ନମସ୍କାର ଭାଇ, କେମିତି ଅଛନ୍ତି?
3: ମୁଁ ଭଲ ଅଛି, ଆପଣ କେମିତି ଅଛନ୍ତି?
1: ଆଜ୍ଞା ଆମେ ବି ଭଲରେ ଅଛୁ ସମସ୍ତେ। ଆଉ ସେପଟେ ବର୍ଷା କେମିତି ହଉଛି?
3: ଆଜ୍ଞା ଦୁଇ ଦିନ ହେଲା ନା ବର୍ଷା ନାହିଁ ହବାର, ଆଜ୍ଞା ଖରା ହଉଛି।
1: ହଁ ଠିକ ଅଛି,
3: ଆଗରେ ତ ବର୍ଷା ହଉଥିଲା ଆଜ୍ଞା, କେତେ ଦିନ ବର୍ଷା ହେଲା ଆଉ ଭଲ ବର୍ଷା ହେଇଛି ଆଜ୍ଞା।
1: ହଁ ବହୁତ ବର୍ଷା ସବୁଆଡ଼େ ତ ପାଣି ଏବେ, ଆଉ ଦେହର ଯତ୍ନ ନେଉଥିବେ କାରଣ ବର୍ଷା ଦିନରେ ଆମକୁ ବେଶୀ କିଛି ଥଣ୍ଡା ଜ୍ୱର ଏମିତି ହୁଏ, ସେଥିପାଇଁ ବର୍ଷାରେ ଆମେ ଖୁସି ଖୁସି ଭିଜି ଯାଉ କିନ୍ତୁ କେବେ କେବେ ଜ୍ୱରରେ ପଡ଼ୁ। ଆପଣ ନିଜର ଯତ୍ନ ନେବେ?
3: ନିଜର ଦେହର ଯତ୍ନ ନେଇ ନେବା ବେଲେ ଆଜ୍ଞା, ମାନେ ନାଲ ପୋଖରୀ ପାନ ଯଦି ନେଇ ଗାଧମା ବେଲେ, ଯଦି ଆମେ ସଫା ସୁତରା ନେଇ ରହିମା ବେଲେ ତ ଜ୍ୱର ମୁଡ଼ ହେବା ଆଜ୍ଞା।
1: ଆଜ୍ଞା ଆଜ୍ଞା ଠିକ ଅଛି, ତାହେଲେ ଗୀତଟି ଶୁଣିବା?
3: ଆଜ୍ଞା ଡେଡିକେଟ୍ କରମା ଆଜ୍ଞା।
1: ଠିକ ଅଛି, ଡେଡିକେଟ୍ କରିଦିଅନ୍ତୁ, କାହାକୁ କାହାକୁ ଡେଡିକେଟ୍ କରିବାର ଅଛି?
3: ଚିତ୍ରସେନ ସବର, ସୀମାଞ୍ଚଳ ସବର, କ୍ଷମା ସାଗର ସାହୁ, ନାଗୁ ପାତ୍ର, କରମସାନୀ ସାହୁ, ସୁବଲ ସାହୁ, ଚୈତନ୍ୟ ପଟେଲ, ଆଉ ରାଧାକାନ୍ତ ଭୋଇ, ଆଉ ସ୍ୱର୍ଣ୍ଣପ୍ରଭା କର, ଆଉ ଯେତେ ଶୁଣୁଥିବା ସମସ୍ତ ଶ୍ରୋତାଙ୍କୁ ଆଜ୍ଞା ଶଙ୍କର ନାଁ ନେଇ କହିବେ ଆଜ୍ଞା।
1: ଠିକ ଅଛି ଭାଇ, ଆପଣ କହିଥିବା ଏଇ ସମସ୍ତ ଶ୍ରୋତା ଭାଇ ଭଉଣୀମାନଙ୍କୁ ଏଇ ଗୀତଟି ଡେଡିକେଟ୍ କରିଦେଉଛୁ, ତାହେଲେ ଗୀତଟି ଶୁଣିନେବା?
3: ନମସ୍କାର ଆଜ୍ଞା।
1: ନମସ୍କାର।

0: ମହୁଲେ ଅମିତ ପ୍ରସାଦ ଲୁହା ଅଶୋକ ପତି ଆଉ ଆମର ମୁରଲୀ ପ୍ରସାଦ କର ମହୁଲ ପାଲି ସ୍ପେସିଆଲ ଡେଡିକେଟ ଆଜ୍ଞା ଆର ଆପଣ ମୁଇଁ ମୋର ନାତି ନାତିଣୀ ମାନେ ସବେ ଶୁଣମା ଆଜ୍ଞା ଗୀତଟାକେ ଉପଭୋଗ କରମା ରହିଲି ଆଜ୍ଞା ଜୟ ସୀତାରାମ
1: ଜୟ ସୀତାରାମ ଭାଇ ଗୀତଟି ତାହେଲେ ଶୁଣି ନେବା
0: ଆଜ୍ଞା।

0: ଆମର ଅଛନ୍ ରାଧାକାନ୍ତ ଭୋଇ ଇ ସମକୁ ଡେଲିଗେଟ୍ କର୍ମା।
1: ଠିକ ଅଛି ଭାଇ।
0: ବିଶେଷ କରି ଆମର ମ୍ୟାଡ଼ାମ ଅଛନ୍ ପୁଷ୍ପାଞ୍ଜଳି ଖମାରୀ, ତାଙ୍କୁ ଡେଲିଗେଟ୍ କର୍ମା।
1: ଆଜ୍ଞା। ଠିକ ଅଛି, ଆପଣ କହିଥିବା ଏଇ ସମସ୍ତ ଶ୍ରୋତା ଭାଇ ଭଉଣୀମାନଙ୍କୁ ଏଇ ଗୀତଟି ଡେଡିକେଟ୍ କରିଦେଉଛୁ। ଆଉ ଏ ସମସ୍ତଙ୍କର ନାଁ ଆପଣ ମନେ ରଖିଛନ୍ତି, ସେଥିପାଇଁ ଅଶେଷ ଧନ୍ୟବାଦ। ଆଉ ସମସ୍ତଙ୍କ ଭିତରେ ଏତେ ଶ୍ରଦ୍ଧା ସ୍ନେହ ରହିଛି, ସେଇଟା ଗୋଟେ ବହୁତ ବଡ଼ କଥା।
0: ଧନ୍ୟବାଦ ଆଜ୍ଞା।
1: ଠିକ ଅଛି, ତାହେଲେ ଗୀତଟି ଶୁଣିନେବା।
0: ନମସ୍କାର।
1: ନମସ୍କାର।

0: ଆମର ବାମରାର ରଞ୍ଜିତ ପ୍ରସାଦ ଗମରୁଧର ଆଉ ଯେତେ ଶ୍ରୋତା ଅଛନ୍ ସବକେ
1: ଠିକ ଅଛି। ଆପଣ କହିଥିବା ଆମର ଏଇ ସମସ୍ତ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଆପଣଙ୍କ ତରଫରୁ ଏଇ ଗୀତଟି ଡେଡିକେଟ୍ କରିଦେଉଛୁ। ତାହେଲେ ଗୀତଟି ଶୁଣିନେବା।
0: ନମସ୍କାର
1: ନମସ୍କାର।

0: ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ ନମସ୍କାର ଭାଇ କିଏ କହୁଥିଲେ ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ ଖୁବ୍ ସମ୍ମାନ ଏବଂ ଆଦରର ସହିତ ସ୍ୱାଗତ ଜଣାଉଛି ଆପଣଙ୍କ ନାଁଟା ଆଉ ଥରେ କହିଦିଅନ୍ତୁ ଆଜ୍ଞା ଠିକ ଅଛି ତାହେଲେ କୋଉ ଗୀତ ଶୁଣିବେ କହିଲେ
1: କିଶୋର କୁମାର ଯେକୌଣସି ଗୀତ
0: ଆଚ୍ଛା କିଶୋର କୁମାରଙ୍କର ଏବଂ ସାଥୀଙ୍କ କଣ୍ଠରେ ଗୀତଟି ଶୁଣିବା ଆଉ କେମିତି ଅଛନ୍ତି କ'ଣ ସବୁ କରୁଛନ୍ତି କୁହନ୍ତୁ ଟିକେ କେମିତି ଅଛନ୍ତି ଆଉ ସେପଟେ ବର୍ଷା ହଉଛି
1: ଖରା ଦଉଛି
0: ବିଜନେସ୍ କେମିତି ଚାଲିଛି ଆଜ୍ଞା ଠିକ ଅଛି ତାହେଲେ ଗୀତଟି ଶୁଣିବା କାହାକୁ ଡେଡିକେଟ୍ କରିବେ କି ଠିକ ଅଛି ଆପଣ କହିଥିବା ଏଇ ସମସ୍ତ ଶ୍ରୋତା ଭଉଣୀମାନଙ୍କୁ ଏବଂ ଭାଇମାନଙ୍କୁ ଏଇ ଗୀତଟି ଆପଣଙ୍କ ତରଫରୁ ଡେଡିକେଟ୍ କରିଦେଉଛୁ ତାହେଲେ ଗୀତଟି ଶୁଣିନେବା
1: ନମସ୍କାର
0: ନମସ୍କାର

ଏଇ ଗୀତ ସହିତ ଶେଷ କରୁଛୁ ଅନୁରୋଧରେ ଆଜିର ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଉପସ୍ଥାପନାରେ ଥିଲି ମୁଁ କଳ୍ପଲତା କାନନଙ୍କୁ, ବୈଷୟିକ ସହଯୋଗିତା ଅରୁଣ କୁମାର ନାୟକ ଏବଂ ଅଶୋକ କୁମାର ପ୍ରଧାନ। ଏହି କାର୍ଯ୍ୟକ୍ରମରେ ଆମ ସହିତ ଯୋଗାଯୋଗ କରିବାର ନମ୍ବରଟି ହେଲା 0663241123 ଏବଂ ଅନ୍ୟଟି ହେଲା 0663241240।

0: ବାବାଙ୍କ ବାବୁ ମା ଖୋଏ ଅଞ୍ଜନ ଚାକିରି ପାଇବ ନିଷେକେ ସେ ଜିତିବ ତେବେ ଯାଇ ଜାଣିବ ଏ ଔଷଧର ଗୁଣ ନିଅ ନିଅ ନିଅ ବାବୁ ଆଖିର ଅଞ୍ଜନ
1: ନିଅ ନିଅ ନିଅ ବାବୁ ଆଖିର ଅଞ୍ଜନ ନିଅ ନିଅ ନିଅ ବାବୁ ଆଖିର ଅଞ୍ଜନ
0: ଯାଇପାରୁନ ରାତିରେ ବୈରି କୁଡ଼ରି ଯାଇପାରୁନ ରାତିରେ ବୈରି କୁଡ଼ରି ପାଇପାରୁନ ଯାହାକୁ ପ୍ରେମ କରି ବାବୁ ପ୍ରେମ କରି ସାତ

0: ବୈରି ହାରିବ ବା ମୋତେ ମରେ ଜିତିବ ତେବେ ଯାଇ ଜାଣିବ ଏ ଔଷଧର ଗୁଣ ନିଅ ନିଅ ନିଅ ବାବୁ ଆଖିର ଜନା
1: ନିଅ ନିଅ ନିଅ ବାବୁ ଆଖିର ଜନା ନିଅ ନିଅ ନିଅ ବାବୁ ଆଖିର ଜନା
0: ପାନ୍ ସିଗରେଟ୍ ଖାଇ ବାବୁ ତୁକୁ ଚତନୀତି ଏଥିରୁ ଗୋଟାଏ ରଖ ପଇସାରୁ କାଟି ଆଖିକୁ ବଞ୍ଚେଇ କର ଆଖି ଦେବି
1: ତେବେ ଯାଇ ଜାଣିବ ଏ ଔଷଧର ଗୁଣ ନିଅ ନିଅ ନିଅ ବାବୁ ଆଖିର ନନା ନିଅ ନିଅ ନିଅ ବାବୁ ଆଖିର ନନା ନିଅ ନିଅ ନିଅ ବାବୁ ଆଖିର ନନା ନିଅ ନିଅ ନିଅ ବାବୁ ଆଖିର ନନା ନିଅ ନିଅ ନିଅ ବାବୁ ଆଖିର
2: ନନା ଆପଣମାନେ ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ ସୁନୁ ନିହାତି ସିନେମା ମାଓ ମମତାର ଇ ଗୀତଟା ଅକ୍ଷୟ ମହାନ୍ତିଙ୍କର ଲେଖାନୁ ଗାଇଛନ୍ ଅକ୍ଷୟ ମହାନ୍ତି ଆର୍ ପ୍ରଫୁଲ୍ଲକର ସଙ୍ଗୀତ ଦେଇଛନ୍ ଭୁବନ ହରି।

କାର୍ଯ୍ୟକ୍ରମ ଇହାଦେ ଶୁଣନ୍ ଇ ଗୀତଟା ଗାଇଛନ୍ ଅକ୍ଷୟ ମହାନ୍ତି ଆର୍ ସିପ୍ରା ବୋଷ, ଗୀତ ଲେଖିଛନ୍ ବୃନ୍ଦାବନ ଜେନା, ସଙ୍ଗୀତ ନିର୍ଦ୍ଦେଶନା ଭି ବଲସରା ଆର୍ ମହମ୍ମଦ ରାଖଲ, ସିନେମା ଘର ସଂସାର।

କାର୍ଯ୍ୟକ୍ରମର ଶେଷ ଗୀତଟା ଶୁଣୁନ୍। ଘର ବାହୁଡ଼ା ସିନେମାରେ ଗୀତଟା ଗାଇଛନ୍ ଅକ୍ଷୟ ମହାନ୍ତି, ଗୀତ ଲେଖିଛନ୍ ଶିବବ୍ରତ ଦାସ, ସଙ୍ଗୀତ ଦେଇଛନ୍ ଅକ୍ଷୟ ମହାନ୍ତି।

0: ଇନୁ ଶେଷ ହେଲା ଓଡ଼ିଆ ସିନେମାର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର ମୂଲ କରୁଛୁ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଇକ୍ରମତି ଏଚ୍ ଶୁନବେ କଭି ଅଲବିଦା ନା କହନା ସିନେମାର ଗୀତମାନଙ୍କୁ ଲେଖିଛନ୍ ଜାଭେଦ ଅଖତର ଆଉ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ ଶଙ୍କର ଏହସାନ ଲୟ। କାର୍ଯ୍ୟକ୍ରମର ପହଲା ଗୀତକେ ଶୁଣନ୍ ଗାଇଛନ୍ ଶଙ୍କର ମହାଦେବନ ଆଉ ବସୁନ୍ଧରା।
1: Wanna nacho all night? Do you feel alright? Wanna nacho all night?

ଆପଣମାନେ ଶୁଣୁଛନ୍ ସମ୍ବଲପୁରୀ ଭକ୍ତି ଗୀତର କାର୍ଯ୍ୟକ୍ରମ ଭକ୍ତି ଲହର। ଏଥର ଶୁଣୁନ୍ ଗଗନ ବାଗ୍ ଗାଇଥିବାର ଏ ଗୀତଟା। ଲେଖିଛନ୍ ଯୁଧିଷ୍ଠିର ମେହେର।

ଇନୁ ଶେଷ ହେଲା ସମ୍ବଲପୁରୀ ଭକ୍ତି ଗୀତର କାର୍ଯ୍ୟକ୍ରମ ଭକ୍ତି ଲହର। ଗୀତମାନଙ୍କୁ ଗାଇଥିଲେ ଜିତେନ୍ଦ୍ର ହରିପାଲ, ନମିତା ରାଣୀ ପଟ୍ଟନାୟକ, କାହ୍ନୁ କେଶବ ବୋହିଦାର, ଗଗନ ବାଗ ଆଉ ପଦ୍ମିନୀ ଦୋରା। ଗୀତମାନଙ୍କୁ ଲେଖିଥିଲେ ଶିବଶଙ୍କର ପ୍ରଧାନ, ମୁରଳୀଧର ବେହେରା, ଯୁଧିଷ୍ଠିର ମେହେର ଆଉ ରତନ କୁମାର ପୂଜାହାରୀ। ଆକାଶବାଣୀ ସମ୍ବଲପୁର ମୂଲ କରୁଛୁ ହିନ୍ଦୀ ସିନେମାର ଗୀତର କାର୍ଯ୍ୟକ୍ରମ ଖୁଲା ଝରକା।

ସମ୍ବଲପୁରୀ ଭାଷା ସାହିତ୍ୟ ଲୋକକଲା ଓ ସଂସ୍କୃତିର ପ୍ରବକ୍ତା ଗୁରୁ ଶ୍ରୀ ସତ୍ୟନାରାୟଣ ବୈଦ୍ୟଙ୍କ ଜନ୍ମଦିନ କେ ଆଜ ସାରା ପଶ୍ଚିମ ଓଡ଼ିଶା ସମ୍ବଲପୁରୀ ଦିନ ଭାବେ ପାଳନ କରୁଛେ। 1913 ମସିହା ଅଗଷ୍ଟ ମାସର 1 ତାରିଖ ଦିନ ସୋନପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଗୁରୁଶ୍ରୀ ବୈଦ୍ୟ। ତାଙ୍କର ବାପାଙ୍କର ନାଁ ଥିଲା ମିତ୍ରଭାନୁ ବୈଦ୍ୟ ଓ ମାଆଙ୍କର ନାଁ ଥିଲା ବିଳାସବତୀ ବୈଦ୍ୟ। ସୋନପୁରରେ ତାଙ୍କର ପ୍ରାଥମିକ ଶିକ୍ଷା ସରିଲା ପରେ ସେ ସମ୍ବଲପୁର ଆସିଥିଲେ ଆଉ ଜିଲ୍ଲା ହାଇସ୍କୁଲରୁ 1930 ମସିହାରେ ମେଟ୍ରିକ୍ ପାସ୍ କରିଥିଲେ। ଆଗକେ ଶ୍ରୀ ବୈଦ୍ୟଙ୍କ ବିଷୟରେ ଜାନ୍ମା, ଇହାଦେ ଶୁଣୁନ୍। ଆବରପନ୍ କଥାଚିତ୍ରରୁ ଏଇ ଗୀତଟା ଗାଇଛନ୍ ମୁସ୍ତଫା ଜାହିଦ, ଗୀତ ରଚନା କରିଛନ୍ ସାଇଦ କାଦ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

ଗୁରୁ ସତ୍ୟନାରାୟଣ ବହିଦାର 1932 ମସିହାରେ କଟକର ଶିକ୍ଷକ ତାଲିମ ସ୍କୁଲରୁ ପଢ଼ି ସାରିଲା ପରେ ସମ୍ବଲପୁର ଜିଲ୍ଲା ହାଇସ୍କୁଲରେ ଶିକ୍ଷକତା ମୂଲ କରିଥିଲେ। ଗୁରୁଶ୍ରୀ ବହିଦାରଙ୍କର ସମ୍ବଲପୁରୀ ଭାଷା ସାହିତ୍ୟ ଓ ସଂସ୍କୃତି ଲାଗି ତାଙ୍କର ଅବଦାନକେ ମନେ ରଖବାର ଲାଗି ହେଉଛି ଆଜିର ଏ ଦିନ। ପଶ୍ଚିମ ଓଡ଼ିଶାର କଳା ସଂସ୍କୃତିକେ ଭଲ ପାଉଥିବାର ସବୁ ମନୁଷ୍ୟ ଲାଗି ଆଜିର ଏ ଦିନଟା ବନେ ଉଷ୍ଣାକିର ଦିନାଏ। ଆଜିର ଏ ଦିନେ ଭିନ୍ ଭିନ୍ ଅନୁଷ୍ଠାନ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆସର ଜମ୍ସି, ସଭେ ସମ୍ବଲପୁରୀ ପିନ୍ସନ୍ ଆଉ ସମ୍ବଲପୁରୀ ନାଚ୍ ଗୀତର ତାଲେ ତାଲେ

ଶ୍ରୋତାବନ୍ଧୁ, ଆମର୍ ପଶ୍ଚିମ ଓଡ଼ିଶାର ଭାଷା, କଳା, ସଂସ୍କୃତି ଆଉ ପରମ୍ପରା ସତେ କେତେ ନ୍ୟାରା ଆଏ, କେତେ ସୁନ୍ଦର ଆଏ। ଆମର୍ ସମ୍ବଲପୁରୀ ଲୋକଗୀତ ହେଉ କି ଲୋକନାଚ, ସମ୍ବଲପୁରୀ କପଡ଼ା ହେଉ କି ସବକର୍ ପସନ୍ଦର ସେ ସରସ୍ୱତୀ ଆଉ ଚାଉଲ ବରା ହେଉ, ସବକର୍ ମନ୍କେ ଘିଚି ନେସି। ସମ୍ବଲପୁରୀ କପଡ଼ା ଯିଏ ବି ପିନ୍ଧିଥାଉ, ଦୂରୁ ଦେଖିଲେ ବି ବାରି ହେଇଯାଏସି। ଆଉ ସମ୍ବଲପୁରୀ ନାଚ ଗୀତର କଥା ତ କହିଲେ ନାଇଁ ସରେ। ସମ୍ବଲପୁରୀ ଭାଷାକେ ନାଇଁ ବୁଝୁଥିବାର ଲୋକର ବି ଗୋଡ଼ ନାଚି ଉଠ୍ସି। ଇହାଦେ ଶୁଣୁ ଦ କିଲର କଥାଚିତ୍ରନୁ ଏ ଗୀତଟା ଗାଇଛନ୍ କେକେ ଆଉ ଶ୍ରେୟା ଘୋଷାଲ। ଗୀତ ରଚନା କରିଛନ୍ ଜଲିସ ଶେରୱାନୀ ଆଉ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ ସାଜିତ ୱାଜିତ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡ଼ିୟମ୍ ୱେଭ୍ 317.5 meter ତଥା 945 kHz, FM ମହାନଦୀ 101 MHz ଏବଂ ନ୍ୟୁଜନ୍ AIR ମୋବାଇଲ୍ ଆପ୍ ମାଧ୍ୟମରେ। ଏଥର ଶୁଣନ୍ତୁ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ।

0: ନମସ୍କାର
1: ଶ୍ରୋତା ବନ୍ଧୁ, ଆଜିର ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମରେ। ଆପଣମାନେ ପଠାଇଥିବା ଚିଠି ସବୁକୁ ନେଇ ଆଜି କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି ସଙ୍ଗୀତା ସାହୁ। ତେବେ ସଙ୍ଗୀତା ମ୍ୟାଡ଼ାମ, ଦେଖିଲେ କୋଉ ଶ୍ରୋତା ବନ୍ଧୁମାନେ ଚିଠି ପଠାଇଛନ୍ତି ଏବଂ କ'ଣ ଲେଖିଛନ୍ତି?
0: ଆଜ୍ଞା, ଆଜିର ପ୍ରଥମ ଚିଠିଟି ଲେଖି ପଠାଇଛନ୍ତି ମାମୁନି ମେହେର, ନମନ ମେହେର, ମହିମା ମେହେର, ଅଭି ମେହେର, ଓମ୍ ମେହେର ଏବଂ ସ୍ୱସ୍ତିକ ମେହେର, ଗ୍ରାମ ଝୁଲପାଲି, ଜିଲ୍ଲା ବରଗଡ଼ରୁ।
1: ଆଚ୍ଛା,
0: ସେମାନେ ଲେଖିଛନ୍ତି, ବର୍ତ୍ତମାନ ଜ୍ୱରର ସମୟ ଚାଲିଛି। କିଛିଦିନ ତଳେ ପ୍ରଚାର କରିଥିଲେ କୃଷି ସଂସାର କାର୍ଯ୍ୟକ୍ରମରେ ସଙ୍ଗୀତ ରୂପକ ମ୍ୟାଲେରିଆ ଜ୍ୱର ସମ୍ପର୍କରେ, ପୁଣି ଥରେ ସେହି ସଙ୍ଗୀତ ରୂପକକୁ ପ୍ରଚାର କରିବାକୁ ସେମାନେ ଅନୁରୋଧ କରିଛନ୍ତି। ତାପରେ ସେମାନେ ଲେଖିଛନ୍ତି ଯେ କୃଷି ସଂସାର କାର୍ଯ୍ୟକ୍ରମରେ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରିଥିଲେ ବ୍ୟାଘ୍ର ପ୍ରକଳ୍ପ ସମ୍ପର୍କରେ, କହିଥିଲେ ଅମିତା ଦାସ ବ୍ୟାଘ୍ର ସମ୍ପର୍କରେ ଅନେକ କିଛି ଜାଣିପାରିଥିବାରୁ ସେମାନେ ଅମିତା ଦାସଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତାପରେ ରବିବାର 26 ଜୁଲାଇ ମାସ ସ୍ୱାସ୍ଥ୍ୟ ସୂଚନାରେ ପ୍ରଚାର କରିଥିଲେ ଦାନ୍ତ ପୋକ ଖାଏ କାହିଁକି, ଏହି ଆଲୋଚନା ବେଶ ଶିକ୍ଷଣୀୟ ହୋଇପାରିଥିଲା, ସେଥିପାଇଁ ଡାକ୍ତର ପ୍ରଶାନ୍ତ କୁମାର ସ୍ୱାଇଁ ଆଜ୍ଞାଙ୍କୁ ସେମାନେ ଧନ୍ୟବାଦ ଜଣାଇଛନ୍ତି।
1: ନିଶ୍ଚିତ ଭାବରେ ଶ୍ରୋତା ବନ୍ଧୁ, ଆପଣମାନେ ଜଣାଇଥିବା ଧନ୍ୟବାଦ। ଏଇଠି ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଆମେ ଜଣାଇଦେଉଛୁ ଏବଂ ଯାହା ଆପଣ ଅନୁରୋଧ କରିଛନ୍ତି ଯେ ସଙ୍ଗୀତ ରୂପକକୁ ପୁନଃ ପ୍ରସାରଣ କରିବା ପାଇଁ, ଠିକ୍ ସମୟ ବ୍ୟବଧାନ ପରେ ଆମେ ତାକୁ ପୁନଃ ପ୍ରସାରଣ କରିବାର ବ୍ୟବସ୍ଥା କରିବୁ। ତେବେ ଆଶା କରିବୁ ଯେ ଆପଣ ନିୟମିତ ଭାବରେ କାର୍ଯ୍ୟକ୍ରମ ଶୁଣୁଥିବେ ଏବଂ ଏଭଳି ଚିଠି ଆମର କାର୍ଯ୍ୟକ୍ରମକୁ ଲେଖୁଥିବେ। ଧନ୍ୟବାଦ ପୁଣି ଥରେ ଆପଣଙ୍କର ଏ ଚିଠି ପାଇଁ। ଦେଖିଲେ ପରବର୍ତ୍ତୀ ଚିଠି
0: ଲେଖି ପଠାଇଛନ୍ତି ସତ୍ୟଭାମା ଏବଂ ଲିଙ୍ଗରାଜ ମେହେର, ରେମଣ୍ଡା, ଜିଲ୍ଲା ବରଗଡ଼ରୁ। ସେମାନେ ଲେଖିଛନ୍ତି ଯେ ସନ୍ଧ୍ୟାଜ୍ୟୋତି କାର୍ଯ୍ୟକ୍ରମରେ ଗୀତିକାର ମନୋଜ କୁମାର ମହାନ୍ତିଙ୍କ ସହିତ ସାକ୍ଷାତକାର ପ୍ରଚାର କରିଥିଲେ, ସେଥିରୁ କବିଙ୍କ ଜୀବନ ବିଷୟରେ ଅନେକ କଥା ଜାଣି ହୋଇଥିଲା। ତାପରେ ଆଜିର ଭାବନାରେ ଶିବାନୀ ଲାଲଙ୍କ ଏକତା ହିଁ ବଳ ଆଲୋଚନାଟି ଖୁବ୍ ସୁନ୍ଦର ହୋଇପାରିଥିଲା ବୋଲି ସେମାନେ ଲେଖିଛନ୍ତି। ଘର ସଂସାର କାର୍ଯ୍ୟକ୍ରମରେ ଅନନ୍ୟା ବେହେରାଙ୍କ ଆଲୋଚନା ଓଡ଼ିଆ ସାହିତ୍ୟରେ ନାରୀ ଏକ ଦଳିତ ଅନୁଭବ, ନାରୀ ଶିକ୍ଷାର ଅଭାବ ହିଁ ଏହାର ମୁଖ୍ୟ କାରଣ ବୋଲି ମନେ ହେଲା। ଏଥିରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ସେମାନେ ଧନ୍ୟବାଦ ଜଣାଇଛନ୍ତି। 28 ଜୁଲାଇ ମାସ ମୋବାଇଲ ଆପ୍ରେ ଦିନ ସାରା ଷ୍ଟେସନ ଅନଭେଲେବୁଲ କାହିଁକି ଆସିଲା ବୋଲି ପ୍ରଶ୍ନ ପଚାରିଛନ୍ତି।
1: ଧନ୍ୟବାଦ ଶ୍ରୋତା ବନ୍ଧୁ ଆପଣଙ୍କର ଚିଠି ପାଇଁ। କାର୍ଯ୍ୟକ୍ରମ ଶୁଣିକି ଆପଣମାନେ ଉପକୃତ ହୋଇପାରିଛନ୍ତି, ସେଥିପାଇଁ ଆମେ ମଧ୍ୟ ଖୁସି। ଆଶା କରିବୁ ପରବର୍ତ୍ତୀ ସମୟରେ ମଧ୍ୟ ଆପଣମାନେ କାର୍ଯ୍ୟକ୍ରମ ଶୁଣିବେ। ଆପଣ ଜଣାଇଥିବା ଧନ୍ୟବାଦ। ଏଇଠି ସମ୍ପୃକ୍ତ କାର୍ଯ୍ୟକ୍ରମର ବ୍ୟକ୍ତିବିଶେଷଙ୍କୁ ଆମେ ଜଣାଇଦେଉଛୁ। ତାପରେ ନ୍ୟୁଜ୍ ଅନ୍ AIR ଆପ୍ କିମ୍ବା ଯେଉଁ ମୋବାଇଲ ଆପ୍ ମାଧ୍ୟମରେ କାର୍ଯ୍ୟକ୍ରମ ଶୁଣାଯାଇପାରିନଥିଲା ବୋଲି ଯାହା ଲେଖିଛନ୍ତି।

0: ତେବେ କାହିଁକି କାର୍ଯ୍ୟକ୍ରମ ପ୍ରସାରିତ ହୋଇନଥିଲା ସେହି ମୋବାଇଲ ଆପ୍ ଜରିଆରେ ଆମେ ସମ୍ପୃକ୍ତ ଯାନ୍ତ୍ରିକ ବିଭାଗକୁ ଆମେ ଜଣାଇଦେବୁ ଏବଂ ତାର ତଥ୍ୟ ଆସିଲେ ଆପଣଙ୍କୁ ନିଶ୍ଚିତ ଭାବରେ କାହିଁକି ଯାଇପାରିନଥିଲା ତାର କାରଣ ହୁଏତ କୁହାଯାଇପାରେ। ଧନ୍ୟବାଦ ଆପଣଙ୍କୁ ଆପଣଙ୍କର ଏହି ଚିଠି ପାଇଁ ପୁଣି ଥରେ।
1: ଏହି ଚିଠିଟିକୁ ଲେଖି ପଠାଇଛନ୍ତି ସୁବଳ କୁମାର ସାହୁ, ରାଧାକାନ୍ତ ଭୋଇ, ଚୈତନ୍ୟ ପଟେଲ, କରମସାନୀ ସାହୁ ଏବଂ ନାଗୁ ମହାପାତ୍ର, ଗ୍ରାମ ପୋଷ୍ଟ ପହଣ୍ଡି ଭାୟା ବିଜେପୁର ଜିଲ୍ଲା ବରଗଡ଼ରୁ। ସେମାନେ ଲେଖିଛନ୍ତି ଜୁଲାଇ 1 ତାରିଖ ବୁଧବାର ସନ୍ଧ୍ୟା 5:02 ଲୋକଗୀତ କାର୍ଯ୍ୟକ୍ରମରେ କେଦାର ସୋନାନୀ ଏବଂ ସାଥୀଙ୍କ ପରିବେଷିତ ଖଞ୍ଜଣି ଭୋଜନ ବହୁତ ଭଲ ହୋଇଥିଲା। ସେଦିନ ସକାଳ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧରେ ମାନସ ଆଜ୍ଞାଙ୍କ ଶ୍ରୋତାମାନଙ୍କ ସହିତ ବାର୍ତ୍ତାଳାପ ସାଙ୍ଗକୁ ଗୀତଗୁଡ଼ିକ ବେଶ ଶ୍ରୁତିମଧୁର ହୋଇପାରିଥିଲା। ସେଦିନ ଯୁବବାଣୀ କାର୍ଯ୍ୟକ୍ରମରେ ପ୍ରିୟା ଶତପଥୀଙ୍କ ଉପସ୍ଥାପନା ପ୍ରାରମ୍ଭିକ ପର୍ଯ୍ୟାୟରେ ପରିବେଶକୁ ନେଇ ସୁନ୍ଦର ଭାବରେ ବଖାଣିଥିଲେ, ତାହା ମଧ୍ୟ ଖୁବ୍ ଭଲ ଲାଗିଥିଲା। ସେଥିପାଇଁ ଏହି ସମସ୍ତ କାର୍ଯ୍ୟକ୍ରମରେ ସମ୍ପୃକ୍ତ ବ୍ୟକ୍ତିବିଶେଷକୁ ସେମାନେ ଧନ୍ୟବାଦ ଜଣାଇଛନ୍ତି।
0: ପ୍ରଥମେ ତ ଆମେ ଆପଣଙ୍କୁ ଧନ୍ୟବାଦ ଜଣାଇବୁ ଶ୍ରୋତା ବନ୍ଧୁ, ଏଇଥିପାଇଁ ଯେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି, ଚିଠି ମଧ୍ୟ ଲେଖୁଛନ୍ତି। ଆପଣମାନଙ୍କର ଏ ପ୍ରକାରର ପ୍ରଶଂସା ଭରା ଚିଠି ନିଶ୍ଚିତ ଭାବରେ ଆମର ଉପସ୍ଥାପକ ଉପସ୍ଥାପିକାମାନଙ୍କୁ ଆହୁରି ଉତ୍ସାହିତ କରିବ ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ପ୍ରସ୍ତୁତ କରି ପ୍ରଚାର କରିବା ପାଇଁ ଏବଂ ତାଙ୍କର ଉପସ୍ଥାପନା ଶୈଳୀକୁ ଆହୁରି ଉଚ୍ଚତର କରିବା ପାଇଁ। ଧନ୍ୟବାଦ ଆପଣଙ୍କୁ ଆପଣମାନଙ୍କର ଏ ଚିଠି ପାଇଁ। ଆଶା କରିବୁ ଆପଣମାନେ ଏମିତି କାର୍ଯ୍ୟକ୍ରମ ଶୁଣିବେ ଏବଂ ଚିଠି ଲେଖିବେ।
1: ପରବର୍ତ୍ତୀ ଚିଠିଟି ଲେଖି ପଠାଇଛନ୍ତି ଲକ୍ଷ୍ମୀନାରାୟଣ ବାଘ, ଗ୍ରାମ ସିଣ୍ଡୋଲ ଉପରପଡ଼ା, ପୋଷ୍ଟ ଚାରଭଟା, ଭାୟାତର୍ଭା ଜିଲ୍ଲା ସୁବର୍ଣ୍ଣପୁରରୁ। ସେ ଲେଖିଛନ୍ତି ଜୁଲାଇ ମାସ 18 ତାରିଖ ଶନିବାର ସକାଳ 7:10 ସ୍ୱାସ୍ଥ୍ୟ ସୂଚନାରେ ପ୍ରଚାର କରିଥିଲେ ଡାକ୍ତର ପ୍ରଶାନ୍ତ କୁମାର ସ୍ୱାଇଁଙ୍କ ଆଲୋଚନା ପାଟିରୁ ଦୁର୍ଗନ୍ଧ କାହିଁକି ବାହାରି। ସକାଳ 7:35 ସୃଜନିକା କାର୍ଯ୍ୟକ୍ରମରେ କବି ଡକ୍ଟର ରାମଚରଣ ପ୍ରଧାନଙ୍କ କବିତା ଏବଂ ସେଦିନ ସନ୍ଧ୍ୟା 5:02 ଲୋକଗୀତ କାର୍ଯ୍ୟକ୍ରମରେ ବୁଦ୍ଧରାମ ଗଡ୍ଡିଆ ଏବଂ ସାଥୀଙ୍କ ପରିବେଷିତ ଭାଗବତ ମେଳା, 20 ତାରିଖ ସୋମବାର ସନ୍ଧ୍ୟା 5:02 ଲୋକଗୀତ କାର୍ଯ୍ୟକ୍ରମରେ ପ୍ରଚାରିତ ରାଧେଶ୍ୟାମ ପଣ୍ଡା ଏବଂ ସାଥୀଙ୍କ ପରିବେଷିତ ପାଲା, ଯୁବବାଣୀ କାର୍ଯ୍ୟକ୍ରମର ଶବ୍ଦମଞ୍ଚରେ କଣ୍ଠଶିଳ୍ପୀ ପୂଜା ମୁଣ୍ଡାଙ୍କ ସହିତ ସାକ୍ଷାତକାର, ମଙ୍ଗଳବାର ଦିନ ସ୍ୱାସ୍ଥ୍ୟ ସୂଚନାରେ ଡାକ୍ତର ସ୍ମୃତିରେଖା ଓ ତାଙ୍କ ଆଲୋଚନା ବେକବ୍ୟଥାର କାରଣ ଓ ଉପଚାର, ସେଦିନ ସକାଳ 7:35 ପ୍ରଚାରିତ ସମ୍ବଲବାଣୀ, 22 ତାରିଖ ବୁଧବାର ସକାଳ 7:10 ସ୍ୱାସ୍ଥ୍ୟ ସୂଚନାରେ ଡାକ୍ତର ସ୍ମୃତିରେଖା ଓ ତାଙ୍କ ଆଲୋଚନା ବିଶ୍ୱ ମସ୍ତିଷ୍କ ଦିବସ ବିଷୟରେ। ଏହି ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ବହୁତ ଭଲ ଲାଗିବା ସହିତ ମନଛୁଆଁ ତଥା ହୃଦୟସ୍ପର୍ଶୀ ହେବା ସହ ଶିକ୍ଷଣୀୟ ମଧ୍ୟ ହୋଇପାରିଥିଲା, ତେଣୁ ଏହି ସବୁ କାର୍ଯ୍ୟକ୍ରମରେ ସମ୍ପୃକ୍ତ ବ୍ୟକ୍ତିବିଶେଷକୁ ସେ ଧନ୍ୟବାଦ ଜଣାଇଛନ୍ତି।
0: ନିଶ୍ଚିତ ଭାବରେ ଶ୍ରୋତା ବନ୍ଧୁ, ଆପଣ ଜଣାଇଥିବା ଧନ୍ୟବାଦ ଏଇଠି ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଆମେ ଜଣାଇଦେଉଛୁ ଏବଂ ଆଶା କରିବୁ ଅନ୍ୟାନ୍ୟ ସବୁ କାର୍ଯ୍ୟକ୍ରମ ଆମର ରହିଛି, ସଙ୍ଗୀତର କାର୍ଯ୍ୟକ୍ରମ, ନାଟକ କାର୍ଯ୍ୟକ୍ରମ ସବୁ ରହିଛି, ତାକୁ ମଧ୍ୟ ଆପଣ ଶୁଣିବେ ଏବଂ ସେ ସମ୍ପର୍କରେ ମଧ୍ୟ ଆପଣ ଚିଠି ଲେଖିବେ ବୋଲି ଆମେ ଆଶା କରୁଛୁ। ଧନ୍ୟବାଦ ଆପଣଙ୍କର ଚିଠି ପାଇଁ ପୁଣି ଥରେ।
1: ଏହି ଚିଠିଟି ଲେଖି ପଠାଇଛନ୍ତି ଚିତ୍ତରଞ୍ଜନ ବାରିକ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ସମ୍ବଲପୁର। ସେ ଲେଖିଛନ୍ତି ଘର ସଂସାର କାର୍ଯ୍ୟକ୍ରମରେ ମଞ୍ଚ କଳାକାର ମୁଗ୍ଧା ଦାସଙ୍କ ସହ ସାକ୍ଷାତକାର, କାର୍ଯ୍ୟକ୍ରମରୁ ତାଙ୍କର ନାଟ୍ୟ ଜୀବନର ଅନେକ ଅକୁଆ କଥା, ସଙ୍ଗୀତ ଜୀବନର ମଧ୍ୟ ଅନେକ କଥା ଜାଣିହେଲା, କିନ୍ତୁ ତାଙ୍କ ଅଭିନୟର ବାସ୍ତବତା ସମ୍ପର୍କରେ ଜଣାଇଥିଲେ ଶ୍ରୋତାମାନେ ଖୁସି ହୋଇପାରିଥାନ୍ତେ ବୋଲି ସେ ଲେଖିଛନ୍ତି। ଅନେକ ଦିନ ତଳେ ପ୍ରଚାରିତ ନାଟକ ମାଂସର ବିଳାପ ପୁନଃ ପ୍ରଚାର କରିବାକୁ ସେ ଲେଖିଛନ୍ତି। ତା ଛଡ଼ା କେଦାରଗୌରୀ ଗୀତିନାଟ୍ୟ କେଦାରଗୌରୀର ବି ପୁନଃ ପ୍ରସାରଣ ପାଇଁ ସେ ଅନୁରୋଧ କରିଛନ୍ତି।
0: ଧନ୍ୟବାଦ ଶ୍ରୋତା ବନ୍ଧୁ ଆପଣଙ୍କର ଚିଠି ପାଇଁ। ଆପଣ ଯାହା କହିଛନ୍ତି ଯେ ସେ ସାକ୍ଷାତକାରରେ ତାଙ୍କର ଜୀବନର କଥା କହିଥିଲେ ଆହୁରି ଭଲ ହୋଇଥାନ୍ତା ବୋଲି, ତ ସେଇ ସାକ୍ଷାତକାର ସମୟରେ ଯାହା ବି ପ୍ରଶ୍ନ ଉତ୍ତର ହୋଇଥିଲା ସେଇଥିରୁ ଆପଣ ଯାହା ଶୁଣିଲେ ଶୁଣିଲେ ଏବଂ ଆପଣ ଯାହା ଶୁଣିବା ପାଇଁ ଚାହୁଁଛନ୍ତି ହୁଏତ ତାହା ଆପଣଙ୍କର ବ୍ୟକ୍ତିଗତ ଇଚ୍ଛା ହୋଇପାରେ, ତେବେ ଧନ୍ୟବାଦ ଆପଣଙ୍କର ଏଇ ଚିଠି ପାଇଁ। ଆଉ ନାଟକ ସମ୍ପର୍କରେ ଆପଣ ଯାହା ଲେଖିଛନ୍ତି ଯେ ମାଂସର ବିଳାପ ନାଟକକୁ ପୁନଃ ପ୍ରସାରଣ କରିବା ପାଇଁ, ଆମେ ତ ଅନୁରୋଧ କରିବୁ ଶ୍ରୋତା ବନ୍ଧୁ ଆପଣ ନିୟମିତ କାର୍ଯ୍ୟକ୍ରମ ଶୁଣୁଥାନ୍ତୁ, ଏଇ ନିକଟ ଭବିଷ୍ୟତରେ ନିଶ୍ଚିତ ଭାବରେ ସେ ନାଟକ ଶୁଣିପାରିବେ। ଦେଖିଲେ ପରବର୍ତ୍ତୀ ଚିଠି।
1: ପରବର୍ତ୍ତୀ ଚିଠିଟି ଲେଖି ପଠାଇଛନ୍ତି ଚକ୍ରଧର ଦାନୀ, ଦାନୀପାଲି, ବିନକା, ଜିଲ୍ଲା ସୁବର୍ଣ୍ଣପୁରରୁ। ସେ ଜୁଲାଇ ମାସ 29 ତାରିଖ ସକାଳ 9:00 ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ ଶୁଣିଛନ୍ତି। ତାଙ୍କୁ କାର୍ଯ୍ୟକ୍ରମଟି ବହୁତ ଭଲ ଲାଗିଛି, ଶ୍ରୋତାଙ୍କ କଥା ସହିତ ଗୀତଗୁଡ଼ିକ ତାଙ୍କର ପ୍ରିୟ ହୋଇପାରିଛି। ତାପରେ ସେ ଲେଖିଛନ୍ତି ସେଦିନ ରାତି 7:30 କୃଷି ସଂସାର କାର୍ଯ୍ୟକ୍ରମରେ ଜଣେ ସଫଳ ଚାଷୀ ଅର୍ଥାତ୍ ଧାନ ଚାଷ କରିବା ସଙ୍ଗେ ସଙ୍ଗେ ପ୍ରାୟ ସମସ୍ତ ପନିପରିବା, ଡାଲି ଜାତୀୟ ଖାଦ୍ୟ, ତୈଳ ଜାତୀୟ ଚାଷ କରି ବହୁତ ଲାଭବାନ ହୋଇ ଆତ୍ମନିର୍ଭରଶୀଳ ହୋଇପାରୁଛନ୍ତି। ତାଙ୍କ ସହିତ ଯେଉଁ ଆଲୋଚନା ଏବଂ ସାକ୍ଷାତକାର ପ୍ରଚାର କରିଥିଲେ ସେଥିପାଇଁ

0: ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ସମସ୍ତ କର୍ମକର୍ତ୍ତାଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।
1: ଆପଣଙ୍କୁ ମଧ୍ୟ ଆମେ ଧନ୍ୟବାଦ ଜଣାଉଛୁ ଶ୍ରୋତା ବନ୍ଧୁ, ଏଥିପାଇଁ ଯେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏବଂ ଚିଠି ମଧ୍ୟ ଲେଖୁଛନ୍ତି। ଆପଣ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଫୋନ୍ ଇନ୍ କାର୍ଯ୍ୟକ୍ରମ ଭଲ ଲାଗିଛି ଏବଂ କୃଷି ସଂସାର କାର୍ଯ୍ୟକ୍ରମରେ ସାକ୍ଷାତକାର ମଧ୍ୟ ଆପଣଙ୍କୁ ଭଲ ଲାଗିଛି। ଦେଖନ୍ତୁ ଶ୍ରୋତା ବନ୍ଧୁ, ଆକାଶବାଣୀ ସବୁବେଳେ ଚେଷ୍ଟା କରେ ଯେ ଶିକ୍ଷା, ସୂଚନା ଏବଂ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପ୍ରଚାର କରିବା ପାଇଁ, ଏବଂ ସେହି ମନୋରଞ୍ଜନ ମାଧ୍ୟମରେ ଶିକ୍ଷା ଏବଂ ସୂଚନା ମଧ୍ୟ ପ୍ରଦାନ କରିଥାଏ। ସେଦିନର କାର୍ଯ୍ୟକ୍ରମ ସବୁ ଆପଣଙ୍କୁ ଭଲ ଲାଗିଛି ଜାଣି ଆମେ ମଧ୍ୟ ଖୁସି। ଭବିଷ୍ୟତରେ ଆହୁରି ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ପ୍ରସ୍ତୁତ କରି ପ୍ରଚାର କରିବାର ବ୍ୟବସ୍ଥା କରିବୁ। କଥା ହେଲା ଯେ ଆପଣମାନେ ନିୟମିତ ଭାବରେ କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ ମତାମତ ମଧ୍ୟ ଦିଅନ୍ତୁ।
0: ପରବର୍ତ୍ତୀ ଚିଠିଟି ଲେଖି ପଠାଇଛନ୍ତି ସେବାରାମ ମେହେର, ପଡ଼ା ବିଜେପୁର ଜିଲ୍ଲା ବରଗଡ଼ରୁ। ସେ ଲେଖିଛନ୍ତି, ଜୁଲାଇ ମାସ 24 ତାରିଖ ରବିବାର ଦିନ ମହାପ୍ରଭୁ ଜଗନ୍ନାଥ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଆକାଶବାଣୀ କଟକ କେନ୍ଦ୍ର ମାଧ୍ୟମରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ପ୍ରଚାରିତ ହୋଇଥିଲା। ସେଥିରୁ ଅନେକ କଥା ଜଗନ୍ନାଥ ସଂସ୍କୃତି ବିଷୟରେ ଜାଣି ହୋଇଥିଲା। ସେଥିପାଇଁ ଆକାଶବାଣୀ କଟକ କେନ୍ଦ୍ର ଏବଂ ଆକାଶବାଣୀ ସମ୍ବଲପୁର କେନ୍ଦ୍ରକୁ ସେ ଅଶେଷ ଧନ୍ୟବାଦ ଜଣାଇଛନ୍ତି ହୃଦୟରୁ। ତାପରେ ଜୁଲାଇ ମାସ 25 ତାରିଖ ସୃଜନିକା କାର୍ଯ୍ୟକ୍ରମରେ ଗାଳ୍ପିକ ପ୍ରକାଶ କୁମାର ସେଠଙ୍କ ଗଳ୍ପ ଏବଂ ସାକ୍ଷାତକାର ପ୍ରଚାର କରିଥିଲେ। ସେଥିରୁ ତାଙ୍କ ଜୀବନ ବିଷୟରେ ଅନେକ କିଛି ଜାଣିହେଲା, ତେଣୁକରି ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି। ତାପରେ ପ୍ରତି ମଙ୍ଗଳବାର ଘର ସଂସାରର ମହିଳାମାନଙ୍କ ପାଇଁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ସଖି ପ୍ରଚାରିତ ହେଉଛି। ସେଥିରେ ମହିଳାମାନଙ୍କ ବ୍ୟତୀତ ପୁରୁଷମାନେ କାହିଁକି ଅଂଶଗ୍ରହଣ କରୁଛନ୍ତି, ମହିଳାମାନଙ୍କୁ ସୁଯୋଗ କାହିଁକି ଦେଉନାହାନ୍ତି, ଆପଣ ଆଗରୁ ସୂଚନା ଦିଅନ୍ତୁ, କେବଳ ମହିଳାମାନେ ଅଂଶଗ୍ରହଣ କରିପାରିବେ ବୋଲି। ଏବଂ ଏହି ଆମର ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ ମାଧ୍ୟମରେ ମଧ୍ୟ ସେ ଶ୍ରୋତାମାନଙ୍କୁ ଅନୁରୋଧ କରୁଛନ୍ତି, ମହିଳାମାନଙ୍କୁ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ଦିଅନ୍ତୁ କହିକି।
1: ଧନ୍ୟବାଦ ଶ୍ରୋତା ବନ୍ଧୁ ଆପଣଙ୍କର ଏହି ଚିଠି ପାଇଁ। ଆପଣଙ୍କର ଏହି ଚିଠିରୁ ହୁଏତ ଶ୍ରୋତାମାନେ ଜାଣିପାରିଥିବେ ଯେ ଆପଣ କ'ଣ କହିବା ପାଇଁ ଚାହୁଁଛନ୍ତି। ତଥାପି ଶ୍ରୋତା ବନ୍ଧୁ, ଆମେ କହିବୁ ଯେ ଆକାଶବାଣୀ ସମସ୍ତଙ୍କ ପାଇଁ ଖୋଲା, ସମସ୍ତଙ୍କ ପାଇଁ ଉନ୍ମୁକ୍ତ, ସମସ୍ତ ଶ୍ରୋତାବନ୍ଧୁମାନେ ଆମର ଅତି ପ୍ରିୟ। ଯେ କେହି ବି ହୁଏତ ପ୍ରଶ୍ନ ପଚାରିପାରନ୍ତି, ତାଙ୍କର ମନର କଥା କହିପାରନ୍ତି। ଯଦିଓ ହେଲୋ ସଖୀ କାର୍ଯ୍ୟକ୍ରମ ଗୃହିଣୀମାନଙ୍କ ପାଇଁ, ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ, ତଥାପି ଆମେ କାହାକୁ ମନା କରିପାରିବା ନାହିଁ। ତେବେ ଆପଣଙ୍କର ଚିଠିରୁ ନିଶ୍ଚିତ ଭାବରେ ସେମାନେ ଜାଣିପାରିଥିବେ, ଏବଂ ଯଦି ମହିଳାମାନଙ୍କୁ ସୁଯୋଗ ଦେବା ପାଇଁ ସେମାନେ ଚେଷ୍ଟା କରିବେ ତାହେଲେ ଆହୁରି ଭଲ ହେବ। ତଥାପି ଆପଣଙ୍କୁ ଧନ୍ୟବାଦ ଆପଣଙ୍କର ଏହି ଚିଠି ପାଇଁ। ତେବେ ଦେଖିଲେ ପରବର୍ତ୍ତୀ ଚିଠି,
0: ମୋ ହାତରେ ତ ଆଉ କୌଣସି ଚିଠି ନାହିଁ।
1: ଓହୋ, ଆଚ୍ଛା ଆଚ୍ଛା, ତାହେଲେ କଥା ହେଲା କାର୍ଯ୍ୟକ୍ରମକୁ ଏଇଠି ରଖିବା
0: ନିଶ୍ଚିତ, କିନ୍ତୁ ତା ପୂର୍ବରୁ ଶ୍ରୋତାମାନଙ୍କୁ ମତାମତ ଲେଖି ପଠାଇବା ପାଇଁ ଆମର ଠିକଣାଟି କହି ରଖିବା
1: କହି ଦିଅନ୍ତୁ।
0: ଆମର ଠିକଣାଟି ହେଲା, ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ ସମ୍ବଲପୁର, ପିନ୍କୋଡ଼ଟି ହେଲା 7680001। ଶ୍ରୋତାମାନେ ସେମାନଙ୍କର ମତାମତ ଆମ ପାଖକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ପଠାଇ ପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 9437171571। ଶ୍ରୋତାମାନେ ହ୍ୱାଟ୍ସଆପ୍ ମାଧ୍ୟମରେ କେବଳ ବୁଧବାର ଦିନ ମତାମତ ପଠାଇ ପାରିବେ। ଆପଣମାନେ ଆପଣଙ୍କର ମତାମତ ଆମ ପାଖକୁ ଆମର ଇମେଲ୍ ଠିକଣାରେ ମଧ୍ୟ ପଠାନ୍ତୁ। ଆମର ଇମେଲ୍ ଠିକଣାଟି ହେଲା duty.air.sambalpur@gmail.com।
1: ତେବେ ଶ୍ରୋତାବନ୍ଧୁ, ଆରଥରକ କାର୍ଯ୍ୟକ୍ରମ ପାଇଁ ଆପଣମାନଙ୍କ ପାଖରୁ ଅନେକ ସଂଖ୍ୟାରେ ଚିଠି ଆଶା ରଖି ଆଜିର ଏହି କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

ଶୁଣିଲେ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ ଉପସ୍ଥାପନା ସନ୍ତୋଷ ପିଂ ଏବଂ ସଙ୍ଗୀତା ସାହୁ, ପ୍ରଯୋଜନା ସନ୍ତୋଷ ପିଂ, ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

ଶ୍ରୋତବନ୍ଧୁ, ଆଜି ହେଉଛି ବିଶ୍ୱ ଫୁସ୍ଫୁସ୍ କ୍ୟାନ୍ସର ଦିବସ। ବିଶେଷ ଭାବରେ ଧୂମପାନ ହିଁ ଫୁସ୍ଫୁସ୍ କ୍ୟାନ୍ସରର ପ୍ରଧାନ କାରଣ। ସିଗରେଟ୍, ବିଡ଼ି, ପିକା ଇତ୍ୟାଦି ତମାଖୁ ଜାତୀୟ ଦ୍ରବ୍ୟ ଏହି ଶ୍ରେଣୀ ଅନ୍ତର୍ଭୁକ୍ତ। ଏକ ସର୍ଭେରୁ ଜଣାପଡ଼ିଛି ଯେ ପାଖାପାଖି 90% ପୁରୁଷ ଏବଂ 60% ମହିଳା ଧୂମପାନ ସହିତ ଜଡ଼ିତ। ଏହା ବ୍ୟତୀତ ଧୂମପାନକାରୀ ଛାଡ଼ୁଥିବା ଧୂଆଁ ସୁସ୍ଥ ଲୋକଙ୍କର ଫୁସ୍ଫୁସ୍କୁ ପ୍ରବେଶ କରି ସେମାନଙ୍କଠାରେ ରୋଗ ଜାତ କରାଇଥାଏ। ତେବେ ଏ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ ମାସ 1 ତାରିଖକୁ ବିଶ୍ୱ ଫୁସ୍ଫୁସ୍ ଦିବସ ଭାବେ ପାଳନ କରାଯାଇ ଆସୁଛି। ଏ ସମ୍ପର୍କରେ ଆଗକୁ କଥା ହେବା। ପ୍ରଥମେ ଶୁଣନ୍ତୁ ଏ ଗୀତଟି। କଥାଚିତ୍ର ରାଜ, କଣ୍ଠଶିଳ୍ପୀ ଅଲକା ୟାଗ୍ନିକ, ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

ବର୍ତ୍ତମାନ ଶୁଣନ୍ତୁ ଏକ ଜରୁରୀ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଏବଂ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଦରକାର, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର, ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇ ଡ଼ି sambalpur.co@gmail.com

ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇ ପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ 18% GST ସହ ମୋଟ 266 ଟଙ୍କା କେବଳ NEFT ବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 1086150525257 IFSC SBIN 00000 59 ଜମା କରିବେ। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଏବଂ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ଼ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଅଗଷ୍ଟ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା କଣ୍ଠ ପରୀକ୍ଷା ଏବଂ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ ଆମ କେନ୍ଦ୍ରର ଟେଲିଫୋନ୍ ନମ୍ବର 06632410961 ଯୋଗାଯୋଗ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଅନୁରୋଧରେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଲୋଇସିରା ବ୍ଲକ ଭେଡ଼େନ ଜିଲ୍ଲା ବରଗଡ଼ରୁ ମାଧବୀ ସାଧବୀ ବବ୍ଲି ଉର୍ମିଲା କବ୍ଲି ବାବ୍ଲୁ ଏବଂ ପଞ୍ଚବିହାର ପରିବାରବର୍ଗ। କଣ୍ଠଶିଳ୍ପୀ ହେଲେ ବିଳମ୍ବ କୁମ୍ଭାର। ଗୀତରଚନା ଅନୁଭୁଲ ବିଭାର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଣ୍ଠଶିଳ୍ପୀ ଦିଲୀପ କୁମାର ମହାନ୍ତି, ଗୀତ ରଚନା ଚକ୍ରଧର ମେହେର। ଏ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ବରଗଡ଼ରୁ ଜ୍ୟୋତି, ମୋନିକା, ସାବିତ୍ରୀ ଏବଂ ସାଧବୀ।

ପରବର୍ତ୍ତୀ ଗୀତର ଅନୁରୋଧକାରୀ ଶ୍ରୋତା ହେଲେ ଲୋଇସିର ବ୍ଲକ ଭେଡ଼ାନ ଜିଲ୍ଲା ବରଗଡ଼ରୁ କରମସାନୀ ସୁବଳ ଚୈତନ୍ୟ ପଟେଲ, ମନୋଜ ଦୀକ୍ଷା ଗୋପାଳ, ମୁରଳୀ ମେହେର, ଶଙ୍କର ମେହେର, ଯଶୋବନ୍ତ ରବୀନ୍ଦ୍ର ମେହେର ଏବଂ ଗୋବିନ୍ଦ ମେହେର। ଏ ଗୀତଟିର କଣ୍ଠଶିଳ୍ପୀ ହେଲେ ଦିଲୀପ କୁମାର ମହାନ୍ତି ଏବଂ ଗୀତ ରଚନା ଭୋଜରାଜ ପରୁଆ।

ପରବର୍ତ୍ତୀ ଗୀତର ଅନୁରୋଧକାରୀ ଶ୍ରୋତା ହେଲେ ସର୍ଗିପାଲି ଜିଲ୍ଲା ସୁନ୍ଦରଗଡ଼ରୁ ଜୟ ଅର୍ଗାଲ। ଗୀତଟିର କଣ୍ଠଶିଳ୍ପୀ ହେଲେ କମଳ କୁମାରୀ ବେହେରା। ଗୀତ ରଚନା ପଞ୍ଚାନନ ମିଶ୍ର।

ଆପଣମାନେ ଶୁଣୁଛନ୍ତି ଅନୁରୋଧରେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ବର୍ତ୍ତମାନ ଶୁଣନ୍ତୁ ଏହି ଗୀତଟି। ଅନୁରୋଧ କରିଛନ୍ତି ନଗେନପାଲି ପୋଷ୍ଟ ତୋରା ଜିଲ୍ଲା ବରଗଡ଼ରୁ ଡୋଲାମଣି ସେଠ, ଦୀପକ, ଚିକୁ, ରୋହିଣୀ ଏବଂ ଚଞ୍ଚଳା। କଣ୍ଠଶିଳ୍ପୀ ହେଲେ ମିତ୍ରଭାନୁ ବିଶ୍ୱାଳ ଏବଂ ଗୀତ ରଚନା ମୋହନ ସାହୁ।

କାର୍ଯ୍ୟକ୍ରମ ଶେଷରେ ଗୀତେଶୋଧା ମେହେରଙ୍କ କଣ୍ଠରେ ଶୁଣନ୍ତୁ ଏ ଗୀତଟି। ଗୀତ ରଚନା ହୃଷିକେଶ ପୁରୋହିତ। ଏ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି କଟାପାଲି ବରଗଡ଼ରୁ ମାମୁନି ମେହେର, ମହିମା ମେହେର, ଓମ୍ ମେହେର, ନମନ ମେହେର, ଅଭି ମେହେର ଏବଂ ସ୍ୱସ୍ତିକ ମେହେର।

0: ଏଇଠି ଶେଷ ହେଲା ଅନୁରୋଧରେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଆପଣମାନେ ଆପଣମାନଙ୍କ ମନପସନ୍ଦର ସମ୍ବଲପୁରୀ ଗୀତ ଶୁଣିବା ପାଇଁ ନିଜର ନାମ, ସମ୍ପୂର୍ଣ୍ଣ ଠିକଣା ସହିତ ଗୀତର ପ୍ରଥମ ଧାଡ଼ି, କଣ୍ଠଶିଳ୍ପୀ ଏବଂ ଗୀତିକାରଙ୍କ ନାମ ଆମ କେନ୍ଦ୍ରର ହ୍ୱାଟ୍ସଆପ୍ ନମ୍ବର 9437171571କୁ ପ୍ରତି ମଙ୍ଗଳବାର ଦିନ ପଠାଇ ପାରିବେ। ଆକାଶବାଣୀ ସମ୍ବଲପୁର, ଦିନ ଗୋଟେ ହେବାକୁ ଯାଉଛି, ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ।
1: ନମସ୍କାର, ଆକାଶବାଣୀ ସମାଚାର କେ ସାଥ ମୈଁ ଫରହତ ନାଜ। प्रधानमंत्री नरेंद्र मोदी इस समय आंध्र प्रदेश में हैं और वे भोगमरमपुरम में सभा को संबोधित कर रहे हैं, तो आइए सुनते हैं उनका संबोधन।
2: की विशेषता है

ଏଇଠି ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ଥିଲେ କ୍ରିଷ୍ଣ ପଟେଲ, ମାଳତୀ ପତି, ଲିପିକା ବ୍ୟବହାର। ଗୀତ ରଚନା କରିଥିଲେ ହରିହର ପୋଢ଼, ଧନପତି ମହାପାତ୍ର ଏବଂ ବାବ୍ଲୁ ବାକ୍। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଗୃହିଣୀମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଘର ସଂସାର।

ଶ୍ରୋତ ଭଉଣୀ, ପ୍ରକୃତିର ପ୍ରତି ଋତୁର ନିଜସ୍ୱ ରୂପ, ନିଜସ୍ୱ ରଙ୍ଗ ଅଛି। ଗ୍ରୀଷ୍ମ ଋତୁର ସୂର୍ଯ୍ୟର ପ୍ରଖର ତାପରେ ପୃଥିବୀ ଜଳି ଉଠେ, କିନ୍ତୁ ସନ୍ଧ୍ୟା ସମୟର ଶୀତଳ ପବନ ମନକୁ ଶାନ୍ତି କରେ, ଆମ୍ବ ତରଭୁଜ ପେଟକୁ ଶାନ୍ତି କରେ। ବର୍ଷା ଋତୁରେ କଳା ମେଘକୁ ଆସି ଦେଖି ମୟୂର ନାଚି ଉଠେ ତ ମନେ ହୁଏ ଯେମିତି ପ୍ରକୃତି ରାଣୀ ଗୋଟିଏ ସବୁଜ ଶାଢ଼ୀରେ ନିଜକୁ ସଜାଇ ଦେଇଛି। ପ୍ରଥମ ବର୍ଷାରେ ମାଟିର ଯେଉଁ ସୁଗନ୍ଧ ଚାରିଆଡ଼ି ମହକିଯାଏ, ଶରତ ଋତୁରେ ମନେ ହୁଏ ଯେମିତି ଧଳା ମେଘମାଳା ନିଜ ନିଜ ମଧ୍ୟରେ ପ୍ରତିଯୋଗିତା କରି ନୀଳ ଆକାଶରେ ଭାସି ଉଠନ୍ତି। ମା ଦୁର୍ଗାଙ୍କୁ ସ୍ୱାଗତ କରିବା ପାଇଁ କାଶତଣ୍ଡି ଫୁଲ ଏହି ଶରତ ଋତୁରେ ନାଚି ଉଠିଥାଏ। ହେମନ୍ତ ଋତୁରେ ଚାଷୀ ତା'ର ପରିଶ୍ରମର ଫଳ ପାଇ ମୁହଁରେ ହସ ଫୁଟାଇଥାଏ ତ ଶୀତ ଋତୁ ଅବା କାହାକୁ ପସନ୍ଦ ନୁହେଁ। ଥଣ୍ଡା ପାଗରେ ଗୋଟେ କପ୍ ଗରମ ଚା ଓ କୁହୁଡ଼ିର ଘେରା, ସେଇ ସକାଳର ଯେଉଁ ମଜା ଆପଣମାନେ ତ ନିଶ୍ଚୟ ନେଇଥିବେ। ବସନ୍ତ ଋତୁକୁ ଋତୁରାଜା କୁହାଯାଏ। ଏହି ଋତୁରେ ଗଛମାନେ ନୂଆ ପତ୍ର ଏବଂ ଫୁଲରେ ଭରିଯାଆନ୍ତି, ପବନ ସହିତ ସେଇ ଫୁଲର ସୁଗନ୍ଧ ଚାରିଆଡ଼େ ଭାସି ଉଠେ। ସତରେ ଆମ ପ୍ରକୃତି କେତେ ନିଆରା, କେତେ ସୁନ୍ଦର। ତେବେ ଶ୍ରୋତା ଭଉଣୀ, ପ୍ରକୃତି ହେଉଛି ମାନବ ସଭ୍ୟତା ପାଇଁ ଅପରିହାର୍ଯ୍ୟ। ପ୍ରକୃତି କୋଳରେ ରହି ପ୍ରକୃତିର ବିନାଶ ଦିଗରେ ଅଗ୍ରଗତି କରୁଥିବା ମଣିଷ ମନକୁ ଅଟକାଇବାକୁ ପଡ଼ିବ, ପ୍ରାକୃତିକ ସମ୍ବଳକୁ ରକ୍ଷା କରିବାକୁ ପଡ଼ିବ। କାରଣ ଏହି ପ୍ରାକୃତିକ ସମ୍ବଳକୁ ରକ୍ଷା କରିବାର ଦାୟିତ୍ୱ ହେଉଛି ଆମର। ଯଦି ପ୍ରକୃତି ରକ୍ଷା ପାଇବ, ତେବେ ହିଁ ଏ ପୃଥିବୀ ରକ୍ଷା ପାଇବ। ଏଥର ଶୁଣନ୍ତୁ ଏ ଗୀତଟି, କଥାଚିତ୍ର ଅଭିଳାଷ, କଣ୍ଠ କଣ୍ଠଶିଳ୍ପୀ ହେମଲତା, ଗୀତ ରଚନା କରିଛନ୍ତି ସରୋଜ ପଟ୍ଟନାୟକ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସରୋଜ ପଟ୍ଟନାୟକ।

0: ଆକାଶବାଣୀ ସମ୍ବଲପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିପାରିବେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ତାପରେ ଦିନ 2:32ରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରୁଛୁ
1: ଆକାଶବାଣୀ। ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026କୁ ଅନୁମୋଦନ ପ୍ରଦାନ କଲେ ରାଷ୍ଟ୍ରପତି। ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ଉଦ୍ଘାଟନ ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। ହ୍ରାସ ପାଇଲା 19 କିଲୋଗ୍ରାମ ବାଣିଜ୍ୟିକ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ। ଆମେରିକାର ଆକ୍ରମଣ ଧମକ ପରିପ୍ରେକ୍ଷୀରେ ପ୍ରତି ଆକ୍ରମଣ ନେଇ ଇରାନର ଚେତାବନୀ। ଏବଂ ତାଇପେଇ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଏକକ ମହିଳା ବର୍ଗ ଫାଇନାଲରେ ପହଞ୍ଚିଲେ ତନ୍ଭି ଶର୍ମା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026କୁ ଅନୁମୋଦନ କରିଛନ୍ତି।

0: କହିଛନ୍ତି। ଗତ ଗୁରୁବାର ସଂସଦରେ ଏହି ବିଲ୍ ପାରିତ ହୋଇଥିଲା। ଏହି ବିଲ୍ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ପ୍ରତିରୋଧ ଅଧିନିୟମ 2024 ସଂଶୋଧନ ପାଇଁ ଉଦ୍ଦିଷ୍ଟ। ଏହି ବିଲ୍ରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରାବଧାନ ଅନ୍ତର୍ଭୁକ୍ତ କରାଯାଇଛି। 10 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, 10 କୋଟି ପର୍ଯ୍ୟନ୍ତ ଜରିମାନା ଏବଂ ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ଭଳି କଠୋର ଦଣ୍ଡର ବ୍ୟବସ୍ଥା ଏହି ବିଲ୍ରେ ରହିଛି। ମାମଲାଗୁଡ଼ିକର ତ୍ୱରିତ ନିଷ୍ପତ୍ତି ସୁନିଶ୍ଚିତ କରିବା ପାଇଁ ଏହି ଆଇନ ପ୍ରତ୍ୟେକ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନକୁ ଦୈନନ୍ଦିନ ଶୁଣାଣି ପାଇଁ ସ୍ୱତନ୍ତ୍ର ଫାଷ୍ଟ୍ରାକ୍ କୋର୍ଟ ଗଠନ କରିବା ବାଧ୍ୟତାମୂଳକ କରିଛି। ଥାନାରେ ସୂଚନା ପଞ୍ଜିକୃତ ହେବା ଦିନଠାରୁ 2 ମାସ ମଧ୍ୟରେ ଅପରାଧର ତଦନ୍ତ ଶେଷ କରିବାକୁ ମଧ୍ୟ ଏଥିରେ ବ୍ୟବସ୍ଥା ରହିଛି। ଚାର୍ଜସିଟ୍ ଦାଖଲ ହେବାର 3 ମାସ ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ ହେବା ଜରୁରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଜିଲ୍ଲା ଅନ୍ତର୍ଗତ ଭୋଗପୁରମ୍ରେ ଗ୍ରୀନ୍ଫିଲ୍ଡ ଆଲୁରି ସୀତାରାମ ରାଜୁ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରର ଉଦ୍ଘାଟନ କରିଛନ୍ତି। ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଏସ୍ ଅବଦୁଲ ନଜିର, ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଏବଂ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ଶ୍ରୀ ମୋଦି ଯାତ୍ରୀ ଟର୍ମିନାଲ ଭବନର ଉଦ୍ଘାଟନ କରିଛନ୍ତି ଏବଂ ଗ୍ରୀନ୍ଫିଲ୍ଡ ବିମାନ ବନ୍ଦରର ନିରୀକ୍ଷଣ କରିଛନ୍ତି। ସେ ବିମାନ ବନ୍ଦରର ଅତ୍ୟାଧୁନିକ ସୁବିଧାଗୁଡ଼ିକର ସମୀକ୍ଷା କରିଛନ୍ତି ଏବଂ ଅଧିକାରୀମାନଙ୍କୁ ତାହାର ଡିଜାଇନ୍, ଆଧୁନିକ ପ୍ରଯୁକ୍ତିବିଦ୍ୟା, ମାଷ୍ଟରପ୍ଲାନ୍ ତଥା ବିମାନ ବନ୍ଦର ଭବିଷ୍ୟତ ସମ୍ପର୍କରେ ପଚାରି ବୁଝିଛନ୍ତି।
1: जब हवाई उड़ाने सिर्फ बड़े शहरों तक सीमित थी, एनडीए सरकार में आज छोटे शहर के साधारण लोग भी फ्लाइट से आ जा रहे हैं। 12 इयर्स में सिर्फ एयरपोर्ट की संख्या ही नहीं बढ़ी है, हमारी उड़ान योजना के कारण आज गरीब परिवार के लोगों को भी जहाज में बैठने का अवसर मिल रहा है। इस योजना ने गरीब से गरीब को अपना सपना पूरा करने में मदद की। कुछ दिन पहले ही सरकार ने उड़ान योजना के दूसरे फेज की शुरुआत की। इस पर भी 29,000 करोड़ रुपीज खर्च किए जाएंगे।
0: ପ୍ରଧାନମନ୍ତ୍ରୀ 13,500ରୁ ଅଧିକ ଆଦିବାସୀ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ଢେମ୍ସା ନୃତ୍ୟ ପରିବେଷଣ ଦେଖିଥିଲେ, ଯାହା ଉତ୍ତର ଆନ୍ଧ୍ରର ଜୀବନ୍ତ ଆଦିବାସୀ ସଂସ୍କୃତିକୁ ଦର୍ଶାଉଛି। ଶ୍ରୀ ମୋଦି ରାଜ୍ୟରେ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି,
1: ଆଜ ଏହା କରିବ 18,000 କରୋଡ଼ ରୁପିଜ କି ବିକାଶ ପରିୟୋଜନା କା ଶୁଭାରମ୍ଭ ଲୋକାର୍ପଣ ଅର୍ ଶିଳାନ୍ୟାସ ହୁଆ ହେ। एयरपोर्ट के साथ साथ ये प्रोजेक्ट आंध्र की रोड कनेक्टिविटी से भी जुड़े हैं। इनमें एनर्जी सिक्योरिटी से जुड़े प्रोजेक्ट भी हैं। ये विकास कार्य इस बात के प्रतीक है कि इस समय आंध्र किस स्पीड से आगे बढ़ रहा है।
0: 19 କିଲୋଗ୍ରାମ ବାଣିଜ୍ୟିକ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ପ୍ରାୟ 200 ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି। ତୈଳ ବିପଣନ କମ୍ପାନୀଗୁଡ଼ିକ ପକ୍ଷରୁ ଗ୍ରହଣ କରାଯାଇଥିବା ସଂଶୋଧିତ ମୂଲ୍ୟ ସଂକ୍ରାନ୍ତ ଏହି ପଦକ୍ଷେପ ଆଜିଠାରୁ ଲାଗୁ ହୋଇଛି। ଦିଲ୍ଲୀରେ ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡରର ମୂଲ୍ୟ 2,738 ଟଙ୍କା ହୋଇଥିବା ବେଳେ କୋଲକାତାରେ 2,872.50, ମୁମ୍ବାଇରେ 2,691 ଟଙ୍କା ଏବଂ ଚେନ୍ନାଇରେ 2,906 ଟଙ୍କା ହୋଇଛି। ଦର ହ୍ରାସ ଯୋଗୁଁ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ସୁଫଳ ପାଇବେ ବୋଲି ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ କୁହାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଶ୍ଚିମ ଏସିଆରେ ଥିବା ଇସ୍ରାଏଲର ପ୍ରମୁଖ ଭିତ୍ତିଭୂମି କ୍ଷେତ୍ର ଏବଂ ଆମେରିକୀୟ ଶକ୍ତି ପ୍ରତିଷ୍ଠାନଗୁଡ଼ିକ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଥିବା ନେଇ ଇରାନ ଚେତାବନୀ ଦେଇଛି। ଯଦି ଇରାନ ଉପରେ ଆକ୍ରମଣ ହୁଏ ତେବେ ଏହାର ଜବାବରେ ସେ ଏହି ପଦକ୍ଷେପ ଗ୍ରହଣ କରିବ ବୋଲି ସତର୍କ କରାଇଛି। ବରିଷ୍ଠ ଇରାନୀ ସୁରକ୍ଷା ଅଧିକାରୀଙ୍କ ବକ୍ତବ୍ୟକୁ ଉଦ୍ଧାର କରି ଇରାନର ସରକାରୀ ଗଣମାଧ୍ୟମ ଏହି ସୂଚନା ପ୍ରଦାନ କରିଛି। ଇରାନର ସଶସ୍ତ ବାହିନୀ ଇତିମଧ୍ୟରେ 40 ଦିନ ପର୍ଯ୍ୟନ୍ତ ସଂଘର୍ଷ ଏବଂ ପରବର୍ତ୍ତୀ ସାମରିକ ପଦକ୍ଷେପ ମାଧ୍ୟମରେ ନିଜର ଦକ୍ଷତା ପ୍ରତିପାଦନ କରିସାରିଛି ବୋଲି ଏହି ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ସପ୍ତାହ ଶେଷ ସୁଦ୍ଧା ଇରାନ ଉପରେ ପୁଣି ଆକ୍ରମଣ କରିବା ଲାଗି ସେନାକୁ ପ୍ରସ୍ତୁତ ରହିବା ନିମନ୍ତେ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ଆମେରିକା ଗଣମାଧ୍ୟମର ସୂଚନା ଅନୁଯାୟୀ ଏହି ଆକ୍ରମଣର ଉଦ୍ଦେଶ୍ୟ ହେଉଛି ତେହେରାନକୁ ଆତ୍ମସମର୍ପଣ ଲାଗି ଚାପ ପ୍ରୟୋଗ କରିବା। ଇରାନ ସହିତ କୂଟନୈତିକ ଆଲୋଚନାର ଭବିଷ୍ୟତ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ରାଷ୍ଟ୍ରପତି ଟ୍ରମ୍ପ ଏହି ସୂଚନା ଦେବା ସହ ଜୋର୍ଡାନରେ ଆମେରିକୀୟ ସୈନ୍ୟ ପ୍ରତିଷ୍ଠାନ ଉପରେ ଆକ୍ରମଣ ଘଟଣାର ଜବାବ ଦେବା ଲାଗି ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ଆମେରିକା ଇରାନର ଶକ୍ତିକେନ୍ଦ୍ର ଏବଂ ତୈଳ ବିଶୋଧନାଗାର

0: ଗୁଡ଼ିକ ଉପରେ ଆକ୍ରମଣ କରିବ ବୋଲି ଧମକ ଦେଇଛି। ଚଳିତ ବର୍ଷ ଫେବୃୟାରୀ 28ରୁ ଆରମ୍ଭ ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ସମାଧାନ ପରିବର୍ତ୍ତେ ଅଧିକ ଆକ୍ରମଣାତ୍ମକ ହେଉଛି। ଇତିମଧ୍ୟରେ ଇରାନ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ ରଖିବା ସହ ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ୍ ଓ ସାର ପରିବହନକୁ ବନ୍ଦ ରଖିଛି। ୟୁକ୍ରେନ୍ର ରାଜଧାନୀ କିଭ୍ ଉପରେ ରୁଷ୍ର ଆକ୍ରମଣ ଯୋଗୁଁ 9 ଜଣ ପ୍ରାଣ ହରାଇବା ସହ 22 ଜଣ ଆହତ ହୋଇଛନ୍ତି। ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଧ୍ୟମରେ ରୁଷ୍ ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା। ଆକ୍ରମଣରେ କିଭ୍ର ସୋଲେମିଆନ୍ସ୍କି ଜିଲ୍ଲାର ଏକ 5 ମହଲା ବିଶିଷ୍ଟ ଆବାସିକ କୋଠାରେ ନିଆଁ ଲାଗିଯାଇଥିଲା। ଏଥିସହ ଅନ୍ୟ କେତେକ ଅଞ୍ଚଳରେ ମଧ୍ୟ ସାଧାରଣ ଭିତ୍ତିଭୂମି ଉପରେ ଆକ୍ରମଣ ହୋଇଥିବା ୟୁକ୍ରେନ୍ର ରାଜ୍ୟ ଜରୁରୀକାଳୀନ ସେବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଷ୍ଟ୍ରପତି ଭୋଲଦମିର୍ ଜେଲେନ୍ସ୍କି କହିଛନ୍ତି ସେ ଇତିମଧ୍ୟରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସହ କଥା ହୋଇଛନ୍ତି। ଏହି ଆଲୋଚନା ସକାରାତ୍ମକ ରହିଥିବା ସେ ବର୍ଣ୍ଣନା କରିଛନ୍ତି। ଗତ 2 ଦିନ ପୂର୍ବରୁ ୟୁକ୍ରେନ୍ରେ ରୁଷ୍ର ଆକ୍ରମଣ ଯୋଗୁଁ 10 ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ 50ରୁ ଅଧିକ ଆହତ ହୋଇଥିବା ସେଠାକାର କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ଭାରତ ଏବଂ ରୁଆଣ୍ଡା ଦ୍ୱିପାକ୍ଷିକ ବାଣିଜ୍ୟ ତଥା ବ୍ୟବସାୟିକ ସମ୍ପର୍କ ବୃଦ୍ଧି ନେଇ ସହମତି ପ୍ରକାଶ କରିଛନ୍ତି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଭାରତ ରୁଆଣ୍ଡା ମିଳିତ ବାଣିଜ୍ୟିକ କମିଟିର ପ୍ରଥମ ଅଧିବେଶନରେ ଉଭୟ ଦେଶ ସାମଗ୍ରୀ ଏବଂ ସେବା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ବୈଠକ ଅବସରରେ ଭାରତ ବିଭିନ୍ନ କ୍ଷେତ୍ରରେ ରପ୍ତାନୀକୁ ବ୍ୟାପକ କରିବା ନେଇ ଆଲୋକପାତ କରିଛି। ସେଗୁଡ଼ିକ ମଧ୍ୟରେ ଭାରି ଇଞ୍ଜିନିୟରିଂ ସାମଗ୍ରୀ, ଔଷଧ ଓ ଚିକିତ୍ସା ଉପକରଣ, ପେଟ୍ରୋଲିୟମ୍ ଉତ୍ପାଦ, ବୟନ, ସାମୁଦ୍ରିକ ଉତ୍ପାଦ, ପ୍ଲାଷ୍ଟିକ୍, କ୍ରୀଡ଼ା ସାମଗ୍ରୀ ଓ ଖେଳନା, ରତ୍ନ ଏବଂ ଅଳଙ୍କାର ଏବଂ ବୈଜ୍ଞାନିକ ଉପକରଣ ଆଦି ଅନ୍ତର୍ଭୁକ୍ତ। ଗତ 2 ଦିନ ଧରି ନୂଆଦିଲ୍ଲୀଠାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଦେଶରେ ଦ୍ରବ୍ୟ ଓ ସେବାକର ଜିଏସ୍ଟି ସଂଗ୍ରହ ଗତ ମାସରେ ଉଲ୍ଲେଖନୀୟ ବୃଦ୍ଧି ଘଟି 211,205 କୋଟି ଟଙ୍କାରେ ପହଞ୍ଚିଛି। ଗତବର୍ଷ ତୁଳନାରେ ଏହାର 15.4% ଅଧିକ। ଗତବର୍ଷ ଏହି ମାସରେ ଜିଏସ୍ଟି ସଂଗ୍ରହ 183,065 କୋଟି ଟଙ୍କା ହୋଇଥିଲା। ଅର୍ଥ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଗତ ମାସରେ ମୋଟ ଘରୋଇ ଜିଏସ୍ଟି ସଂଗ୍ରହ 144,695 କୋଟି ଟଙ୍କା ହୋଇଛି। ତାଇପେଇ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତର ତନ୍ଭି ଶର୍ମା ଏକକ ମହିଳା ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ସେମିଫାଇନାଲ୍ରେ ତନ୍ଭି ତାଙ୍କ ଚାଇନିଜ୍ ତାଇପେଇ ପ୍ରତିପକ୍ଷ ୱାଙ୍ଗ ୟୁ ସୁନ୍ଙ୍କୁ 21-17 ଏବଂ 21-11 ସେଟ୍ରେ ପରାସ୍ତ କରିଛନ୍ତି। ଫାଇନାଲ୍ରେ ତନ୍ଭି ଭିଏତନାମର ଥୁ ଲିନ୍ ଏନ୍ଗୁଏନ୍ଙ୍କୁ ଭେଟିବେ। ଅନ୍ୟପକ୍ଷରେ ଉନ୍ନତି ହୁଦା ସେମିଫାଇନାଲ୍ ପର୍ଯ୍ୟାୟରେ ଭିଏତନାମର ଥୁ ଲିନ୍ଙ୍କଠାରୁ ପରାସ୍ତ ହୋଇଛନ୍ତି। ଗୁଜରାଟ କେରଳ ମାହେରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆସନ୍ତାକାଲି ପର୍ଯ୍ୟନ୍ତ ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼, ପଞ୍ଜାବ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, କୋଙ୍କଣ, ଗୋଆ ଏବଂ ଉତ୍ତରାଞ୍ଚଳର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ବିଭାଗ ଆକଳନ କରିଛି। ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026କୁ ଅନୁମୋଦନ ପ୍ରଦାନ କଲେ ରାଷ୍ଟ୍ରପତି। ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ଉଦ୍ଘାଟନ ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। ହ୍ରାସ ପାଇଲା 19 କିଲୋଗ୍ରାମ ବାଣିଜ୍ୟିକ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ଏବଂ ତାଇପେଇ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ଏକକ ମହିଳା ବର୍ଗ ଫାଇନାଲ୍ରେ ପହଞ୍ଚିଲେ ତନ୍ଭି ଶର୍ମା। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, this is Akashvani and I'm Saira Mujtaba with the midday news. The headlines. Prime Minister Narendra Modi inaugurates Greenfield Aluri Sitarama Raju International Airport at Bhogapuram in Vijayanagaram district of Andhra Pradesh. Prime Minister launches projects worth 18,000 crore rupees in infrastructure and energy sectors. In Jammu and Kashmir, second labourer injured in yesterday's terrorist attack in Kulgam succumbs to injuries. Price of 19 kilogram commercial LPG cylinder reduced by about 200 rupees. Flood situation remains critical in Odisha with Mahanadi River continuing to swell, threatening fresh areas. And in Taipei Open Badminton, Tanvi Sharma storms into women's singles final. And now the news in detail. Prime Minister Narendra Modi today said Andhra Pradesh is moving ahead at a rapid pace and that the centre is fully committed to realising the vision of Swarn Andhra and Viksit Bharat through large-scale infrastructure and industrial development. Addressing a public meeting after inaugurating the Alluri Sitarama Raju International Airport at Bhogapuram, the Prime Minister said development projects worth about 18,000 crore rupees, including airport, road and energy infrastructure, reflect the state's fast-paced progress under the NDA governments at the centre and in the state.
2: आज यहाँ करीब 18,000 करोड़ रुपीस की विकास परियोजनाओं का शुभारंभ, लोकार्पण और शिलान्यास हुआ है। एयरपोर्ट के साथ साथ ये प्रोजेक्ट आंध्र की रोड कनेक्टिविटी से भी जुड़े हैं। इनमें एनर्जी सिक्योरिटी से जुड़े प्रोजेक्ट भी हैं। ये विकास कार्य इस बात के प्रतीक है कि इस समय आंध्र किस स्पीड से आगे बढ़ रहा है।
1: Mr. Modi described the new airport as the runway for the growth of Andhra Pradesh, particularly North Andhra, and a launchpad for the aspirations of the state's youth. He announced that the airport has been named after freedom fighter Alluri Sitarama Raju, saying the name would inspire future generations with the spirit of patriotism and public service.
2: NDA सरकार में आज छोटे शहर के साधारण लोग भी फ्लाइट से आ जा रहे हैं। 12 ईयर्स में सिर्फ एयरपोर्ट की संख्या ही नहीं बढ़ी है हमारी उड़ान योजना के कारण आज गरीब परिवार के लोगों को भी जहाज में बैठने का अवसर मिल रहा है इस योजना ने गरीब से गरीब को अपना सपना पूरा करने में मदद की कुछ दिन पहले ही सरकार ने उड़ान योजना के दूसरे फेज की शुरुआत की इस पर भी 29,000 करोड़ रुपीज खर्च किए जाएंगे
1: Mr. Modi said the centre is transforming Andhra Pradesh into a major growth engine through ports, highways, railways and logistics under the PM Gati Shakti National Master Plan. He said railway projects worth nearly 1 lakh crore rupees are under implementation, while more than 70 railway stations are being modernised. The Prime Minister expressed confidence that under the leadership of Chief Minister N. Chandrababu Naidu, Andhra Pradesh would play a major role in achieving the goal of Viksit Bharat 2047.
2: मुझे पूरा विश्वास है आज यहाँ जितने भी प्रोजेक्ट की शुरुआत हुई है जिनकी नींव रखी गई है वो सारे प्रोजेक्ट स्वर्ण आंध्रा और विकसित भारत के संकल्प को पूरा करने में बहुत बड़ा योगदान देंगे आंध्र प्रदेश विकसित भारत के सपने को पूरा करने के लिए एक बहुत बड़ा ऊर्जा स्रोत बन रहा है मैं एक बार फिर इन सभी परियोजनाओं के लिए आंध्र प्रदेश के लोगों को बहुत-बहुत बधाई देता हूं
1: आंध्र प्रदेश चीफ मिनिस्टर एन चंद्रबाबू नायडू प्रेज्ड प्राइम मिनिस्टर मोदीज लीडरशिप फॉर हेल्पिंग रीबिल्ड आंध्र प्रदेश एंड ट्रांसफॉर्म नॉर्थ आंध्रा He said the inauguration of the Alluri Sitarama Raju International Airport at Bhogapuram was a historic milestone that would bring investment, industries, jobs and new opportunities to the region. Indian Railways has approved the multi-tracking of the 29-kilometre Danapur to Fatuha section of East Central Railway at a cost of 976 crore rupees. The Railway Ministry said the project will decongest one of the busiest stretches on the Patna Rail Corridor and create room for a large increase in both passenger and freight services. The ministry said that in the first year of operation, the project will allow 22 additional passenger trains and 18 additional freight trains every day. In Jammu and Kashmir, the second labourer injured in the terrorist attack in the Kelam area of Kulgam district succumbed to his injuries this morning, taking the death toll to two. A senior police official said the injured person succumbed to his injuries during treatment at a hospital in Srinagar. The two labourers working at a brick kiln were fired upon by unidentified terrorists last evening. Soon after the incident, the area was cordoned off and a massive search operation was underway to trace the terrorists. Lieutenant Governor Manoj Sinha and Chief Minister Omar Abdullah have strongly condemned the killing of the labourers and offered condolences to the families of the deceased. The LG has directed the security forces to intensify operations in the area to neutralize the terrorists involved in the attack. Mr. Abdullah announced an ex gratia of 10 lakh rupees each from the Chief Minister's Relief Fund for the next of the kin of the deceased, in addition to 6 lakh rupees immediate assistance to be provided by the Kulgam District Administration.

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଧେୟକ 2026କୁ ରାଷ୍ଟ୍ରପତିଙ୍କ ଅନୁମୋଦନ। ଆକାଶମାର୍ଗରୁ ବନ୍ୟାଞ୍ଚଳର ସ୍ଥିତି ଆକଳନ କଲେ ମୁଖ୍ୟମନ୍ତ୍ରୀ। ବନ୍ୟା ଯୋଗୁଁ 800,000 ଲୋକ ପ୍ରଭାବିତ, 3 ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ ପାଇଁ ଦେଲେ ନିର୍ଦ୍ଦେଶ। ରାଜ୍ୟରେ ଆଜିଠାରୁ ଶୁକ୍ରବାର ପର୍ଯ୍ୟନ୍ତ ପାଳନ କରାଯାଉଛି ବିଶ୍ୱ ସ୍ତନ୍ୟପାନ ସପ୍ତାହ ଏବଂ ସମ୍ବଲପୁରୀ ଭାଷା, ସାହିତ୍ୟ ଓ ହସ୍ତତନ୍ତକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ପଶ୍ଚିମ ଓଡ଼ିଶାବାସୀ ଆଜି ପାଳନ କରୁଛନ୍ତି ସମ୍ବଲପୁରୀ ଦିନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଧେୟକ 2026କୁ ଅନୁମୋଦନ ପ୍ରଦାନ କରିଛନ୍ତି। ଗତ ଗୁରୁବାର ଦିନ ଏହି ବିଧେୟକ ସଂସଦର ମଞ୍ଜୁରୀ ଲାଭ କରିଥିଲା। ପରୀକ୍ଷା ବ୍ୟବସ୍ଥାରେ ଅନିୟମିତତା କ୍ଷେତ୍ରରେ କଠୋର ଦଣ୍ଡବିଧାନ କରିବା ଏବଂ ସମ୍ପୃକ୍ତ ମାମଲାଗୁଡ଼ିକର ବିଚାର ଲାଗି ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ କରିବା ଭଳି ବ୍ୟବସ୍ଥା ଏହି ବିଧେୟକରେ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ଆକଳନ କରିଛନ୍ତି। ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ବନ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ବନ୍ୟାରେ 800,000 ଲୋକ ପ୍ରଭାବିତ ହୋଇଥିବା ବେଳେ 2,69,000 ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। 17 ଓଡ୍ରାଫ୍, 7 ଏନ୍ଡିଆର୍ଏଫ୍, 129 ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି SDRFରୁ 26 କୋଟି ଟଙ୍କା ମଞ୍ଜୁର କରାଯାଇଛି। ନଦୀରେ ପାଣି ହ୍ରାସ ପାଇବା ଆରମ୍ଭ ହୋଇଛି। ପାଣି ଛାଡ଼ିବାର 3 ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ ରିପୋର୍ଟ ପ୍ରଦାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
2: ତୁରନ୍ତ ସହାୟତା ପ୍ୟାକେଜ୍ ସେମାନଙ୍କ ପାଖକୁ ପହଞ୍ଚାଯିବ। କୃଷି ଘର ଭଙ୍ଗା ସହାୟତା ଉପରେ ପୁରା ଗୁରୁତ୍ୱ ଦେଇ ଆସୁଛନ୍ତି ଏବଂ ଗୁରୁତ୍ୱ ମଧ୍ୟ ଦେବେ, ଏବଂ ଯେଉଁ ବନ୍ୟା ପରିସ୍ଥିତି କାରଣରୁ ଯେଉଁଠି ଘାଇ ସୃଷ୍ଟି ହେଲା, ପରବର୍ତ୍ତୀ ପର୍ଯ୍ୟାୟରେ ରୋଡ଼ ମଧ୍ୟ କେଉଁଠି ଦବି ଯାଇଛି କିମ୍ବା ଭାଙ୍ଗି ଯାଇଛି, ସେ ରୋଡ଼ ଗୁଡ଼ିକର ତୁରନ୍ତ ରିପେୟାରିଂ ବା ମରାମତି କରାଯିବ। ସେଥିପାଇଁ ସମ୍ପୃକ୍ତ ବିଭାଗ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଇଞ୍ଜିନିୟରମାନଙ୍କୁ ମଧ୍ୟ କାମ କରିବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଛି।
1: ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ 12 ବ୍ଲକର ସ୍ଥିତି ଅନୁଧ୍ୟାନ କରିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର ମୁଖ୍ୟମନ୍ତ୍ରୀଙ୍କ ସହ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ। ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ଧନଜୀବନ ସୁରକ୍ଷା ପାଇଁ ଉଦ୍ଧାର ଓ ସହାୟତା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି। ସମସ୍ତ ନିୟୋଜିତ ଟିମ୍ ମଧ୍ୟରେ ନିରନ୍ତର ସମନ୍ୱୟ ରକ୍ଷା କରାଯାଇ କାର୍ଯ୍ୟ କରାଯାଉଛି। ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଭାବିତ ଅଞ୍ଚଳର ଜନସାଧାରଣଙ୍କୁ ସତର୍କ ଓ ସୁରକ୍ଷିତ ରଖିବା ସହ ପ୍ରଶାସନର ନିର୍ଦ୍ଦେଶାବଳୀ ପାଳନ କରିବାକୁ ଶ୍ରୀ ମାଝୀ ଅନୁରୋଧ କରିଛନ୍ତି। ବନ୍ୟା ଜଳ ଛାଡ଼ିବାର 72 ଘଣ୍ଟା ମଧ୍ୟରେ କ୍ଷୟକ୍ଷତିର ଆକଳନ କରି ପ୍ରଭାବିତ ଅଞ୍ଚଳର ଜିଲ୍ଲାପାଳମାନଙ୍କୁ ରିପୋର୍ଟ ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପ୍ରଭାବିତ ଅଞ୍ଚଳରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଛି। ସମସ୍ତ ଜିଲ୍ଲାରେ ଚାଉଳ ମହଜୁଦ ରହିଛି। ଚାଉଳ ବଣ୍ଟନରେ କୌଣସି ସମସ୍ୟା ନାହିଁ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ବନ୍ୟା ଯୋଗୁଁ ବିଭିନ୍ନ ସ୍ଥାନରେ ମାଟିଘର ନଷ୍ଟ ହୋଇଛି। ପଞ୍ଚାୟତିରାଜ ବିଭାଗର ଅଧିକାରୀଙ୍କୁ ତୃଣମୂଳ ସ୍ତରକୁ ଯାଇ ଘଟଣାର ଅନୁଧ୍ୟାନ କରିବାକୁ ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାୟକ ନିର୍ଦ୍ଦେଶ ଦେଇଛନ୍ତି। 3 ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ମନ୍ତ୍ରୀ ଶ୍ରୀ ନାୟକ ବିଭାଗୀୟ ଅଧିକାରୀମାନଙ୍କୁ କହିଛନ୍ତି। ବନ୍ୟାରେ 9 ଜିଲ୍ଲାର 488,000 ଗୃହପାଳିତ ପଶୁ ପ୍ରଭାବିତ ହୋଇଥିବା ନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। 245 ସ୍ଥାନରେ 58 ଭେଟେନାରୀ ଟିମ୍ ନିୟୋଜିତ ଅଛନ୍ତି। 15,000 ପଶୁଙ୍କୁ ଚିକିତ୍ସା ସହ 263 ମେଟ୍ରିକ୍ ଟନ୍ ଖାଦ୍ୟ ଯୋଗାଇ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି। ବର୍ତ୍ତମାନ ମୁଣ୍ଡଳୀ ବ୍ୟାରେଜ୍ରେ 718,000 ଜଳ ନିଷ୍କାସିତ ହେଉଛି ବୋଲି ହୀରାକୁଦ ଡ୍ୟାମ୍ ମୁଖ୍ୟ ଯନ୍ତ୍ରୀ ସୂଚନା ଦେଇଛନ୍ତି। ଆଜି ମଧ୍ୟାହ୍ନ 12 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 625.45 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 373,184 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 22 ଗେଟ୍ ଦେଇ 385,893 ଘନଫୁଟ ଜଳ ନିଷ୍କାସିତ ହେଉଛି। ଚଳିତ ବନ୍ୟାରେ ରାଜ୍ୟର 15 ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ କେତେକ ଅଞ୍ଚଳରେ ବନ୍ୟା ଜଳ ଯୋଗୁଁ ଚାଷଜମି ଜଳମଗ୍ନ ହେବା ସହ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଭଦ୍ରକ ଜିଲ୍ଲାରେ ଶାଳନ୍ଦୀ ଓ ବୈତରଣୀ ନଦୀରେ ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ଜିଲ୍ଲାର 6 ବ୍ଲକ ପ୍ରଭାବିତ ହୋଇଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ଆଶ୍ରୟସ୍ଥଳୀଗୁଡ଼ିକରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ବନ୍ୟାଞ୍ଚଳରେ ଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ମହାନଦୀ ଜଳ ବିବାଦର ସମାଧାନ ଆସନ୍ତା ତିନି ମାସ ମଧ୍ୟରେ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଶା ବ୍ୟକ୍ତ କରିଛନ୍ତି। ନୂଆଦିଲ୍ଲୀରେ ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲଙ୍କ ସହ ବୈଠକ ପରେ ଭୁବନେଶ୍ୱରକୁ ପ୍ରତ୍ୟାବର୍ତ୍ତନ କରି ଆଜି ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଛତିଶଗଡ଼ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି। ଓଡ଼ିଶାର ସ୍ୱାର୍ଥ ଅଧିକାର ଓ ଚାଷୀମାନଙ୍କର ହିତକୁ ଏଥିରେ ଗୁରୁତ୍ୱ ଦିଆଯାଇଛି। କୌଣସି ରାଜ୍ୟର ସ୍ୱାର୍ଥକୁ ଅଣଦେଖା କରାଯିବ ନାହିଁ ବୋଲି ଜଳଶକ୍ତି ମନ୍ତ୍ରୀ ଶ୍ରୀ ପାଟିଲ କହିଛନ୍ତି। ବୈଷୟିକ ଦଳ ଆସନ୍ତା ତିନି ମାସ ମଧ୍ୟରେ ବିବାଦ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବେ। କେନ୍ଦ୍ରୀୟ ଜଳ ଆୟୋଗର ମଧ୍ୟସ୍ଥତାରେ ଜଳ ବିବାଦର ସମାଧାନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଆଜିଠାରୁ 7 ତାରିଖ ପର୍ଯ୍ୟନ୍ତ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଉଛି। ସ୍ତନ୍ୟପାନକୁ ପ୍ରାଥମିକତା ଦେବା ସହିତ ଏ ସମ୍ପର୍କିତ ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ଏବଂ ସ୍ତନ୍ୟପାନକୁ ପ୍ରୋତ୍ସାହିତ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଶିଶୁମାନଙ୍କ ସଠିକ୍ ଶାରୀରିକ ବୃଦ୍ଧି ସହ ବୁଦ୍ଧିମତା ବଢ଼ାଇବାରେ ମା' କ୍ଷୀରର ପ୍ରମୁଖ ଭୂମିକା ରହିଥାଏ। ଜନ୍ମ ହେବାର 1 ଘଣ୍ଟା ମଧ୍ୟରେ ଶିଶୁକୁ ମା' କ୍ଷୀର ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଜନ୍ମରୁ 6 ମାସ ପର୍ଯ୍ୟନ୍ତ ଜଣେ ଶିଶୁକୁ କେବଳ ମା' କ୍ଷୀର ଏବଂ 6 ମାସରୁ 2 ବର୍ଷ ପର୍ଯ୍ୟନ୍ତ ମା' କ୍ଷୀର ସହ ପରିପୂରକ ଖାଦ୍ୟ ଦିଆଗଲେ ଶିଶୁର ଶାରୀରିକ ଓ ମାନସିକ ଅଭିବୃଦ୍ଧି ଘଟିଥାଏ। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ଦିବସ ଅବସରରେ କହିଛନ୍ତି, ଶିଶୁର ସୁସ୍ଥ ଜୀବନର ଶୁଭାରମ୍ଭ ମାଆର ସ୍ନେହ ଓ ସ୍ତନ୍ୟପାନରୁ ହୋଇଥାଏ। ସ୍ତନ୍ୟପାନକୁ ପ୍ରୋତ୍ସାହନ ଦେଇ ସୁସ୍ଥ ସଶକ୍ତ ଭବିଷ୍ୟତ ଗଢ଼ିବାକୁ ସେ ପରାମର୍ଶ ଦେଇଛନ୍ତି। ଫୁସ୍ଫୁସ୍ କ୍ୟାନ୍ସର ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଫୁସ୍ଫୁସ୍ କ୍ୟାନ୍ସର ଦିବସ ମଧ୍ୟ ପାଳନ କରାଯାଉଛି। କୋଶଳୀ ସମ୍ବଲପୁରୀ ଭାଷା ସାହିତ୍ୟର ଅନନ୍ୟ କବି ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ତଥା ସମ୍ବଲପୁରୀ ଦିନ ଆଜି ପାଳନ କରାଯାଉଛି। ସମ୍ବଲପୁରୀ ଭାଷା ସାହିତ୍ୟ ଏବଂ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ କବି ଶ୍ରୀ ବହିଦାରଙ୍କ ଅବଦାନ ଅବିସ୍ମରଣୀୟ। ସମ୍ବଲପୁରର କଚେରୀ ଛକ, ଗଙ୍ଗାଧର ମଣ୍ଡପ ଏବଂ ଅଲଗା ଅଲଗା ସ୍ଥାନଗୁଡ଼ିକରେ ସମ୍ବଲପୁରୀ ଦିନ ପାଳନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ସମ୍ବଲପୁର ଦିନ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୁଭେଚ୍ଛା ଜଣାଇ କହିଛନ୍ତି, ସମ୍ବଲପୁରୀ ଭାଷା ସଂସ୍କୃତି ଲୋକକଳା ଲୋକଗୀତ ନୃତ୍ୟ ହସ୍ତତନ୍ତ ବୁଣାକାର୍ଯ୍ୟ ଓ ପରମ୍ପରା ରାଜ୍ୟର ଗୌରବ ଏବଂ ପରିଚୟ। ପିଢ଼ି ପରେ ପିଢ଼ି ଏହି ସମୃଦ୍ଧ ଐତିହ୍ୟ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖି ସମଗ୍ର ବିଶ୍ୱରେ ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ସମ୍ବଲପୁରୀ ଦିନର ଶୁଭେଚ୍ଛା ଜଣାଇଛନ୍ତି। ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛାରେ କହିଛନ୍ତି, ଓଡ଼ିଶାରେ ସମ୍ବଲପୁରୀ ଭାଷା ସଂସ୍କୃତି ସଭ୍ୟତା ଆହାର ପରିଧାନ ଏବଂ ବାନ୍ଧକଳାର ଏକ ଅନନ୍ୟ ଓ ସ୍ୱତନ୍ତ୍ର ପରିଚୟ ରହିଛି। ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାର ସମ୍ବଲପୁରୀ ଭାଷା ସାହିତ୍ୟ ଓ ସଂସ୍କୃତିକୁ ଏକ ନୂତନ ଉଚ୍ଚତା ଏବଂ ସ୍ତରକୁ ନେବା ପାଇଁ ଆଜୀବନ ପ୍ରଚେଷ୍ଟା କରିଥିଲେ। ନିଜର ଭାଷା ସଂସ୍କୃତି ଓ ସଭ୍ୟତାର ସଂରକ୍ଷଣ ସମସ୍ତଙ୍କର ନୈତିକ ଦାୟିତ୍ୱ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ରାଜ୍ୟରେ ସମବାୟ ସଂସ୍ଥାକୁ ସୁଦୃଢ଼ ଓ ଗ୍ରାମୀଣ ଅର୍ଥନୀତିର ବିକାଶ ପାଇଁ କେନ୍ଦ୍ର ସମବାୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ପଙ୍କଜ କୁମାର ବଂଶଲ କଟକ ଏବଂ ଢେଙ୍କାନାଳ ଜିଲ୍ଲାର ପ୍ରାଥମିକ କୃଷି ସମବାୟ ସମିତି ପ୍ୟାକ୍ସଗୁଡ଼ିକୁ ଗସ୍ତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଋଣ ପ୍ରଦାନ ଯୋଜନା, ବ୍ୟବସାୟିକ ବିବିଧିକରଣ ଏବଂ ଆଗାମୀ ଦିନରେ ସମବାୟ ସଂସ୍ଥାଗୁଡ଼ିକୁ ମଜବୁତ କରିବା ପାଇଁ ଭବିଷ୍ୟତ ରଣନୀତି ଉପରେ ବ୍ୟାପକ ଆଲୋଚନା ହୋଇଛି। ଶ୍ରୀ ବଂଶଲ ଢେଙ୍କାନାଳ ଜିଲ୍ଲା ଗେଙ୍ଗୁଟିଆ ପାକ୍ସ ଗସ୍ତ କରି ସମିତି ଦ୍ୱାରା ପରିଚାଳିତ ବହୁମୁଖୀ ବ୍ୟବସାୟିକ କାର୍ଯ୍ୟ, ଖାଉଟି ଷ୍ଟୋର, ଗ୍ୟାସ୍ ଏଜେନ୍ସି, ସାର ଓ ବିହନ ଯୋଗାଣ ଏବଂ ଧାନ ସଂଗ୍ରହ କାର୍ଯ୍ୟର ପ୍ରତ୍ୟକ୍ଷ ଅନୁଧ୍ୟାନ କରିଥିଲେ। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ କେନ୍ଦୁଝର ଜିଲ୍ଲା ପାଟନା ବ୍ଲକ ଚାକୁଣ୍ଡାପାଳ ଗ୍ରାମରେ ବିକଶିତ ଭାରତ ଜି ରାମଜୀ ଆଇନ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଧାୟକ ଅଖିଳ କୁମାର ନାୟକ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଏବଂ ଭିବିଜି ରାମଜୀ ଆଇନର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ। ଭିତରକନିକା ଜାତୀୟ ଉଦ୍ୟାନ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲୁଛି। ଏନେଇ ରାଜନଗର ବନଖଣ୍ଡ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ପର୍ଯ୍ୟଟକଙ୍କ ପାଇଁ ପରିବେଶ ଅନୁକୂଳ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦିଆଯିବା ସହ ବିଭିନ୍ନ ପ୍ରକାରର ବ୍ୟବସ୍ଥା କରାଯାଇଛି। କୁମ୍ଭୀର ପ୍ରଜନନ ପାଇଁ ଗତ ମେ 1 ତାରିଖରୁ ଜୁଲାଇ 31 ତାରିଖ ପର୍ଯ୍ୟନ୍ତ 3 ମାସ ଧରି ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିଥିଲା। ଗଜପତି ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ ଓ ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ଦେବା ଉଦ୍ଦେଶ୍ୟରେ ପୁଲିସ ବିଭାଗ ଓ ସରକାରୀ ଓକିଲଙ୍କ ମଧ୍ୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାର

ସଂରକ୍ଷଣ ସଂଶୋଧନ ବିଧେୟକ 2026କୁ ରାଷ୍ଟ୍ରପତିଙ୍କ ଅନୁମୋଦନ। ଆକାଶମାର୍ଗରୁ ବନ୍ୟାଞ୍ଚଳର ସ୍ଥିତି ଆକଳନ କଲେ ମୁଖ୍ୟମନ୍ତ୍ରୀ। ବନ୍ୟା ଯୋଗୁଁ 800,000 ଲୋକ ପ୍ରଭାବିତ। ତିନି ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ ପାଇଁ ଦେଲେ ନିର୍ଦ୍ଦେଶ। ରାଜ୍ୟରେ ଆଜିଠାରୁ ଶୁକ୍ରବାର ପର୍ଯ୍ୟନ୍ତ ପାଳନ କରାଯାଉଛି ବିଶ୍ୱ ସ୍ତନ୍ୟପାନ ସପ୍ତାହ ଏବଂ ସମ୍ବଲପୁରୀ ଭାଷା ସାହିତ୍ୟ ଓ ହସ୍ତତନ୍ତକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଆଜି ପଶ୍ଚିମ ଓଡ଼ିଶାବାସୀ ପାଳନ କରୁଛନ୍ତି ସମ୍ବଲପୁରୀ ଦିନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲି କରି ପ୍ରଚାର କଲୁ ଆକାଶବାଣୀ କଟକ ଏବଂ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଗୀତଟି, ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମ ଗୀତଟି ଶୁଣନ୍ତୁ, କଣ୍ଠଶିଳ୍ପୀ ଜୁବେର ନୌଟିଆଲ ଏବଂ ସୁବର୍ଣ୍ଣା ତିୱାରୀ, କଥାଚିତ୍ର ଧଡ଼କ ଟୁ, ଗୀତ ରଚନା ଓଜିଲ ଦାଲାଲ, ସଙ୍ଗୀତ ନିର୍ଦ୍ଦେଶନା ତନିକ୍ସ ବାଗ୍ଚୀ।

ପରବର୍ତ୍ତୀ ଗୀତ ଦର୍ଶନ ରାୱଲ, ଜୋନିତା ଗାନ୍ଧୀ ଏବଂ ରୋଚକ କୋହଲିଙ୍କ କଣ୍ଠରେ ଶୁଣନ୍ତୁ କଥାଚିତ୍ର ଧଡ଼କ୍ ଟୁ। ସଙ୍ଗୀତ ନିର୍ଦ୍ଦେଶନା ରୋଚକ କୋହଲି ଏବଂ ଶରଣ ରାୱତ, ଗୀତ ରଚନା ଗୁରୁପ୍ରୀତ ସାଇନି।

ଏଥର ଶୁଣନ୍ତୁ ଅରିଜିତ ସିଂଙ୍କ କଣ୍ଠରେ ଏହି ଗୀତଟି। କଥାଚିତ୍ର ଧଡ଼କ ଟୁ, ଗୀତ ରଚନା ଶ୍ରେୟସ ଗରିମା, ସଙ୍ଗୀତ ନିର୍ଦ୍ଦେଶନା ଶ୍ରେୟସ ପୁରାନିକ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଧଡ଼କ୍ ଟୁ କଥାଚିତ୍ରର ଏ ଗୀତଟି ଗାଇଛନ୍ତି ଶ୍ରେୟା ଘୋଷାଲ ଏବଂ ଜୁବିନ୍ ନୌଟିଆଲ। ସଙ୍ଗୀତ ନିର୍ଦ୍ଦେଶନା ଜାଭେଦ୍ ମୋହସିନ। ଗୀତ ରଚନା ରଶ୍ମି ବୀରା।

ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକ୍କା ପୁପୁ ଝକା ଝକା। ଉପସ୍ଥାପନା ଏବଂ ପ୍ରଯୋଜନା ସନ୍ତୋଷ ପିଙ୍କ।

ମକ୍କା ପୁ ପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଯେତେ ଶ୍ରୋତାରିନ୍ ଏମ୍ହେ ଜୁହାର। ନାମ ଅନେକ କାର୍ଯ୍ୟକ୍ରମ ଗୁଠି ରେକର୍ଡ଼ିଂ କାମ ଚକାତିନ ଆରୁ ଆଦାଦ ପ୍ରଚାର ପ୍ରସାଦିନ ମାଞ୍ଜାଦିନ ଯେତେ ନାମ ମେନାଲ ଦାତ ଆରୁ ଭିନ୍ ଭିନ୍ କଥା ଗୁଠିନ୍ ମେନାଲ ଦାତ ହେଲେ ନାମେ ଆଲାର ନାମେ ଯେନ୍ ବୋହଣୀ ଗୁଠିଆ ରାତନାର ରାବଡ଼ାର ଏକାନେ କିରି ରାଲନାର ଏକାନେ ତମେ ପରିବାର ଚାଲରାଲି ତମେ ଏନ୍ଦିର କର୍ତ୍ତବ୍ୟ ଥିଲି ପରିବାର ଗେ ଲାଗାନ ହୁ କଥାନ ଟିକେ ମେନା ଲାଗେ ଲାଗାନ ଇନ୍ନା ଯୋଡ଼ି ବୋହଣୀ ଘର।

ଶେଷ ହେଲା କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା, ଉପସ୍ଥାପନା ଏବଂ ପ୍ରଯୋଜନ ସନ୍ତୋଷ ପିଙ୍କ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଏବଂ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡ଼ି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ମଧ୍ୟ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କୁ ମୋଟ 225 ଟଙ୍କା ଏବଂ 18% GST ସହ ମୋଟ 266 ଟଙ୍କା କେବଳ NEFT କିମ୍ବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 1086170525577 IFSC SBIN 000005 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଏବଂ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ପ୍ରକାରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7608001। ଆବେଦନ କରିବାର ଶେଷ ତାରିଖ 15 ଅଗଷ୍ଟ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 06632410961 ଯୋଗାଯୋଗ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ ତିସ୍ରୀ ମଞ୍ଜିଲ କଥାଚିତ୍ରର ଏହି ଗୀତଟି। କଣ୍ଠଶିଳ୍ପୀ ଆଶା ଭୋସଲେ ଏବଂ ମହମ୍ମଦ ରଫି। ଗୀତ ରଚନା ମଜରୁ। ସଙ୍ଗୀତ ନିର୍ଦ୍ଦେଶନା RT ବର୍ମନ।

ଏଥର ଶୁଣନ୍ତୁ ମହମ୍ମଦ ରଫିଙ୍କ କଣ୍ଠରେ ଏହି ଗୀତଟି, କଥାଚିତ୍ର ପ୍ରିନ୍ସ, ଗୀତ ରଚନା ହସରତ ଜୟପୁରୀ, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଜୟକିଶନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। ମହମ୍ମଦ ରଫି ଏବଂ ସୁମନ କଲ୍ୟାଣପୁରଙ୍କ କଣ୍ଠରେ କଥାଚିତ୍ର ବ୍ରହ୍ମଚାରୀ, ଗୀତ ରଚନା ହସରାଜ ଜୟପୁରୀ, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଜୟକିଷାନ।

ଆପଣମାନେ ଶୁଣୁଛନ୍ତି ଲତା ମଙ୍ଗେସ୍କରଙ୍କ କଣ୍ଠରେ ଏହି ଗୀତଟି। କଥାଚିତ୍ର ସ୍ୱର୍ଗୀତ, ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରେଲା, ଗୀତ ରଚନା ମଜରୁ।

ବର୍ତ୍ତମାନ ଶୁଣନ୍ତୁ ଆରାଧନା କଥାଚିତ୍ରର ଏହି ଗୀତଟି। କିଶୋର କୁମାରଙ୍କ କଣ୍ଠରେ ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଏସ୍ ଟି ବର୍ମନ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ କିଶୋର କୁମାରଙ୍କ କଣ୍ଠରେ ଏହି ଗୀତଟି, କଥାଚିତ୍ର ଅନ୍ଦାଜ। ଗୀତ ରଚନା ହସରତ ଜୟପୁରୀ, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଜୟକିଷାନ।

ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ, ଆପଣମାନଙ୍କୁ ଏଠି ଜଣାଇ ଦେଉଛୁ ଯେ ଆଜି ରାତି 7:30 ଆପଣମାନେ ଶୁଣିପାରିବେ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ, ଏବଂ 8:30 ଶୁଣିପାରିବେ। ଗତ ଜୁଲାଇ ମାସ 31 ସରକାରୀ ମହିଳା ମହାବିଦ୍ୟାଳୟ ସମ୍ବଲପୁରଠାରେ ଭାରତୀୟ ନ୍ୟାୟ ସଂହିତା ଉପରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମର ବେତାର ବିବରଣୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ।

0: ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ
1: ହେଲୋ
0: ହଁ କିଏ କହୁଥିଲେ ଭଉଣୀ
1: ନାନୀ ଜୁହାର
0: ଜୁହାର ଭଉଣୀ କିଏ କହୁଥିଲେ
1: ମୁଇଁ କୁମାରୀ ଦୀକ୍ଷା ଗୋପାଳ ଗାଁ ସୁନାପଡ଼ା ପୋଷ୍ଟ ପର୍ଲା ଥାନା ଧର୍ମଗଡ଼ ପିଲା କଳାହାଣ୍ଡି ନୁନ୍ କହୁଛେ
0: ଦୀକ୍ଷା ଭଉଣୀ ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ ଖୁବ୍ ସମ୍ମାନ ସ୍ନେହ ଏବଂ ଆଦରରେ ସ୍ୱାଗତ ଜଣାଉଛି କୁହନ୍ତୁ କୋଉ ଗୀତଟା ଶୁଣିବା ଆଜି କୁହନ୍ତୁ
1: ଆଜି ମତେ ମୁଁ ତ ହିନ୍ଦୀ ଚଳଚ୍ଚିତ୍ର ନା କହି ନେଇ ଜାନେ ନାନୀ ମନ କରି ଦିଲ
0: ହଁ ଦିଲ ଆସନା ହେ
1: ଦିଲ ଆସନା ଚଳଚ୍ଚିତ୍ର ତାର ଦେଇ ଦେବେ
0: ଆଜ୍ଞା ଆଜ୍ଞା ଆଚ୍ଛା କବିତା କୃଷ୍ଣମୂର୍ତ୍ତିଙ୍କର ଏଇ ଗୀତଟି ଶୁଣିବା
1: ହଁ ନାନୀ
0: ଆଚ୍ଛା ଆଉ କେମିତି ଅଛନ୍ତି କୁହନ୍ତୁ
1: ମୁଇଁ ପୁରା ଅଏନ ଅଛ ନା ନାନୀ ଆପଣ ମାନେ କେମିତି ଅଛନ୍
0: ହଁ ଆମେ ମାନେ ବି ଭଲ ଅଛୁ ଏବେ ବର୍ଷା ବହୁତ ହେଇଥିଲା ଏବେ ବର୍ଷା ଟିକେ ଛାଡିଛି ସେପଟେ କେମିତି ପାଗ ଅଛି
1: ଏପଟେ ଏବେ ଖରା ଟିକେ ଟିକେ ଟିକେ ଆଉ ଟିକେ ଟିକେ ବାଦଲ ଲାଗିଛି ନାନୀ ଆରୁ ଏଇଟା ପବନ ବହୁଛେ
0: ଆଜ୍ଞା ଆଚ୍ଛା ଆଉ ଗୀତ କାହାକୁ ଡେଡିକେଟ୍ କରିବାର ଅଛି କି
1: ଗୀତ ଆମେ ତ ଯେତେ ଆମର ଯେତେ ଶୁଣୁଛନ୍ ସବୁ ତମର ଶ୍ରୋତା ବନ୍ଧୁ ମାନେ ସବୁ ତମର ସାଙ୍ଗ ସାଥି ନାନୀ ସବୁ ଶ୍ରୋତା ବନ୍ଧୁକେ ଡେଡିକେଟ୍ କରିଦମା ମା ବାପା ସମକେ ଡେଡିକେଟ୍ କରିଦମା ନା ନାନୀ
0: ନିଶ୍ଚିତ ଭାବରେ ଆପଣଙ୍କ ତରଫରୁ ଏଇ ଗୀତଟି ଆମର ସମସ୍ତ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଡେଡିକେଟ୍ କରିଦଉଛୁ ତାହେଲେ ଗୀତଟି ଶୁଣି ନେବା
1: ହଁ ନାନୀ ଜୁହାର ନାନୀ
0: ଜୁହାର।

0: ସୁଭଗ ସାହୁ, ଚୈତନ୍ୟ ପଟେଲ, କରମସାନୀ ସାହୁ, ଆଉ ଆମର ଅଛନ୍ ରାଧାକାନ୍ତ ଭୋଇ, ଇ ସମକୁ ଡେଲିଗେଟ୍ କର୍ମା।
1: ଠିକ୍ ଅଛି ଭାଇ।
0: ବିଶେଷ କରି ଆମର ମ୍ୟାଡ଼ାମ୍ ଅଛନ୍ ପୁଷ୍ପାଞ୍ଜଳି ଖମାରୀ, ତାଙ୍କୁ ଡେଲିଗେଟ୍ କର୍ମା।
1: ଆଜ୍ଞା, ଆପଣ
0: ଆଉ ଜଣେ ରହିଲେ ଜୟଗୋପାଳ ବେହେରା ଆଉ ଗୀତାଞ୍ଜଳି ବେହେରା।
1: ଠିକ୍ ଅଛି, ଆପଣ କହିଥିବା ଏଇ ସମସ୍ତ ଶ୍ରୋତା ଭାଇ ଭଉଣୀମାନଙ୍କୁ ଏଇ ଗୀତଟି ଡେଡିକେଟ୍ କରିଦେଉଛୁ। ଆଉ ଏ ସମସ୍ତଙ୍କର ନାଁ ଆପଣ ମନେ ରଖିଛନ୍ତି, ସେଥିପାଇଁ ଅଶେଷ ଧନ୍ୟବାଦ। ଆଉ ସମସ୍ତଙ୍କ ଭିତରେ ଏତେ ଶ୍ରଦ୍ଧା ସ୍ନେହ ରହିଛି, ସେଇଟା ଗୋଟେ ବହୁତ ବଡ଼ କଥା।
0: ଧନ୍ୟବାଦ ଆଜ୍ଞା।
1: ଠିକ୍ ଅଛି, ତାହେଲେ ଗୀତଟି ଶୁଣିନେବା।
0: ନମସ୍କାର।
1: ନମସ୍କାର।

0: ଆମର ବାମରାର ରଞ୍ଜିତ ପ୍ରସାଦ ଡମରୁଧର
1: ଆଜ୍ଞା,
0: ଆଉ ଯେତେ ଶ୍ରୋତା ଅଛନ୍ ସବକେ।
1: ଠିକ ଅଛି, ଆପଣ କହିଥିବା ଆମର ଏଇ ସମସ୍ତ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଆପଣଙ୍କ ତରଫରୁ ଏଇ ଗୀତଟି ଡେଡିକେଟ୍ କରିଦେଉଛୁ। ତାହେଲେ ଗୀତଟି ଶୁଣି ନେବା।
0: ହଁ, ନମସ୍କାର।
1: ନମସ୍କାର।

0: ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ ନମସ୍କାର ଭାଇ କିଏ କହୁଥିଲେ ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ ଖୁବ୍ ସମ୍ମାନ ଏବଂ ଆଦରର ସହିତ ସ୍ୱାଗତ ଜଣାଉଛି ଆପଣଙ୍କ ନାଁଟା ଆଉ ଥରେ କହିଦିଅନ୍ତୁ ଆଜ୍ଞା ଠିକ ଅଛି ତାହେଲେ କୋଉ ଗୀତ ଶୁଣିବେ କହିଲେ
1: କିଶୋର କୁମାର ଯେକୌଣସି ଗୀତ
0: ଆଚ୍ଛା କିଶୋର କୁମାରଙ୍କର ଏବଂ ସାଥୀଙ୍କ କଣ୍ଠରେ ଗୀତଟି ଶୁଣିବା ଆଉ କେମିତି ଅଛନ୍ତି କ'ଣ ସବୁ କରୁଛନ୍ତି କୁହନ୍ତୁ ଟିକେ
1: ଆଜ୍ଞା
0: କେମିତି ଅଛନ୍ତି
1: ଭଲ ଆଜ୍ଞା
0: ଆଉ ସେପଟେ ବର୍ଷା ହେଉଛି
1: ଖରା ଦେଉଛି ଆଜି
0: ବିଜନେସ୍ କେମିତି ଚାଲିଛି
1: ଚାଲିଛି ଆଜ୍ଞା
0: ଆଜ୍ଞା ଠିକ ଅଛି ତାହେଲେ ଗୀତଟି ଶୁଣିବା କାହାକୁ ଡେଡିକେଟ୍ କରିବେ କି
1: ହଁ ଭାଗି ପାଲି ତରଣୀ ସେନ ନାୟକ
0: ଠିକ ଅଛି ଆପଣ କହିଥିବା ଏଇ ସମସ୍ତ ଶ୍ରୋତା ଭଉଣୀମାନଙ୍କୁ ଏବଂ ଭାଇମାନଙ୍କୁ ଏଇ ଗୀତଟି ଆପଣଙ୍କ ତରଫରୁ ଡେଡିକେଟ୍ କରିଦେଉଛୁ ତାହେଲେ ଗୀତଟି ଶୁଣିନେବା
1: ନମସ୍କାର ଆଜ୍ଞା
0: ନମସ୍କାର

0: आकाशवाणी संबलपुर हेलो अनुरोध कार्यक्रम
1: हेलो आगे नमस्कार
0: नमस्कार भाई किए कहतले
1: मुई सुबल कुमार साहू ग्राम पोस्ट पंडी भाया विजयपुर जिला बरगड़ रु कहतले आज्ञा
0: सुबल भाई आपनकु कार्यक्रम को खूब सम्मान एवं आदर सहित स्वागत जनाउछि आ संबलपुरी दिन रो शुभेच्छा एवं अभिनंदन आपनकु
1: धन्यवाद आज्ञा आपन मानकु भी शुभेच्छा अभिनंदन
0: है आज्ञा अच्छा को गीतटा सुनिबे कहले
1: ଆଜ୍ଞା ଆଜି କଥାଚିତ୍ର ମେହବୁବାର ଗୀତଟି ଶୁଣମା ଯେନ୍ତା କିଶୋର କୁମାର ଗାଇଛନ୍ ଆଉ ଏଇ ଗୀତଟା ଆମର ଗାଁର ଆଜ୍ଞା କୁଞ୍ଜ ବିହାରୀ ଷଡ଼ଙ୍ଗୀ ସେ ଆଜ୍ଞା ରେଡିଓ ଶୁଣୁଛନ୍ ଆର ତାଙ୍କର ଅନୁରୋଧର ଗୀତଟେ
0: ଆଜ୍ଞା
1: ଆଉ ଗୀତଟା ହଉଛି ଆଜ୍ଞା ମେରେ ନେନା ସାୱନ ଭାଦୋ ଫିର ଭି ମେରା ମନ ପ୍ୟାସା ଫିର ଭି ମେରା ମନ ପ୍ୟାସା
0: अरे वाह आपण बढ़िया गायले आ बहुत सुंदर गीत टी चूज करी चंती आज आ
1: उमर गुडे श्रोता भाई ते लाइन रोसन ताको से कथा लागो नाया
0: निश्चित होवरे दियंतु
2: हां हेलो नने
0: हां भाई स्वागत जणाउ छी आपण को आजर कार्यक्रम को नाटी कह दियंतु
2: नमस्कार मैं करमचंद साहब कहचे ग्राम चरंगा मुंडा पोस्ट लाग मुंडा थाना विजयपुर जिला बरगढ़
0: नमस्कार करमसनी भाई आ केमती अछंती ସମ୍ବଲପୁରୀ ଦିନ କୁ ନିଶ୍ଚିତ ଭାବରେ ଆଚ୍ଛା ଗୀତ ଶୁଣିବା କାହାକୁ ଡେଡିକେଟ୍ କରିବେ କି ହଁ କରିଦିଅନ୍ତୁ ଧନ୍ୟବାଦ ଭାଇ ଆପଣ ଏତେ ନାଁ ମନେ ରଖିଛନ୍ତି କେମିତି ଧନ୍ୟବାଦ ଜଣାଇବୁ କାର୍ଯ୍ୟକ୍ରମ ତରଫରୁ ସେ ଭାବୁଛୁ ବହୁତ ବହୁତ ଧନ୍ୟବାଦ ଆପଣ ସମସ୍ତଙ୍କୁ ମନେ ରଖିଛନ୍ତି ଆଜ୍ଞା କୁହନ୍ତୁ
1: ପଣ୍ଡିର ମୁରଲୀ ମୋହନ ସଂକୀର୍ତ୍ତନ ଯେନ୍ ଆମ ସଂଘ ଅଛି ଆଜ୍ଞା
0: ଆଜ୍ଞା
1: ଆମର ମୁରଲୀ ମୋହନ ସଂକୀର୍ତ୍ତନ ସଂଘର ସବୁ ଯେନ୍ ସଦସ୍ୟ ଅଛନ୍ତି ସମସ୍ତଙ୍କୁ ଏଇ ଗୀତଟା ଶୁଣିଦେବେ ଆଜ୍ଞା ଡେଡିକେଟ୍ କରିଦେବେ
0: ନିଶ୍ଚିତ ଭାବରେ ଆପଣ କହିଥିବା
1: ଆପଣଙ୍କୁ ସ୍ପେଶାଲ ଡେଡିକେଟ୍ ଆଜ୍ଞା ସ୍ପେଶାଲ
0: ଧନ୍ୟବାଦ

0: ଧନ୍ୟବାଦ ଆମର ଏଇ ଦୁଇ ଭାଇଙ୍କ ତରଫରୁ। ଆମେ ଆପଣ ଯାହା ଯେଉଁମାନଙ୍କୁ ସବୁ ଡେଡିକେଟ୍ କରିଛନ୍ତି ଏ ଗୀତଟି ହୃଦୟର ସହିତ ଡେଡିକେଟ୍ କରିଦେଉଛୁ। ତାହେଲେ ଏ ଗୀତଟି ଶୁଣି ନେବା।
1: ଆଜ୍ଞା
0: ଆଜ୍ଞା
1: ଧନ୍ୟବାଦ ଆଜ୍ଞା ହଉଛୁ। ନମସ୍କାର
0: ନମସ୍କାର ନମସ୍କାର।

0: ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ପୁନଃ ପ୍ରସାରଣ ପୁଣି ଥରେ ହେଲୋ ଅନୁରୋଧ ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ
1: ଆକାଶବାଣୀ ସମ୍ବଲପୁର ଆଜିର ମୁଖ୍ୟ ଖବର ସାଙ୍ଗେ ମୁଇଁ ବନ୍ଦିତା ମିଶ୍ର ସମ୍ବଲପୁରୀ ସାହିତ୍ୟର ନାଁ କରା କବିଗୁରୁ ସତ୍ୟନାରାୟଣ ବହିଦାରଙ୍କର ଜନ୍ମ ଶତବାର୍ଷିକୀ ଉଦେ ଆଜି ଭିନ୍ ଭିନ୍ ଜାଗାନ ବଡ଼େ ଉଷ୍ଣାକୀତି ପାଳନ କରାଯାଉଛେ ସମ୍ବଲପୁରୀ ଦିନ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026କେ ଅନୁମୋଦନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର ବନ୍ୟା ପ୍ରଭାବିତ ଜିଲ୍ଲାମାନଙ୍କର ଆକାଶମାର୍ଗନୁ କଲେ ଅନୁଧ୍ୟାନ ବନ୍ୟାଥି 8 ଲକ୍ଷ ଲୋକ ପ୍ରଭାବିତ ବୋଲି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ପାଇନ୍ ବଢ଼ିତି ହୋଇଥିବାର ଫସଲ ନୁକସାନର ଆକଳନ ବାବଦେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କେଭି ସିଂହଦେଓଙ୍କର ଅଧ୍ୟକ୍ଷତାତି ହୋଇଯାଇଛି ଗୋଟିଏ ସମୀକ୍ଷା ବୈଠକ ତୃତୀୟ ଓ ସ୍ୱଚ୍ଛ ଆକଳନ ନିଶ୍ଚିତ କରିବା ଲାଗି ଗଠନ ହେଲା ଗୋଟିଏ ଖାସ୍ ଆକଳନ କମିଟି 200 ଟଙ୍କା ତ କମଲା 19 କେଜି ବାଣିଜ୍ୟିକ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ଦାମ ଆଜିଠାନୁ ସଂଶୋଧିତ ଦାମ ବାବଦେ ଏହି ପଦକ୍ଷେପ ହେଲା ଲାଗୁ ଭୁବନେଶ୍ୱର ଓଡ଼ିଶା ଅର୍ବାନ ଏକାଡେମୀଠାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫ ଚାଲିଛେ ରାଜ୍ୟର 25 ପୌରାଞ୍ଚଳର ପାଖାପାଖି 60 ଜଣ ସିଟି ଇଞ୍ଜିନିୟର ଟାଉନ୍ ପ୍ଲାନର ଆଉ କନ୍ସଲ୍ଟାଣ୍ଟମାନଙ୍କର ଦୁଇଦିନିଆ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ରାଇଜେ ଆଜିଠାନୁ ଆଇବା 7 ତାରିଖ ତକ ପାଳନ କରାଯିବା ବିଶ୍ୱ ସ୍ତନ୍ୟପାନ ଦିବସ ବନ୍ୟାସ୍ଥିତି ବାବଦେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗର କ୍ଷୟକ୍ଷତି ରିପୋର୍ଟ ମାଗିଲେ ବିଭାଗୀୟ ମନ୍ତ୍ରୀ 3 ଦିନ ରିପୋର୍ଟ ଦେବାର୍କେ ନିର୍ଦ୍ଦେଶ ରାଷ୍ଟ୍ରପତିଙ୍କର 3-5 ତାରିଖ ତକ ଓଡ଼ିଶା ଗସ୍ତକେ ନେଇକରି କମିଶନରେଟ୍ ପୁଲିସ୍ ତରଫ କଡ଼ା ସୁରକ୍ଷା ବ୍ୟବସ୍ଥା ସୁରକ୍ଷା ଦାୟିତ୍ୱନେ ରହିବେ 40 ପ୍ଲାଟୁନ୍ ପୁଲିସ୍ ଫୋର୍ସ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର ପାଇବେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ବାଲ ଗଙ୍ଗାଧର ତିଲକଙ୍କର 126ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରୀଯୁକ୍ତ ଡୋଭାଲ ହେବେ ସମ୍ମାନିତ ଆଜି ପର୍ଯ୍ୟଟକମାନଙ୍କ ଲାଗି ଖୁଲ୍ଲା ଭିତରକନିକା ଜାତୀୟ ଉଦ୍ୟାନ ବୋଲି ରାଜନଗର ବନଖଣ୍ଡ ତରଫରୁ ମିଳିଲା ସୂଚନା ରାଜ୍ୟ ଗୋଷ୍ଠୀ କ୍ରୀଡ଼ାର୍ଥୀ ବକ୍ସିଂନେ 54 କେଜି ବର୍ଗନେ ପହିଲା ସ୍ୱର୍ଣ୍ଣପଦକ ହାସଲ କଲେ ପ୍ରୀତି ପାୱାର 6ଟା ସ୍ୱର୍ଣ୍ଣପଦକ ସହିତ ଭାରତର ପଦକ ସଂଖ୍ୟା 24 ପହଞ୍ଚିଲା ଏହାଦେହରେ ମୁଖ୍ୟ ଖବର ଇନ ଶେଷ ହେଲା ଏତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜବେଳର 6:05 ଥି
0: ଆକାଶବାଣୀ ସମ୍ବଲପୁର ଲୋକଗୀତ କାର୍ଯ୍ୟକ୍ରମରେ ଭାଗବତ ମେଳା ଶୁଣନ୍ତୁ ପରିବେଷଣ କରିଛନ୍ତି କାମପାଳ ପୂଜାରୀ ଓ ତାଙ୍କ ସାଥୀମାନେ।

ଲୋକଗୀତ କାର୍ଯ୍ୟକ୍ରମରେ ଭାଗବତ ମେଳା ଶୁଣୁଥିଲେ। ପରିବେଷଣ କଲେ କାମପାଳ ପୂଜାରୀ ଓ ତାଙ୍କ ସାଥୀମାନେ। ସାଥୀମାନେ ଥିଲେ ଉଜ୍ଜଲ ମହାକୁଡ଼, ଭୁବନେଶ୍ୱର ପ୍ରଧାନ, ସହଦେବ କାଲୋ ଓ ଲକ୍ଷ୍ମଣ ବଗର୍ତ୍ତୀ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ।

ଆମ ଓଡ଼ିଶା ମାଟିର ଇତିହାସ ବଡ଼ ମହାନ। ଏହି ମାଟି ବୀରତ୍ୱ, କଳା, ସାହିତ୍ୟ ଏବଂ ସଂସ୍କୃତିର ସମନ୍ୱୟ। ଏଇଠି ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହୋଇଥିଲେ। କୋଣାର୍କର ପଥରର କାରୁକାର୍ଯ୍ୟଠାରୁ ଆରମ୍ଭ କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି ପର୍ଯ୍ୟନ୍ତ ସବୁକିଛି ଏହି ମାଟିର ଅନନ୍ୟ ଦାନ। ଆମ ଭାଷା ଓଡ଼ିଆ ଏବଂ ଆମ ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ ଆମକୁ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ତାହେଲେ ଶ୍ରୋତାବନ୍ଧୁ, ମହାଲକ୍ଷ୍ମୀ ଆୟରଙ୍କ କଣ୍ଠରୁ ଚାଲନ୍ତୁ ଶୁଣିବା ଏକ ଗୀତ। କଥାଚିତ୍ର ଫନା, ସଙ୍ଗୀତ ଯତୀନ ଲଲିତ, ଗୀତରଚନା ପ୍ରାସୁନ ଯୋଶୀ।

ଆଜିର ଆଧୁନିକ ଯୁଗରେ ଆମେ ଯେଉଁଠି ବି ନା ରହୁନା କାହିଁକି ନିଜ ମାଟିର ସୁଗନ୍ଧକୁ କେବେ ଭୁଲିବା ଉଚିତ ନୁହେଁ। ମାଟିର ସେବା କରିବା ତଥା ଏହାର ପରିବେଶକୁ ସୁରକ୍ଷିତ ରଖିବା ହିଁ ଆମର କର୍ତ୍ତବ୍ୟ। ମଣିଷ ସଫଳତାର ଶୀର୍ଷରେ ପହଞ୍ଚିପାରେ ସତ, ସାରା ବିଶ୍ୱରେ ଭ୍ରମଣ କରିପାରେ, କିନ୍ତୁ ଶେଷରେ ତାର ମନ ନିଜ ଜନ୍ମ ମାଟିର ସେହି ଆପଣାର କୋଳକୁ ହିଁ ଖୋଜିଥାଏ। ତାହେଲେ ଆସନ୍ତୁ ଶ୍ରୋତାବନ୍ଧୁ, ଏ ଆର୍ ରେହମାନଙ୍କ କଣ୍ଠରେ ଶୁଣିବା ଏକ ଗୀତ। କଥାଚିତ୍ର ସ୍ୱଦେଶ, ସଙ୍ଗୀତ ଏ ଆର୍ ରେହମାନ, ଗୀତ ରଚନା ଜାଭେଦ ଅଖ୍ତର।

ପରିଶେଷରେ ଶ୍ରୋତାବନ୍ଧୁ, ଏହା କୁହାଯାଇପାରେ ଯେ ଜନ୍ମମାଟି କେବଳ ଏକ ଭୂଖଣ୍ଡ ନୁହେଁ, ବରଂ ଏହା ଅସ୍ତିତ୍ୱର ମୂଳଦୁଆ। ଆମେ ଜୀବନର ଯେଉଁ ସ୍ତରକୁ ଗଲେ ମଧ୍ୟ ନିଜ ମାଟିର ସଂସ୍କୃତି, ଭାଷା ଏବଂ ଗୌରବ ହିଁ ଆମକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥାଏ। ମୋ ମାଟି ମୋ ପରିଚୟର ଭାବନାକୁ ସାଉଁଟି ନିଜ ମାତୃଭୂମିର ଉନ୍ନତି ପାଇଁ ସଦାସର୍ବଦା ଚେଷ୍ଟା କରିବା ପ୍ରତ୍ୟେକ ଓଡ଼ିଆର ପରମ କର୍ତ୍ତବ୍ୟ। ତାହେଲେ ଶ୍ରୋତାବନ୍ଧୁ, ଏଇ ତ ଥିଲା ଆମର।

ଆଜି ସନ୍ଧ୍ୟାର ସାପ୍ତାହିକ କାର୍ଯ୍ୟକ୍ରମ ସ୍ୱରଲିପି। ଶ୍ରୋତାବନ୍ଧୁ, ସମ୍ବଲପୁରୀ ଦିନ ଉପଲକ୍ଷେ ଆସନ୍ତୁ ଶୁଣିବା ଏକ ଗୀତ। ଜିତେନ୍ଦ୍ର ହରିପାଲ ଓ କ୍ରିଷ୍ଣା ପଟେଲଙ୍କ ଦ୍ୱୈତ କଣ୍ଠରେ ଆସନ୍ତୁ ଶୁଣିବା ଏକ ଗୀତ। ଗୀତ ରଚନା ମିତ୍ରଭାନୁ ଗୌନ୍ତିଆ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ।

ଆଶା କରୁଛି ଶ୍ରୋତାବନ୍ଧୁ ଆପଣମାନଙ୍କୁ ଆଜିର କାର୍ଯ୍ୟକ୍ରମଟି ନିଶ୍ଚିତ ଭାବରେ ଭଲ ଲାଗିଥିବ। କାର୍ଯ୍ୟକ୍ରମଟି କେମିତି ଲାଗିଲା ଲେଖିକି ଜଣାଇବେ ନିଶ୍ଚୟ। ଆପଣଙ୍କର ମତ ଓ ଅଭିଯୋଗ ଆଶାରେ ଆଜିର ଯୁବବାଣୀ କାର୍ଯ୍ୟକ୍ରମରୁ ବିଦାୟ ନେଉଛି ମୁଁ ଆପଣଙ୍କର ପ୍ରିୟର ପ୍ରିୟା। ବାଏ ବାଏ, ନମସ୍କାର।

ଆଜି ସନ୍ଧ୍ୟା 6:10 ଶୁଣିପାରିବେ ଉଲଗୁଲାନର ଚତୁର୍ଥ ଭାଗ। ଆଲେଖ୍ୟ ଡକ୍ଟର ଦ୍ୱାରିକାନାଥ ନାୟକ, ନିର୍ଦ୍ଦେଶନା ପଞ୍ଚାନନ ମିଶ୍ର, ପ୍ରଯୋଜନା ପଦ୍ମଲୋଚନ ଦାସ, ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର। ରାତି 7:02 ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ରାତି 7:25 ଶୁଣିପାରିବେ ଜିଲ୍ଲା ହାଲଚାଲ, ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ, ଏହା ମଧ୍ୟ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:00 ଇସ୍ ସପ୍ତାହ ସଂସଦ ମେ, ରିଲେ କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 8:15 ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ ଶୁଣିବେ। ରାତି 8:30 ଗତକାଲି ସରକାରୀ ମହାବିଦ୍ୟାଳୟ ମହିଳା ମହାବିଦ୍ୟାଳୟ ସମ୍ବଲପୁରଠାରେ ଭାରତୀୟ ନ୍ୟାୟ ସଂହିତା ଉପରେ ହୋଇଥିବା କାର୍ଯ୍ୟକ୍ରମର ବେତାର ବିବରଣୀ ଶୁଣିବେ। ରାତି 9:15

ପ୍ରେସ୍ ସ୍ପଟଲାଇଟ୍ କାର୍ଯ୍ୟକ୍ରମରେ ଲେଖରୁବୁ ଆକାଶବାଣୀ ଦିଲ୍ଲୀରୁ ରାତି 9:30ରେ ଅଖିଳ ଭାରତୀୟ ହିନ୍ଦୀ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ଏହା ମଧ୍ୟ ରିଲେ କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଏବଂ ରାତି 10:00ରେ ଶୁଣିବେ ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ। ଏଥିରେ କର୍ଣ୍ଣାଟକୀ କଣ୍ଠ ସଙ୍ଗୀତ ପରିବେଷଣ କରିବେ ଚିନ୍ମୟୀ ଭର୍ଣ୍ଣି ଓ ଉମା ଓ ରାଧିକା। ଏଥିଲା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

ଏଥର ଶୁଣନ୍ତୁ ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ସକାଳ 6:30 ଆଜିର ଭାବନା ଉପସ୍ଥାପନା ଶିବାନୀ ଲାଲ। ସକାଳ 7:10 ସ୍ୱାସ୍ଥ୍ୟ ସୂଚନା, ଏଥିରେ ଶୁଣିବେ କେବଳ ସ୍ତନ୍ୟପାନ କରାଇବାର ମହତ୍ତ୍ୱ, କହିବେ ଡାକ୍ତର ବାସନ୍ତୀ ତାଣ୍ଡିଆ। ସକାଳ 7:30 ଏଟିକେଲି ମେଟିକେଲି, ଏଥିରେ ଶୁଣିବେ ବଡ଼ ଲୋକଙ୍କ କାହାଣୀ କ୍ରମରେ ଓଡ଼ିଶୀ ନୃତ୍ୟଶିଳ୍ପୀ ସଂଯୁକ୍ତା ପାଣିଗ୍ରାହୀଙ୍କ ବିଷୟରେ ଏ ସମ୍ପର୍କରେ କହିଛନ୍ତି ମଧୁଛନ୍ଦା ମହାପାତ୍ର। ସକାଳ 7:55 ସୁଗମ ସଙ୍ଗୀତ, ସକାଳ 8:30 ରେଡ଼ିଓ ଧାରାବାହିକ ଫଗୁବାବୁଙ୍କ ସଂସାରର 12ତମ ଭାଗ, ରଚନା ସୋରାଂଶୁ ପଟ୍ଟନାୟକ, ପ୍ରଯୋଜନା ମୁରଲୀଧର ପଣ୍ଡା। ସକାଳ 8:45 ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ କଣ୍ଠଶିଳ୍ପୀ ଆଶିଷ ମହାନ୍ତି ଓ ବି ପୁଷ୍ପାଞ୍ଜଳି। ସକାଳ 9:00 ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଦିନ 11:05 ସଙ୍ଗୀତର ଲହର ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀମାନେ ହେଲେ ଭରତ ସାହୁ, ବୃନ୍ଦାବନ ଦାସ, ଶେଷଦେବ ଦାସ, ରାଜଲକ୍ଷ୍ମୀ ଦାସ ଓ ସୁନୀତି ବେହେରା। ଦିନ 12:30 ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ, ଦିନ 1:05 ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ପ୍ରତ୍ୟୁଷ କୁମାର ଶତପଥୀ ଏବଂ ବିଜୟଲକ୍ଷ୍ମୀ ନନ୍ଦ। ଦିନ 1:20 ଘର ସଂସାର କାର୍ଯ୍ୟକ୍ରମରେ ପ୍ରଗତିରେ ଶୁଣିବେ ପ୍ରାଧ୍ୟାପିକା ଲକ୍ଷ୍ମୀପ୍ରିୟା ବେହେରାଙ୍କ ସହିତ ସାକ୍ଷାତକାର। ଅପରାହ୍ନ 2:45 ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ, ଅପରାହ୍ନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକାଝକା। ଅପରାହ୍ନ 3:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଏବଂ ଅପରାହ୍ନ 4:00 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ପୁନଃ ପ୍ରସାରଣ, ପୁଣି ଥରେ ହେଲୋ ଅନୁରୋଧ। ଏ ଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

0: ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଉଲଗୁଲାନର ଚତୁର୍ଥ ଭାଗ, ଆଲେଖ୍ୟ ଡକ୍ଟର ଦ୍ୱାରିକାନାଥ ନାୟକ, ନିର୍ଦ୍ଦେଶନା ପଞ୍ଚାନନ ମିଶ୍ର, ପ୍ରଯୋଜନା ପଦ୍ମଲୋଚନ ଦାସ, ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର।
1: उलगुलान।

ସମର୍ଥକମାନେ ଅଧିକତର ଉତ୍ସାହିତ ହୋଇପଡ଼ିଥିଲେ ଏବଂ ସମ୍ବଲପୁରର ଚତୁର୍ଦ୍ଦିଗ ସେମାନଙ୍କ ଅକ୍ତିଆରକୁ ଆସିଯାଇଥିଲା। ସେମାନେ ବିଭିନ୍ନ ଦଳରେ ବିଭାଜିତ ହୋଇ ପାହାଡ଼ିଆ ଅଞ୍ଚଳରେ ସ୍ଥାପିତ ଘାଟିମାନଙ୍କରେ ଇଂରେଜ ସୈନ୍ୟମାନଙ୍କ ଗତିବିଧିକୁ ଲକ୍ଷ୍ୟ କରି ଅତର୍କିତ ଆକ୍ରମଣ କରି ହଇରାଣ ହରକତ କରୁଥିଲେ। କ୍ୟାପ୍ଟେନ୍ ଉଡ୍ଙ୍କ ନେତୃତ୍ୱରେ ଏକ ବ୍ରିଟିଶ ଅଶ୍ୱାରୋହୀ ସଶସ୍ତ୍ର ଫୌଜ ଦଳ ସମ୍ବଲପୁର ରାୟପୁର ପଥକୁ ବିଦ୍ରୋହୀମାନଙ୍କ କବଳରୁ ମୁକ୍ତ କରିଥିଲେ। ପୁନରାୟ ବିପ୍ଳବୀମାନଙ୍କ କେନ୍ଦ୍ରସ୍ଥଳ କୁଦୋପାଲି ନିକଟସ୍ଥ ଏକ ପାହାଡ଼ର ପାଦଦେଶରେ ବିପ୍ଳବୀମାନଙ୍କ ଶିବିର ତଥା ସେଠାରେ ସ୍ୱୟଂ ସୁରେନ୍ଦ୍ର ସାଏ ଥିବା ସମ୍ବାଦ ପାଇ କ୍ୟାପ୍ଟେନ୍ ଲେଙ୍କ ନେତୃତ୍ୱରେ କିଛି ପଦାତିକ ତଥା ଅଶ୍ୱାରୋହୀ ସୈନ୍ୟ ସେଠାକୁ ଯାଇ ଆକ୍ରମଣ କଲେ। ଆକ୍ରମଣର ସମ୍ବାଦ ପାଇବା ମାତ୍ରେ ସୁରେନ୍ଦ୍ର ସାଏ ସାନ ଭାଇ ଛବିଳ ସାଏଙ୍କ ହାତରେ ନେତୃତ୍ୱ ସମର୍ପି ଦେଇ ଅବିଳମ୍ବେ ସେହି ସ୍ଥାନ ପରିତ୍ୟାଗ କଲେ। ଛବିଳ ସାଏ ବ୍ରିଟିଶ ସେନାଙ୍କ ଚତୁରତାକୁ ଠଉରେଇ ପାରିଲେ ନାହିଁ। ଯୁଦ୍ଧର ପ୍ରଥମ ପର୍ଯ୍ୟାୟରେ କ୍ୟାପ୍ଟେନ୍ ଲେ ପରାଜୟ ବରଣ କଲାପରି ପଛଘୁଞ୍ଚା ଦେବାର ଉପକ୍ରମ କଲେ। ତାହା ଦେଖି ଛବିଳ ସାଏ ଅଧିକ ଉତ୍ସାହିତ ହୋଇ ବିପ୍ଳବୀମାନଙ୍କୁ ପାହାଡ଼ ଉପରୁ ତଳକୁ ଆସିବା ପାଇଁ ନିର୍ଦ୍ଦେଶ ଦେଲେ। ସେ ଜାଣିନଥିଲେ ବ୍ରିଟିଶ କ୍ୟାପ୍ଟେନ୍ଙ୍କର ଏହା ଏକ ସାମରିକ ଚାଲ ଥିଲା ବୋଲି। ବିପ୍ଳବୀମାନେ ହର୍ଷୋଲ୍ଲାସରେ ତଳକୁ ଓହ୍ଲେଇ ଆସିବା କ୍ଷଣି ବ୍ରିଟିଶ ସେନା ପୁନରାୟ ସେମାନଙ୍କୁ ଅତର୍କିତ ଆକ୍ରମଣ କଲେ। କୁରୁକ୍ଷେତ୍ରର ଅଭିମନ୍ୟୁ ପରି ଛବିଳ ସାଏ ବ୍ରିଟିଶ ସୈନ୍ୟଙ୍କ ଘେରରେ ପଡ଼ିଗଲେ।

0: ଗତିରେ ତୀର ବର୍ଷାଅ। ଜଣେ ହେଲେ ଗୋରା ସୈନିକକୁ ପାହାଡ଼ ଉପରକୁ ଚଢ଼ିବାର ସୁଯୋଗ ଦିଅ ନାହିଁ। ମୋର ପ୍ରିୟ ପାଇକ ବନ୍ଧୁଗଣ, ହେଇ ଦେଖ ଆମ ଆକ୍ରମଣକୁ ସାମ୍ନା କରି ନ ପାରି ଇଂରେଜ ସେନାମାନେ କେମିତି ଛତ୍ରଭଙ୍ଗ ଦେଉଛନ୍ତି। ଆମର ନିଶ୍ଚୟ ବିଜୟ ହବ। ଆହୁରି ତୀର ନିକ୍ଷେପ କର, ପଥର ଖଣ୍ଡ ସବୁ ତଳକୁ ପକାଇ ଦିଅ। ଭାବୁଥିଲୁ ଅକ୍ଳେଶରେ ଆମକୁ ହରେଇ ଦେବୁ, ସୁରେନ୍ଦ୍ର ସାଏଙ୍କର ପାଇକମାନଙ୍କ ଶକ୍ତି ବୋଧ ହୁଏ ତୁ କଳନା କରିନାହୁ। ଇଏ କ'ଣ, ସବୁ ଇଂରେଜ ସୈନ୍ୟ ଇତସ୍ତତ ଯୁଦ୍ଧକ୍ଷେତ୍ର ଛାଡ଼ି ପଳେଇ ଯିବାର ଉଦ୍ୟମ କରୁଛନ୍ତି। ପାଇକ ଭାଇମାନେ ଆଗକୁ ମାଡ଼ି ଚାଲ, ଚାଲ ତଳକୁ ଓହ୍ଲାଇବା, ଏ ଯୁଦ୍ଧରେ ଆମର ବିଜୟ ହୋଇଛି। ଖୁଦପାଲି ଘାଟିକୁ ଆମେ ଇଂରେଜ ସେନାଙ୍କ ଆକ୍ରମଣରୁ ରକ୍ଷା କରିପାରିଛୁ। ଚାଲ ସମସ୍ତେ ତଳକୁ ବୀରଦର୍ପରେ ଓହ୍ଲାଅ।
1: ଚାଲ ଚାଲ ଆଗକୁ ମାଡ଼ି ଚାଲ, ଚାଲ।

0: ଏ କ'ଣ ପୁଣି ଗୁଳି ଶବ୍ଦ? କ୍ୟାପ୍ଟେନ୍ ଲେହର ଏହା କ'ଣ ଏକ ଯୁଦ୍ଧ କୌଶଳ ଥିଲା? ପାଇକ ଭାଇମାନେ, ଇଂରେଜ ସେନା ପଛପଟେ ପୁଣି ଆକ୍ରମଣ କରିଛି, ତୀର ତରବାରୀ ଚାଳନାରେ ତାର ମୁକାବିଲା କର। ପାଇକ ଭାଇମାନେ ଆକ୍ରମଣ କର, ଭୟ କର ନାହିଁ, ବନ୍ଧୁକରୁ ଗୁଳି ଚଳାଅ, ତରବାରୀ ଚଳାଅ, ତୀର ନିକ୍ଷେପ କର।
1: Where is that Surinder Sai? Surinder Sai kahi? Huh? Ki? Ki is he? See, that man is coming towards a horse. Fire at him!
0: Mari dile re, mate guli mari dile। ଘୋଡ଼ଟା ହେଲେ ମୋ ପାଖକୁ ଆସି ଟେକି ନିଅନ୍ତା, କି ଭୀଷଣ ଯନ୍ତ୍ରଣା, କୁଦପାଲି, ଏଇ କୁଦପାଲି ଦଣ୍ଡରେ ମୋର କ'ଣ ମୃତ୍ୟୁ ହେଇଯିବ? ସୁରେନ୍ଦ୍ର ସାଏଙ୍କ ଉଲକୁଲାନରେ ମୁଁ କ'ଣ ଯୋଗ ଦେଇପାରିବି ନାହିଁ। ଏ ସମ୍ବଲପୁର ମାଟି, ଏ ସୁରେନ୍ଦ୍ର ସାଏ, ମୋତେ କ୍ଷମା କର। ଇଂରେଜ ସେନାଙ୍କର ଚତୁରତାକୁ ବୁଝି ପାରିଲି ନାହିଁ। ମୋତେ ଆର ମୋ ପାଇକ ମାନଙ୍କୁ ଗୋଟା ଗୋଟା କରି ମାରି ପକେଇଲା। ଭାଇ, ମୋତେ କ୍ଷମା କର ଭାଇ, ମୋତେ

0: ହାତୀ ଆଉ କେତେଦୂର ଇଂରେଜ ସେନା ଏଇ ରାସ୍ତା ଦେଇ ଆସିବେ କି ଜାଣି, କେତେବେଳେ ରାୟପୁର ପଟରୁ ଆଉ କେତେବେଳେ ସମ୍ବଲପୁର ପଟରୁ ବାରମ୍ବାର ଏଇ ଘାଟି ଉପରକୁ ଆକ୍ରମଣ କରୁଛନ୍ତି।
1: ଏହି ରାସ୍ତାଟି ନାଗପୁର ସମ୍ବଲପୁରର ମୁଖ୍ୟ ଦ୍ୱାର। ସମ୍ବଲପୁର କମିଶନର ନାଗପୁର ଠାରୁ ଯେତେ ସେନା ମଗାଉଛନ୍ତି ସମସ୍ତେ ଏହି ବାଟ ଦେଇ ହିଁ ସମ୍ବଲପୁର ଯାଇପାରିବେ। ତେଣୁ ଏହି ରାସ୍ତାକୁ ଅବରୋଧ କରିଦେ।

0: ସମ୍ବଲପୁରର ଇଂରେଜ ସୈନ୍ୟଙ୍କ ସଂଖ୍ୟା କମିଯିବା ସଙ୍ଗେ ସଙ୍ଗେ ସେମାନେ ଦୁର୍ବଳ ହୋଇଯିବେ।
1: ହଁ, ତା ତ ସତ। ସୁରେନ୍ଦ୍ର ସାହେବ ବଡ଼ ବିଚିତ୍ର ଲୋକ, ଏକା ରାତିରେ ବଡ଼ପାଟି, ଝରଘାଟି ଆଉ ସିଙ୍ଗଡ଼ା ଘାଟିକୁ ଘୋଡ଼ା ଝପଟାଇ ଯାହାଜ କରିପାରୁଛନ୍ତି। ଆଉ କେହି ହେଇଥିଲେ ବିପ୍ଳବ ବନ୍ଦ କରିସାରନ୍ତାଣି।
0: ଆମ ଗୁପ୍ତଚରମାନେ ଖବର ଦେଇଛନ୍ତି, ସମ୍ବଲପୁର କମିଶନର ଆମ ବିଦ୍ରୋହକୁ ଦମନ କରିବା ପାଇଁ ଆଉ ଦଳେ ରାୟପୁରିଆ ଫୌଜକୁ ମଗେଇଛି। ସେହି ସୈନ୍ୟ ଦଳ ଜଣେ ଦକ୍ଷ କ୍ୟାପ୍ଟେନ୍ଙ୍କ ନେତୃତ୍ୱରେ ରାୟପୁର ଛାଡ଼ି ସମ୍ବଲପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଦେଇଛି। ସେମାନେ ଯେକୌଣସି ମୁହୂର୍ତ୍ତରେ ସିଙ୍ଗୁଡ଼ା ଘାଟି ଉପରେ ଆକ୍ରମଣ କରିପାରନ୍ତି।
1: ଆମେ ପ୍ରସ୍ତୁତ। ଆମ ପାଇକମାନଙ୍କୁ ନିର୍ଦ୍ଦେଶ ଦେଇଦେଇ ସମସ୍ତେ ଗୁଳିଗୋଳା ସହିତ ପ୍ରସ୍ତୁତ ହୋଇଥାନ୍ତୁ। ଆମେ କେବେ ଏହି ରାସ୍ତା ପଟୁ ସେମାନଙ୍କୁ ଯିବାକୁ ଦେବୁ ନାହିଁ। ଆମର ଆକ୍ରମଣ ଠିକ୍ ଆଗ ଭଳିଆ ହେବ। ସେମାନେ ଗୁଳି ଫୁଟେଇବା କ୍ଷଣି ପ୍ରଥମେ ଆମେ ଆମ ପାଇକମାନଙ୍କୁ କହିବା, ପଥର ଖଣ୍ଡ ସବୁ ପାହାଡ଼ ତଳକୁ ଛାଡ଼ିଦେବେ, ତା ସହିତ ପ୍ରଚଣ୍ଡ ତୀର ବର୍ଷଣ କରିବେ, ଦେଖିବା ସେମାନେ କେମିତି ପାହାଡ଼ ଉପରକୁ ଉଠିବେ।
0: ସେ ଇଂରେଜ ସେନାଙ୍କ ସଂଖ୍ୟା କିନ୍ତୁ କେତେ ଆମକୁ ଜଣା ନାହିଁ।
1: ଯେତେ ଆସନ୍ତୁ ପରବାଏ ନାହିଁ, ଆମେ ଲଢ଼ି ଶିଖିଛୁ, ଜୀବନ ଦେଇ ଶିଖିଛୁ। ଘେସ ଜମିଦାରୀ ବଂଶ ରକ୍ତରେ କେବେ ପରାଜୟର ଇତିହାସ ରଚିତ ହୋଇନାହିଁ। ଆମର ମାଟିର ସ୍ୱାଧୀନତା ଆମର ନ୍ୟାଯ୍ୟ ଦାବି, ଆମର ମୌଳିକ ଅଧିକାର। ଆଉ ସେଇ ଅଧିକାରରୁ ଆମକୁ ଯେ ବଞ୍ଚିତ କରିବ ତାକୁ ତାକୁ କ'ଣ ଆମେ ଏତେ ସହଜରେ ଛାଡ଼ିଦେବା?
0: ହଁ ବାପା, ତମେ ଠିକ୍ କହିଛ। ମୃତ୍ୟୁ ବରଂ ଶ୍ରେୟସ୍କର, ନତମସ୍ତକ ହୋଇ ପରାଜୟ ବରଣ କରିବା ଆମ ଜାତକରେ ଲେଖା ହୋଇନାହିଁ। ଆମେ ଲଢ଼ିବା। ସୁରେନ୍ଦ୍ର ସାଏଙ୍କ ଭଳି ରାଜା ଯେଉଁ ବିପ୍ଳବୀମାନଙ୍କର ନେତା ଦିଗ୍ଦର୍ଶକ, ସେହି ବିପ୍ଳବୀର ଶିରା ପ୍ରଶିରାରେ କେବଳ ପ୍ରତିଶୋଧର ରକ୍ତ ପ୍ରବାହିତ। ଆମ ହାତର ତରବାରୀ ଚାଲିଲେ ଶତ୍ରୁର ଶଙ୍କା ପଶେ, ଆମ ଧନୁରୁ ତୀର ନିକ୍ଷେପ ହେଲେ ମୁକ୍ତିର ଆର୍ତ୍ତ ଚତୁର୍ଦ୍ଦିଗରେ ପ୍ରଚାରିତ ହୁଏ, ଆଉ ସୁରେନ୍ଦ୍ର ସାଏଙ୍କ ଉଲ୍କୁଲାଣ୍ଡର ସ୍ପର ଶୁଭିଲେ ଆମ ରକ୍ତରେ ନିଶାନ ବାଜେ।
1: ହାତୀ କୁଞ୍ଜଲ ବୈରୀ ସୁରେନ୍ଦ୍ର ସାଏଙ୍କ ସାଙ୍ଗରେ ବାର ପାହାଡ଼ର ଡେବ୍ରିଗଡ଼ଠାରେ ଘାଟି ଖୋଲିଛନ୍ତି। ସମ୍ବଲପୁର କମିଶନର ସେଠାକୁ ମଧ୍ୟ ନିଏ ସେନା ପଠାଉଛି।
0: ବାପା, ଶତ୍ରୁ ଆସିଗଲେ, ହେ ଗୁଳି ଫୁଟା ଶବ୍ଦ ଶୁଣା।
1: ହଁ, ସତର୍କ ହେଇଯାଉ। ପାଇକମାନଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଏ। ମୁଁ ଯାଉଛି, ପଥର କାନ୍ଥ ପଛପଟେ ଆକ୍ରମଣକୁ ଆହୁରି ଜୋରଦାର କରିବି। ହେଲେ ହେଲେ ତୁମେ ନିଜ ଜୀବନ ପ୍ରତି ସତର୍କ ରହିବୁ, ଅତି ଆବଶ୍ୟକ ନ ପଡ଼ିଲେ ସମ୍ମୁଖ ଯୁଦ୍ଧକୁ ଓହ୍ଲେଇବୁନି। ଦେଖ, ମୁଁ ଯାଉଛି।
0: ପାଇକ ଭାଇମାନେ, ଶତ୍ରୁ ସୈନ୍ୟ ସିଙ୍ଗୁଡ଼ା ଘାଟିକୁ ଚତୁର୍ଦ୍ଦିଗରେ ଘେରି ଯାଇଛନ୍ତି, ବିପଦ ଘନେଇ ଆସୁଛି, ନିର୍ଭୟରେ ଲଢ଼େଇ ପାଇଁ ପ୍ରସ୍ତୁତ ହେଇଯାଅ। ଭାଇମାନେ, ପଥର ଖଣ୍ଡ ସବୁ ତଳକୁ ଛାଡ଼, ପ୍ରଚୁର ତୀର ନିକ୍ଷେପ କର। କିଏ ଅଛ? ଧାୟାସ
2: ଜମିଦାର, ଜମିଦାର, ଆରେ କ'ଣ ହେଲା ଜମିଦାରଙ୍କ?
3: କେତେ ରକ୍ତ!
2: ଆରେ କ'ଣ କରିବା, ଇଂରେଜ ସେନା ପାହାଡ଼ ଉପରକୁ ମାଡ଼ି ଆସୁଛନ୍ତି।
3: ଗୋଟିଏ କାମ କରିବା, ଜମିଦାରଙ୍କୁ ସେଇ ଗୁମ୍ଫା ଭିତରକୁ ନେଇ ଲୁଚେଇ ଦେବା, କେହି ଜାଣିପାରିବେ ନାହିଁ। ମାଧୋ ସିଂଙ୍କୁ ପରେ ଖବର ଦେବା।
2: ହଁ, ଠିକ୍ କହିଛ। ଧର ଧର, ଏ ଗୋଡ଼ ଦୁଇଟାକୁ ଧର,
3: ଆଉ ଟିକେ ଟେକ ଟେକ ଟେକ ଟିକେ।
2: ଜମିଦାର ବୋଧେ ବେହୋସ ହୋଇପଡ଼ୁଛନ୍ତି। ଚାଲ ଚାଲ ଚାଲ ଚାଲ।
4: କିଛି ପାଇକକୁ କହ, ମୋର ଚିକିତ୍ସାର ଦାୟିତ୍ୱ ନେବେ। ହେଲେ ଇଂରେଜ ସେନା ଯେମିତି ମୋର କୌଣସି ଠିକଣା ନ ପାଆନ୍ତି।
2: ହଁ ହଁ, ଆମେ ଏମିତି ଜାଗାରେ ତୁମକୁ ଲୁଚେଇ ରଖିବୁ, ଖୋଜିଲେ ବି କେହି ପାଇବେନି।
4: ମୋତେ ଛାଡ଼, ତୁମେ ସବୁ ଲଢ଼େଇରେ ମାତ, ଇଂରେଜମାନଙ୍କୁ କେବେ ହେଁ ଛାଡ଼ିବ ନାହିଁ। ବାପାଙ୍କୁ ପାଇଲେ ମୋର ଆହତ ହେବା କଥା ଜଣେଇଦେବ। ଯାଅ, କିଛି ପାଇକଙ୍କୁ ପଠେଇ ଦେବ।
3: ଠିକ୍ ଅଛି, ଆମେ ଯାଉଛୁ।
5: ଛୁଆ ବେଳ ଚାଲିଗଲା।

0: ଅବିଚାରରେ ତାକୁ ସମ୍ବଲପୁର ଜେଲରେ ଫାଶୀ ଖୁଣ୍ଟରେ ଝୁଲେଇ ଦିଆଗଲା। ଦି ଜଣ ଭାଇଙ୍କର ଅକାଳ ମୃତ୍ୟୁ, ମୁଁ ଆଉ ସହି ପାରୁନି କମଲ, ମୁଁ ଆଉ ସହି ପାରୁନି।
1: ସହିବାକୁ ପଡ଼ିବ ସୁରେନ୍ଦ୍ର ସାହେବ, ସହିବାକୁ ପଡ଼ିବ। ଏବେ ତୁମେ ଖାଲି ଗୋଟାଏ ପରିବାରର ମୁଖ୍ୟ ନୁହଁ, ସମଗ୍ର ସମ୍ବଲପୁର ଅଞ୍ଚଳର ହର୍ତ୍ତାକର୍ତ୍ତା। ତୁମରି ନେତୃତ୍ୱରେ ଇଂରେଜ ସରକାର ବିରୁଦ୍ଧରେ ଯେଉଁ ସଂଗ୍ରାମ ଚାଲିଛି, ତାହାରି ସଫଳତା ଉପରେ ନିର୍ଭର କରି ଅଞ୍ଚଳବାସୀଙ୍କର ସୁଖ ଦୁଃଖ ହସ ଖୁସି ଶାନ୍ତି ଶୃଙ୍ଖଳା ସବୁକିଛି। ତମେ ଏମିତି ଭାଙ୍ଗି ପଡ଼ିଲେ ଚଳିବ?
2: ଆମେ ଏବେ ବି ତୁମ ସହିତ ଅଛୁ ସୁରେନ୍ଦ୍ର ସାଏ। ଆମର ପ୍ରଚଣ୍ଡ ଆକ୍ରମଣର ପ୍ରତିରୋଧ କରି ନ ପାରି ଶହ ଶହ ସଂଖ୍ୟାରେ ଇଂରେଜ ସେନା ମୃତାହତ ହୋଇସାରିଲେଣି। ଅନେକ ଇଂରେଜ କ୍ୟାପ୍ଟେନଙ୍କର ମନୋବଳ ଧୀରେ ଧୀରେ ଭାଙ୍ଗିବାର ଅବସ୍ଥାକୁ ଆସିଗଲାଣି। ଛବିଳ ଉଜ୍ଜଳ ଏ ଦୁହେଁ ଅବଶ୍ୟ ଲଢ଼େଇ କରି ଶହୀଦ ହୋଇଗଲେ, ହେଲେ ଆମେ କ'ଣ ତୁମ ଭାଇ ନୁହଁ? ଆମ ମନରେ କ'ଣ ପ୍ରତିଶୋଧର ନିଆଁ କୁହୁଳୁ ନାହିଁ?
0: ମେଜର ଫୋଷ୍ଟର ସମ୍ବଲପୁର ଦାୟିତ୍ୱ ନେବା ଦିନଠୁ କ୍ରମେ କ୍ରମେ ଦମନ ଲୀଳା ବଢ଼ିବାରେ ଲାଗିଛି ନା। ଆମର ସମସ୍ତ ସାଥୀ ସହଦର ଜମିଦାର ଗଉଁତିଆମାନଙ୍କର ସମ୍ପତ୍ତିକୁ ସେ ବାଜ୍ୟାପ୍ତ କରିଛି। ତା ସହିତ ଆମ ଆନ୍ଦୋଳନରେ ସହଯୋଗ ନ କରିବା ପାଇଁ ତାଗିଦ କରିଦେଇଛି।
3: ଦେଉରୀ ଜମିଦାର ମହାରାଜ ସାଏଙ୍କୁ ଇଂରେଜ ସରକାର ଅନ୍ୟାୟରେ ଆମ ସୋନାଖାନ ଜମିଦାରୀ ଦେଇଦେଇଛି। ବାବାଙ୍କ ମୃତ୍ୟୁ ପରେ ମୁଁ ହିଁ ତାଙ୍କ ଜମିଦାରୀର ଅଧିକାରୀ। ମୋ ମନରେ କ'ଣ ମହାରାଜ ସାଏ ବିରୁଦ୍ଧରେ ପ୍ରତିଶୋଧ ନେବାର ଇଚ୍ଛା ଜନ୍ମି ନାହିଁ? ସିଆଡ଼େ ପୁଣି ଇଂରେଜ ସେନା ଆମକୁ ଖୋଜୁଛି।
0: ହଁ ଜାଣିଛି, ମୋତେ ଧରିପାରିଲେ 1000 ଟଙ୍କା ଆଉ ଗୋବିନ୍ଦ ସିଂଙ୍କୁ ଧରିଲେ 500 ଟଙ୍କା ପୁରସ୍କାର ଘୋଷଣା କରାଯାଇଛି। ସେଇଥିପାଇଁ ତ କହୁଛି ଆମେ ଏ ସ୍ଥାନ ଛାଡ଼ି ଅତି ଶୀଘ୍ର ଚାଲିଯିବା ଉଚିତ, ନଚେତ୍ କେତେବେଳେ ଯେ କେଉଁ ବିଶ୍ୱାସଘାତକ ଆମର ଉପସ୍ଥିତି ସମ୍ପର୍କରେ ସରକାରଙ୍କୁ ଗୁପ୍ତ ଭାବରେ ଜଣାଇଦେବ, ତାର କ'ଣ ଠିକଣା ଅଛି?
1: ଶୁଣିବାକୁ ମିଳୁଛି ପୋଡ଼ାହାଟ ଆକ୍ରମଣ କରି ଇଂରେଜ ସେନା ତାକୁ ନିଜ ଅକ୍ତିଆରକୁ ନେଇଛନ୍ତି। ପରେ ପରେ ଆମର ଜଣେ ଦୃଢ଼ ସମର୍ଥକ, ଯିଏ ପୋଡ଼ାହାଟ ବିଦ୍ରୋହର ନେତୃତ୍ୱ ନେଇଥିଲେ, ସେଇ ଜଗୁ ଦେୱାନଙ୍କୁ ରାଜାଙ୍କ ପ୍ରସାଦ ସମ୍ମୁଖରେ ଫାଶୀ ଦିଆଯାଇଛି। ମୁଁ କିନ୍ତୁ ଗୋଟାଏ କଥା ସନ୍ଦେହ କରୁଛି ସୁରେନ୍ଦ୍ର ସାଏ।
0: କ'ଣ?
1: ଛବିଳ ଉଜ୍ଜଲ ସାଏ ଆଦିଙ୍କ ମୃତ୍ୟୁ ପରେ ଇଂରେଜ ସରକାରଙ୍କର ମନୋବଳ ବଢ଼ିଛି, ଆଉ ତାହାର ପ୍ରତିକ୍ରିୟା ସ୍ୱରୂପ ଆମ ବିଦ୍ରୋହକୁ ଦମନ କରିବା ପାଇଁ ସେମାନେ ବିଭିନ୍ନ ପ୍ରକାର ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି।
0: ଗୋରାମାନଙ୍କର କୌଣସି ଯୋଜନାକୁ କାର୍ଯ୍ୟକାରୀ ହେବାକୁ ଦିଆଯିବ ନାହିଁ। ଛବିଳ ଓ ଉଜ୍ଜଳ ସାଏଙ୍କର ହତ୍ୟାର ପ୍ରତିଶୋଧ ନେବା ପାଇଁ ପଡ଼ିବ। କଞ୍ଜର
4: କୁହ ସୁରେନ୍ଦ୍ର,
0: ତୁମେ ମୋ ସଙ୍ଗେ ଚାଲ। ବୈରୀ ସିଂଙ୍କୁ ସଙ୍ଗରେ ଧରି ପୁଣି ଥରେ ସିଂହଡ଼ା ଘାଟି ଆମେ ଯିବା। ସେଇଠି କ୍ୟାପ୍ଟେନ୍ ସେକ୍ସପିୟର ଆକ୍ରମଣ କରି ଆମର ଅନେକ ପାଇକଙ୍କୁ ମାରିସାରିଲାଣି। ହାତୀ ସିଂ ଓ ମାଧ ସିଂର ମଧ୍ୟ ପତ୍ତା ନାହିଁ। ପାହାଡ଼ ଶ୍ରୀଡ଼ଠାରେ ଜନାର୍ଦ୍ଦନ ସିଂଙ୍କୁ ମଧ୍ୟ ଆମେ ଖବର ଦେଇଦେବା। ସେଇ ରାସ୍ତା ଦେଇ ସମ୍ବଲପୁର କମିଶନର ଯଦି ଇଂରେଜ ସେନାଙ୍କୁ ବାର ପାହାଡ଼କୁ ପଠାଏ, ସେମାନଙ୍କୁ ପାହାଡ଼ ଶ୍ରୀଡ଼ଠାରେ ଯେଭଳି ପ୍ରତିରୋଧ କରାଯାଏ।
1: ଆମେ ପ୍ରସ୍ତୁତ ସୁରେନ୍ଦ୍ର ସାଏ, ଆମେ କେବଳ ତମ ଆଦେଶକୁ ହିଁ ଅପେକ୍ଷା କରିଥିଲୁ।
2: ହାତୀ ସିଂହଡ଼ା ଯୁଦ୍ଧରେ ମୃତ୍ୟୁବରଣ କରିଛି ବୋଲି ଲୋକମାନେ ଗୁଜବ ପ୍ରଚାର କରୁଛନ୍ତି। ଇଂରେଜ କ୍ୟାପ୍ଟେନମାନଙ୍କର ଏହା ଏକ ଚାଲ ମଧ୍ୟ ହୋଇପାରେ। ମୁଁ ଜାଣେ ମୋର ଭାଇ ହାତୀ ଏତେ ଶୀଘ୍ର ହାର ମାନିବ ନାହିଁ। ସେ ଯେଉଁଠି ହେଲେ ଲୁଚିଥିବ କିମ୍ବା ଆହତ ହୋଇ ଚିକିତ୍ସିତ ହେଉଥିବ।
0: ସେଇଥିପାଇଁ ତ କହୁଛି କୁଞ୍ଜଲ, ମୋ ସହିତ ସିଂହଡ଼ା ଘାଟି ଚାଲ, ହାତୀକୁ ଖୋଜି ଆମେ ବାହାର କରିବା।
2: ଚାଲ ଚାଲ ସୁରେନ୍ଦ୍ର, ଆଉ ବିଳମ୍ବ କରିବା ନାହିଁ।
0: କମଲ ସିଂ, ଗୋବିନ୍ଦ ସିଂ, ମୋର ପରବର୍ତ୍ତୀ ଆଦେଶ ନ ପାଇବା ପର୍ଯ୍ୟନ୍ତ ତମେ ଏହି ଡେବ୍ରିଗଡ଼ ଘାଟିର ଦାୟିତ୍ୱ ପାଇଲ। ଉଦନ୍ତ ଝରଘାଟି ସମ୍ଭାଳୁଛି, ଦେଖାଯାଉ। ଏବେ ସବୁ ଘାଟି ଉପରେ ଇଂରେଜ କ୍ୟାପ୍ଟେନମାନେ ସଦଳ ବଳେ ଆକ୍ରମଣ କରୁଛନ୍ତି। ଫଳାଫଳ କ'ଣ ହେବ କିଛି କହି ହେଉନାହିଁ, ହେଲେ ଲଢ଼ିବା ଆମର ଧର୍ମ। ଜୀବନର ଶେଷ ରକ୍ତବିନ୍ଦୁ ଥିବା ଯାଏ ଆମେ ଲଢ଼ିବା। ଲଢ଼ୁଆର ଜୀବନରେ ମୃତ୍ୟୁ ତ ଗୋଟାଏ ମାମୁଲି କଥା। ମା ସମରେଶ୍ୱରୀ, ଏଭଳି ଏକ ଘଡ଼ି ସନ୍ଧି ମୁହୂର୍ତ୍ତରେ ତୋ ନିକଟରେ ଏତିକି ପ୍ରାର୍ଥନା ମା, ଆମେ ଢାଳିଥିବା ପ୍ରତିଟି ରକ୍ତବିନ୍ଦୁ ବଦଳରେ ଭାରତ ମାତାକୁ ମୁକ୍ତି ମିଳୁ, ଭାରତ ମାତା ଶୃଙ୍ଖଳ ମୁକ୍ତି।

ଶୁଣୁଥିଲେ ଉଲଗୁଲାନର ଚତୁର୍ଥ ଭାଗ, ଆଲେଖ୍ୟ ଡକ୍ଟର ଦ୍ୱାରିକାନ୍ତ ନାୟକ, ନିର୍ଦ୍ଦେଶନା ପଞ୍ଚାନନ ମିଶ୍ର, ପ୍ରଯୋଜନା ପଦ୍ମଲୋଚନ ଦାସ, ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର, ବର୍ଣ୍ଣନା ଅଜୟ କୁମାର ନାଥ ଏବଂ ବିଷୟ ବିଶେଷଜ୍ଞ ଡକ୍ଟର ଚିତ୍ତରଞ୍ଜନ ମିଶ୍ର। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ମାନଭଞ୍ଜନ ହୋତା, କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ, ସୁଧାଂଶୁ ପଟ୍ଟନାୟକ, ଦୁର୍ଗା ପ୍ରସାଦ ଭୋଇ, ରାମଚନ୍ଦ୍ର ସାହୁ, ସତ୍ୟନାରାୟଣ ବେହେରା, ସୁରତ ଚନ୍ଦ୍ର ନାୟକ, ସୁରେଶ ଚନ୍ଦ୍ର ତ୍ରିପାଠୀ ଏବଂ ହେମନ୍ତ ମହାପାତ୍ର। ସଙ୍ଗୀତାଂଶ ଥିଲେ ପ୍ରଭୁଦତ୍ତ ପ୍ରଧାନ, ବୀରେନ୍ଦ୍ର ପ୍ରସାଦ ଦାସ ଓ ନରେନ୍ଦ୍ର କୁମାର ନାୟକ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ରିଲି କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

0: ନମସ୍କାର, ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଓଡ଼ିଶାକୁ ଅଗ୍ରିମ ଅର୍ଥରାଶି ବାବଦରେ 4,819 କୋଟି ଟଙ୍କା ପ୍ରଦାନ କଲେ କେନ୍ଦ୍ର ସରକାର। ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଏହି ସହାୟତା ପଥ ପ୍ରଶସ୍ତ କରିବ କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ରାଜ୍ୟ କ୍ୟାବିନେଟ୍ ବୈଠକ। ରାଜ୍ୟର ବନ୍ୟା ବିପନ୍ନଙ୍କୁ ଆସନ୍ତା 3 ଦିନ ମଧ୍ୟରେ ସହାୟତା ରାଶି ପ୍ରଦାନ କରିବେ ସରକାର। ଏବଂ ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତିକୁ ମଜବୁତ, ପୁଞ୍ଜି ଏବଂ ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି କେନ୍ଦ୍ର ସରକାର 28 ରାଜ୍ୟକୁ ଟ୍ୟାକ୍ସ ବାବଦରେ ଅଗ୍ରିମ 1,09,019 କୋଟି ଟଙ୍କା ପ୍ରଦାନ କରିଛନ୍ତି। ସେଥିମଧ୍ୟରୁ ଓଡ଼ିଶାକୁ 4,819 କୋଟି ଟଙ୍କା ମିଳିଛି। ଏଥିସହିତ ଆସନ୍ତା 10 ତାରିଖରେ ରାଜ୍ୟଗୁଡ଼ିକୁ ସେମାନଙ୍କ ସ୍ୱାଭାବିକ ଆବଣ୍ଟନ ରାଶି ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟକୁ ମିଳିଥିବା ଅତିରିକ୍ତ ଅର୍ଥରାଶିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି, ଏହି ଅର୍ଥରାଶି ଓଡ଼ିଶାର ଜନସାଧାରଣଙ୍କ ବିକାଶ ଏବଂ ସମୃଦ୍ଧିରେ ବିଶେଷ ସହାୟକ ହେବ। ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଏହା ପଥ ପ୍ରଶସ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଜାରି ରହିଛି। ବୈଠକରେ 9 ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିବା ନେଇ ସୂଚନା ମିଳିଛି। ଏଥିରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ବନ୍ୟା ଭଳି ସଙ୍କଟମୟ ପରିସ୍ଥିତିରେ ରାଜ୍ୟବାସୀଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆକାଶମାର୍ଗରୁ ଆଜି ବନ୍ୟା ପ୍ରଭାବିତ 5 ଜିଲ୍ଲାର 12 ଉର୍ଦ୍ଧ ବ୍ଲକର ସ୍ଥିତି ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ବନ୍ୟାପାଣି ହ୍ରାସ ପାଇବାର 3 ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିଗ୍ରସ୍ତ ଚାଷୀ ଓ ଘର ଭାଙ୍ଗିଥିବା ପରିବାରଙ୍କୁ ତୁରନ୍ତ ସହାୟତା ପ୍ୟାକେଜ୍ ଯୋଗାଇ ଦିଆଯିବ। ଏଥିସହ ବିପର୍ଯ୍ୟସ୍ତ ରାସ୍ତାଘାଟର ମରାମତି ଓ ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ପାଇଁ ପ୍ରଶାସନକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମସ୍ତ ବିପର୍ଯ୍ୟୟ ପରି ଏହି ବନ୍ୟାରେ ଶୂନ୍ୟ ମୃତାହତକୁ ଗୁରୁତ୍ୱ ଦିଆଯାଇଛି। ଚଳିତ ବନ୍ୟାରେ 8 ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ 2,69,000 ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ 26 କୋଟି ଟଙ୍କା ପ୍ରଦାନ କରାଯାଇଛି। ପାଣି ଛାଡ଼ିବାର 3 ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
1: ବନ୍ୟା ପରିସ୍ଥିତି ଉପରେ ସମ୍ପୂର୍ଣ୍ଣ ଭାବେ ନଜର ରଖାଯାଇଛି। ସେଥିପାଇଁ ମନ୍ତ୍ରୀ ଏବଂ ଅଧିକାରୀମାନଙ୍କ ସହିତ ଆଲୋଚନା କରି ପଦକ୍ଷେପ ନେବାକୁ ମୁଁ ନିର୍ଦ୍ଦେଶ ଦେଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବନ୍ୟା ପରିସ୍ଥିତି ଉପରେ ସମ୍ପୂର୍ଣ୍ଣ ତୀକ୍ଷ୍ଣ ନଜର ଏହା ଉପରେ ରଖାଯାଇଛି। ସବୁ ବିପର୍ଯ୍ୟୟ ପରି ଏ ବନ୍ୟାରେ ମଧ୍ୟ କିଭଳି ଭାବରେ ଜିରୋ କାଜୁଆଲିଟି ହୋଇପାରିବ ତା ଉପରେ ଆମ ସରକାର ନଜର ରଖିଛନ୍ତି।
0: ଶୁଣନ୍ତୁ ବନ୍ୟା ସମ୍ପର୍କିତ ଏକ ରିପୋର୍ଟ।
2: ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଭାବିତ ଗ୍ରାମାଞ୍ଚଳରେ ନିରାପଦ ପାନୀୟ ଜଳର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଭାବିତ ପାନୀୟ ଜଳ ଉତ୍ସଗୁଡ଼ିକର ବିଶୋଧନ, ପାଇପ୍ ଜଳ ଯୋଗାଣ, ପ୍ରକଳ୍ପଗୁଡ଼ିକର ପୁନରୁଦ୍ଧାର ଏବଂ ସ୍ୱାଭାବିକ ଜଳ ଯୋଗାଣ ବାଧାପ୍ରାପ୍ତ ହେଉଥିବା ସ୍ଥାନରେ ବିକଳ୍ପ ପାନୀୟ ଜଳ ଯୋଗାଣ ପାଇଁ କ୍ଷେତ୍ରସ୍ତରୀୟ ଟିମ୍କୁ ନିୟୋଜିତ କରାଯାଇଛି। ବନ୍ୟା ସମୟରେ ପ୍ରାଣୀ ସମ୍ପଦଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଉନ୍ନୟନ ବିଭାଗ ପକ୍ଷରୁ ଏକ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ବନ୍ୟା ପରିସ୍ଥିତିରେ ଗୃହପାଳିତ ପ୍ରାଣୀଙ୍କ ସୁରକ୍ଷା, ଗୋ ଖାଦ୍ୟ ଓ ଚିକିତ୍ସା ସମ୍ବନ୍ଧୀୟ ସହାୟତା ପାଇଁ 7205598125 ନମ୍ଘରକୁ ଯୋଗାଯୋଗ କରିପାରିବେ। ମହାନଦୀରେ ଆଗକୁ ବର୍ଷା ନ ହେବା ଯାଏଁ ବନ୍ୟା ଆଶଙ୍କା ନାହିଁ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ବୈତରଣୀ ସମେତ ଅନ୍ୟ ସମସ୍ତ ନଦୀରେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ବନ୍ୟା ଯୋଗୁଁ ସୃଷ୍ଟି ହୋଇଥିବା ସମସ୍ତ ଘାଇକୁ 7 ଦିନ ମଧ୍ୟରେ ମରାମତି କରାଯିବ। ମୌସୁମୀ ପୂର୍ବରୁ ସମସ୍ତ ନଦୀବନ୍ଧର ଯାଞ୍ଚ ହୋଇଥିଲା। ବୈତରଣୀରେ ବିପଦ ସଂକେତ ଉପରେ ଜଳ ପ୍ରବାହ ଯୋଗୁଁ ଘାଇ ସୃଷ୍ଟି ହୋଇଛି। ଏନେଇ ସରକାରଙ୍କୁ ରିପୋର୍ଟ ଦିଆଯାଇଛି ବୋଲି ଶ୍ରୀ ରାଉତ କହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟର ବିଭିନ୍ନ ଉନ୍ନୟନ ଅଧିକାରୀଙ୍କ ସହ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି।

0: ସ୍ମୃତିରେଖା ତାରଣୀୟ।
1: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭିତରକନିକା ଜାତୀୟ ଉଦ୍ୟାନ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ଏନେଇ ରାଜନଗର ବନଖଣ୍ଡ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ପର୍ଯ୍ୟଟକଙ୍କ ପାଇଁ ପରିବେଶ ଅନୁକୂଳ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦିଆଯିବା ସହ ବିଭିନ୍ନ ପ୍ରକାରର ବ୍ୟବସ୍ଥା କରାଯାଇଛି। କୁମ୍ଭୀର ପ୍ରଜନନ ପାଇଁ ଗତ ମେ ମାସ 1 ତାରିଖରୁ ଜୁଲାଇ ମାସ 31 ତାରିଖ ପର୍ଯ୍ୟନ୍ତ 3 ମାସ ଧରି ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିଥିଲା। ପୁରୀସ୍ଥିତ ସ୍ୱାମୀ ନାରାୟଣ ମନ୍ଦିରଠାରେ ଅଙ୍ଗନବାଡ଼ି କର୍ମୀଙ୍କ ଏକ ବାର୍ତ୍ତାଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ମା ଓ ଶିଶୁଙ୍କ ପୋଷଣ, ସ୍ୱାସ୍ଥ୍ୟ ଓ ସୁରକ୍ଷା ସୁନିଶ୍ଚିତ କରିବାରେ ଅଙ୍ଗନବାଡ଼ି କର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଛନ୍ତି। ଏହି ଅବସରରେ ଅଙ୍ଗନବାଡ଼ି କର୍ମୀ ଓ ସୁପରଭାଇଜରମାନେ କ୍ଷେତ୍ରସ୍ତରର ଅନୁଭୂତି, ବିଭିନ୍ନ ସମସ୍ୟା ଏବଂ ସେଗୁଡ଼ିକର ସମାଧାନ ସମ୍ପର୍କରେ ମତ ରଖିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ସୋମବାରଠାରୁ 3 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କମିଶନରେଟ୍ ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଦାୟିତ୍ୱରେ ପ୍ରାୟ 40 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ରହିବେ। ରାଷ୍ଟ୍ରପତି ମଙ୍ଗଳବାର ଦିନ ଭୁବନେଶ୍ୱରରୁ ଟ୍ରେନ୍ ଯୋଗେ ବ୍ରହ୍ମପୁର ଗସ୍ତ କରିବେ ବୋଲି ଜଣାପଡ଼ିଛି। ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ପୁଲିସ୍ କମିଶନର ଏସ୍ ଦେବଦତ୍ତ ସିଂ କହିଛନ୍ତି,
2: ସିକ୍ୟୁରିଟି ପର୍ସନାଲ ଡିପ୍ଲୟମେଣ୍ଟ ହୋଇଛନ୍ତି, ତାଙ୍କର ରୁଟ୍ ଲାଇନିଂ ଆରେଞ୍ଜମେଣ୍ଟ ଏବଂ ସିକ୍ୟୁରିଟି ପ୍ରବନ୍ଧ ଅଛି। ଜଣେ ଏସ୍ପି ରାଙ୍କ ଅଫିସର ଚାର୍ଜରେ ରହିବେ, ଦାୟିତ୍ୱରେ ରହିବେ। ସିପି ରାଙ୍କ ଅଫିସର ହିଁ ଜଣେ ରୁଟ୍ ଲାଇନିଂ ଏବଂ ଟ୍ରାଫିକ୍ ଦେଖୁଥିବେ, ଜଣେ ଷ୍ଟେସନରେ ରହିବେ, ଜଣେ ଏୟାରପୋର୍ଟରେ ରହିବେ। ଓଭରଅଲ୍ ଆରେଞ୍ଜମେଣ୍ଟ କମିଶନର ଅଫ୍ ପୁଲିସ ହିସାବରେ ମୁଁ ଦେଖୁଥିବି। ଏଇଟା ଆମେ ମଲ୍ଟି ଲେୟର ସିକ୍ୟୁରିଟି ସିଲ୍ଡ ଏବଂ ସିକ୍ୟୁରିଟି କଭର ତିଆରି କରିଛୁ।
1: ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ଦିନ ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଜନ ଅଭିଯୋଗ ଶୁଣାଣିକୁ ବନ୍ଦ ରଖାଯାଇଥିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ଭାଦପତ୍ର ତଥା ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ। ମାଲକାନଗିରି ଜିଲ୍ଲା ଖଇରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ଅଣ୍ଡ୍ରାହଲ୍ ଉପକେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ଦୁର୍ଗାପ୍ରସାଦ ସାହୁଙ୍କୁ ରାଷ୍ଟ୍ରପତି ଭବନର ଆଟ୍ ହୋମ୍ ପାର୍ଟି ପାଇଁ ନିମନ୍ତ୍ରଣ ମିଳିଛି। ଶ୍ରୀ ସାହୁ ଦୀର୍ଘ 13 ବର୍ଷ ଧରି ବଣ୍ଡା ଜନଜାତିଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି। ଗମନାଗମନର ସୁବିଧା ନଥିବା ସତ୍ତ୍ୱେ ସେ ଘରକୁ ଘର ଯାଇ ମ୍ୟାଲେରିଆ, ଯକ୍ଷ୍ମା, ଡେଙ୍ଗୁ ରୋଗର ନିରାକରଣ ପାଇଁ ସଚେତନତା ସୃଷ୍ଟି କରୁଛନ୍ତି। ପ୍ରାୟ 4,329 ଜଣଙ୍କୁ ସେ ସ୍ୱାସ୍ଥ୍ୟସେବା ଯୋଗାଇ ନିଷ୍ଠାର ସହ ନିଜର କର୍ତ୍ତବ୍ୟ ସମ୍ପାଦନ କରିଥିବା ଯୋଗୁଁ ତାଙ୍କୁ ଏହି ସମ୍ମାନଜନକ ସୁଯୋଗ ମିଳିଛି। ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ପାଇଥିବାରୁ ସେ ଖୁସି ବ୍ୟକ୍ତ କରି ପ୍ରତିକ୍ରିୟାରେ କହିଛନ୍ତି,
3: ବହୁତ ଗୁଡ଼େ ଗାଁ ଅଛି ଏଇ ଅଣ୍ଡ୍ରାହାଲ ପଞ୍ଚାୟତର, ଯେଉଁଟାକି ଆମେ ଚାଲି ଚାଲି ଯାଇକରି ସେମାନଙ୍କ ଘରକୁ ଯାଇକରି ଆମେ ସ୍ୱାସ୍ଥ୍ୟ ସେବା ଯୋଗାଉଛୁ। ଏଇ କାମ ପାଇଁ ରାଷ୍ଟ୍ରପତି ମହୋଦୟ ମୋତେ ସିଲେକ୍ଟ କରିଥିବାରୁ ଧନ୍ୟବାଦ। ଏଇଟା ମୋ ପାଇଁ ଗୋଟେ ଅତ୍ୟନ୍ତ ଗୌରବର ମୁହୂର୍ତ୍ତ, ଆଗକୁ ଏହିଭଳି କାମ କରିବା ପାଇଁ ମୋତେ ପ୍ରେରଣା ଯୋଗାଇବ।
1: ଏଥର କିଛି ସମ୍ବାଦ ସଂକ୍ଷେପରେ। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁରସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶିଶୁ ସୁରକ୍ଷା ଆଇନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ୟୁନିଟ୍ର ଜିଲ୍ଲା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଯୋଗଦେଇ ଶିଶୁ ଚାଲାଣ ଅପରାଧକୁ ରୋକିବା ଦିଗରେ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। କଳାହାଣ୍ଡି ଜିଲ୍ଲା ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପରିସରରେ ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ କଳାମାଟିର ଜିଲ୍ଲାସ୍ତରୀୟ ନିର୍ମାଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିବିଧ ଛାତ୍ରାବାସ, ଛାତ୍ରୀନିବାସ, ଖେଳପଡ଼ିଆ, ରାସ୍ତା ନିର୍ମାଣ ନେଇ ଉପଲବ୍ଧ ପାଣ୍ଠିକୁ ତ୍ୱରିତ ଉପଯୋଗ ଉପରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଦେବଗଡ଼ ଜିଲ୍ଲା ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟଠାରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ନେଇ ଭୋଟର ତାଲିକା ଓ ସଂଶୋଧନ ନାମ ପଞ୍ଜୀକରଣ ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ ଫର୍ମ 6 ଅନ୍ଲାଇନ୍ ଦାଖଲ ପାଇଁ ପରାମର୍ଶ ଦିଆଯାଇଛି। ନୟାଗଡ଼ ବ୍ଲକ ଫାଟସାହି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଟିବି ମୁକ୍ତ ଭାରତ ଅଭିଯାନ ନିକ୍ଷୟ ମିତ୍ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଆସିକା ବିଜ୍ଞାନ ମହାବିଦ୍ୟାଳୟ ବୃତ୍ତି ପରାମର୍ଶ ପରିଷଦ ପକ୍ଷରୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ହୋଇଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଓଡ଼ିଶାକୁ ଅଗ୍ରିମ ଅର୍ଥରାଶି ବାବଦରେ 4,819 କୋଟି ଟଙ୍କା ପ୍ରଦାନ କଲେ କେନ୍ଦ୍ର ସରକାର। ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଏହି ସହାୟତା ପଥ ପ୍ରଶସ୍ତ କରିବ କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି

0: ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ। ରାଜ୍ୟର ବନ୍ୟା ବିପନ୍ନଙ୍କୁ ଆସନ୍ତା ତିନି ଦିନ ମଧ୍ୟରେ ସହାୟତା ରାଶି ପ୍ରଦାନ କରିବେ ସରକାର। ଏବଂ ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ବ୍ୟାପକ ନିଯୁକ୍ତି ଓ କର୍ମଶକ୍ତିକୁ ସୁରକ୍ଷିତ ରଖିଛି ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଦେଶର ସବୁଠାରୁ ବଡ଼ ଶକ୍ତି ହେଉଛି ଯୁବବର୍ଗ ଓ ଗତିଶୀଳ କର୍ମଶକ୍ତି। ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହିତ 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଏହି ଶକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରତ୍ୟେକ ବର୍ଷ ଲକ୍ଷାଧିକ ଯୁବବର୍ଗ କର୍ମଶକ୍ତି କ୍ଷେତ୍ରକୁ ପ୍ରବେଶ କରୁଛନ୍ତି। ଜନସଂଖ୍ୟାଗତ ସୁବିଧାକୁ ନିରନ୍ତର ତଥା ସମାବେଶୀ ବିକାଶରେ ରୂପାନ୍ତରିତ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଏହାଦ୍ୱାରା ସାମାଜିକ ସୁରକ୍ଷା ସୁନିଶ୍ଚିତ ହେବା ସହ ନିଯୁକ୍ତି କ୍ଷେତ୍ର ମଧ୍ୟ ବ୍ୟାପକ ହେଉଛି। ନିଯୁକ୍ତି କ୍ଷେତ୍ରକୁ ସମର୍ଥନ ମାଧ୍ୟମରେ ଏହି ଯୋଜନା ବ୍ୟକ୍ତିଗତ, ପାରିବାରିକ ଏବଂ ଦେଶର ଆର୍ଥିକ କ୍ଷେତ୍ରକୁ ସଶକ୍ତ କରିପାରୁଛି। ଚଳିତ ବର୍ଷ ଏହି ଯୋଜନା ଏକ ବର୍ଷ ପୂରଣ କରିଛି। ଗତବର୍ଷ ଅଗଷ୍ଟ ପହିଲାରେ ଦେଶବ୍ୟାପୀ 2 ବର୍ଷ ପାଇଁ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ଆରମ୍ଭ କରାଯାଇଥିଲା। ଏଥିପାଇଁ 99,446 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହି ଯୋଜନାର ମୂଳ ଲକ୍ଷ୍ୟ ହେଉଛି 3.5 କୋଟିରୁ ଅଧିକ ଯୁବବର୍ଗଙ୍କ ପାଇଁ ନିଯୁକ୍ତି କ୍ଷେତ୍ର ସୃଷ୍ଟି କରିବା। ସେଥିମଧ୍ୟରୁ 1.92 କୋଟି ଅଧିକ ପ୍ରଥମ ଥର ପାଇଁ କର୍ମଜୀବନ ଆରମ୍ଭ କରୁଛନ୍ତି। ସେମାନଙ୍କୁ EPFO ପଞ୍ଜୀକରଣ ମାଧ୍ୟମରେ ସଂଗଠିତ କର୍ମଶକ୍ତିରେ ପ୍ରବେଶ କରିବା ପାଇଁ ଏହି ଯୋଜନା ପ୍ରୋତ୍ସାହନ ପ୍ରଦାନ କରୁଛି। ଏହି ଯୋଜନା ଉଭୟ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କୁ ସୁଫଳ ପ୍ରଦାନ କରୁଛି, ଫଳରେ ନିଯୁକ୍ତିଦାତା ଏବଂ ଯୁବ କର୍ମଚାରୀଙ୍କ ମଧ୍ୟରେ ଏକ ଦୃଢ଼ ସମ୍ବନ୍ଧ ସୃଷ୍ଟି ହୋଇପାରୁଛି। ପ୍ରଥମ ଥର ପାଇଁ ଚାକିରିରେ ପ୍ରବେଶ କରୁଥିବା ଯୁବବର୍ଗଙ୍କ ଆକାଂକ୍ଷାକୁ ଏହା ମଜବୁତ କରିପାରୁଛି। ବୃତ୍ତିଗତ ଯାତ୍ରା ଆରମ୍ଭ କରୁଥିବା ଯୁବଗୋଷ୍ଠୀ ଏବଂ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା ଅନୁଷ୍ଠାନଗୁଡ଼ିକ ଏହାଦ୍ୱାରା ଉତ୍ସାହିତ ହେଉଛନ୍ତି। ଏହି ଯୋଜନା ଦ୍ୱାରା ଇତିମଧ୍ୟରେ ପ୍ରାୟ 70 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହିତ ପ୍ରଥମ ଥର ପାଇଁ ସେହି ସଂଖ୍ୟକ ଯୁବବର୍ଗ ସାମାଜିକ ସୁରକ୍ଷା ପରିସର ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଯୋଜନା ଅଧୀନରେ ମାସିକ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ପାଉଥିବା କର୍ମଚାରୀ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ପାଇଥାନ୍ତି। ଏହାକୁ 2 କିସ୍ତିରେ ପ୍ରଦାନ କରାଯାଇଥାଏ। ପ୍ରଥମ 6 ମାସର ଚାକିରି ପରେ ପ୍ରଥମ କିସ୍ତି ଏବଂ 12 ମାସ ସମ୍ପୂର୍ଣ୍ଣ ହେବା ପରେ ଦ୍ୱିତୀୟ କିସ୍ତି ଅର୍ଥ ଦିଆଯାଇଥାଏ। ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଏହି ପ୍ରୋତ୍ସାହନମୂଳକ ରାଶି ସ୍ଥାନାନ୍ତରିତ ହୋଇଥାଏ। ସେହିଭଳି ନିଯୁକ୍ତିଦାତା ମଧ୍ୟ ପ୍ରୋତ୍ସାହନ ରାଶି ସରକାରଙ୍କ ତରଫରୁ ପାଇଥାନ୍ତି। 2 ବର୍ଷ ପର୍ଯ୍ୟନ୍ତ ମାସିକ 3,000 ଟଙ୍କା ଯାଏଁ ପ୍ରୋତ୍ସାହନ ରାଶି ନିଯୁକ୍ତିଦାତାଙ୍କୁ ପ୍ରଦାନ କରାଯାଇଥାଏ, ଫଳରେ ନିଯୁକ୍ତି ଜନିତ ଆର୍ଥିକ ଚାପ ହ୍ରାସ ପାଇଥାଏ। ଏହି ସୁବିଧା ପାଇଥିବା ଯୁବବର୍ଗଙ୍କ ମଧ୍ୟରେ 30% ମହିଳା ଅନ୍ତର୍ଭୁକ୍ତ। ଅନ୍ୟ ପ୍ରକାରେ କହିଲେ, ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହି ଯୋଜନା ସଫଳ ରୂପାନ୍ତରଣ ଆଣିପାରିଛି। ଆକଳନ ଅନୁଯାୟୀ ଇତିମଧ୍ୟରେ ପ୍ରାୟ 20 ଲକ୍ଷ ଯୁବକ ଯୁବତୀ ସେମାନଙ୍କର ପ୍ରଥମ ଚାକିରିର 6 ମାସ ପୂରଣ କରିସାରିଲେଣି। ସେଥିମଧ୍ୟରୁ 10 ଲକ୍ଷରୁ ଅଧିକ ହିତାଧିକାରୀ ପ୍ରୋତ୍ସାହନ ରାଶି ପାଇସାରିଛନ୍ତି। ଏ ବାବଦରେ 2,000 କୋଟିରୁ ଅଧିକ ରାଶି ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ସ୍ଥାନାନ୍ତରିତ ହୋଇସାରିଛି। ସ୍ୱଚ୍ଛ, ଦକ୍ଷତା ସମ୍ପନ୍ନ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ କାର୍ଯ୍ୟାନ୍ୱୟନ ଦ୍ୱାରା ଏହି ଯୋଜନା ଅଧିକ ସୁଦୃଢ଼ ହୋଇଛି। ଗତ 12 ବର୍ଷ ମଧ୍ୟରେ ଦେଶର ନିଯୁକ୍ତି ଇକୋସିଷ୍ଟମରେ ଗୁରୁତ୍ୱପୂର୍ଣ୍ଣ ରୂପାନ୍ତରଣ ସମ୍ଭବ ହୋଇପାରିଛି। ନିଯୁକ୍ତି କ୍ଷେତ୍ରକୁ ସୁରକ୍ଷିତ, ମର୍ଯ୍ୟାଦା ସମ୍ପନ୍ନ ଏବଂ ସାମାଜିକ ସୁରକ୍ଷା ସହ ସାମିଲ କରିବାକୁ ସରକାର ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। ବିଭିନ୍ନ ରାଷ୍ଟ୍ର ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଦ୍ୱାରା ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାର ପ୍ରଭାବ ପରିଲକ୍ଷିତ ହୋଇଛି, କାରଣ ଚୁକ୍ତିନାମା ଦ୍ୱାରା ନୂତନ ବଜାର କ୍ଷେତ୍ର ସୃଷ୍ଟି ହେଉଛି ଏବଂ ଉତ୍ପାଦ ଓ ରପ୍ତାନୀ କ୍ଷେତ୍ର ବୃଦ୍ଧି ଯୋଗୁଁ ଦକ୍ଷ ମାନବ ସମ୍ବଳ ମଧ୍ୟ ଆବଶ୍ୟକ ପଡ଼ୁଛି। ଏହି ଯୋଜନା ମାଧ୍ୟମରେ ଏହିସବୁ ବ୍ୟବସ୍ଥା ଅଧିକ ବ୍ୟାପକ ଓ ଗତିଶୀଳ ହୋଇପାରିଛି। ଏକ ଦେଶ ଏକ ବିଶ୍ୱ ଦୃଷ୍ଟିକୋଣ ଆଧାରରେ ସଫଳତାର ସୀମା ବ୍ୟାପକ ହୋଇଚାଲିଛି। ପରିଶେଷରେ ଏତିକି କୁହାଯାଇପାରେ, ବିକଶିତ ଭାରତ ଆଡ଼କୁ ଯାତ୍ରା କେବଳ

0: ନିବେଶ ନୁହେଁ, ବରଂ ପ୍ରତିଭା, ଦକ୍ଷତା ଏବଂ ନବସୃଜନର ଶକ୍ତି ଦ୍ୱାରା ପରିଚାଳିତ ହେବ। ଭାରତ ଉପରେ ବିଶ୍ୱ ସ୍ତରରେ ବହୁ ଆଶା ଉଜ୍ଜୀବିତ ହେଉଛି। ଦେଶର ଯୁବବର୍ଗ ନିଜର ଦୃଢ଼ ନିଷ୍ଠା, ସୃଜନଶୀଳତା ଏବଂ ଦକ୍ଷତା ମାଧ୍ୟମରେ ନିଶ୍ଚୟ ଏହାକୁ ପୂରଣ କରିପାରିବେ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଏଥିପାଇଁ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିପାଦନ କରୁଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ, ବ୍ୟାପକ ନିଯୁକ୍ତି ଓ କର୍ମଶକ୍ତିକୁ ସୁରକ୍ଷିତ ରଖିଛି ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସୁବାସ ଚନ୍ଦ୍ର ଶତପଥୀ।
2: ଆକାଶବାଣୀ ସମ୍ବଲପୁର ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ। ଏହି ସୂଚନା ପରେ

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ବିକଶିତ ଭାରତ ସଂକଳ୍ପ ଅଭିଯାନ ଲାଗି ନିଶାମୁକ୍ତ ଯୁବବର୍ଗ କାର୍ଯ୍ୟକ୍ରମକେ ଆଇବାକାଲି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଆକାଶମାର୍ଗନୁ ବନ୍ୟା ପ୍ରଭାବିତ ଇଲାକାର ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ। ବଢ଼ି ପାଇଁ ଛାଡ଼ବାର 72 ଘଣ୍ଟା ଭିତରେ କ୍ଷୟକ୍ଷତି ରିପୋର୍ଟ ଦେବାରକେ ଜିଲ୍ଲାପାଳମାନଙ୍କୁ ଦେଲେ ନିର୍ଦ୍ଦେଶ। ବନ୍ୟା ସହାୟତା ଲାଗି ଏସ୍ଡିଆର୍ଏଫ୍ର କେନ୍ଦ୍ରୀୟ ଅଂଶ ବାବଦେ ଓଡ଼ିଶାକେ 500 କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାର। ଆଉ ଗୁରୁ ସତ୍ୟନାରାୟଣ ବହିଦାରଙ୍କର ଜନ୍ମଦିନକେ ସୁର୍ତ୍ତା କରିକରି ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜାଗାନ ଆଜି ପାଳନ କରାଯାଉଛେ ସମ୍ବଲପୁରୀ ଦିନ। ଏଥର ପୁରା ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲି ବିକଶିତ ଭାରତ ସଂକଳ୍ପ ଅଭିଯାନ ଲାଗି ନିଶାମୁକ୍ତ ଯୁବବର୍ଗ କାର୍ଯ୍ୟକ୍ରମକେ ଆଭାସୀ ଜରିଏ ସମ୍ବୋଧନ କରିବେ। ଏ ଆଭାସୀ ଆଲୋଚନା ଦେଶର ପାଖାପାଖି 10,000 ଜାଗାକେ ସଂଯୋଗ କରବା ବୋଲି ଜଣାପଡ଼ିଛେ। ଏଥି 1 କୋଟିରୁ ଅଧିକା ମାଇ ଭାରତ ସ୍ୱେଚ୍ଛାସେବକ, ଯୁବ କ୍ଲବ, ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଛାତ୍ର, ଏନ୍ଜିଓର ପ୍ରତିନିଧି, ଶିଳ୍ପ ସଂଘର ଯୁବ ଶାଖା ଆଉ 125ରୁ ଅଧିକା ସହଯୋଗୀ ସଂଗଠନର ସଦସ୍ୟମାନଙ୍କୁ ଏକତ୍ରିତ କରାଯିବା। ଏ ଅଭିଯାନ ଆଇବା 14 ତାରିଖ ଦିନ ନୂଆଦିଲ୍ଲୀନ ହେବାରକେ ଥିବାର ଜାତୀୟ ନିଶାମୁକ୍ତି ଯୁବ ସମ୍ମିଳନୀ ସାଙ୍ଗେ ଶେଷ ହେବା, ଯେଉଁଠାରେ ସାରା ଦେଶର ଉତ୍କୃଷ୍ଟ ପ୍ରଦର୍ଶନକାରୀମାନଙ୍କୁ ନିଶାମୁକ୍ତ ଭାରତର ଦୃଷ୍ଟିକୋଣକେ ପ୍ରୋତ୍ସାହିତ କରିବା ଆଉ ନିଶାମୁକ୍ତି ଭାରତ ଲାଗି ସଚେତନ କରବାର ଥି ସେମାନଙ୍କର ଅବଦାନ ଲାଗି ସ୍ୱୀକୃତି ଦିଆଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆକାଶମାର୍ଗନୁ ବନ୍ୟା ପ୍ରଭାବିତ ଇଲାକାର ସ୍ଥିତି ଅନୁଧ୍ୟାନ କରିଛନ୍। ଅନୁଧ୍ୟାନ ଉତ୍ତରୁ ମୁଖ୍ୟମନ୍ତ୍ରୀ କହିଛନ୍, ବନ୍ୟା ଉତ୍ତରର ସ୍ଥିତିର ମୁକାବିଲା ଲାଗି ସରକାର ପୁରା ପ୍ରସ୍ତୁତ ଅଛନ୍। ବନ୍ୟାଥି 8 ଲକ୍ଷ ଲୋକ ପ୍ରଭାବିତ ହୋଇଥିବାର ବେଳେ 2,69,000 ଲୋକଙ୍କୁ ନିରାପଦ ଜାଗାକେ ସ୍ଥାନାନ୍ତର କରାଯାଇଛି। 17 ଓଡ୍ରାଫ୍, 7 ଏନ୍ଡିଆର୍ଏଫ୍, 129 ଅଗ୍ନିଶମ ବାହିନୀ ଉଦ୍ଧାର କାମଥି ଲାଗିଛନ୍। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଏସ୍ଡିଆର୍ଏଫ୍ ତରଫୁ 26 କୋଟି ଟଙ୍କା ମଞ୍ଜୁର କରାଯାଇଛି। ନଦୀନ ପାଏନ୍ କମ୍ବାର ମୂଲ ହୋଇଛି। ପାଏନ୍ ଛାଡ଼ବାର 3 ଦିନ ଭିତରେ ନୁକସାନର ଆକଳନ ରିପୋର୍ଟ ଦେବାର ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
1: ତୁରନ୍ତ ସହାୟତା ପ୍ୟାକେଜ ସେମାନଙ୍କ ପାଖକୁ ପହଞ୍ଚାଯିବ। କୃଷି ଘର ଭଙ୍ଗା ସହାୟତା ଉପରେ ପୁରା ଗୁରୁତ୍ୱ ଦେଇ ଆସୁଛନ୍ତି ଏବଂ ଗୁରୁତ୍ୱ ମଧ୍ୟ ଦେବେ, ଏବଂ ଯେଉଁ ବନ୍ୟା ପରିସ୍ଥିତି କାରଣରୁ ଯେଉଁଠି ଘାଇ ସୃଷ୍ଟି ହେଲା, ପରବର୍ତ୍ତୀ ପର୍ଯ୍ୟାୟରେ ରୋଡ୍ ମଧ୍ୟ କେଉଁଠି ଦବି ଯାଇଛି କିମ୍ବା ଭାଙ୍ଗି ଯାଇଛି, ସେ ରୋଡ୍ ଗୁଡ଼ିକର ତୁରନ୍ତ ରିପେୟାରିଂ ବା ମରାମତି କରାଯିବ। ସେଥିପାଇଁ ସମ୍ପୃକ୍ତ ବିଭାଗ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଇଞ୍ଜିନିୟରମାନଙ୍କୁ ମଧ୍ୟ କାମ କରିବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଛି।
0: ବନ୍ୟା ପ୍ରଭାବିତ ଇଲାକାନ ଲୋକଙ୍କ ଧନଜୀବନ ସୁରକ୍ଷା ଲାଗି ଉଦ୍ଧାର ଆଉ ସାହାଯ୍ୟ କାମକେ ତୁର୍ତ୍ତି କର।

0: କରାଯାଉଛି। ପ୍ରଭାବିତ ଇଲାକାର ଲୋକଙ୍କୁ ସତର୍କ ସୁରକ୍ଷିତ ରଖବାର ସହିତ ପ୍ରଶାସନର ନିର୍ଦ୍ଦେଶାବଳୀ ପାଳନ କରବାର୍କେ ଶ୍ରୀ ମାଝୀ ଅନୁରୋଧ କରିଛନ୍। ବଢ଼ି ପାଇଁ ଛାଡ଼ବାର 72 ଘଣ୍ଟା ଭିତରେ କ୍ଷୟକ୍ଷତିର ଆକଳନ କରିକରି ପ୍ରଭାବିତ ଇଲାକାର ଜିଲ୍ଲାପାଳମାନଙ୍କୁ ରିପୋର୍ଟ ଦେବାର୍କେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ମୁଖ୍ୟମନ୍ତ୍ରୀ ଆକାଶମାର୍ଗନୁ 5ଟା ଜିଲ୍ଲାର 12ଟା ବ୍ଲକର ସ୍ଥିତି ଅନୁଧ୍ୟାନ କରିଥିଲେ। ତାଙ୍କର ସାଙ୍ଗେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଓ ସ୍ୱତନ୍ତ୍ର ରିଲିଫ କମିଶନର ଉପସ୍ଥିତ ଥିଲେ। ସେଆଡ଼େ ପ୍ରଭାବିତ ଇଲାକାନ ସୁଖା ଖାଇବାର ଦର ବଣ୍ଟାଯାଉଛି। ସବୁ ଜିଲ୍ଲାନ ଚାଉଲ ମହଜୁଦ ରହିଛି। ଚାଉଲ ବାଣ୍ଟବାର୍ଥି କେନ୍ସି ସମସ୍ୟା ନାଇଁନ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ବନ୍ୟା ଲାଗି ଭିନ୍ ଭିନ୍ ଜାଗାନ ମାଟି ଘର ନୁକସାନ ହୋଇଛି। ପଞ୍ଚାୟତିରାଜ ବିଭାଗର ଅଧିକାରୀଙ୍କୁ ତୃଣମୂଳ ସ୍ତରକେ ଯାଇକରି ଘଟଣାର ଅନୁଧ୍ୟାନ କରବାର୍କେ ବିଭାଗୀୟ ମନ୍ତ୍ରୀ ରବିନାରାୟଣ ନାୟକ ନିର୍ଦ୍ଦେଶ ଦେଇଛନ୍। 3 ଦିନ ଭିତରେ ନୁକସାନ ରିପୋର୍ଟ ଦେବାର୍କେ ମନ୍ତ୍ରୀ ଶ୍ରୀ ନାୟକ ବିଭାଗୀୟ ଅଧିକାରୀମାନଙ୍କୁ କହିଛନ୍। ବଢ଼ିତି 9ଟା ଜିଲ୍ଲାର 4,88,000 ଗୃହପାଳିତ ପଶୁ ପ୍ରଭାବିତ ହୋଇଛନ୍ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍। 245ଟା ଜାଗାନ 58ଟା ଭେଟେନାରୀ ଟିମ୍ ଲାଗିଛନ୍। 15,000 ପଶୁଙ୍କୁ ଚିକିତ୍ସା ସହିତ 263 ମେଟ୍ରିକ୍ ଟନ୍ ଖାଦ୍ୟ ଯୋଗାଇ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍। ସେଆଡ଼େ ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସଞ୍ଜର 6 ବଜେ ତକ 625.21 ଫୁଟ ରହିଥିଲା। ଏହାଦେ 22ଟା ଗେଟ୍ ଦେଇକରି ଫି ସେକେଣ୍ଡ ଥି ଜଳଭଣ୍ଡାରୁ 3,53,672 ଘନଫୁଟ ପାଏନ୍ ଛଡ଼ାଯାଉଥିବା ବେଳେ 284,773 ଘନଫୁଟ ପାଏନ୍ ଆସୁଛି। କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ବନ୍ୟା ପ୍ରଭାବିତ ରାଜ୍ୟମାନଙ୍କର ସହାୟତା ଲାଗି ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠି ଏସ୍ଡିଆର୍ଏଫ୍ର କେନ୍ଦ୍ରୀୟ ଅଂଶ ବାବଦେ 2,117,85,00,000 ଟଙ୍କା ଆଗୁଆ ଦେବାର୍କେ ଅନୁମୋଦନ କରିଛନ୍। 7ଟା ପ୍ରଭାବିତ ରାଜ୍ୟମାନଙ୍କର ଭିତରୁ ଓଡ଼ିଶାକେ 2 ନମ୍ବର କିସ୍ତି ବାବଦେ 500 କୋଟି ଟଙ୍କା ଆଗୁଆ ଦେବାର୍କେ ମଞ୍ଜୁର କରାଯାଇଛି। ଇନ ଜନେଇ ଦିଆଯାଇପାରେ ଯେ ଓଡ଼ିଶା 2026-27 ଆର୍ଥିକ ବଛର ଲାଗି ଏସ୍ଡିଆର୍ଏଫ୍ର ପହଲା କିସ୍ତି ଆଘନୁ ପାଇସାରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତା ଥି ରାଜ୍ୟ କ୍ୟାବିନେଟ୍ର ବୈଠକ ଚାଲିଛି। ବୈଠକଟି ଭିନ୍ ଭିନ୍ ବିଭାଗର ବହୁଟେ ପ୍ରସ୍ତାବକେ ମଞ୍ଜୁରୀ ମିଳିବା ବୋଲି ଜଣାପଡ଼ିଛି। ଭୁବନେଶ୍ୱରଠାରେ ଆଇବା ସୋମବାର 3 ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ମୁଖ୍ୟମନ୍ତ୍ରୀଙ୍କର ଅଲଗା ଗୁରୁତ୍ୱପୂର୍ଣ୍ଣ କାମ ଥିବାରୁ ଶୁଣାଣି ବନ୍ଦ ରଖାଯାଇଛି। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଏ ଲୋକଙ୍କୁ ଜନେଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସମ୍ବଲପୁରୀ ଭାଷା ସାହିତ୍ୟର ଅନନ୍ୟ କବି ଗୁରୁ ସତ୍ୟନାରାୟଣ ବହିଦାରଙ୍କର ଜୟନ୍ତୀ ଆଉ ସମ୍ବଲପୁରୀ ଦିନ ଆଜି ପାଳନ କରାଯାଉଛି। ସମ୍ବଲପୁରୀ ଭାଷା ସାହିତ୍ୟ ଆଉ ସଂସ୍କୃତିକେ ବିଶ୍ୱ ଦରବାରନ ପହଞ୍ଚାବାର୍ଥି କବି ଶ୍ରୀ ବହିଦାରଙ୍କର ଅବଦାନ ସବୁଦିନ ସୋର ରହିବା। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜାଗା ସହିତ ସମ୍ବଲପୁରର କଚେରୀ ଛ ଗଙ୍ଗାଧର ମଣ୍ଡପନ ସମ୍ବଲପୁରୀ ଦିନ ପାଳନ ଲାଗି ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇକରି କହିଛନ୍, ସମ୍ବଲପୁରୀ ଭାଷା ସଂସ୍କୃତି ଲୋକକଳା ଲୋକଗୀତ ନୃତ୍ୟ ହସ୍ତତନ୍ତ ବୁଣାକାମ ଆଉ ପରମ୍ପରା ରାଜ୍ୟର ଗୌରବ ଆଉ ପରିଚୟ। ପିଢ଼ି ଉତରୁ ପିଢ଼ି ସମୃଦ୍ଧ ଐତିହ୍ୟ ସମକୁ ଏକତାର ସୂତ୍ରନ ବାନ୍ଧି ରଖିକରି ପୂର୍ଥିନ ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ସମ୍ବଲପୁରୀ ଦିନର ଶୁଭେଚ୍ଛା ଜଣାଇଛନ୍। ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇକରି କହିଛନ୍,
1: ଜୟ ବା ସମଲେଶ୍ୱରୀ, ଜୟ ସମ୍ବଲପୁରୀ ଦିନ। ଗୁରୁ ସତ୍ୟନାରାୟଣ ବଳିଦାନଙ୍କର ଜନ୍ମଦିନ ଅବସରକୁ ସମ୍ବଲପୁରୀ ଦିନ ପାଳନ କରି ଆସୁଛନ୍ତି। ଆମ ରାଜ୍ୟ ଓଡ଼ିଶାରେ ସମ୍ବଲପୁରୀ ଭାଷା ସଂସ୍କୃତି ସଭ୍ୟତା ଖାଇବା ପିଇବା ପରିଧାନ ବିଶେଷତ୍ଵ ଅଛି। ଗୋଟିଏ ସାଂସ୍କୃତିକ ପ୍ରଦେଶରେ ଗୋଟିଏ ବିଶେଷ ସଂସ୍କୃତିକୁ ମନେ ପକେଇବା ଗୋଟିଏ ଆମ ସମସ୍ତଙ୍କର ପରମ ଦାୟିତ୍ୱ। ବହୁତ ବହୁତ ଶୁଭେଚ୍ଛା ଆଜିର ଦିବସରେ ସମସ୍ତଙ୍କୁ। ଜୟ ମା ସମଲେଶ୍ୱରୀ, ଜୟ ଜଗନ୍ନାଥ।
0: ଉଚ୍ଚଶିକ୍ଷା ବିଭାଗ ଅଧୀନତି ଥିବା 7ଟା ବିଶ୍ୱବିଦ୍ୟାଳୟ ଆଉ 8ଟା ସରକାରୀ ମହାବିଦ୍ୟାଳୟ 2026-27 ଶିକ୍ଷାବର୍ଷ ଲାଗି ଇଣ୍ଟିଗ୍ରେଟେଡ୍ ଟିଚର ଏଜୁକେସନ୍ ପ୍ରୋଗ୍ରାମ ପାଠ୍ୟକ୍ରମର ପହିଲା ବଛର ପାଠପଢ଼ା ଆଜିଠାନୁ ମୂଲ ହୋଇଛି। ଆଭାସୀ ଜରିଏ ଆଜି ହୋଇଥିବା ବୈଠକଟି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସବୁ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇଛନ୍। ରାଜ୍ୟ ଉଚ୍ଚଶିକ୍ଷା କ୍ଷେତ୍ରର ଜାତୀୟ ଶିକ୍ଷାନୀତି 2020 ପ୍ରଣୟନ ହେବା ଋତୁରୁ ଇଣ୍ଟିଗ୍ରେଟେଡ୍ ଏଜୁକେସନ୍ ପ୍ରୋଗ୍ରାମ ପାଠ୍ୟକ୍ରମ ମୂଲ କରାଯାଇଛି। ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଜିଲ୍ଲାସ୍ତରୀୟ ନିର୍ମାଣ କମିଟି ବୈଠକ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ବୈଠକଟି ଅଧ୍ୟକ୍ଷତା କରିକରି ଛାତ୍ରାବାସ ଛାତ୍ରୀନିବାସ ସବୁଦିନିଆ ଖେଲପଡ଼ିଆ ତିଆରିକେ ତୁର୍ତ୍ତି କରିବା ଲାଗି ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ସବୁ ନିର୍ମାଣାଧୀନ କାମ ଅଗଷ୍ଟ 15 ତାରିଖ

ତକ୍ ସାରବାର୍କେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବୌଦ୍ଧ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହନ ଜିଲ୍ଲା ରଣନୀତି କାର୍ଯ୍ୟସୂଚୀ 2026 ଶୀର୍ଷ ଗୋଟେ ବୈଠକ ହୋଇଯାଇଛି। ଏଥି ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ବୈଠକଟି ଅଧ୍ୟକ୍ଷତା କରିକରି ବାଲ୍ୟ ବିବାହର ପୂରା ନିରାକରଣ ଆଉ ଭିନ୍ ଭିନ୍ ବିଭାଗ ଭିତରେ ତାଲମେଲ ରଖିକରି ଜିଲ୍ଲାନୁ କେନ୍ତା ବାଲ୍ୟ ବିବାହକେ ଲୋପ କରାଯିବା ତାର ଉପରେ ଜୋର ଦେଇଥିଲେ। ରାଜ୍ୟ ଆଜିଠାନୁ 7 ତାରିଖ ତକ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଉଛି। ସ୍ତନ୍ୟପାନକେ ପ୍ରାଥମିକତା ଦେବାର ସହିତ ଇବାବ୍ଦେ ପ୍ରତିବନ୍ଧକମାନଙ୍କୁ ଦୂର କରବାର ଆଉ ସ୍ତନ୍ୟପାନକେ ପ୍ରୋତ୍ସାହିତ କରବାର ଏ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଛୁଆମାନଙ୍କର ଶାରୀରିକ ବୃଦ୍ଧି ସହିତ ବୁଦ୍ଧିମତା ବଢ଼ାବାର ଥି ମାର୍ ଗୁରସର ପ୍ରମୁଖ ଭୂମିକା ରହିଥିସି। ଜନମ ହେବାର ଘଣ୍ଟେ ଭିତରେ ଛୁଆକେ ମାର୍ ଗୁରସ ଦେବାର ଲାଗି ସ୍ୱାସ୍ଥ୍ୟ ବିଭାଗ ତରଫ ପରାମର୍ଶ ଦିଆଯାଇଛି। ଜନମନୁ 6 ମାସ ତକ ଛୁଆକେ ଖାଲି ମାର୍ ଗୁରସ ଆଉ 6 ମାସନୁ 2 ବଛର ତକ ମାର୍ ଗୁରସ ସାଙ୍ଗେ ପରିପୂରକ ଖାଦ୍ୟ ଦିଆଗଲେ ଛୁଆର ଶାରୀରିକ ଆଉ ମାନସିକ ଅଭିବୃଦ୍ଧି ହେସି। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଂ ଏ ଦିବସ ଅବସରରେ କହିଛନ୍, ଛୁଆର ସୁସ୍ଥ ଜୀବନର ଶୁଭାରମ୍ଭ ମାର୍ ସ୍ନେହ ଆଉ ସ୍ତନ୍ୟପାନୁ ହେଇଥିସି। ସ୍ତନ୍ୟପାନକେ ପ୍ରୋତ୍ସାହନ ଦେଇକରି ସୁସ୍ଥ ସଶକ୍ତ ଭବିଷ୍ୟତ ଗଢ଼ବାର୍କେ ସେ ପରାମର୍ଶ ଦେଇଛନ୍। ସେନ୍ତା ଫୁସ୍ଫୁସ୍ କ୍ୟାନ୍ସର ଲାଗି ସଚେତନତା ସୃଷ୍ଟି ଉଦ୍ଦେଶ୍ୟ ଆଜି ଫୁସ୍ଫୁସ୍ କ୍ୟାନ୍ସର ଦିବସ ବିଲ୍ ପାଳନ କରାଯାଉଛି। ଭୁବନେଶ୍ୱର ଓଡ଼ିଶା ଅର୍ବାନ ଏକାଡେମୀଠାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫ ରାଜ୍ୟର 25 ପୌରାଞ୍ଚଳର ପାଖାପାଖି 60 ସିଟି ଇଞ୍ଜିନିୟର ଟାଉନ୍ ପ୍ଲାନର ଆଉ କନ୍ସଲ୍ଟାଣ୍ଟମାନଙ୍କର ଦୁଇଦିନିଆ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ମୁହ୍ୟଛେ। ଏହି କାର୍ଯ୍ୟକ୍ରମଟି ପ୍ରକଳ୍ପ ଯୋଜନା ଇଞ୍ଜିନିୟରିଂର ଶ୍ରେଷ୍ଠ କାର୍ଯ୍ୟପନ୍ଥା ଗୁଣବତ୍ତା ନିଶ୍ଚିତକରଣ ଚୁକ୍ତିନାମା ପରିଚାଳନା ପ୍ରକଳ୍ପ ଅନୁଧ୍ୟାନ ଆଉ ସମୟସୀମା ଭିତରେ ସହରୀ ଭିତ୍ତିଭୂମି କାମ ସାରବାର ବାବଦେ ବୈଷୟିକ ଆଲୋଚନା ଚକ୍ର ସାମିଲ ରହିଛି। ଶେଷ ମୁଖ୍ୟ ଖବର ଫେରଖାଏ। ବିକଶିତ ଭାରତ ସଂକଳ୍ପ ଅଭିଯାନ ଲାଗି ନିଶାମୁକ୍ତ ଯୁବବର୍ଗ କାର୍ଯ୍ୟକ୍ରମକେ ଆଇବାକାଲ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଆକାଶ ମାର୍ଗନୁ ବନ୍ୟା ପ୍ରଭାବିତ ଇଲାକାର ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ। ଆଉର୍ ଗୁରୁ ସତ୍ୟନାରାୟଣ ବହିଦାନଙ୍କ ଜନ୍ମଦିନକେ ସୁର୍ତା କରିକରି ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜାଗାନ ଆଜି ପାଳନ କରାଯାଉଛେ ସମ୍ବଲପୁରୀ ଦିନ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ସ୍ୱାମୀ ବିବେକାନନ୍ଦ ଭାରତର ଆତ୍ମାକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିଥିଲେ ବୋଲି କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟଗୁଡ଼ିକୁ 1,09,000 କୋଟି ଟଙ୍କା ଟିକସ ରାଜସ୍ୱ ସଂଗ୍ରହର ଅତିରିକ୍ତ କିସ୍ତି ବାବଦରେ ପ୍ରଦାନ କଲେ କେନ୍ଦ୍ର ସରକାର। ଭାରତ ଚୀନ ମଧ୍ୟରେ ପୁନଃ ଆରମ୍ଭ ହୋଇଛି ଦ୍ୱିପାକ୍ଷିକ ସୀମାପାର ବାଣିଜ୍ୟ କାରବାର। ଲୋକମାନ୍ୟ ତିଲକ ଜାତୀୟ ସମ୍ମାନ ପାଇଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ଏବଂ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ 30 ବୃଦ୍ଧି ପାଇଲା ଭାରତର ପଦକ ସଂଖ୍ୟା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସ୍ୱାମୀ ବିବେକାନନ୍ଦ ଭାରତର ଆତ୍ମାକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିଥିଲେ। ତାଙ୍କରି ପ୍ରଦର୍ଶିତ ମାର୍ଗ ଅନୁସରଣ କରି ଦେଶର ଯୁବପିଢ଼ି ଅଭିବୃଦ୍ଧି କ୍ଷେତ୍ରରେ ଗତିଶୀଳ ହୋଇପାରିବେ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି। ମୈଶୂରର ସ୍ୱାମୀ ବିବେକାନନ୍ଦ ସାଂସ୍କୃତିକ ଯୁବକେନ୍ଦ୍ର ବିବେକ ସ୍ମାରକକୁ ଉଦ୍ଘାଟନ କରିବା ଅବସରରେ ଶ୍ରୀ ମୋଦି ଏହା କହିଛନ୍ତି।
1: ସ୍ୱାମୀ ବିବେକାନନ୍ଦ ଯୁବାଓ କି ଶିକ୍ଷା କୁ ରାଷ୍ଟ୍ର ନିର୍ମାଣ କା ମଜବୁତ ଆଧାର ମାନତେ ଥେ। ଉନ୍ହୋନେ ସ୍ୱୟଂ ଏ ଦେଖା ଥା କି କୈସେ ଦୁନିଆ କେ ଦେଶ ଅପନେ ଯୁବାଓ କୋ ଶିକ୍ଷିତ ବନା ରହେ ହୈଁ, ଲେକିନ ଦୁର୍ଭାଗ୍ୟ ସେ ତବ ଭାରତ ଗୁଲାମ, ଭାରତ କେ ଯୁବା ଭି ଗୁଲାମୀ କି ଜଞ୍ଜୀରୋଁ ମେ ଜକଡ଼େ ହୁଏ। ଉସ ଦୌର ସେ ଲେକର ଅବ ତକ ଭାରତ କେ ଯୁବା ନେ ଏକ ଲମ୍ବୀ ଯାତ୍ରା ତୟ କି। ଭାରତ କା ଜୋ ଯୁବା कभी जंजीरों में था, आज वो युवा दुनिया के विकास को गति दे रहा है।
0: श्री मोदी कहिछंती एही स्मृति स्मारकी स्वामी विवेकानंदंकर 1892 मसीहार मैसूर गस्त एवं मैसूर देवान सार के शेषाद्री आयर को भेटी मैसूर महाराज श्री चमराजेन्द्र ୱାଦିଆରଙ୍କଠାରୁ ଯୁକ୍ତରାଷ୍ଟ୍ର ଆମେରିକାରେ ଅନୁଷ୍ଠିତ ଚିକାଗୋ ଧର୍ମ ସମ୍ମିଳନୀରେ ଯୋଗଦେବା ନିମନ୍ତେ ଅର୍ଥ ସହାୟତାର ନିଦର୍ଶନ। ପ୍ରଧାନମନ୍ତ୍ରୀ ବିବେକ ସ୍ମାରକଠାରେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଐତିହାସିକ ସ୍ଥଳରେ ଯୋଗ ସାଧନା କରିବା ସହ ଚାରାରୋପଣ କରିଛନ୍ତି। ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକକୁ ଆଜି ଦିନିକିଆ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ପ୍ରଥମେ ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଜିଲ୍ଲାର ଭୋଗପୁରମ୍ଠାରେ ଆଲୁରି ସୀତାରାମ ରାଜୁ ଆନ୍ତର୍ଜାତୀୟ ବିମାନ ବନ୍ଦରର ଉଦ୍ଘାଟନ କରିଥିଲେ। ଏଥିସହ 18,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଟିକସ ରାଜସ୍ୱ ସଂଗ୍ରହର ଅତିରିକ୍ତ କିସ୍ତି ଭାବରେ କେନ୍ଦ୍ର ସରକାର ଆଜି ବିଭିନ୍ନ ରାଜ୍ୟକୁ 1,09,000 କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏକ ବିବୃତ୍ତିରେ ଅର୍ଥ ମନ୍ତ୍ରଣାଳୟ କହିଛି, ପ୍ରତି ମାସରେ ହସ୍ତାନ୍ତରିତ ହେଉଥିବା ଟିକସ ସଂଗ୍ରହ କିସ୍ତି ଉପରେ ଏହି ଅତିରିକ୍ତ ରାଶି ପ୍ରଦାନ କରାଯାଇଛି। ବିଭିନ୍ନ କ୍ଷେତ୍ରରେ ବିକାଶ ଲକ୍ଷ୍ୟ ନେଇ ଏହି ଅର୍ଥ ରାଜ୍ୟଗୁଡ଼ିକ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ମନ୍ତ୍ରଣାଳୟ କହିଛି। ଉତ୍ତରପ୍ରଦେଶକୁ ସର୍ବାଧିକ 19,208 କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଓଡ଼ିଶାକୁ 4,819 କୋଟି ଟଙ୍କା ଏବଂ ସିକିମ୍କୁ ସର୍ବନିମ୍ନ 365 କୋଟି ଟଙ୍କା ଦିଆଯାଇଛି। ଭାରତ ଚୀନ ମଧ୍ୟରେ ଦ୍ୱିପାକ୍ଷିକ ସୀମାପାର ବାଣିଜ୍ୟ କାରବାର ଆଜି ପୂର୍ବାହ୍ନରୁ ପୁନଃ ଆରମ୍ଭ ହୋଇଛି। ସିକିମ୍ର ନାଥୁଲା ଗିରିପଥ ଦେଇ ଏହି କାରବାର ଜାରି ରହିଛି। ଗତ 6 ଅଧିକ ସମୟ ଧରି ଏହା ବନ୍ଦ ରହିଥିଲା। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଏହା ଏକ ସକାରାତ୍ମକ ପଦକ୍ଷେପ ବୋଲି କୁହାଯାଇଛି। ଆମ ସମ୍ବାଦଦାତା ଦେଇଥିବା ସୂଚନା ଅନୁଯାୟୀ ଉଭୟ ଦେଶର ଅଧିକାରୀ ଆଜି ପୂର୍ବାହ୍ନରେ ନୋ ମ୍ୟାନ୍ସ ଲ୍ୟାଣ୍ଡ ଅଞ୍ଚଳରେ ପରସ୍କର ସହ ସାକ୍ଷାତ ଆଲୋଚନା କରିଥିଲେ। 1962 ଭାରତ ଚୀନ ବିବାଦ ପରଠାରୁ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ବନ୍ଦ ରହିଥିଲେ ମଧ୍ୟ 2006 ଏହାକୁ ଆନୁଷ୍ଠାନିକ ଭାବେ ପୁନଃ କାର୍ଯ୍ୟକ୍ଷମ କରାଯାଇଥିଲା। ତେବେ COVID-19 ମହାମାରୀ ପରିପ୍ରେକ୍ଷୀରେ 2020 ଏହା ବନ୍ଦ ରହିଥିଲା। ଅଧିକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୋମବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଏହି ସୀମା ବାଣିଜ୍ୟ କାରବାର ଜାରି ରହିବ। ପ୍ରତ୍ୟେକ ପଞ୍ଜୀକୃତ ବ୍ୟବସାୟୀଙ୍କୁ ଦୈନିକ 2,00,000 ଟଙ୍କା ପର୍ଯ୍ୟନ୍ତ ବାଣିଜ୍ୟ କାରବାର କରିବାକୁ ଅନୁମତି ପ୍ରଦାନ କରାଯିବା ସମ୍ପର୍କରେ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆଭାସୀ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଅଭିଯାନ ଅନ୍ତର୍ଗତ ନିଶାମୁକ୍ତ ଯୁବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏହି ଅଭିଯାନ ଅଧୀନରେ ନିଶାର କୁପରିଣାମ ବିରୋଧରେ 100 ବ୍ୟାପୀ ଜାତୀୟ ଜନଭାଗିଦାରୀ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିରେ 10,000 ଉର୍ଦ୍ଧ୍ୱ ସ୍ଥାନରେ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମଗୁଡ଼ିକରେ ମାଇଁ ଭାରତ ସ୍ୱେଚ୍ଛାସେବୀ, ମାଇଁ ଭାରତ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ, ଯୁବକ ସଂଘର ପ୍ରତିନିଧିଙ୍କ ସମେତ ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନ ଏବଂ 125 ଉର୍ଦ୍ଧ୍ୱ ଧାର୍ମିକ ସଂଗଠନର କର୍ମକର୍ତ୍ତା ଯୋଗଦେବେ।

ନିଶାମୁକ୍ତି ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଏହି ଅଭିଯାନ ମାଧ୍ୟମରେ ପ୍ରତି ରବିବାର ସାପ୍ତାହିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମହାନ ସଂଗ୍ରାମୀ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକଙ୍କ 106ତମ ପୁଣ୍ୟତିଥି ଅବସରରେ ଦେଶବାସୀ ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସ୍ୱରାଜ ମୋର ଜନ୍ମସିଦ୍ଧ ଅଧିକାର ଏବଂ ଏହାକୁ ମୁଁ ନିଶ୍ଚୟ ହାସଲ କରିବି, ସ୍ୱର୍ଗତ ତିଲକଙ୍କ ଏହି ବାର୍ତ୍ତା ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ପ୍ରେରଣା ପ୍ରଦାନ କରିଥିଲା। ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ପୁଣେଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଯୋଗଦେଇ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଲୋକମାନ୍ୟ ତିଲକ ଜାତୀୟ ସମ୍ମାନ 2026ରେ ସମ୍ମାନିତ କରିଛନ୍ତି। ସମବେତ ଜନତାଙ୍କୁ ସମ୍ବୋଧନ କରି ଶ୍ରୀ ଶାହା କହିଛନ୍ତି, ଜାତୀୟ ସୁରକ୍ଷା କ୍ଷେତ୍ରରେ ଶ୍ରୀ ଡୋଭାଲଙ୍କର ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରରେ ଶ୍ରୀ ଡୋଭାଲଙ୍କର ବିଭିନ୍ନ ପ୍ରମୁଖ ଜାତୀୟ ସୁରକ୍ଷା କ୍ଷେତ୍ରରେ ନିଷ୍ପତ୍ତି ଦେଶର ଆଭ୍ୟନ୍ତରୀଣ ଏବଂ ବାହ୍ୟ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଜାତି ଉଦ୍ଦେଶ୍ୟରେ ଶ୍ରୀ ଡୋଭାଲଙ୍କର ଅଭୂତପୂର୍ବ ଅବଦାନ ନିମନ୍ତେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ବୋଲି ଶ୍ରୀ ଶାହା କହିଛନ୍ତି। ସମ୍ମାନ ଗ୍ରହଣ କରିବା ଅବସରରେ ଶ୍ରୀ ଡୋଭାଲ ଲୋକମାନ୍ୟ ତିଲକଙ୍କର ନୀତି, ଆଦର୍ଶ, ଦେଶପ୍ରେମ, ତ୍ୟାଗ ଏବଂ କର୍ତ୍ତବ୍ୟ ପରାୟଣତା ଯୁବପିଢ଼ିଙ୍କୁ ଅନୁପ୍ରାଣିତ କରିବ ବୋଲି କହିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶ ଶକ୍ତିଶାଳୀ ଏବଂ ସୁଦୃଢ଼ ହୋଇପାରିଛି। ଚଳିତ ଆର୍ଥିକ ବର୍ଷ ପାଇଁ ବନ୍ୟା ପ୍ରଭାବିତ ରାଜ୍ୟଗୁଡ଼ିକୁ ସହାୟତା ପ୍ରଦାନ କରିବା ଲକ୍ଷ୍ୟରେ 2,117,85,00,000 ଆଗୁଆ ଅର୍ଥରାଶି ପ୍ରଦାନ କରାଯିବ। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ କେନ୍ଦ୍ରୀୟ ଅଂଶ ବାବଦରେ ଏହି ଅର୍ଥ ପ୍ରଦାନକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅନୁମୋଦନ କରିଛନ୍ତି। ପୂର୍ବରୁ ହିମାଚଳ ପ୍ରଦେଶ, ଓଡ଼ିଶା ଏବଂ ନାଗାଲାଣ୍ଡ ଏହାର ପ୍ରଥମ କିସ୍ତି ପାଇସାରିଛନ୍ତି। ଓଡ଼ିଶାକୁ 500 କୋଟି ଟଙ୍କାର ଦ୍ୱିତୀୟ କିସ୍ତି ମଧ୍ୟ ମଞ୍ଜୁର କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ମୌସୁମୀ ଆରମ୍ଭ ହେବା ପରଠାରୁ ରାଜ୍ୟ ସରକାରଙ୍କ ସହିତ ସମନ୍ୱୟ ରକ୍ଷା କରି କେନ୍ଦ୍ର ବନ୍ୟା ପରିସ୍ଥିତି ଉପରେ ନିଜର ନଜର ରଖିଛି। କ୍ଷୟକ୍ଷତି ଆକଳନ କରିବା ପାଇଁ ଆନ୍ତଃ ମନ୍ତ୍ରଣାଳୟ କେନ୍ଦ୍ରୀୟ ଦଳ ଇତିମଧ୍ୟରେ ଅରୁଣାଚଳ ପ୍ରଦେଶ ଏବଂ ଆସାମ ଗସ୍ତ କରିଛନ୍ତି। ନାଗାଲାଣ୍ଡ ସରକାରଙ୍କ ଅନୁରୋଧ ସତ୍ତ୍ୱେ ସେଠାକୁ ମଧ୍ୟ କେନ୍ଦ୍ରୀୟ ଦଳ ଗସ୍ତ ନେଇ ପ୍ରସ୍ତୁତି ଜାରି ରହିଥିବା ମନ୍ତ୍ରଣାଳୟ କହିଛି। ମରକୋ ସୀମାବର୍ତ୍ତୀ ସିଉଟା ଅଞ୍ଚଳରେ ସୀମାପାର ପରିସ୍ଥିତିରେ ମୃତ୍ୟୁ ସଂଖ୍ୟା 67ରେ ପହଞ୍ଚିଥିବା ସ୍ପେନ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ମରକୋରୁ ସ୍ପେନ୍ ସୀମା ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିବା ବେଳେ ବୁଡ଼ିଯାଇ ଏବଂ ଦଳାଚକଟାରେ ଏହି ପ୍ରବାସୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସ୍ପେନ୍ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଉତ୍ତର ଆଫ୍ରିକୀୟ ସିଉଟା ଏନ୍କ୍ଲେଭ୍ ଏବଂ ପଡ଼ୋଶୀ ମରକୋ ମଧ୍ୟରେ ସମୁଦ୍ର ସୀମାରେ 500 ମିଟର ପର୍ଯ୍ୟନ୍ତ ଅବରୋଧ ଅଞ୍ଚଳ ଘୋଷଣା କରାଯାଇଛି। ଚଳିତ ସପ୍ତାହ ଆରମ୍ଭରେ 50,000+ ପ୍ରବାସୀ ସ୍ପେନ୍ ଅଞ୍ଚଳରେ ପ୍ରବେଶ କରିବା ଦୃଷ୍ଟିରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ପେନ୍ର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କହିଛି, ସିଉଟାରେ ପ୍ରବେଶ କରିଥିବା ଅଧିକାଂଶ ଲୋକ ପୂର୍ବରୁ ମରକୋ ଫେରିଯାଇଛନ୍ତି। ତେବେ ସୀମାର ଉଭୟ ପାର୍ଶ୍ୱରେ ଶୃଙ୍ଖଳା ଫେରାଇ ଆଣିବା ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟ ନେଇ ପ୍ରୟାସ ଜାରି ରହିଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। ଅନ୍ୟପକ୍ଷରେ ସ୍ପେନ୍ର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଜେଜ୍ ସିଉଟାରେ ଅହେତୁକ ପ୍ରବାସୀ ବୃଦ୍ଧି ନେଇ ଏକୀକୃତ ସମନ୍ୱୟ ପଦକ୍ଷେପ ଗ୍ରହଣ କରିବା ଲକ୍ଷ୍ୟ ନେଇ ଜରୁରୀକାଳୀନ ବୈଠକ ଡକାଇବାକୁ ୟୁରୋପୀୟ ସଂଘକୁ ଅନୁରୋଧ କରିଛନ୍ତି। ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ପଦକ ସଂଖ୍ୟା 30 ବୃଦ୍ଧି ପାଇଛି। ଏଥିରେ 8 ସ୍ୱର୍ଣ୍ଣ, 15 ରୌପ୍ୟ ଏବଂ 7 କାଂସ୍ୟ ପଦକ ଅନ୍ତର୍ଭୁକ୍ତ। ପଦକ ତାଲିକାରେ ଭାରତ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି। ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଜାସ୍ମିନ୍ ଲାମ୍ବୋଡ଼ିଆ ଏବଂ ପ୍ରୀତି ପାୱାର ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। 54 କିଲୋଗ୍ରାମ ମହିଳା ବର୍ଗରେ ପ୍ରୀତି ତାଙ୍କ କାନାଡ଼ା ପ୍ରତିଦ୍ୱନ୍ଦ୍ୱୀକୁ 5-0 ପରାସ୍ତ କରିଥିବା ବେଳେ 57 କିଲୋଗ୍ରାମ ମହିଳା ବର୍ଗରେ ଜାସ୍ମିନ୍ ଉତ୍ତର ଆୟାରଲାଣ୍ଡ ଖେଳାଳିଙ୍କୁ ସମାନ ପଏଣ୍ଟ ବ୍ୟବଧାନରେ ହରାଇଛନ୍ତି। ପାରା ଆଥଲେଟିକ୍ସ ବର୍ଗରେ ପୁରୁଷ ସଟ୍ପୁଟ୍ F57 ବର୍ଗରେ ସୁମନ ରାଣା ସ୍ୱର୍ଣ୍ଣ ଏବଂ ଶୁଭମ ଜୁଆଲ ରୌପ୍ୟ ପଦକ ପାଇଛନ୍ତି। ଟ୍ରିପୁଲ୍ ଜମ୍ପ ପ୍ରତିଯୋଗିତାରେ ପ୍ରବୀଣ ଚିତ୍ରାଭେଲ ରୌପ୍ୟ ଏବଂ ସେଲ୍ଭା ପ୍ରଭୁ କାଂସ୍ୟ ପଦକ ପାଇଛନ୍ତି। ଜୁଡ଼ୋ ପ୍ରତିଯୋଗିତାରେ ଉନ୍ନତି ଶର୍ମା ମହିଳା 63 କିଲୋଗ୍ରାମ ବର୍ଗରେ ସେମିଫାଇନାଲ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ହାସଲ କରିଥିବା ଭାରତୀୟ ଖେଳାଳି ପ୍ରୀତି ପାୱାର ଏବଂ ଜାସ୍ମିନ୍ ଲାମ୍ବୋଡ଼ିଆଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ବିଭିନ୍ନ ପ୍ରତିଯୋଗିତାରେ ପଦକ ହାସଲ କରିଥିବା ଭାରତର ସମସ୍ତ ଖେଳାଳିଙ୍କୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ କ୍ରୀଡ଼ାମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ସ୍ୱାମୀ ବିବେକାନନ୍ଦ ଭାରତର ଆତ୍ମାକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିଥିଲେ ବୋଲି କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟଗୁଡ଼ିକୁ 1,09,000 କୋଟି ଟିକସ ରାଜସ୍ୱ ସଂଗ୍ରହର ଅତିରିକ୍ତ କିସ୍ତି ବାବଦରେ ପ୍ରଦାନ କଲେ କେନ୍ଦ୍ର ସରକାର। ଭାରତ ଚୀନ୍ ମଧ୍ୟରେ ପୁନଃ ଆରମ୍ଭ ହୋଇଛି ଦ୍ୱିପାକ୍ଷିକ ସୀମାପାର ବାଣିଜ୍ୟ କାରବାର।

0: ଲୋକମାନ୍ୟ ତିଲକ ଜାତୀୟ ସମ୍ମାନ ପାଇଲେ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ 30 ବୃଦ୍ଧି ପାଇଲା ଭାରତର ପଦକ ସଂଖ୍ୟା। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଝାରସୁଗୁଡ଼ା ସମ୍ବାଦଦାତା ବସନ୍ତ କୁମାର ଜେନା ଓ ଉପସ୍ଥାପନାରେ ମୁଁ ନୀନା ସାହୁ। ଝାରସୁଗୁଡ଼ା ଜିଲ୍ଲାରେ ସ୍ଥାନୀୟ ଯୁବକ ଯୁବତୀଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଳ୍ପ ସଂସ୍ଥାଗୁଡ଼ିକ ସହ ସମୀକ୍ଷା ବୈଠକ ଜାରି ରହିଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାଣ ସ୍ଥାନୀୟ ପ୍ରାର୍ଥୀଙ୍କୁ ନିଯୁକ୍ତିରେ ପ୍ରାଥମିକତା ଦେବା, ଫ୍ରେସରମାନଙ୍କ ପାଇଁ ଅଭିଜ୍ଞତା ସର୍ତ୍ତକୁ କୋହଳ କରିବା ଏବଂ ଆପ୍ରେଣ୍ଟିସ୍ ସୁଯୋଗ ବୃଦ୍ଧି କରିବାକୁ ଶିଳ୍ପ ସଂସ୍ଥାମାନଙ୍କୁ ପରାମର୍ଶ ଦେଇଛନ୍ତି। ଆସନ୍ତା ଡିସେମ୍ବରରେ ଜିଲ୍ଲାସ୍ତରୀୟ ମେଗା ନିଯୁକ୍ତି ମେଳା ଆୟୋଜନ ସହ ଶିଳ୍ପ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ସମନ୍ୱୟ ବୃଦ୍ଧି, ଦକ୍ଷତା ବିକାଶ ଏବଂ ଶିଳ୍ପଭିତ୍ତିକ ତାଲିମ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି।
3: ଝାରସୁଗୁଡ଼ା ଜିଲ୍ଲାରେ ଶିଳ୍ପାୟନ ସହିତ ସ୍ଥାନୀୟ ଯୁବପିଢ଼ିଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଜିଲ୍ଲା ପ୍ରଶାସନର ସର୍ବୋଚ୍ଚ ପ୍ରାଥମିକତା। ଆମର ଲକ୍ଷ୍ୟ ହେଉଛି ଜିଲ୍ଲାରେ ଗଢ଼ି ଉଠିଥିବା ଶିଳ୍ପ ସଂସ୍ଥାଗୁଡ଼ିକ ସ୍ଥାନୀୟ ଯୋଗ୍ୟ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତିରେ ଅଗ୍ରାଧିକାର ଦିଅନ୍ତୁ। ଏହି ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମିତ ସମୀକ୍ଷା ବୈଠକ ଆୟୋଜନ କରାଯାଉଛି ଏବଂ ଶିଳ୍ପ ସଂସ୍ଥାମାନଙ୍କ ସହ ସମନ୍ୱୟକୁ ଆହୁରି ସୁଦୃଢ଼ କରାଯାଉଛି। ଆସନ୍ତା ଆର୍ଥିକ ବର୍ଷ ପାଇଁ ଶିଳ୍ପ ସଂସ୍ଥାମାନେ ସ୍ଥାନୀୟ ପ୍ରତିଭାଙ୍କ ନିଯୁକ୍ତି ବୃଦ୍ଧି କରିବା ସହ ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ସହଜ ଓ ବ୍ୟବହାରିକ କରିବା ଆବଶ୍ୟକ। ବିଶେଷ କରି ଫ୍ରେସର ଛାତ୍ରଛାତ୍ରୀଙ୍କ ପାଇଁ ପୂର୍ବ ଅଭିଜ୍ଞତାର ସର୍ଭକୁ କୋହଳ କରିବା ଏବଂ ଆପ୍ରେଣ୍ଟିସିପ୍ ମାଧ୍ୟମରେ ସେମାନଙ୍କୁ ଦକ୍ଷତା ଆଉ ଅଭିଜ୍ଞତା ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେବାକୁ ମୁଁ ସମସ୍ତ କମ୍ପାନୀଙ୍କୁ ଆହ୍ୱାନ କରୁଛି। ଶିଳ୍ପ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ଥିବା ଦୂରତା ହ୍ରାସ କରିବା ପାଇଁ ସରକାରୀ ITI ଏବଂ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ସହ ବୃହତ୍ ଶିଳ୍ପ ସଂସ୍ଥାମାନେ ବୁଝାମଣାପତ୍ର ସ୍ୱାକ୍ଷର କରି ଗେଷ୍ଟ ଲେକ୍ଚର, ଇଣ୍ଡଷ୍ଟ୍ରି ଭିଜିଟ୍, ସଫ୍ଟ ସ୍କିଲ୍ ଗ୍ରୁମିଙ୍ଗ ଏବଂ କ୍ୟାରିୟର ମାର୍ଗଦର୍ଶନ ଭଳି କାର୍ଯ୍ୟକ୍ରମକୁ ନିୟମିତ କରିବା ଆବଶ୍ୟକ। ଦଶମ, ଦ୍ୱାଦଶ, ITI, ଡିପ୍ଲୋମା, BTEC, ସ୍ନାତକ, MBA ଏବଂ MCA ଛାତ୍ରଛାତ୍ରୀଙ୍କୁ ଶିଳ୍ପର ଆବଶ୍ୟକତା ଅନୁଯାୟୀ ତାଲିମ ପ୍ରଦାନ କରାଯିବ। କମ୍ପାନୀମାନେ ସେମାନଙ୍କର ଆଗାମୀ ବର୍ଷର ଦକ୍ଷତା ଆବଶ୍ୟକତାର ତାଲିକା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ନିଯୁକ୍ତି କାର୍ଯ୍ୟାଳୟକୁ ପ୍ରଦାନ କରିବେ। ଆବଶ୍ୟକତା ଅନୁଯାୟୀ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ୱାର୍ଲ୍ଡ ସ୍କିଲ୍ ସେଣ୍ଟରରେ ଉନ୍ନତ ତାଲିମ ଦିଆଯିବ ଏବଂ ଶିଳ୍ପ ଭିତ୍ତିକ ନୂତନ ପାଠ୍ୟକ୍ରମ ଆରମ୍ଭ କରାଯିବ। ଆସନ୍ତା ଡିସେମ୍ବର 2026 ଜିଲ୍ଲା ସ୍ତରୀୟ ଏକ ମେଗା ନିଯୁକ୍ତି ମେଳା ଆୟୋଜନ କରାଯିବ ଯେଉଁଥିରେ ସମସ୍ତ ଶିଳ୍ପ ସଂସ୍ଥା ସେମାନଙ୍କ ଠିକାଦାର ଓ ଭେଣ୍ଡରଙ୍କ ସହ ଅଂଶଗ୍ରହଣ କରି ସର୍ବାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ। ଜିଲ୍ଲା ପ୍ରଶାସନ ପ୍ରତି ମାସରେ ସମୀକ୍ଷା ବୈଠକ କରି ଆପ୍ରେଣ୍ଟିସିପ୍ ଆକ୍ଟର କାର୍ଯ୍ୟକାରିତା ଏବଂ ସ୍ଥାନୀୟ ନିଯୁକ୍ତିରେ ପ୍ରଗତିକୁ ନିରନ୍ତର ତଦାରଖ କରିବ। ସମସ୍ତଙ୍କ ସହଯୋଗରେ ଝାରସୁଗୁଡ଼ାକୁ ଦକ୍ଷତା ବିକାଶ ଆଉ ସ୍ଥାନୀୟ ନିଯୁକ୍ତି କ୍ଷେତ୍ରରେ ଏକ ଆଦର୍ଶ ଜିଲ୍ଲାରେ ପରିଣତ କରିବା ଆମର ସଂକଳ୍ପ।
2: ଝାରସୁଗୁଡ଼ା ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମ୍ପର୍କରେ କୃଷକଙ୍କୁ ସଚେତନ କରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ପ୍ରଚାର ରଥର ଶୁଭାରମ୍ଭ କରାଯାଇଛି। ଏହି ରଥ ବିଭିନ୍ନ ଗ୍ରାମ ଓ ପଞ୍ଚାୟତ ପରିଭ୍ରମଣ କରି ଯୋଜନାର ସୁବିଧା, ପଞ୍ଜୀକରଣ ପ୍ରକ୍ରିୟା ଓ ଫସଲ କ୍ଷତିପୂରଣ ବ୍ୟବସ୍ଥା ସମ୍ପର୍କରେ କୃଷକଙ୍କୁ ସଚେତନ କରିବ। ଜିଲ୍ଲା ପ୍ରଶାସନ ଅଧିକରୁ ଅଧିକ କୃଷକଙ୍କୁ ଏହି ଯୋଜନାରେ ସାମିଲ ହେବାକୁ ଆହ୍ୱାନ ଦେଇଛି। ଝାରସୁଗୁଡ଼ାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ଅଗ୍ରଗତି ନେଇ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ହୋଇଛି। ସ୍ୱଚ୍ଛ, ତ୍ରୁଟିମୁକ୍ତ ଓ ସର୍ବବ୍ୟାପୀ ଭୋଟର ତାଲିକା ପ୍ରସ୍ତୁତି ପାଇଁ ସମସ୍ତ ଅଧିକାରୀଙ୍କୁ ନିରପେକ୍ଷ ଭାବେ କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଜ୍ଞାନ ଭାରତମ୍ ଅଭିଯାନ ଅନ୍ତର୍ଗତ ଝାରସୁଗୁଡ଼ା ଜିଲ୍ଲାପାଳ ପୁରାତନ ପାଣ୍ଡୁଲିପି, ତାଳପତ୍ର ପୋଥି ଓ ଅନ୍ୟାନ୍ୟ ହସ୍ତଲିପିର ସଂରକ୍ଷଣ ଓ ଡକ୍ୟୁମେଣ୍ଟେସନ ପାଇଁ ଶିକ୍ଷାବିତ୍, ଗବେଷକ ଏବଂ ସାଧାରଣ ଲୋକଙ୍କ ସହଯୋଗ କାମନା କରିଛନ୍ତି। ଜିଲ୍ଲା ସଡ଼କ ସୁରକ୍ଷା କମିଟି ଏବଂ ଜିଲ୍ଲା ରାଜପଥ ସୁରକ୍ଷା ଟାସ୍କ ଫୋର୍ସର ସମୀକ୍ଷା ବୈଠକରେ ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ହ୍ରାସ ପାଇଁ ସମସ୍ତ ବିଭାଗର

0: ଭଗବାନ, କେତେ କଷ୍ଟ କରି ପରିବା ଗୁଡାକ ଲଗେଇଥିଲି, ସବୁ ପାଣିରେ ବୁଡ଼ିଗଲା, ନଷ୍ଟ ହେଇଗଲା। କେମିତି ଏ ଚାଷୀ କୁଳ ବଞ୍ଚିବେ, କେମିତି କଣ କରିବେ, ବନ୍ୟା ସବୁ ସାରିଦେଲା ରେ, କଣ କରିବି ମୁଁ, ବୁଦ୍ଧିବାଟ ମତେ କିଛି ଦେଖାଯାଉନି ରେ।
1: ଇଏ ବୈଠକି ଘରେ ବାହୁନୁ ଚକିଏ କିଏ ବା?
0: ଆରେ ନିଦିଆ କିରେ,
1: ଜୁହାରେ ଜୁହାରେ ପାରପା।
0: ଜୁହାରେ, କି ଦୁଃଖ କଥା କହିବି ରେ, ଛାତି ଫାଟି ଯାଉଛି ମୋର।
1: ହଉ ହଉ ହଉ, ତୁ ନିହୁଅ ଅପା, ହେଲେ ଇଏ କହୁନ କାହିଁକି ଏମିତି କାନ୍ଦୁଛ?
0: କଣ କରିବି ନିଦିଆ, କେତେ କଷ୍ଟ କରି ଧାର କରଜ କରି ପରିବା ଲଗେଇଥିଲି, ଇଏ କଲରା ଲଗେଇଥିଲି, ଭେଣ୍ଡି ଲଗେଇଥିଲି, ଛଚିନ୍ଦ୍ରା ଲଗେଇଥିଲି, ସବୁ ପାଣିରେ ବୁଡି ଯାଇଛି ରେ, ଆଉ କିଛି ନାହିଁ, ଗୋଟିଏ ଛେକ ବଜାରକୁ ଯାଇଛି ବିକ୍ରି ହବାକୁ।
1: ଓହୋ, ଏ ଯୋଉ ବର୍ଷା ଅଧିକ ହେଲା ଆ ତା ସହିତ ଆମର ଜମିରେ ପାଣି ପଶିଗଲା, ସବୁ ପନିପରିବା ପରା ନଷ୍ଟ ହେଲାଣି,
0: ଆମ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଗଲା ରେ।
1: ଇଏ ଦୈବୀ ଦୁର୍ବିପାକ ଉପରେ କାହାର ହାତ ଅଛି କହୁନ ବାପା?
0: ସେଇଟା ତ ସତ କଥା, ହେଲେ ଏମିତି ହେଇଯିବ ବୋଲି କିଏ ଜାଣିଥିଲା କହିଲୁ ରେ ନିଧିଆ?
1: ନାଇଁ ନାଇଁ ଅପା, ତମେ ଯାହା କହୁଛ ଠିକ କଥା କହୁଛ, ଇଏ ବି ମନ ଦୁଃଖ କରିବା କଥା, କିନ୍ତୁ କଥା ହଉଛି ଚାଷୀ ଭାଇଟି ଆମର ସବୁ ଜାଣିଛି, ଆଉ ଦୈବୀ ଦୁର୍ବିପାକକୁ କେମିତି ସମ୍ମୁଖୀନ କରିହବ ସେ ବିଷୟରେ ମଧ୍ୟ ଜାଣିଛି।
0: ଆରେ ଚାଷୀ ପରା ହୁଡ଼ିଲେ ବରସେ, ଏମିତି ଭାଙ୍ଗି ପଡିଲେ ହବନି, ଆମକୁ ଅଣ୍ଟା ସିଧା କରିବାକୁ ପଡିବ, ଆମେ ସଳଖିକି ଚାଲିବା, ସେ ଦୁଃଖ କଷ୍ଟ ଯେତେ ପଡୁ ପୁଣି ଆମେ ଆମ କାମକୁ ଆଗେଇ ନବା।
1: କଥା ପଦେ କହିଲ ଅପା, ଯଦି ଏଇ କଥାକୁ ଆମେ ସମସ୍ତେ ହେଜିବା, ସମସ୍ତେ ବୁଝିବା, ତାହେଲେ ଯେତେ ଦୈବୀ ଦୁର୍ବିପାକ ଆସିଲେ ମଧ୍ୟ ଆମେ ସମସ୍ତେ ଠିଆ ହେଇପାରିବା, ଆଉ ଆମ ଫସଲକୁ ମଧ୍ୟ ସୁରକ୍ଷା ଦେଇପାରିବା। ହେଇଠି ଅପା, ଇଏ ବୈଠକି ଘରକୁ ଆସିଛ ମାନେ ମନ ଟିକେ ଖୁସି ଲାଗିବ, ଗୋଟିଏ ବଢିଆ ପଲ୍ଲୀ ଗୀତ ଅଛି ତମକୁ ଶୁଣଉଛି, ଶୁଣ।

0: ଆରେ ନିଦିଆ,
1: ହଁ
0: ସତରେ ଭାରି ମନକୁ ମୋର ବାଧିଥିଲା, ଭାରି କଷ୍ଟ ହଉଥିଲା, କିନ୍ତୁ ଏ ପଲ୍ଲି ଗୀତଟା ଯୋଉ ଶୁଣେଇଲୁ ମନଟା ଟିକିଏ ଭଲ ଲାଗିଲା।
1: ଇଏ ଆମ ଚାଷୀ ଭାଇଟିଏ ଯଦି ମନ ଭଲ ନ ରଖିବ ତାହେଲେ ବରଷ ଯାକର ଶସ୍ୟକୁ ଆମେ କେବେ ଅମଳ କରିପାରିବା ନାହିଁ।
0: ଆଚ୍ଛା କହିଲୁ ନିଧିଆ, ଆମେ ଖରା ବର୍ଷା ଶୀତ କାକରକୁ ଖାତିର ନ କରି ଯାଇକି ବିଲରେ କାମ କରୁଛୁ, ରାସାୟନିକ ସାର ପ୍ରୟୋଗ ନ କରିକି ଜୈବିକ ଉପାୟରେ ଚାଷ କରୁଛୁ।
1: ଠିକ କଥା କହିଛ ଅପା,
0: ଜୈବିକ ଉପାୟରେ ଚାଷ କଲେ ଆମ ପାଇଁ ଭଲ, ଆମର ଯୋଉ ଖାଉଟି ମାନେ ନଉଛନ୍ତି ପରିବା ସେମାନେ ବି କିଛି ପଇସା ଅଧିକା ଦେଇକିରି ନଉଛନ୍ତି, ପଚାରୁଛନ୍ତି ଇଏ କଣ ଅର୍ଗାନିକ।
1: ଇଏ ମଞ୍ଜ କଥା କହିଛ ଅପା, ଯେତେ ଆମେ ଜୈବିକ ସାରର ବ୍ୟବହାର କରିବା, ରାସାୟନିକ ସାରର କମ୍ ବ୍ୟବହାର କରିବା, ସେତେ ଆମର ପରିବେଶ ସୁସ୍ଥ ହେବା ସହିତ ଆମର ଉପକାରୀ ଜୀବ ମାନଙ୍କର ସଂଖ୍ୟା ମଧ୍ୟ ମାଟିରେ ବଢିବ।
0: ଆରେ ମାଟି ଗୁଣରେ ତ ଗଛ, ଆଉ ଆମ ପରିଶ୍ରମରେ କ୍ଷେତ।
1: ମାଟି ଭଲ ରହିଲେ, ପରିବେଶ ଭଲ ରହିଲେ ଅଧିକ ଅମଳ କରିପାରିବା, ଆଉ ଚାଷରୁ ଦି ପଇସା ଅଧିକ ଲାଭ ପାଇପାରିବା।
0: ବଢିଆ କଥା କହିଲୁ, ମନଟା ଭଲ ଲାଗିଲା। ଏମିତି ବୈଠକୀ ଘରେ କଥା ହଉଥିବା ନା କିଛି ଗୋଟେ ବ୍ୟବସ୍ଥା କରିଛୁ ପେଟ ପାଟଣା ପାଇଁ?
1: ନାଇଁ ନାଇଁ, ଖାସ କରି ତମ ପାଇଁ ଆଉ ଆମର ଶ୍ରୋତା ବନ୍ଧୁ ମାନଙ୍କ ପାଇଁ ଗୋଟିଏ ଶିକ୍ଷଣୀୟ ଆଲୋଚନା ଆଜି ଆମର କିଷାନ ବାଣୀରେ ରହିଛି।
0: ତାହେଲେ ଆଲୋଚନା ହେଇଯାଉ, ବସିକି ଶୁଣିବା।
1: ଆଉ ଏ ବିଷୟରେ କହୁଛନ୍ତି ଆମର ପୂର୍ବତନ ଜିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ ରମେଶ ଦାସ।
2: ଆମ ଦେଶ ଯୋଉ ଭାରତ ବର୍ଷ ତାର ଯୋଉ ଜୀବନ ଜୀବିକାର ମୁଖ୍ୟ ଉତ୍ସ ହେଲା କୃଷି। ଦେଶର ଅର୍ଥନୀତିରେ କୃଷିର ଅବଦାନ ପ୍ରାୟ 17-18%। ତେଣୁ ସମୁନ୍ନତ ଭାରତର ସ୍ୱପ୍ନକୁ ସାକାର କରିବା ନିମନ୍ତେ କୃଷି ଓ କୃଷକର ସଶକ୍ତିକରଣ ଅନିବାର୍ଯ୍ୟ, ଯାହା କୃଷିରେ ବଡ ଧରଣର ଅଭିବୃଦ୍ଧି ଆଣିପାରିବ।
3: ସାର୍, ତେବେ କୃଷିର ଅଭିବୃଦ୍ଧି ନିମନ୍ତେ କି କି ପଦକ୍ଷେପ ନିଆଯାଇଛି?
2: କୃଷିର ଅଭିବୃଦ୍ଧି ପାଇଁ ଆମର ଯୋଉ କୃଷକ ଭାଇ ହେଉଛନ୍ତି ଆମର ହେଉଛନ୍ତି ଅନ୍ନଦାତା। ତେଣୁ କୃଷିର ଅଭିବୃଦ୍ଧି ନିମନ୍ତେ ଅନେକ ପ୍ରକାର ପଦକ୍ଷେପ ନିଆଯାଇଛି। ଗୋଟେ ହେଲା ମୃତ୍ତିକା ପରୀକ୍ଷା ବା ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଉ ପ୍ରଚଳନ କରାଯାଇଛି। ଉନ୍ନତ ମାନର ବିହନ ଯୋଗାଣ ହେଉଛି, ରିହାତି ଦରରେ କୃଷି ଯନ୍ତ୍ରପାତି ଯୋଗାଣ ହେଉଛି, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା କାର୍ଯ୍ୟକାରୀ ହେଉଛି, ପର ଡ୍ରପ୍ ମୋର କ୍ରପ୍, କୃଷି କ୍ଷେତ୍ରକୁ ସୁରକ୍ଷାତ୍ମକ ଜଳସେଚନ କରାଯାଉଛି ଯୋଉଟା ବୁନ୍ଦା ଜଳସେଚନ, ଫୁଆରା ଜଳସେଚନ, ଆଉ ହେଉଛି ପ୍ରଧାନମନ୍ତ୍ରୀଙ୍କ ଫସଲ ବୀମା ଯୋଜନା, ପ୍ରଧାନମନ୍ତ୍ରୀଙ୍କର କୃଷି ସମ୍ମାନ ଯୋଜନା, ଆଉ ଆପଣଙ୍କର ନିରବିଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ଗ୍ରାମଜ୍ୟୋତି ଯୋଜନା।

0: ଏବଂ ପରମ୍ପରାଗତ କୃଷି କଲ୍ୟାଣ ଯୋଜନା ବା ପରମ୍ପରାଗତ କୃଷି ବିକାଶ ଯୋଜନା ତାକୁ କୁହାଯାଏ ଜୈବିକ କୃଷି ଏବଂ ଏହା ଛଡ଼ା କିଷାନ ପୋର୍ଟାଲ ମଧ୍ୟ ଅଛି ଯେଉଁଠି କୃଷି ସୂଚନା ଚାଷୀ ଭାଇମାନଙ୍କୁ ଯୋଗାଇ ଦିଆଯାଉଛି।
1: ସାର୍ ତେବେ ଜୈବିକ କୃଷି କ'ଣ?
0: ଆପଣଙ୍କର ନିରନ୍ତର କୃଷିର ବିକାଶ ନିମନ୍ତେ ଜୈବିକ କୃଷି ହେଉଛି ଏକାନ୍ତ ଅପରିହାର୍ଯ୍ୟ। କାହିଁକି ନା ମାଟି ହେଉଛି ଆମର ଏକ ଜୀବନ୍ତ ପଦାର୍ଥ। ଏହି ମାଟିକୁ ସୁସ୍ଥ ଜୀବନ୍ତ ଆଉ ପ୍ରାକୃତିକ ଭାବେ ଆମକୁ ଉର୍ବର କରି ରଖିବା ଆମର ହେଉଛି କର୍ତ୍ତବ୍ୟ, ଯାହାଫଳରେ ମାଟି ନିରନ୍ତର ଭାବେ ଖାଦ୍ୟ ଉତ୍ପାଦନ କରିପାରିବ। ମାତ୍ର ଅଧିକ ଉତ୍ପାଦନ ଆଶାରେ ଆମେ ଅସନ୍ତୁଳିତ ଭାବରେ ବିଷାକ୍ତ ରାସାୟନିକ ସାର, ରାସାୟନିକ କୀଟନାଶକ, ଉଦ୍ଭିଦ ବର୍ଦ୍ଧକ ବା ହର୍ମୋନ, ତୃଣନାଶକ ପ୍ରଭୃତି ମାଟିରେ ବ୍ୟବହାର କରୁଛୁ, ଯାହାଫଳରେ ଆମେ ଆମ ନିଜର ଶତ୍ରୁ ହେଇଯାଉଛୁ। ଜୈବ ବିବିଧତା ଆମର ନଷ୍ଟ ହେଇଯାଉଛି, ପରିବେଶ ପ୍ରଦୂଷିତ ହେଉଛି, ସାରା ଜୀବଜଗତର ସ୍ୱାସ୍ଥ୍ୟ ହାନି ହେଉଛି। ତେଣୁ ପ୍ରକୃତିରୁ ମିଳୁଥିବା ପ୍ରାକୃତିକ ପଦାର୍ଥକୁ ଉପଯୋଗ କରି ପ୍ରଦୂଷଣ ମୁକ୍ତ ପରିବେଶ ସହାୟକ କୃଷି କରିବା ହିଁ ଜୈବିକ କୃଷି, ଯାହା ମାଟିକୁ ଆମର ଜୀବନ୍ତ ରଖିପାରେ ଏବଂ ପ୍ରଦୂଷଣ ମୁକ୍ତ ଖାଦ୍ୟ ଉତ୍ପାଦନ କରିପାରେ ଏବଂ ଏହା ନିରନ୍ତର କୃଷିକୁ ଆଗେଇ ନିଏ। ଜୈବିକ ଚାଷରେ ମୃତ୍ତିକାରେ ଥିବା ଉପକାରୀ ଜୀବମାନଙ୍କର ଯେଉଁ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ନିମନ୍ତେ ଓ ମାଟିର ଉର୍ବରତା ବଜାୟ ନିମନ୍ତେ ଫସଲରୁ ମିଳୁଥିବା ଜୈବିକ ପଦାର୍ଥର ପୁନର୍ବିନିଯୋଗ କରାଯାଏ। ରାସାୟନିକ ସାରର ବିକଳ୍ପ ଭାବରେ ଆମେ କମ୍ପୋଷ୍ଟ, ସବୁଜ ସାର, ଜୀବାଣୁ ସାର, ଜୀବାମୃତ, ଜିଆ ସାର, ପିଡ଼ିଆ ବ୍ୟବହାର କରି ଡାଲି ଫସଲ ଓ ଫସଲ ପର୍ଯ୍ୟାୟ ମଧ୍ୟ ଅବଲମ୍ବନ କରିଥାଉ। ଉପକାରୀ ପଶୁପକ୍ଷୀ ଓ କୀଟ ପାଳନ ମଧ୍ୟ କରାଯାଏ। ବୃକ୍ଷଜାତ କୀଟନାଶକ ନିମନ୍ତେ ଉପକାରୀ ବୃକ୍ଷ ରୋପଣ ମଧ୍ୟ ଆବଶ୍ୟକ। ମିତ୍ର କୀଟ, ଉପକାରୀ ଅଣୁଜୀବ, ବୃକ୍ଷଜାତ କୀଟନାଶକ ଓ ବିଭିନ୍ନ ପ୍ରକାର ଜନ୍ତା ମଧ୍ୟ ବ୍ୟବହାର କରି ଫସଲ ସୁରକ୍ଷା କରାଯାଏ। ଏହାର ମୁଖ୍ୟ ଅଙ୍ଗ ହେଲା କୌଣସି ପ୍ରକାରର ରାସାୟନିକ ପଦାର୍ଥ ବ୍ୟବହାର ଏଥିରେ ହୁଏ ନାହିଁ, କାରଣ ନିରନ୍ତର କୃଷି ବିକାଶରେ ଏହା ବାଧକ ଅଟେ। ନିରନ୍ତର କୃଷି ବିକାଶ ନିମନ୍ତେ ମାଟିକୁ ଜୀବନ୍ତ ରଖିବାକୁ ହେବ, କୃଷି ବନୀକରଣ କରିବାକୁ ହେବ, ଜୈବ ବିବିଧତାକୁ ବଜାୟ ରଖିବାକୁ ହେବ, ଜୈବିକ ଉପାୟରେ ରୋଗ ପୋକ ନିୟନ୍ତ୍ରଣ କରିବାକୁ ହେବ, ଆଚ୍ଛାଦନ କରି ମାଟିକୁ ସୁରକ୍ଷା ଦେବାକୁ ହେବ, ଉପକାରୀ ପଶୁପକ୍ଷୀମାନଙ୍କୁ ମଧ୍ୟ ପାଳିବାକୁ ହେବ ଏବଂ ପ୍ରଦୂଷଣ କମ୍ କରିବାକୁ ହେବ।
1: ଜୈବିକ ଚାଷ କାହିଁକି କରିବା?
0: ଆମର ଜୈବିକ ଚାଷ ଦ୍ୱାରା ମାଟି, ପାଣି, ପବନ, ବାୟୁ, ଆକାଶ, ଯାହାକୁ କହନ୍ତି ପରିବେଶ, ଏହାକୁ ମୁକ୍ତ କରିବା ଆମର ହେଉଛି ଧର୍ମ। ଏହା ହିଁ ନିରନ୍ତର କୃଷିର ଏକ ଦିଗ। ତେଣୁ ଜୈବିକ ଚାଷ ଦ୍ୱାରା ଉତ୍ପାଦିତ ଉତ୍ପାଦ ଉନ୍ନତ ମାନର, ପୁଷ୍ଟିକର, ସ୍ୱାଦଯୁକ୍ତ ଓ ସ୍ୱାସ୍ଥ୍ୟ ପକ୍ଷେ ହିତକର। ଉତ୍ପାଦ ଖର୍ଚ୍ଚ ଏଥିରେ କମ୍ ହୁଏ, ଫଳରେ ଚାଷୀ ଋଣଗ୍ରସ୍ତ ହେବାର ବାଧ୍ୟବାଧକତା ଏଥିରେ ରହେନି। ଜୈବିକ ଚାଷ ଦ୍ୱାରା ଉତ୍ପାଦିତ ଉତ୍ପାଦର ବଜାର ଚାହିଦା ସର୍ବାଗ୍ରେ ବା ସବୁବେଳେ ଅଧିକ। ଆଉ ଗୋଟେ କଥା ହେଉଛି ଜିଆ ଖତ, ପଶୁପାଳନ, ଜୈବ କୀଟନାଶକ ପ୍ରଭୃତି ବ୍ୟବହାର ଦ୍ୱାରା ଗ୍ରାମ୍ୟ ପରିବେଶରେ ରୋଜଗାର ସୃଷ୍ଟି ହୁଏ। ଜୈବିକ ଚାଷ ପଦ୍ଧତି ଏପରି ଏକ ପଦ୍ଧତି ଯାହା ଜୈବିକ ଉତ୍ପାଦକକୁ ଅଜୈବିକ ଉତ୍ପାଦ ଠାରୁ ଅଲଗା କରିପାରିଥାଏ। ଜୈବିକ ଚାଷ ସର୍ବଦା ଉତ୍ପାଦର ମୂଲ୍ୟ ବୃଦ୍ଧି କରାଇଥାଏ, ଫଳରେ ଚାଷୀ ଅଧିକ ଲାଭ ପାଇଥାଏ। ଆଞ୍ଚଳିକ ହେଉ ବା ଦୂର ବଜାର ହେଉ, ଏପରିକି ଆନ୍ତର୍ଜାତିକ ବଜାରରେ ଜୈବିକ ଉତ୍ପାଦର ଚାହିଦା ସବୁବେଳେ ଅଧିକ ରହେ। ଆଉ ଗୋଟିଏ ଭଲ ଜିନିଷଟିଏ, ଖାଉଟି ଆଉ ଚାଷୀ ଏମାନଙ୍କ ମଧ୍ୟରେ ଗୋଟେ ବିଶ୍ୱାସର ସେତୁ ସୃଷ୍ଟି ହୁଏ। ଯେମିତି କୁହାଯାଏ ଯେ ଆପଣଙ୍କର ଜୈବିକ ଉତ୍ପାଦର ଯେଉଁ ଯାତ୍ରା, ଫାର୍ମ ଗେଟ୍ ଟୁ ଫୁଡ୍ ପ୍ଲେଟ୍, ସେଇଟା ଆପଣଙ୍କର ଗୋଟେ ବିଶ୍ୱାସର ବାତାବରଣ ସୃଷ୍ଟି ହୁଏ।
1: ଜୈବିକ ଚାଷ କିପରି କରିବା?
0: ଏଇଟା ଉକ୍ତି ଅଛି ଆମର, କାଲି ପାଇଁ ଆଜି, ତାର ଅର୍ଥ ହେଉଛି ଆଗାମୀକାଲିକୁ ଆମେ କେହି କେବେ ଦେଖିନେ, ତଥାପି ଆଗାମୀକାଲିର ଅନାଗତ ଆଶଙ୍କାକୁ ଦୂର କରିବାର ପ୍ରଚେଷ୍ଟା ଆଜି ହିଁ କରିବା ଏବଂ ନିଜେ ସତର୍କ ରହିବା। ପ୍ରକୃତି ଉପଲବ୍ଧ ଉଦ୍ଭିଦ ଓ ପ୍ରାଣୀଙ୍କ ସହାୟତାରେ ଏହି ଚାଷ ଆମେ କରିବା। ଜୈବିକ ଚାଷ ପାଇଁ ପ୍ରଥମ କାମ ହେଉଛି ବଫର ଜୋନ୍। ବଫର ଜୋନ୍ ମାନେ ଯେଉଁ କ୍ଷେତ୍ରରେ ଆମେ କରିବା ଜୈବିକ ଚାଷ, ତାର କ୍ଷେତ୍ରର ପରିସୀମାରେ 5 ମିଟର ଚଉଡ଼ାରେ ଏକ ହିଡ଼ ବା ବନ୍ଧ ଏପରି ତିଆରି କରିବା ଯେପରି ବାହାର ପାଣି ଜୈବ କ୍ଷେତ ଭିତରକୁ ପ୍ରବେଶ କରିପାରୁ ନଥିବ। ଏହା ଏକ ପ୍ରତିରୋଧକ ବଳୟ ବା ବଫର ଜୋନ୍। ତାପରେ ଜୈବିକ ଚାଷ ଆଉ କେମିତି କରିବା ନା ଡାଲି ଫସଲ କରିବା। ଏହି ହିଡ଼ ଉପରେ ଆମେ ଶିମ୍ବ ଜାତୀୟ ଗଛ ବା ଗ୍ଲାଇରିସାଡ଼ିଆ ସୁବାବୁଲ ପ୍ରଧ୍ୟ ଆମେ ଲଗେଇବା। ତା ଛଡ଼ା ସବୁଜ ସାର ପାଇଁ ଏହି ଗଛର ଉଚ୍ଚତା ଯେମିତି 5 ଫୁଟରୁ ଅଧିକ ହେବା ଉଚିତ ନୁହେଁ। ଏହା ଛଡ଼ା ଆମେ ଡାଲି ଜାତୀୟ ଫସଲ ମଧ୍ୟ ଚାଷ କରିବା ବିଧେୟ, ଫଳରେ ସବୁଜ ସାର ସହିତ ରାଇଜୋବିୟମ ଜନିତ ଉର୍ବରତା ମାଟିରେ ବଜାୟ ରହିବ। ତାପରେ ଆମେ ଜିଆ ଖତ ବିଷୟରେ ଆଲୋଚନା କରିବା। ନିରନ୍ତର ଭାବେ ଆମେ ଜିଆ ଖତ ବ୍ୟବହାର ନିମନ୍ତେ ଜିଆ ଖତର ଗୋଟେ ଟାଙ୍କି କରିବା, ଯେଉଁଟାକି 10 ଫୁଟ ଲମ୍ବ ହୋଇଥିବ, 3 ଫୁଟ ଉଚ୍ଚ ହୋଇଥିବ, 3 ଫୁଟ ଚଉଡ଼ା ମିନିମମ୍ ହୋଇଥିବ ଏବଂ ତା ଆବଶ୍ୟକ ସଂଖ୍ୟା ଅନୁସାରେ ଆମେ ଜିଆ ଖତ ଟାଙ୍କି ତିଆରି କରିବା। ଗୋଟିଏ ଜିଆ ଖତ ଟାଙ୍କିର ଯେଉଁ ଶଯ୍ୟା, ସେଥିରେ 1000ଟି ୟୁସିନିଆ ଫୋଏଟିଡ଼ା ଜାତିର ଜିଆ ଛାଡ଼ି ପ୍ରତି 3-4 ମାସରେ ଥରେ ଲେଖାଏଁ ଜିଆ ଖତ ଅମଳ କରାଯାଇପାରିବ। ସେହିଭଳି କମ୍ପୋଷ୍ଟ ବ୍ୟବହାର, କମ୍ପୋଷ୍ଟ ଖତ ପାଇଁ ଯେଉଁ ଟାଙ୍କି ଆମେ ତିଆରି କରିବା, 10 ଫୁଟ ଆପଣଙ୍କର ନିହାତି ଲମ୍ବ ହୋଇଥିବ, 5 ଫୁଟ ଆପଣଙ୍କର ଚଉଡ଼ା ହୋଇଥିବ, 3.5 ଫୁଟ ଆପଣଙ୍କର ହୋଇଥିବ ଉଚ୍ଚ।

0: ଏଇ ଆକାର କମ୍ପୋଷ୍ଟ ଖତ ଟାଙ୍କି ରଖିବା ଆବଶ୍ୟକ। ତାପରେ ଯୋଉଟା ଆମର କ୍ଷେତ, ସେ କ୍ଷେତରେ ଗୋଟେ କ୍ଷେତ ପୋଖରୀ କରିବା। କ୍ଷେତ ପୋଖରୀ, କ୍ଷେତର ଖାଲୁଆ ସ୍ଥାନରେ ଗୋଟିଏ ଛୋଟ କ୍ଷେତ ପୋଖରୀ କରି ସେଥିରେ ଶୀଘ୍ର ବଢିପାରୁଥିବା ମାଛ ଓ ବତକ ଛାଡ଼ିବା। ତାପରେ ଗୋ ସମ୍ପଦ, ଗୋଟିଏ ଛୋଟିଆ ଧରନ୍ତୁ 120 ବର୍ଗ ଫୁଟ ର ଗୋଟିଏ ଗୁହାଳ, 2-3 ଗାଈ ପାଳନ କରି ତାକୁ କେବଳ ଜୈବିକ ଖାଦ୍ୟ ଖାଇବାକୁ ଦେବା ଉଚିତ। ବାହାର ଭିଟାମିନ, ବାହାର ମିନେରାଲ ଇତ୍ୟାଦି ଖାଦ୍ୟ ତାଙ୍କୁ ଦେବା ଉଚିତ ନୁହେଁ, କାରଣ ସେମାନଙ୍କ ଠାରୁ ପ୍ରାପ୍ତ ଗୋବର ଓ ଗୋମୂତ୍ର ଜୈବିକ ବା ପ୍ରଦୂଷଣ ମୁକ୍ତ ହେବା ବିଧେୟ।
1: ତେବେ ଜୈବିକ ଉପାୟରେ ଆମେ କିପରି ଭାବରେ ଜମି ପ୍ରସ୍ତୁତ କରିପାରିବା?
0: ହଁ, ମନେ ରଖନ୍ତୁ ଜମିଟା ଯୋଉ ପଟକୁ ଢାଲୁଥିବ ତାର ବିପରୀତ ଦିଗରେ ଆମେ ଚାଷ କରିବା। ପ୍ରତି ଜମିରେ ଆମେ ପ୍ରଥମ ବର୍ଷ ଗୋଟିଏ ଡାଲି ଜାତୀୟ ଫସଲ ନିଶ୍ଚିତ ଭାବେ କରିବା। ତା ଛଡା ପ୍ରତି ବର୍ଷ ଯେତେବେଳେ ମୁଖ୍ୟ ଫସଲ ଭିତରେ ହଉ ବା ମୁଖ୍ୟ ଫସଲ ପରେ ହଉ, ଡାଲି ଜାତୀୟ ଫସଲ ଆମେ ବାରମ୍ବାର ସେଥିରେ କରିବା। ଫସଲ ପର୍ଯ୍ୟାୟରେ ଏଇଟା କରିବା ଦରକାର। ଧରନ୍ତୁ ଆମେ ଖରିଫ ଚାଷ କରିବା, ତା 40-45 ଦିନ ପୂର୍ବରୁ ଆମେ ଧନିଚା ଚାଷ ଯଦି କରିବା, ତାହେଲେ 40-45 ଦିନ ପରେ ସେ ଧନିଚା ଗଛକୁ ଯଦି ଆମେ ମାଟିରେ ମିଶେଇ ଦବା, ସେଇଟା ମାଟିକୁ ଜବକ୍ଷାରଜାନ ସାର ଯୋଗାଏ। ତା ଛଡା ଆପଣ ଜୈବ ସାର ଯୋଉଟା ଅଛି PSB, ସେଇଟା ଆପଣ ଏକରକୁ 2 କେଜି ଦେଇପାରିବା। ଆଜୋସ୍ପିରିଲମ, ଆଜୋଟୋବାକ୍ଟର କିମ୍ବା ରାଇଜୋବିୟମ, ଏସବୁ ଜିନିଷ ମଧ୍ୟ ଏକର ପ୍ରତି ଆମେ 2 କେଜି ହିସାବରେ ଆମେ ତାକୁ ବ୍ୟବହାର କରିପାରିବା। ଧରନ୍ତୁ ଆମେ ମାଣ୍ଡିଆ କରିବା, ମାଣ୍ଡିଆ ଚାଷ କରିବା ପୂର୍ବରୁ ଆମେ ଜମିରେ ଏକର ପିଛା ପ୍ରାୟ 6-7 କ୍ୱିଣ୍ଟାଲ ଜିଆ ଖତ ମଧ୍ୟ ବ୍ୟବହାର କରିପାରିବା। ଜିଆ ଖତ ଯଦି ଆମେ ନ ପାଇଲେ କୌଣସି ଅସୁବିଧା ହେଲା, ଜିଆ ଖତ ବଦଳରେ ଆମେ ଗୋବର ଖତ ଦେଇପାରିବା ବା କମ୍ପୋଷ୍ଟ ଦେଇପାରିବା ବା ଘନ ଜୀବାମୃତ ମଧ୍ୟ ପ୍ରୟୋଗ କରାଯାଇପାରିବେ। ମାଣ୍ଡିଆ ଚାଷ ପାଇଁ ଏକର ପ୍ରତି ପ୍ରାୟ 4 କ୍ୱିଣ୍ଟାଲ ଘନ ଜୀବାମୃତ ମଧ୍ୟ ବ୍ୟବହାର କରିପାରିବା।
1: ସାର୍, ତେବେ ବିହନ ବିଶୋଧନ ଜୈବିକ ଉପାୟରେ କିପରି କରିପାରିବା?
0: ଏବେ ଧରନ୍ତୁ ଆମେ ଶ୍ରୀଅନ୍ନ ଯୋଜନାରେ ଆମେ ଗୋଟେ ମାଣ୍ଡିଆ ଚାଷ ଆମେ କରୁଛେ। ମାଣ୍ଡିଆ ଯଦି ଆମେ କରିବା, ତାହେଲେ ତାର ବିହନକୁ ଆମେ ବୀଜାମୃତ ଦ୍ୱାରା ବିଶୋଧିତ କରାଯାଏ। ବୀଜାମୃତ ଗୋଟିଏ ଆମର ସେ ଜୈବିକ ଉପଚାରରେ ଆମେ ବୀଜାମୃତ ତିଆରି କରିବା। 1 କିଲୋଗ୍ରାମ ମାଣ୍ଡିଆ ବିହନ ପାଇଁ 200 ମିଲିଲିଟର ବୀଜାମୃତକୁ ମିଶେଇକିରି ଆମେ ବିହନକୁ ବିଶୋଧନ କରିପାରିବା।
1: ସାର୍, ଜୈବିକ ଉପାୟରେ ଘାସ ନିୟନ୍ତ୍ରଣ କିପରି ସମ୍ଭବ?
0: ବିହନ ବୁଣିବାର 2-3 ସପ୍ତାହ ପୂର୍ବରୁ ବିଲରେ ହାଲୁକା ପାଣି ମଡ଼େଇଦେବେ। ଘାସ ମଞ୍ଜି ଯେତେବେଳେ ଗଜା ହେଇଯିବ, ସେ ମାଟିକୁ ଆମେ ଶୁଖେଇ ଫଳ କରିଦେବା, ଫଳରେ ଘାସ ସଂଖ୍ୟା ବା ଘାସ ସମସ୍ୟା ଅନେକାଂଶରେ କମ୍ ହୁଏ। ଆଉ କଣ କରିବା ନା, ବିହନ ବୁଣା ପରେ ଜୈବ ଆଚ୍ଛାଦ ଦିଆଯାଏ, ଆକୁ କହନ୍ତି ଇଂରାଜୀରେ ମଲ୍ଚିଂ। ଏ ମଲ୍ଚିଂ ବହୁ ଉପକାରୀ, କାହିଁକି ନା ମଲ୍ଚିଂ ଯଦି ଆମେ ଦବା ବା ଆଚ୍ଛାଦ ଦେଇଦବା ଆମେ ମାଟି ଉପରେ, ପ୍ରଥମ ହେଲା ମାଟିକୁ ସେ ଅନେକାଂଶରେ ସୁରକ୍ଷା ଯୋଗାଏ। ମାଟି ଆପଣଙ୍କର ବର୍ଷା ଯୋଗୁଁ ନଷ୍ଟ ହୁଏ ନାହିଁ, ଧୋଇଯାଏ ନାହିଁ। ଆଉ କଣ କରେ ନା, ଏଥିରେ ଜଳୀୟାଂଶକୁ ସେ କନଜର୍ଭ କରି ବା ସଂରକ୍ଷିତ କରିକି ଆପଣଙ୍କର ମଲ୍ଚିଂଟା ମଧ୍ୟ ରଖେ। ଆଉ କଣ କରେ ନା, ଘାସ ସହଜରେ ଉଠିବାକୁ ଦିଏ ନାହିଁ। ଏତଦ୍ ବ୍ୟତୀତ ଆବଶ୍ୟକ ସ୍ଥଳେ ଆମେ ଥରେ ଦୁଇଥର ଘାସ ବଛା କାର୍ଯ୍ୟ କରିପାରିବା। ଘାସ ବଛା ଯଦି ଆବଶ୍ୟକ ହେଲା, ତାହେଲେ ଆମେ କଣ କରିବା ନା, ହାତ ଦ୍ୱାରା ଘାସ ବଛାବଛି କରିପାରିବା, ଯାହା ହ୍ୟାଣ୍ଡ ୱିଡିଂ କୁହାଯାଏ। ବିଭିନ୍ନ ପ୍ରକାର ୱିଡର, ଆପଣ ମାଣ୍ଡିଆରେ ସାଇକେଲ ୱିଡର ଚାଲିଛି, ଜାପାନିଜ ପ୍ୟାଡି ୱିଡର ଚାଲିଛି, ମାଣ୍ଡୁଆ ୱିଡର ଚାଲିଛି, ବିଭିନ୍ନ ପ୍ରକାର ୱିଡର ଅଛି, ସେ ୱିଡର ଦ୍ୱାରା ମଧ୍ୟ ଆମେ ଘାସ ଦମନ କରିପାରିବା।
1: ସାର୍, ଖାଦ୍ୟସାର ପରିଚାଳନା ବିଷୟରେ କିଛି ଆଲୋକପାତ କରନ୍ତୁ।
0: ଖାଦ୍ୟସାର ଗୋଟେ ବହୁତ ବଡ ଜିନିଷ, କାହିଁକିନା ଆମେ ରାସାୟନିକ ସାର ବ୍ୟବହାର କରିବାନି। ମୁଁ ଯୋଉ ଜୀବାମୃତ କଥା କହୁଥିଲି, ଧରନ୍ତୁ ଆମେ ମାଣ୍ଡିଆ ଚାଷ କରୁଛେ, ମାଣ୍ଡିଆ ଚାଷର ପ୍ରଥମ ଘାସ ବଛା ପରେ ଆମେ ଏକର ପ୍ରତି 150 ଲିଟର ଜୀବାମୃତକୁ ଆମେ ମାଟିରେ ବତର ଥିବା ସମୟରେ ସିଧାସଳଖ ପ୍ରୟୋଗ କରିପାରିବା। ଆଉ କଣ ଖାଦ୍ୟସାର ଦେଇପାରିବା ନା, 45-50 ଦିନ ପରେ ଆମେ ହାଣ୍ଡି ଖତ 1:40 ଅନୁପାତରେ ପାଣି ସହ ମିଶେଇ ଗୋଟିଏ ଥର ପତ୍ର ସିଞ୍ଚନ କରିପାରିବା। ଏହାଦ୍ୱାରା କଣ ହବ, ବିଭିନ୍ନ ପ୍ରକାର ପୋକ ମଧ୍ୟ ନଷ୍ଟ ହୁଏ, ପତ୍ରକଟା ପୋକ, ନଳୀ ପୋକ, ପତ୍ରମୋଡ଼ା ପୋକ। ଏବଂ ଏଇଠି କହି ରଖେ, 60-70 ଦିନ ବେଳକୁ ଯଦି ଆମେ ପଞ୍ଚଗବ୍ୟ ଦବା 1:20, ତାହେଲେ ମଧ୍ୟ ପତ୍ର ସିଞ୍ଚନ କଲେ ଏହା ରୋଗ ନିରାକରଣ ସହିତ ଫୁଲ ଆଉ ଫଳକୁ ମଧ୍ୟ ଶକ୍ତି ଯୋଗାଏ। ତେଣୁ ଏଇ ଯୋଉ ପଞ୍ଚଗବ୍ୟଟାକୁ, ଇଏ ମଧ୍ୟ ଖାଦ୍ୟ ସାର ଆକାରରେ ମଧ୍ୟ ଗଛକୁ ଶକ୍ତି ଯୋଗାଏ। ମୋଟ ଉପରେ ତରଳ ସାର ଯୋଉଟା ଆପଣ ବ୍ୟବହାର ଆମେ କରିବା କଥା, ଯୋଉ ଖାଦ୍ୟ ସାରର 3 ଥର ଆମେ ପ୍ରୟୋଗ କରିପାରିବା। ଶେଷ ଉଡ ଚାଷ ସମୟରେ ଥରେ କରିପାରିବା, ତଳି ରୁଆର 15-20 ଦିନ ପରେ ଥରେ ପ୍ରୟୋଗ କରିପାରିବା, ତଳି ରୁଆର 40-45 ଦିନ ମଧ୍ୟରେ ଆମେ ଆଉ ଥରେ ପ୍ରୟୋଗ କରିପାରିବା।
1: ପୋକ ଦମନ କରାଯିବାର ବିଧି କଣ?
0: ପୋକ ଦମନ ଆମେ କରିବା ପାଇଁ ଆମେ ଚାହୁଁଛେ ନିରନ୍ତର କୃଷି ବିକାଶ ପାଇଁ ଜୈବ କୀଟନାଶକ ଆମେ ଏଠି ବ୍ୟବହାର କରିବା ବା ଜୈବ କୀଟନାଶକର ବ୍ୟବହାର ଆବଶ୍ୟକ। ଗୋଟେ ହେଲା ନିମାସ୍ତ୍ର। ନିମାସ୍ତ୍ର କଣ କରେ ନା, ଆପଣଙ୍କର ଶୋଷକ ପୋକ ଓ ଚୁନିଆ ପୋକକୁ ଦମନ କରେ। ଆଉ ସେମିତି ଆଗ୍ନେୟାସ୍ତ୍ର ଅଛି, ଆଗ୍ନେୟାସ୍ତ୍ର କଣ କରେ ନା, କାଣ୍ଡବିନ୍ଧା ପୋକ, ଫଳବିନ୍ଧା ପୋକ, ଛୁଇଁବିନ୍ଧା ପୋକ, ପତ୍ରମୋଡ଼ା ପୋକ, ଏସବୁ ଗୁଡାକୁ ଦମନ କରେ। ସେମିତି ବ୍ରହ୍ମାସ୍ତ୍ର ଅଛି, ଯିଏକି କାଣ୍ଡବିନ୍ଧା ପୋକ, ଶୋଷକ ପୋକ, ସମ୍ବଳ ପୋକକୁ ମଧ୍ୟ ଦମନ କରେ। ଏହା ଛଡ଼ା ଆମେ ବ୍ୟବହାର କଣ କରିପାରିବା ନା, ବ୍ୟାସିଲିସ୍, ଥୁରିଏନ୍ ଜିସିସ୍, କୀଟନାଶକ କବକ, ଉପକାରୀ ଗଛର ପତ୍ର, ରସ ବା ପାଚନ, ପରଭୋଜୀ କୀଟ, ପରାଶ୍ରୟୀ କୀଟ, ପକ୍ଷୀ, ସଂଜ୍ଞା ଆକର୍ଷକ ଜନ୍ତା, ଆଲୋକ ଜନ୍ତା, ହଳଦିଆ ଅଠା ଜନ୍ତା ଓ ଅନ୍ୟାନ୍ୟ ଜନ୍ତା ଦ୍ୱାରା ମଧ୍ୟ ଆମେ କୀଟକୁ ପରିଚାଳନା କରିପାରିବା ଜୈବିକ ଉପାୟରେ।
1: ସେତେବେଳେ ଜୈବିକ ଚାଷରେ ରୋଗ ଦମନ ପ୍ରଣାଳୀ ସମ୍ବନ୍ଧରେ କିଛି କୁହନ୍ତୁ।
0: ଦେଖନ୍ତୁ, ନିରନ୍ତର କୃଷି

0: ବିକାଶ ପାଇଁ ଯେଉଁ ଜୈବ ରୋଗନାଶକ ବ୍ୟବହାର କରିବା ଆବଶ୍ୟକ। ଧରନ୍ତୁ ଆମର ମଇଁଷା ରୋଗ ଲାଗିଲା, 250 ଗ୍ରାମ ଆମେ ବେଲପତ୍ର ବା ତୁଳସୀ ପତ୍ରକୁ ଆମେ ଛେଚିବା, ତା ଦେହରେ 10 ଲିଟର ପାଣି ମିଶେଇବା, 1 ଘଣ୍ଟା ତାକୁ ଆମେ ବତୁରେଇବା, ତାକୁ ଆମେ ଭଲ ଭାବେ ଛାଣିଦେବା, ସପ୍ତାହକୁ ଆମେ 2 ଥର ଆକୁ ଆମେ ପତ୍ର ସିଞ୍ଚନ କରିପାରିବା। କିମ୍ବା ଯଦି ନାଗୁଆରୀ ଗଛ ଅଛି ତାହେଲେ 5 କିଲୋ ନାଗୁଆରୀ ପତ୍ର 5 ଲିଟର ଗୋମୂତ୍ରକୁ 3 ଦିନ ଆମେ ଭିଜେଇକିରି ସେ ଯେଉଁ ଦ୍ରବଣ ହେଇଥିବ ସେ ଦ୍ରବଣକୁ ଛାଣିବା, ଛାଣିକିରି ତାକୁ 90 ଲିଟର ପାଣିରେ ମିଶେଇ ତାକୁ ମଧ୍ୟ ପତ୍ର ସିଞ୍ଚନ କରିବା। ଆଉ ଗୋଟେ ରୋଗ କଥା କହିଦେଉଛି, ଯେମିତି ପତ୍ରପୋଡ଼ା ରୋଗ, ପତ୍ରପୋଡ଼ା ରୋଗ ଯଦି ଆମର ହେଲା ତାହେଲେ ଆମେ କ'ଣ କରିବା ନା 20 କେଜି ଗୋବର ଆଉ 200 ଲିଟର ପାଣିରେ ଆମେ ଗୋଳେଇବା, ଭଲ ଭାବେ ପତ୍ରଳା କନାଟେ ଛାଣିବା, ନହେଲେ ସ୍ପ୍ରେ ମେସିନ୍ର ନଜଲଟା ଚୋକ୍ କରିବ। ଏଇ ମିଶ୍ରଣକୁ ଆପଣ 50 ଲିଟର ପାଣି ମିଶେଇ 10 ଦିନକୁ ଥରେ ଲେଖାଏଁ ପତ୍ର ସିଞ୍ଚନ କଲେ ପତ୍ରପୋଡ଼ା ରୋଗ ମଧ୍ୟ ଭଲ ହେଇଯାଏ। ଏହା ଛଡ଼ା ଆମେ ସିଡ଼ୋମୋନାସ୍, ବ୍ୟାସିଲସ୍, ଟ୍ରାଇକୋଡର୍ମା, ଅଦା, ହଳଦୀ, ରସୁଣ, ପିଆଜ ଯୋଉ ତାର ରସ ପାଚନ ଦ୍ୱାରା ମଧ୍ୟ ଆମେ ଏଇ ରୋଗକୁ ପରିଚାଳନା କରିବା।
1: ସାର୍, ଅର୍ଗାନିକ ସାର୍ଟିଫିକେସନ ବା ଜୈବିକ ପ୍ରମାଣପତ୍ର ତା ବିଷୟରେ ସାର୍ କିଛି କୁହନ୍ତୁ।
0: ଜୈବିକ ପ୍ରମାଣପତ୍ର ଯୋଉଟା ଆପଣ ପଚାରିଲେ, ଏଥିପାଇଁ ଗୋଟିଏ ଆମର ସଂସ୍ଥା ଅଛି, ସେ ସଂସ୍ଥାର ନାଁ ହେଲା ଓଡ଼ିଶା ରାଜ୍ୟ ଜୈବ ପ୍ରମାଣନ ସଂସ୍ଥା। ଏଇଟା କୋଉଠି ଅଛି, ପ୍ଲଟ ନମ୍ବର 326 ବରମୁଣ୍ଡା ବସ୍ ଷ୍ଟାଣ୍ଡ ପାଖରେ, ପିନ୍ କହିଦେଉଛି ଭୁବନେଶ୍ୱର 751003। ତେଣୁ ଚାଷୀ ଭାଇ ଯଦି ବ୍ୟକ୍ତିଗତ ଭାବେ ମଧ୍ୟ ଦରଖାସ୍ତ କରିପାରିବେ କିମ୍ବା ଗ୍ରୁପ ହିସାବରେ ମଧ୍ୟ ଦରଖାସ୍ତ କରିପାରିବେ ଜୈବିକ ଚାଷ ପାଇଁ। ଗ୍ରୁପ ହିସାବରେ ଚାଷ କଲେ କମ୍ ଖର୍ଚ୍ଚ ହୁଏ ଏବଂ ଅଧିକ ଲାଭ ହୁଏ। ପ୍ରଥମେ ଚାଷୀ ଭାଇ ଆପଣ ଦରଖାସ୍ତ କରିବେ, ତାଙ୍କ ନାଁ କ'ଣ, ଠିକଣା କ'ଣ, ତାଙ୍କ ଆଇଡି ନମ୍ବର କେତେ, ତାଙ୍କର ଜମିବାଡ଼ିର ପଟ୍ଟା ବା ଆପଣ ROR ରେକର୍ଡ ଅଫ୍ ରାଇଟ୍ରେ ଆପଣ ଲ୍ୟାଣ୍ଡ ପର୍ଟିକୁଲାର ରହିବ, କ୍ରପ୍ ଡିଟେଲ୍ସ ରହିବ, ମାର୍କେଟ ଡିମାଣ୍ଡକୁ ଦେଖିକି କ୍ରପ୍ ସିଲେକ୍ସନ୍ କରିବେ। ଏସବୁ ଜିନିଷ ଆପଣ ଦେଲା ପରେ ଆପ୍ଲିକେସନ୍ ଇନ୍ସପେକ୍ଟର ତାଙ୍କର ଜଣେ ଅଛନ୍ତି ବା ମ୍ୟାନେଜର ଜଣେ ଅଛନ୍ତି ଏଇ ଯେଉଁ ଓଡ଼ିଶା ରାଜ୍ୟ ଜୈବ ପ୍ରମାଣନ ସଂସ୍ଥାରେ, ସେମାନେ କ'ଣ କରିବେ ନା ତାକୁ ସ୍କ୍ରୁଟିନି କରିବେ, ବିଭିନ୍ନ ଜିନିଷ ସେ ଦେଖିବେ, ଯାଇକିରି ଚେକ୍ କରିସାରିଲା ପରେ ସେ ଯେତେବେଳେ ସନ୍ତୁଷ୍ଟ ହେବେ ତାପରେ ସେମାନେ କ'ଣ କରିବେ ନା ପ୍ରଥମ ବର୍ଷ ଦେବେ ଆପଣଙ୍କୁ ସ୍କୋପ୍ ସାର୍ଟିଫିକେଟ୍, ତାପରେ ଦ୍ୱିତୀୟ ବର୍ଷରେ ସେ ସ୍କୋପ୍ ସାର୍ଟିଫିକେଟ୍ ଦେବେ, ତୃତୀୟ ବର୍ଷ ମଧ୍ୟ ସ୍କୋପ୍ ସାର୍ଟିଫିକେଟ୍ ଦେବେ, ଏଇ ଚତୁର୍ଥ ବର୍ଷ ବେଳକୁ ଆପଣ ଅର୍ଗାନିକ୍ ସାର୍ଟିଫିକେଟ୍ ଆପଣ ପାଇବେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟ ଆକୁ ରିନ୍ୟୁ କରିପାରିବେ। ସାର୍ଟିଫିକେଟ୍ ଆପଣ ପାଇସାରିଲା ପରେ ନ୍ୟାସନାଲ୍ ପ୍ରୋଗ୍ରାମ୍ ଫର୍ ଅର୍ଗାନିକ୍ ପ୍ରଡକ୍ସନ୍ ଯେଉଁ NPOP ରେ ଯେଉଁ ଫର୍ମରେ ଆପଣ ଯେଉଁ ଆମେ ପାଇବା ଏଇ ଲାଇସେନ୍ସ ପାଇସାରିଲା ପରେ ଆମର ଆଞ୍ଚଳିକ ବଜାର, ରପ୍ତାନୀ ବଜାର, ଏ ଦୁଇଟା ଯାକ ବଜାର ପାଇଁ ମଧ୍ୟ ଆମର ଜୈବ ଉତ୍ପାଦ ଠିକ୍ ତିଆରି ହେଇଗଲା, ତା ପାଇଁ ଆଉ କିଛି ଆମେ ଚିନ୍ତା କରିପାରିବା ନାହିଁ, କିଛି ଆମର ଆଶଙ୍କା ରହିବ ନାହିଁ।
1: ସାର୍, ଶେଷରେ ଆପଣ କ'ଣ ପରାମର୍ଶ ଦେବେ ଆମ ସମସ୍ତଙ୍କୁ?
0: ଏଇ ଜୈବିକ ଚାଷ ଏକାଧିକ୍ରମେ କ'ଣ କ'ଣ କରୁଛି ମୁଁ ଖାଲି କହୁଛି, ସେ ମୃତ୍ତିକା ସ୍ୱାସ୍ଥ୍ୟ, ପଶୁ ସମ୍ପଦ ସ୍ୱାସ୍ଥ୍ୟ, ମଣିଷର ସ୍ୱାସ୍ଥ୍ୟ, ଫସଲର ସ୍ୱାସ୍ଥ୍ୟକୁ ସେ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରଖେ, କାରଣ ଏଗୁଡ଼ିକ ପରସ୍ପର ପରସ୍ପରର ପରିପୂରକ। ଆଉ କ'ଣ କରେ ନା ଜୈବିକ ଚାଷ ଗୋଟେ ଜୈବ ବିବିଧତା ସବୁବେଳେ ବଜାୟ ରଖେ ଏବଂ ଏକ ପ୍ରଦୂଷଣ ମୁକ୍ତ ପରିବେଶ ସୃଷ୍ଟି କରିପାରେ। ତେଣୁ ଜୈବିକ ଚାଷରେ ଚାଷୀ ଭାଇ ଭଉଣୀଙ୍କ ମାନଙ୍କ ନିକଟରେ ଆଉ ଗୋଟିଏ ଭଲ ସୁବିଧା ହେଉଛି କ'ଣ, ଚାଷ ଖର୍ଚ୍ଚ କମିକିରି ଲାଭ ଟିକେ ଅଧିକ ହୋଇଥାଏ। ତେଣୁ ନିରନ୍ତର କୃଷିର ବିକାଶରେ ଜୈବିକ ଚାଷ ଏକାନ୍ତ ଅପରିହାର୍ଯ୍ୟ।
1: ଧନ୍ୟବାଦ ସାର୍,
0: ନମସ୍କାର।
2: ଆରେ ନିଦିଆ, କିଡେ ବଢିଆ କଥା କହିଲେ, ଏଇ ଜୈବିକ ଚାଷକୁ ନେଇ, ଜୈବିକ କୃଷିକୁ ନେଇ ମନଟା ଭାରି ଭଲ ଲାଗିଲା।
3: ସବୁଠୁ ବଡ କଥା ହେଲା, ଯଦି ନିରନ୍ତର କୃଷି କରିବାର ଅଛି ଆଉ ଏବେ ଯେମିତି କରୁଛେ ଆଉ 50 ବର୍ଷ ପରେ ଯଦି ସେମିତି କରିବାର ଅଛି ତାହେଲେ ଜୈବିକ କୃଷିକୁ ଆପଣେଇବା,
2: ବାସ୍ ଆଉ ନିରନ୍ତର ସେଇ କୃଷିକୁ କରି ଚାଲିବା। ଆରେ ନିଦିଆ, ଦେଖୁଛ ତ ଆମର ଚାରିଆଡ କେମିତି ବନ୍ୟା ମାଡି ଯାଇଛି, ଆମ ଚାଷୀ ଭାଇମାନେ ନିଶ୍ଚୟ ହନ୍ତସନ୍ତ ହଉଥିବେ। ଟେଲିଫୋନ ମାଧ୍ୟମରେ ଗୋଟେ ଚାଷୀ ଭାଇଙ୍କ ସହିତ ଫୋନରେ ମୁଁ କଥା ହେବି, ଦେଖିବା ତାଙ୍କ ଅଞ୍ଚଳରେ କେମିତି କଣ ବନ୍ୟାର ପ୍ରଭାବ ରହିଛି, ସେ ଆମକୁ ଫୋନରେ କହିବେ।
3: ହଉ ହଉ ହଉ, ତାହେଲେ ଲଗାଓ ଲଗାଓ, କଥା ହୁଅ।
4: ମୁଁ ଉମେଶ ଲେଙ୍କା, କୋରବେଦୀ ବରିକିଲା ଜଗତସିଂହପୁର କହୁଥିଲି। ବନ୍ୟାର ସ୍ଥିତି ବର୍ତ୍ତମାନ ପୁରା ଗାମ୍ଭୀର୍ଯ୍ୟପୂର୍ଣ୍ଣ ଦେଖିବାକୁ ଗଲେ, ଦେବୀ ନଦୀରେ ଯୋଉ ବନ୍ୟା ପାଣି ବର୍ତ୍ତମାନ ପ୍ରବେଶ କରିଛି, ତଳିଆ ଅଞ୍ଚଳରେ କିଛି ଚାଷ ଜମି ବର୍ତ୍ତମାନ ଜଳମଗ୍ନ ହୋଇଛି, ଯାହାଫଳରେ ଚାଷୀମାନେ ବର୍ତ୍ତମାନ ହନ୍ତସନ୍ତ ହଉଛନ୍ତି। ସେମାନେ ଯୋଉ ଧାନ ତଳି ପକେଇଥିଲେ ଧାନ ରୋଇ ପାରୁନାହାନ୍ତି, ସେ ତଳି ଗୁଡା ସବୁ ବୁଡିକି ରହିଛି। ତାପରେ ଯୋଉ ପନିପରିବା ଚାଷ କରୁଥିଲେ ସେ ମଧ୍ୟ ବହୁତ କ୍ଷତିଗ୍ରସ୍ତ ହେଇଛି, ଯାହାକି ବଜାରରେ ବର୍ତ୍ତମାନ ପନିପରିବା ଚାଷ ରେଟ୍ ହେଇଯାଇଛି। ଚାଷୀ କୂଳ ବର୍ତ୍ତମାନ ବହୁତ ନିରାଶ ହେଇଛନ୍ତି, ବର୍ତ୍ତମାନ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀମାନେ। ଅସୁବିଧା ତ ଏଠି ବହୁତ, ବର୍ତ୍ତମାନ ଯୋଉ କଚ୍ଚା ରୋଡ ଗୁଡାକ ଅଛି ସେଗୁଡା ମଧ୍ୟ ବିଚ୍ଛିନ୍ନ ହେଇଛି, ଯାହାକି ସେଟା ବୁଡିକି ରହୁଛି। ପ୍ରାୟ ଆମର ଏପଟ ଅଞ୍ଚଳରେ ଅନେକ ଜାଗା ଅଛି ବି ମାନେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଇଯାଉଛି, କଣ ମାନେ ପକ୍କା ରୋଡ ନାହିଁ, କଚ୍ଚା ରୋଡ ବି ଅଛି, ସେ କଚ୍ଚା ରୋଡ ବି ବୁଡି ଯାଇଛି, ଗମନାଗମନ କରିବା ପାଇଁ ଅସୁବିଧା ଅନୁଭବ କରୁଛନ୍ତି ଲୋକମାନେ। ଚାଷୀ ଭାଇମାନେ ତ ବର୍ତ୍ତମାନ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛି, ବିଶେଷ କରି ଧାନ ଫସଲ ଠୁ ଆରମ୍ଭ କରି ପନିପରିବା ଫସଲ ପର୍ଯ୍ୟନ୍ତ ବହୁତ କ୍ଷତିଗ୍ରସ୍ତ ହୋଇଛି, ଯାହାଫଳରେ ବର୍ତ୍ତମାନ ଯୋଉ ନୂଆ ସିଜିନ୍ ଆସିଲା ଚାଷୀ କୂଳ ବର୍ତ୍ତମାନ ମୁଣ୍ଡରେ ହାତ ବର୍ଷରେ ଯାଇକି ତଳିଟି ମଧ୍ୟ ପକେଇ ପାରୁନାହାନ୍ତି।

0: ଧାନ ଗଦା କରିକି ବର୍ତ୍ତମାନ ରଖିଲା ବେଳକୁ ପୁଣି ପାଣି ଭର୍ତ୍ତି ହେଇଯାଉଛି, ଆଉ ବଜାରରେ ବର୍ତ୍ତମାନ ଆମେ ପନିପରିବା ବି ଆକାଶ ଛୁଆ ରେଟ୍ରେ ବର୍ତ୍ତମାନ କିଣୁଛୁ।
1: ଇଏ ସତରେ ଆଉ ଇଏ ଆମ ଚାଷୀ ଭାଇଟିଏ ଭାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି, କିନ୍ତୁ ଆମ ସମସ୍ତଙ୍କୁ ଏଇ ସମୟରେ ଟିକେ ସତର୍କତା ଅବଲମ୍ବନ କରିବାକୁ ପଡିବ।
2: ଚାଷ ପାଇଁ ଯେତିକି ନିଜ ସ୍ୱାସ୍ଥ୍ୟ ପାଇଁ ବି ସେତିକି।
1: ହଁ,
2: ଆମେ ପାଣିକୁ ସିଝେଇକିରି ପିଇବା, ଗରମ ଗରମ ଖାଦ୍ୟ ଖାଇବା, ବାସି ଖାଦ୍ୟ ଖାଇବାନି, ଆଉ ଘର ଦ୍ଵାର ପ୍ରତି ଟିକେ ନିଘା ରଖୁଥିବା,
1: କାଳେ ଜନ୍ତୁ ଜୁନ୍ତା ପଶିଯିବେ। ଆଉ ତା ସହିତ ଆମେ ଯୋଉ ଗୃହପାଳିତ ପ୍ରାଣୀ ରଖୁଛେ ତାଙ୍କୁ ସ୍ୱଚ୍ଛ ପାଣି ପିଇବାକୁ ଦବା, ଆଉ ତାଙ୍କ ପାଇଁ ଯୋଉ ଖାଦ୍ୟ ପଦାର୍ଥ ଅଛି ତାକୁ ଟିକେ ଉଚ୍ଚା ସ୍ଥାନରେ ରଖିଥିବା। ଆଉ ତା ସହିତ ଅପା, ଇଏ ଆମର ଯଦି ପନିପରିବା ଗଛ ସବୁ ଅଛି ତାକୁ ଟିକେ ଢେର ଦେଇକି ଟେକି ଦଉଥିବା, ଆଉ କଣ?
2: ଠିକ କଥା କହୁଛୁ। ଆରେ ନିଧିଆ, ଆଜି ସକାଳେ ମୁଁ ଯାଇଥିଲି ଇଏ ପରିବା ଦିଟା ଆଣିବା ପାଇଁ, ଇଏ ପନିପରିବା ତ ଆକାଶ ଛୁଆଁ ଦର, ଏ ଛଚିନ୍ଦ୍ରା ଦିଟା ଭେଣ୍ଡି ଦିଟା ଧରିକିରି ଆସିଛି, ଇଏ ବଜାର ଦର କେତେ କଣ? ଆମର ଯୋଉ ବନ୍ୟା ପାଣିରୁ କିଛି ରକ୍ଷା ପାଇଛି ପରିବା, ତାକୁ ଆମେ ହାଟ ବଜାରକୁ ଦେଲେ ଆମେ ସିନା ଦର ଜାଣିଥିଲେ ତାକୁ ବିକ୍ରି କରିବା।
1: ଏବେ ମୁଁ ବଜାର ଦର କହୁଛି, ଶୁଣ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ପିଆଜ କିଲୋ ପ୍ରତି 23 ଟଙ୍କା, ଆଳୁ କିଲୋ ପ୍ରତି 18 ଟଙ୍କା, ଟମାଟୋ କିଲୋ ପ୍ରତି ସର୍ବୋଚ୍ଚ 37 ଟଙ୍କା, ଫୁଲକୋବି କିଲୋ ପ୍ରତି 42 ଟଙ୍କା, ବାଇଗଣ କିଲୋ ପ୍ରତି 43 ଟଙ୍କା, ଭେଣ୍ଡି କିଲୋ ପ୍ରତି 32 ଟଙ୍କା, ବନ୍ଧାକୋବି କିଲୋ ପ୍ରତି 23 ଟଙ୍କା, କ୍ୟାପ୍ସିକମ୍ କିଲୋ ପ୍ରତି 52 ଟଙ୍କା, ବିନ୍ସ କିଲୋ ପ୍ରତି 78 ଟଙ୍କା, କଲରା କିଲୋ ପ୍ରତି 60 ଟଙ୍କା, ଅଦା କିଲୋ ପ୍ରତି 240 ଟଙ୍କା ଏବଂ ରସୁଣ କିଲୋ ପ୍ରତି 182 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି।
2: ହଁ ରେ ନିଧିଆ, ବଜାର ଦରଟା ଆମେ ଜାଣିଲେ, ଆମେ ସଚେତନ ହେଲେ ଯୋଉ ମଧ୍ୟସ୍ଥି ମାନେ ଆସିକି ଆମ ପାଖରୁ ପରିବା ନଉଥିଲେ ସିଏ ଆଉ ଆମକୁ ଆଉ ଠକେଇ ପାରିବେନି।
1: ଇଏ ଆମର ପ୍ରାୟ ଯୋଉ କିଷାନ ବାଣୀ କାର୍ଯ୍ୟକ୍ରମ ଚାଲୁଛି, ଇଏ ତାର ପରା ଲକ୍ଷ୍ୟ ଆଉ ଉଦ୍ଦେଶ୍ୟ ସେଇଆ,
2: ଆମ ଚାଷୀ ଭାଇ ମାନେ କେମିତି ହଇରାଣରେ ହେବେନି, ଅସୁବିଧାରେ ପଡିବେନି କି ସମସ୍ୟାର ସମ୍ମୁଖୀନ ହେବେନି,
1: ତା ସହିତ ସଚେତନ ହେବେ, ସଜାଗ ହେବେ, ସବୁ ଜିନିଷକୁ ନିଘା ଦେବେ।
2: ଏମିତି କଥା ହଉଥିବା ନା ଉଠିବା ବା, ସମୟ ଇସାରା କଲାଣି ପରା ଆମର ଏଇ କିଷାନ ବାଣୀକୁ ଏଇଠି ରଖିବା ପାଇଁ।
1: ନାଇଁ ନାଇଁ, ଇଏ ପ୍ରଥମେ କୁହ, ତମ ମନ ଭଲ ଲାଗିଲା ଟି?
2: ତୋ ସାଙ୍ଗରେ ଟିକେ କଥା ହେଇକି ଭଲ ଲାଗିଲା, ତୁ ଭଲ ଭଲ କଥା ଦୀପଦ କହିଲୁ, ସିଏ ବି ମୋ ମନକୁ ଭାରି ମୋହି ନେଲା।
1: ହଉ, ଏମିତି ଆସୁଥିବା, କଥା ହଉଥିବ, ଏଇପରି ନୀଳା
2: ଲାଗିଥିବ। ଶ୍ରୋତା ବନ୍ଧୁ, ଏମିତି ଆମର ଏଇ କିଷାନ ବାଣୀ କାର୍ଯ୍ୟକ୍ରମ ଶୁଣୁଥିବେ, ଆପଣଙ୍କର ମତାମତ ଦଉଥିବେ, ସୁବିଧା ଅସୁବିଧା ଆମକୁ ଚିଠି ମାଧ୍ୟମରେ ଜଣଉଥିବେ।
1: ତାହେଲେ ଆଜି ପାଇଁ ବୈଠକ ଘରେ ଏତିକି,
2: ରହୁଛି ଶ୍ରୋତା ବନ୍ଧୁ, ନମସ୍କାର।

0: ନମସ୍କାର
1: ଶ୍ରୋତାବନ୍ଧୁ, ଆଜିର ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମରେ। ଆପଣମାନେ ପଠାଇଥିବା ଚିଠି ସବୁକୁ ନେଇ ଆଜି କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି ସଙ୍ଗୀତା ସାହୁ। ତେବେ ସଙ୍ଗୀତା ମ୍ୟାଡମ୍, ଦେଖିଲେ କୋଉ ଶ୍ରୋତାବନ୍ଧୁମାନେ ଚିଠି ପଠାଇଛନ୍ତି ଏବଂ କ'ଣ ଲେଖିଛନ୍ତି?
0: ଆଜ୍ଞା, ଆଜିର ପ୍ରଥମ ଚିଠିଟି ଲେଖି ପଠାଇଛନ୍ତି ମାମୁନି ମେହେର, ନମନ ମେହେର, ମହିମା ମେହେର, ଅଭି ମେହେର, ଓମ୍ ମେହେର ଏବଂ ସ୍ୱସ୍ତିକ ମେହେର, ଗ୍ରାମ ଝୁଲପାଲି, ଜିଲ୍ଲା ବରଗଡ଼ରୁ।
1: ଆଚ୍ଛା,
0: ସେମାନେ ଲେଖିଛନ୍ତି, ବର୍ତ୍ତମାନ ଜ୍ୱରର ସମୟ ଚାଲିଛି। କିଛିଦିନ ତଳେ ପ୍ରଚାର କରିଥିଲେ କୃଷି ସଂସାର କାର୍ଯ୍ୟକ୍ରମରେ ସଙ୍ଗୀତ ରୂପକ ମ୍ୟାଲେରିଆ ଜ୍ୱର ସମ୍ପର୍କରେ। ପୁଣି ଥରେ ସେହି ସଙ୍ଗୀତ ରୂପକକୁ ପ୍ରଚାର କରିବାକୁ ସେମାନେ ଅନୁରୋଧ କରିଛନ୍ତି। ତାପରେ ସେମାନେ ଲେଖିଛନ୍ତି ଯେ କୃଷି ସଂସାର କାର୍ଯ୍ୟକ୍ରମରେ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରିଥିଲେ ବ୍ୟାଘ୍ର ପ୍ରକଳ୍ପ ସମ୍ପର୍କରେ। କହିଥିଲେ ଅମିତା ଦାସ ବ୍ୟାଘ୍ର ସମ୍ପର୍କରେ ଅନେକ କିଛି ଜାଣିପାରିଥିବାରୁ ସେମାନେ ଅମିତା ଦାସଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତାପରେ ରବିବାର 26 ଜୁଲାଇ ମାସ ସ୍ୱାସ୍ଥ୍ୟ ସୂଚନାରେ ପ୍ରଚାର କରିଥିଲେ ଦାନ୍ତ ପୋକ ଖାଏ କାହିଁକି, ଏହି ଆଲୋଚନା ବେଶ ଶିକ୍ଷଣୀୟ ହୋଇପାରିଥିଲା, ସେଥିପାଇଁ ଡାକ୍ତର ପ୍ରଶାନ୍ତ କୁମାର ସ୍ୱାଇଁ ଆଜ୍ଞାଙ୍କୁ ସେମାନେ ଧନ୍ୟବାଦ ଜଣାଇଛନ୍ତି।
1: ନିଶ୍ଚିତ ଭାବରେ ଶ୍ରୋତା ବନ୍ଧୁ, ଆପଣମାନେ ଜଣାଇଥିବା ଧନ୍ୟବାଦ। ଏଇଠି ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଆମେ ଜଣାଇଦେଉଛୁ ଏବଂ ଯାହା ଆପଣ ଅନୁରୋଧ କରିଛନ୍ତି ଯେ ସଙ୍ଗୀତ ରୂପକକୁ ପୁନଃ ପ୍ରସାରଣ କରିବା ପାଇଁ, ଠିକ୍ ସମୟ ବ୍ୟବଧାନ ପରେ ଆମେ ତାକୁ ପୁନଃ ପ୍ରସାରଣ କରିବାର ବ୍ୟବସ୍ଥା କରିବୁ। ତେବେ ଆଶା କରିବୁ ଯେ ଆପଣ ନିୟମିତ ଭାବରେ କାର୍ଯ୍ୟକ୍ରମ ଶୁଣୁଥିବେ ଏବଂ ଏଭଳି ଚିଠି ଆମର କାର୍ଯ୍ୟକ୍ରମକୁ ଲେଖୁଥିବେ। ଧନ୍ୟବାଦ ପୁଣି ଥରେ ଆପଣଙ୍କର ଏ ଚିଠି ପାଇଁ। ଦେଖିଲେ ପରବର୍ତ୍ତୀ ଚିଠି
0: ଲେଖି ପଠାଇଛନ୍ତି ସତ୍ୟଭାମା ଏବଂ ଲିଙ୍ଗରାଜ ମେହେର, ରେମଣ୍ଡା, ଜିଲ୍ଲା ବରଗଡ଼ରୁ। ସେମାନେ ଲେଖିଛନ୍ତି ଯେ ସନ୍ଧ୍ୟାଜ୍ୟୋତି କାର୍ଯ୍ୟକ୍ରମରେ ଗୀତିକାର ମନୋଜ କୁମାର ମହାନ୍ତିଙ୍କ ସହିତ ସାକ୍ଷାତକାର ପ୍ରଚାର କରିଥିଲେ, ସେଥିରୁ କବିଙ୍କ ଜୀବନ ବିଷୟରେ ଅନେକ କଥା ଜାଣି ହୋଇଥିଲା। ତାପରେ ଆଜିର ଭାବନାରେ ଶିବାନୀ ଲାଲଙ୍କ ଏକତା ହିଁ ବଳ ଆଲୋଚନାଟି ଖୁବ୍ ସୁନ୍ଦର ହୋଇପାରିଥିଲା ବୋଲି ସେମାନେ ଲେଖିଛନ୍ତି। ଘର ସଂସାର କାର୍ଯ୍ୟକ୍ରମରେ ଅନନ୍ୟା ବେହେରାଙ୍କ ଆଲୋଚନା ଓଡ଼ିଆ ସାହିତ୍ୟରେ ନାରୀ ଏକ ଦଳିତ ଅନୁଭବ, ନାରୀ ଶିକ୍ଷାର ଅଭାବ ହିଁ ଏହାର ମୁଖ୍ୟ କାରଣ ବୋଲି ମନେ ହେଲା। ଏଥିରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ସେମାନେ ଧନ୍ୟବାଦ ଜଣାଇଛନ୍ତି। 28 ଜୁଲାଇ ମାସ ମୋବାଇଲ ଆପ୍ରେ ଦିନ ସାରା ଷ୍ଟେସନ ଅନଭେଲେବୁଲ କାହିଁକି ଆସିଲା ବୋଲି ପ୍ରଶ୍ନ ପଚାରିଛନ୍ତି।
1: ଧନ୍ୟବାଦ ଶ୍ରୋତା ବନ୍ଧୁ ଆପଣଙ୍କର ଚିଠି ପାଇଁ। କାର୍ଯ୍ୟକ୍ରମ ଶୁଣିକି ଆପଣମାନେ ଉପକୃତ ହୋଇପାରିଛନ୍ତି, ସେଥିପାଇଁ ଆମେ ମଧ୍ୟ ଖୁସି। ଆଶା କରିବୁ ପରବର୍ତ୍ତୀ ସମୟରେ ମଧ୍ୟ ଆପଣମାନେ କାର୍ଯ୍ୟକ୍ରମ ଶୁଣିବେ। ଆପଣ ଜଣାଇଥିବା ଧନ୍ୟବାଦ। ଏଇଠି ସମ୍ପୃକ୍ତ କାର୍ଯ୍ୟକ୍ରମର ବ୍ୟକ୍ତିବିଶେଷଙ୍କୁ ଆମେ ଜଣାଇଦେଉଛୁ। ତାପରେ ନ୍ୟୁଜ୍ ଅନ୍ AIR ଆପ୍ କିମ୍ବା ଯେଉଁ ମୋବାଇଲ୍ ଆପ୍ ମାଧ୍ୟମରେ କାର୍ଯ୍ୟକ୍ରମ ଶୁଣାଯାଇପାରିନଥିଲା ବୋଲି ଯାହା ଲେଖିଛନ୍ତି, ତେବେ କାହିଁକି କାର୍ଯ୍ୟକ୍ରମ ପ୍ରସାରିତ ହୋଇନଥିଲା ସେହି ମୋବାଇଲ୍ ଆପ୍ ଜରିଆରେ ଆମେ ସମ୍ପୃକ୍ତ ଯାନ୍ତ୍ରିକ ବିଭାଗକୁ ଆମେ ଜଣାଇଦେବୁ ଏବଂ ତାର ତଥ୍ୟ ଆସିଲେ ଆପଣଙ୍କୁ ନିଶ୍ଚିତ ଭାବରେ କାହିଁକି ଯାଇପାରିନଥିଲା ତାର କାରଣ ହୁଏତ କୁହାଯାଇପାରେ। ଧନ୍ୟବାଦ ଆପଣଙ୍କୁ ଆପଣଙ୍କର ଏହି ଚିଠି ପାଇଁ ପୁଣି ଥରେ।
0: ଏହି ଚିଠିକୁ ଲେଖି ପଠାଇଛନ୍ତି ସୁବଳ କୁମାର ସାହୁ, ରାଧାକାନ୍ତ ଭୋଇ, ଚୈତନ୍ୟ ପଟେଲ, କରମସାନି ସାହୁ ଏବଂ ନାଗୁ ମହାପାତ୍ର, ଗ୍ରାମ ପୋଷ୍ଟ ପହଣ୍ଡି ଭାୟା ବିଜେପୁର, ଜିଲ୍ଲା ବରଗଡ଼ରୁ। ସେମାନେ ଲେଖିଛନ୍ତି ଜୁଲାଇ 1 ବୁଧବାର ସନ୍ଧ୍ୟା 5:02 ଲୋକଗୀତ କାର୍ଯ୍ୟକ୍ରମରେ କେଦାର ସୋନାନୀ ଏବଂ ସାଥୀଙ୍କ ପରିବେଷିତ ଖଞ୍ଜଣି ଭୋଜନ ବହୁତ ଭଲ ହୋଇଥିଲା। ସେଦିନ ସକାଳ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧରେ ମାନସ ଆଜ୍ଞାଙ୍କ ଶ୍ରୋତାମାନଙ୍କ ସହିତ ବାର୍ତ୍ତାଳାପ ସାଙ୍ଗକୁ ଗୀତଗୁଡ଼ିକ ବେଶ ଶ୍ରୁତିମଧୁର ହୋଇପାରିଥିଲା। ସେଦିନ ଯୁବବାଣୀ କାର୍ଯ୍ୟକ୍ରମରେ ପ୍ରିୟା ଶତପଥୀଙ୍କ ଉପସ୍ଥାପନା ପ୍ରାରମ୍ଭିକ ପର୍ଯ୍ୟାୟରେ ପରିବେଶକୁ ନେଇ ସୁନ୍ଦର ଭାବରେ ବଖାଣିଥିଲେ, ତାହା ମଧ୍ୟ ଖୁବ୍ ଭଲ ଲାଗିଥିଲା। ସେଥିପାଇଁ ଏହି ସମସ୍ତ କାର୍ଯ୍ୟକ୍ରମରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ସେମାନେ ଧନ୍ୟବାଦ ଜଣାଇଛନ୍ତି।
1: ପ୍ରଥମେ ତ ଆମେ ଆପଣଙ୍କୁ ଧନ୍ୟବାଦ ଜଣାଇବୁ ଶ୍ରୋତା ବନ୍ଧୁ, ଏଇଥିପାଇଁ ଯେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି, ଚିଠି ମଧ୍ୟ ଲେଖୁଛନ୍ତି। ଆପଣମାନଙ୍କର ଏ ପ୍ରକାରର ପ୍ରଶଂସା ଭରା ଚିଠି ନିଶ୍ଚିତ ଭାବରେ ଆମର ଉପସ୍ଥାପକ ଉପସ୍ଥାପିକାମାନଙ୍କୁ ଆହୁରି ଉତ୍ସାହିତ କରିବ ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ପ୍ରସ୍ତୁତ କରି ପ୍ରଚାର କରିବା ପାଇଁ ଏବଂ ତାଙ୍କର ଉପସ୍ଥାପନା ଶୈଳୀକୁ ଆହୁରି ଉଚ୍ଚତର କରିବା ପାଇଁ। ଧନ୍ୟବାଦ ଆପଣଙ୍କୁ ଆପଣମାନଙ୍କର ଏହି ଚିଠି ପାଇଁ। ଆଶା କରିବୁ ଆପଣମାନେ ଏମିତି କାର୍ଯ୍ୟକ୍ରମ ଶୁଣିବେ ଏବଂ ଚିଠି ଲେଖିବେ।
0: ପରବର୍ତ୍ତୀ ଚିଠିଟି ଲେଖି ପଠାଇଛନ୍ତି ଲକ୍ଷ୍ମୀନାରାୟଣ ବାଘ, ଗ୍ରାମ ସିଣ୍ଡୋଲ ଉପରପଡ଼ା, ପୋଷ୍ଟ 4 ଭଟା, ଭାୟା ତର୍ଭା।

0: ସୁବର୍ଣ୍ଣପୁରରୁ ସେ ଲେଖିଛନ୍ତି, ଜୁଲାଇ ମାସ 18 ତାରିଖ ଶନିବାର ସକାଳ 7:10ରେ ସ୍ୱାସ୍ଥ୍ୟ ସୂଚନାରେ ପ୍ରଚାର କରିଥିଲେ ଡାକ୍ତର ପ୍ରଶାନ୍ତ କୁମାର ସ୍ୱାଇଁଙ୍କ ଆଲୋଚନା ପାଟିରୁ ଦୁର୍ଗନ୍ଧ କାହିଁକି ବାହାରି ସକାଳ 7:35ରେ ସୃଜନିକା କାର୍ଯ୍ୟକ୍ରମରେ କବି ଡକ୍ଟର ରାମଚରଣ ପ୍ରଧାନଙ୍କ କବିତା ଏବଂ ସେଦିନ ସନ୍ଧ୍ୟା 5:02ରେ ଲୋକଗୀତ କାର୍ଯ୍ୟକ୍ରମରେ ବୁଦ୍ଧରାମ ଗଡ୍ଡିଆ ଏବଂ ସାଥୀଙ୍କ ପରିବେଷିତ ଭାଗବତ ମେଳା, 20 ତାରିଖ ସୋମବାର ସନ୍ଧ୍ୟା 5:02ରେ ଲୋକଗୀତ କାର୍ଯ୍ୟକ୍ରମରେ ପ୍ରଚାରିତ ରାଧେଶ୍ୟାମ ପଣ୍ଡା ଏବଂ ସାଥୀଙ୍କ ପରିବେଷିତ ପାଲା, ଯୁବବାଣୀ କାର୍ଯ୍ୟକ୍ରମର ଶବ୍ଦମଞ୍ଚରେ କଣ୍ଠଶିଳ୍ପୀ ପୂଜା ମୁଣ୍ଡାଙ୍କ ସହିତ ସାକ୍ଷାତକାର, ମଙ୍ଗଳବାର ଦିନ ସ୍ୱାସ୍ଥ୍ୟ ସୂଚନାରେ ଡାକ୍ତର ସ୍ମୃତିରେଖା ଓ ତାଙ୍କ ଆଲୋଚନା ବେକବ୍ୟଥାର କାରଣ ଓ ଉପଚାର, ସେଦିନ ସକାଳ 7:35ରେ ପ୍ରଚାରିତ ସମ୍ବଲବାଣୀ, 22 ତାରିଖ ବୁଧବାର ସକାଳ 7:10ରେ ସ୍ୱାସ୍ଥ୍ୟ ସୂଚନାରେ ଡାକ୍ତର ସ୍ମୃତିରେଖା ଓ ତାଙ୍କ ଆଲୋଚନା ବିଶ୍ୱ ମସ୍ତିଷ୍କ ଦିବସ ବିଷୟରେ, ଏହି ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ବହୁତ ଭଲ ଲାଗିବା ସହିତ ମନଛୁଆଁ ତଥା ହୃଦୟସ୍ପର୍ଶୀ ହେବା ସହ ଶିକ୍ଷଣୀୟ ମଧ୍ୟ ହୋଇପାରିଥିଲା, ତେଣୁ ଏହି ସବୁ କାର୍ଯ୍ୟକ୍ରମରେ ସମ୍ପୃକ୍ତ ବ୍ୟକ୍ତିବିଶେଷକୁ ସେ ଧନ୍ୟବାଦ ଜଣାଇଛନ୍ତି।
1: ନିଶ୍ଚିତ ଭାବରେ ଶ୍ରୋତବନ୍ଧୁ, ଆପଣ ଜଣାଇଥିବା ଧନ୍ୟବାଦ। ଏଇଠି ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଆମେ ଜଣାଇଦେଉଛୁ ଏବଂ ଆଶା କରିବୁ ଅନ୍ୟାନ୍ୟ ସବୁ କାର୍ଯ୍ୟକ୍ରମ ଆମର ରହିଛି, ସଙ୍ଗୀତର କାର୍ଯ୍ୟକ୍ରମ, ନାଟକ କାର୍ଯ୍ୟକ୍ରମ ସବୁ ରହିଛି, ତାକୁ ମଧ୍ୟ ଆପଣ ଶୁଣିବେ ଏବଂ ସେ ସମ୍ପର୍କରେ ମଧ୍ୟ ଆପଣ ଚିଠି ଲେଖିବେ ବୋଲି ଆମେ ଆଶା କରୁଛୁ। ଧନ୍ୟବାଦ ଆପଣଙ୍କର ଚିଠି ପାଇଁ ପୁଣି ଥରେ।
0: ଏହି ଚିଠିଟି ଲେଖି ପଠାଇଛନ୍ତି ଚିତ୍ତରଞ୍ଜନ ବାରିକ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ସମ୍ବଲପୁର। ସେ ଲେଖିଛନ୍ତି, ଘର ସଂସାର କାର୍ଯ୍ୟକ୍ରମରେ ମଞ୍ଚ କଳାକାର ମୁଗ୍ଧା ଦାସଙ୍କ ସହ ସାକ୍ଷାତକାର, କାର୍ଯ୍ୟକ୍ରମରୁ ତାଙ୍କର ନାଟ୍ୟ ଜୀବନର ଅନେକ ଅକୁହା କଥା, ସଙ୍ଗୀତ ଜୀବନର ମଧ୍ୟ ଅନେକ କଥା ଜାଣିହେଲା, କିନ୍ତୁ ତାଙ୍କ ଅଭିନୟର ବାସ୍ତବତା ସମ୍ପର୍କରେ ଜଣାଇଥିଲେ ଶ୍ରୋତାମାନେ ଖୁସି ହୋଇପାରିଥାନ୍ତେ ବୋଲି ସେ ଲେଖିଛନ୍ତି। ଅନେକ ଦିନ ତଳେ ପ୍ରଚାରିତ ନାଟକ ମାଂସର ବିଳାପ ପୁନଃ ପ୍ରଚାର କରିବାକୁ ସେ ଲେଖିଛନ୍ତି। ତା ଛଡ଼ା କେଦାରଗୌରୀ ଗୀତିନାଟ୍ୟ କେଦାରଗୌରୀର ବି ପୁନଃ ପ୍ରସାରଣ ପାଇଁ ସେ ଅନୁରୋଧ କରିଛନ୍ତି।
1: ଧନ୍ୟବାଦ ଶ୍ରୋତାବନ୍ଧୁ ଆପଣଙ୍କର ଚିଠି ପାଇଁ। ଆପଣ ଯାହା କହିଛନ୍ତି ଯେ ସେ ସାକ୍ଷାତକାରରେ ତାଙ୍କର ଜୀବନର କଥା କହିଥିଲେ ଆହୁରି ଭଲ ହୋଇଥାନ୍ତା ବୋଲି, ତ ସେଇ ସାକ୍ଷାତକାର ସମୟରେ ଯାହା ବି ପ୍ରଶ୍ନ ଉତ୍ତର ହୋଇଥିଲା ସେଇଥିରୁ ଆପଣ ଯାହା ଶୁଣିଲେ ଶୁଣିଲେ ଏବଂ ଆପଣ ଯାହା ଶୁଣିବା ପାଇଁ ଚାହୁଁଛନ୍ତି ହୁଏତ ତାହା ଆପଣଙ୍କର ବ୍ୟକ୍ତିଗତ ଇଚ୍ଛା ହୋଇପାରେ, ତେବେ ଧନ୍ୟବାଦ ଆପଣଙ୍କର ଏଇ ଚିଠି ପାଇଁ। ଆଉ ନାଟକ ସମ୍ପର୍କରେ ଆପଣ ଯାହା ଲେଖିଛନ୍ତି ଯେ ମାଂସର ବିଳାପ ନାଟକକୁ ପୁନଃ ପ୍ରସାରଣ କରିବା ପାଇଁ, ଆମେ ତ ଅନୁରୋଧ କରିବୁ ଶ୍ରୋତା ବନ୍ଧୁ ଆପଣ ନିୟମିତ କାର୍ଯ୍ୟକ୍ରମ ଶୁଣୁଥାନ୍ତୁ, ଏଇ ନିକଟ ଭବିଷ୍ୟତରେ ନିଶ୍ଚିତ ଭାବରେ ସେ ନାଟକ ଶୁଣିପାରିବେ। ଦେଖିଲେ ପରବର୍ତ୍ତୀ ଚିଠି।
0: ପରବର୍ତ୍ତୀ ଚିଠିଟି ଲେଖି ପଠାଇଛନ୍ତି ଚକ୍ରଧର ଦାନୀ, ଦାନୀପାଲି, ବିନକା, ଜିଲ୍ଲା ସୁବର୍ଣ୍ଣପୁରରୁ। ସେ ଜୁଲାଇ ମାସ 29 ତାରିଖ ସକାଳ 9:00ରେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ ଶୁଣିଛନ୍ତି। ତାଙ୍କୁ କାର୍ଯ୍ୟକ୍ରମଟି ବହୁତ ଭଲ ଲାଗିଛି, ଶ୍ରୋତାଙ୍କ କଥା ସହିତ ଗୀତଗୁଡ଼ିକ ତାଙ୍କର ପ୍ରିୟ ହୋଇପାରିଛି। ତାପରେ ସେ ଲେଖିଛନ୍ତି, ସେଦିନ ରାତି 7:30ରେ କୃଷି ସଂସାର କାର୍ଯ୍ୟକ୍ରମରେ ଜଣେ ସଫଳ ଚାଷୀ ଅର୍ଥାତ୍ ଧାନ ଚାଷ କରିବା ସଙ୍ଗେ ସଙ୍ଗେ ପ୍ରାୟ ସମସ୍ତ ପନିପରିବା, ଡାଲି ଜାତୀୟ ଖାଦ୍ୟ, ତୈଳ ଜାତୀୟ ଚାଷ କରି ବହୁତ ଲାଭବାନ ହୋଇ ଆତ୍ମନିର୍ଭରଶୀଳ ହୋଇପାରୁଛନ୍ତି। ତାଙ୍କ ସହିତ ଯେଉଁ ଆଲୋଚନା ଏବଂ ସାକ୍ଷାତକାର ପ୍ରଚାର କରିଥିଲେ ସେଥିପାଇଁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ସମସ୍ତ କର୍ମକର୍ତ୍ତାଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।
1: ଆପଣଙ୍କୁ ମଧ୍ୟ ଆମେ ଧନ୍ୟବାଦ ଜଣାଉଛୁ ଶ୍ରୋତାବନ୍ଧୁ, ଏଥିପାଇଁ ଯେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏବଂ ଚିଠି ମଧ୍ୟ ଲେଖୁଛନ୍ତି। ଆପଣ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଫୋନ୍ ଇନ୍ କାର୍ଯ୍ୟକ୍ରମ ଭଲ ଲାଗିଛି ଏବଂ କୃଷି ସଂସାର କାର୍ଯ୍ୟକ୍ରମରେ ସାକ୍ଷାତକାର ମଧ୍ୟ ଆପଣଙ୍କୁ ଭଲ ଲାଗିଛି। ଦେଖନ୍ତୁ ଶ୍ରୋତବନ୍ଧୁ, ଆକାଶବାଣୀ ସବୁବେଳେ ଚେଷ୍ଟା କରେ ଯେ ଶିକ୍ଷା, ସୂଚନା ଏବଂ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପ୍ରଚାର କରିବା ପାଇଁ, ଏବଂ ସେହି ମନୋରଞ୍ଜନ ମାଧ୍ୟମରେ ଶିକ୍ଷା ଏବଂ ସୂଚନା ମଧ୍ୟ ପ୍ରଦାନ କରିଥାଏ। ସେଦିନର କାର୍ଯ୍ୟକ୍ରମ ସବୁ ଆପଣଙ୍କୁ ଭଲ ଲାଗିଛି ଜାଣି ଆମେ ମଧ୍ୟ ଖୁସି। ଭବିଷ୍ୟତରେ ଆହୁରି ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ପ୍ରସ୍ତୁତ କରି ପ୍ରଚାର କରିବାର ବ୍ୟବସ୍ଥା କରିବୁ। କଥା ହେଲା ଯେ ଆପଣମାନେ ନିୟମିତ ଭାବରେ କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ ମତାମତ ମଧ୍ୟ ଦିଅନ୍ତୁ।
0: ପରବର୍ତ୍ତୀ ଚିଠିଟି ଲେଖି ପଠାଇଛନ୍ତି ସେବାରାମ ମେହେର, ପଡ଼ା ବିଜେପୁର, ଜିଲ୍ଲା ବରଗଡ଼ରୁ। ସେ ଲେଖିଛନ୍ତି, ଜୁଲାଇ ମାସ 24 ତାରିଖ ରବିବାର ଦିନ ମହାପ୍ରଭୁ ଜଗନ୍ନାଥ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଆକାଶବାଣୀ କଟକ କେନ୍ଦ୍ର ମାଧ୍ୟମରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ପ୍ରଚାରିତ ହୋଇଥିଲା। ସେଥିରୁ ଅନେକ କଥା ଜଗନ୍ନାଥ ସଂସ୍କୃତି ବିଷୟରେ ଜାଣି ହୋଇଥିଲା, ସେଥିପାଇଁ ଆକାଶବାଣୀ କଟକ କେନ୍ଦ୍ର ଏବଂ ଆକାଶବାଣୀ ସମ୍ବଲପୁର କେନ୍ଦ୍ରକୁ ସେ ଅଶେଷ ଧନ୍ୟବାଦ ଜଣାଇଛନ୍ତି ହୃଦୟରୁ। ତାପରେ ଜୁଲାଇ ମାସ 25 ତାରିଖ ସୃଜନିକା କାର୍ଯ୍ୟକ୍ରମରେ ଗାଳ୍ପିକ ପ୍ରକାଶ କୁମାର ସେଠଙ୍କ ଗଳ୍ପ ଏବଂ ସାକ୍ଷାତକାର ପ୍ରଚାର କରିଥିଲେ, ସେଥିରୁ ତାଙ୍କ ଜୀବନ ବିଷୟରେ ଅନେକ କିଛି ଜାଣିହେଲା, ତେଣୁକରି ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି। ତାପରେ ପ୍ରତି ମଙ୍ଗଳବାର ଘର ସଂସାରର ମହିଳାମାନଙ୍କ ପାଇଁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ସଖି ପ୍ରଚାରିତ ହେଉଛି। ସେଥିରେ ମହିଳାମାନଙ୍କ ବ୍ୟତୀତ ପୁରୁଷମାନେ କାହିଁକି ଅଂଶଗ୍ରହଣ କରୁଛନ୍ତି, ମହିଳାମାନଙ୍କୁ ସୁଯୋଗ କାହିଁକି ଦେଉନାହାନ୍ତି, ଆପଣ ଆଗରୁ ସୂଚନା ଦିଅନ୍ତୁ କେବଳ ମହିଳାମାନେ ଅଂଶଗ୍ରହଣ କରିପାରିବେ ବୋଲି। ଏବଂ ଏହି ଆମର ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ ମାଧ୍ୟମରେ ମଧ୍ୟ ସେ ଶ୍ରୋତାମାନଙ୍କୁ ଅନୁରୋଧ କରୁଛନ୍ତି ମହିଳାମାନଙ୍କୁ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ଦିଅନ୍ତୁ କହିକି।
1: ଧନ୍ୟବାଦ ଶ୍ରୋତା ବନ୍ଧୁ ଆପଣଙ୍କର ଏହି ଚିଠି ପାଇଁ। ଆପଣଙ୍କର ଏହି ଚିଠିରୁ ହୁଏତ ଶ୍ରୋତାମାନେ ଜାଣିପାରିଥିବେ ଯେ ଆପଣ କ'ଣ କହିବା ପାଇଁ ଚାହୁଁଛନ୍ତି। ତଥାପି ଶ୍ରୋତା ବନ୍ଧୁ ଆମେ କହିବୁ ଯେ ଆକାଶବାଣୀ ସମସ୍ତଙ୍କ ପାଇଁ ଖୋଲା, ସମସ୍ତଙ୍କ ପାଇଁ ଉନ୍ମୁକ୍ତ, ସମସ୍ତ ଶ୍ରୋତା ବନ୍ଧୁମାନେ ଆମର ଅତି ପ୍ରିୟ, ଯେ କେହି ବି ହୁଏତ ପ୍ରଶ୍ନ ପଚାରିପାରନ୍ତି, ତାଙ୍କର ମନର କଥା କହିପାରନ୍ତି। ଯଦିଓ ହେଲୋ ସଖୀ କାର୍ଯ୍ୟକ୍ରମ ଗୃହିଣୀମାନଙ୍କ ପାଇଁ, ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ, ତଥାପି ଆମେ କାହାକୁ ମନା କରିପାରିବା ନାହିଁ। ତେବେ ଆପଣଙ୍କର ଚିଠିରୁ ନିଶ୍ଚିତ ଭାବରେ ସେମାନେ ଜାଣିପାରିଥିବେ, ଏବଂ ଯଦି ମହିଳାମାନଙ୍କୁ ସୁଯୋଗ ଦେବା ପାଇଁ ସେମାନେ ଚେଷ୍ଟା କରିବେ ତାହେଲେ ଆହୁରି ଭଲ ହେବ। ତଥାପି ଆପଣଙ୍କୁ ଧନ୍ୟବାଦ ଆପଣଙ୍କର ଏହି ଚିଠି ପାଇଁ। ତେବେ ଦେଖିଲେ ପରବର୍ତ୍ତୀ ଚିଠି,
0: ମୋ ହାତରେ ତ ଆଉ କୌଣସି ଚିଠି ନାହିଁ।
1: ଓହୋ, ଆଚ୍ଛା ଆଚ୍ଛା, ତାହେଲେ କଥା ହେଲା କାର୍ଯ୍ୟକ୍ରମକୁ ଏଇଠି ରଖିବା
0: ନିଶ୍ଚିତ, କିନ୍ତୁ ତା ପୂର୍ବରୁ ଶ୍ରୋତାମାନଙ୍କୁ ମତାମତ ଲେଖି ପଠାଇବା ପାଇଁ ଆମର ଠିକଣାଟି କହି ରଖିବା,
1: କହି ଦିଅନ୍ତୁ।
0: ଆମର ଠିକଣାଟି ହେଲା ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ ସମ୍ବଲପୁର, ପିନ୍କୋଡ଼ଟି ହେଲା 7680001। ଶ୍ରୋତାମାନେ ସେମାନଙ୍କର ମତାମତ ଆମ ପାଖକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ପଠାଇ ପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 9437171571। ଶ୍ରୋତାମାନେ ହ୍ୱାଟ୍ସଆପ୍ ମାଧ୍ୟମରେ କେବଳ ବୁଧବାର ଦିନ ମତାମତ ପଠାଇ ପାରିବେ। ଆପଣମାନେ ଆପଣଙ୍କର ମତାମତ ଆମ ପାଖକୁ ଆମର ଇମେଲ୍ ଠିକଣାରେ ମଧ୍ୟ ପଠାନ୍ତୁ। ଆମର ଇମେଲ୍ ଠିକଣାଟି ହେଲା duty room AIR sambalpur@gmail.com।
1: ତେବେ ଶ୍ରୋତାବନ୍ଧୁ, ଆରଥରକ କାର୍ଯ୍ୟକ୍ରମ ପାଇଁ ଆପଣମାନଙ୍କ ପାଖରୁ ଅନେକ ସଂଖ୍ୟାରେ ଚିଠି ଆଶା ରଖି ଆଜିର ଏହି କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

ଶୁଣୁଥିଲେ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। କାର୍ଯ୍ୟକ୍ରମ ଉପସ୍ଥାପନା ସଙ୍ଗୀତା ସାହୁ ଓ ସନ୍ତୋଷ ପିଙ୍ଗ, ପ୍ରଯୋଜନା ସନ୍ତୋଷ ପିଙ୍ଗ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଗତ ଜୁଲାଇ ମାସ 31 ତାରିଖରେ ସରକାରୀ ମହିଳା ମହାବିଦ୍ୟାଳୟ ସମ୍ବଲପୁରଠାରେ ଭାରତୀୟ ନ୍ୟାୟ ସଂହିତା ଉପରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମର ବେତାର ବିବରଣୀ ଶୁଣନ୍ତୁ। ତଥ୍ୟ ସଂଗ୍ରହ କ୍ଷୀରୋଦ୍ର ସାହୁ, ଉପସ୍ଥାପନା ସୁଧାମୟୀ ତ୍ରିପାଠୀ, ପ୍ରଯୋଜନା ସନ୍ତୋଷ ପିଙ୍କ।
1: ଶ୍ରୋତାବନ୍ଧୁ ନମସ୍କାର। ଗତ ଜୁଲାଇ ମାସ 31 ତାରିଖରେ ସରକାରୀ ମହିଳା ମହାବିଦ୍ୟାଳୟ ସମ୍ବଲପୁର ପରିସରରେ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର କେନ୍ଦ୍ରୀୟ ସଞ୍ଚାର କାର୍ଯ୍ୟାଳୟ ସମ୍ବଲପୁର ପକ୍ଷରୁ ଭାରତୀୟ ନ୍ୟାୟ ସଂହିତା ଉପରେ ଏକ ସଚେତନତାମୂଳକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ପ୍ରମୋଦ ସରାପ, ଆଇନଜୀବୀ ବନ୍ଦିତା ମିଶ୍ର, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର କଳ୍ପନା ମେହେର, ଯୋଗେଶ ଚନ୍ଦ୍ର ଭୋଇ ଅତିଥି ଭାବରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ସ୍ୱାଗତ ସମ୍ଭାଷଣରେ ଡକ୍ଟର କଳ୍ପନା ମେହେର କହିଛନ୍ତି,

0: Então, composto by 6 Rishi Gautama. And this Nyaya Sutra based on 4 Delhi sources of knowledge, that is pratiksha, perception, anumanam, inference, upamanam, comparison, shabda, verbal testimony. We know that Manusmriti is the ancient text outlining social duties, ethics based on traditional dharma. Also, Ashokan rock and pillar inscriptions established the early moral and administrative laws across the Mauryan Empire. And we know that ancient judiciary system was well organized, hierarchy based on dharma. The moral and the ethical duty. And we know that from Manusmriti, guardianship to post protective armor, arthashastra script, enforcement of Bharatiya Nyaya Samhitas, expanded protection, the Indian judicial system reflects both progress and paradox. Students, our invited guest, Pramod sir and Vandita madam, they vividly describe about the Nyaya Samhita Indian Penal Code, which was established by the Britishers in 1860. And we must get to know about our judicial system, and this is for you. Once again, I welcome all of you to this workshop. Thank you. Thank you all.
1: कार्यक्रमर लक्ष्य ओ उद्देश्य विषय कहिछन्ति सेंट्रल ब्यूरो ऑफ कम्युनिकेशन कार्यालय संबलपुर रो सहायक निर्देशक मनमोहन पाढी
2: सहायक निर्देशक सूचना प्रसार मंत्रालय संबलपुर शाखा मंचरे उपस्थित आजकार मुख्य होस्ट तथा कॉलेज रो अध्यक्ष महोदय ଶ୍ରୀମତୀ କଳ୍ପନା ମେହେର ମ୍ୟାଡ଼ାମ୍, ତା ସହିତ ଆମ ଗହଣରେ ଦୁଇଜଣ ବିଶ୍ୱ ବିଶେଷଜ୍ଞ ଅର୍ଥାତ୍ ବିଶ୍ୱସ ପର୍ସନ ହିସାବରେ ଯୋଗ ଦେଇଛନ୍ତି, ସିନିୟର ଆଡ଼ଭୋକେଟ୍ ଶ୍ରୀ ପ୍ରମୋଦ କୁମାର ସରାଫ ଏବଂ ସିନିୟର ଆଡ଼ଭୋକେଟ୍ ଶ୍ରୀମତୀ ବନ୍ଦିତା ବିଶ୍ୱ ମ୍ୟାଡ଼ାମ୍, କଲେଜର ସମସ୍ତ ଅଧ୍ୟାପକ, ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର, ଅନ୍ୟ କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ଦୂରଦର୍ଶନ ଆକାଶବାଣୀରେ ଆସିଥିବା ଆମର ଷ୍ଟାଫ, ଆଜି ଆମେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ସମସ୍ତେ ଏଠି ଏକତ୍ରିତ ହେଇଛେ। ଆ ପୂର୍ବରୁ ଗୋଟେ ଜନସଚେତନ ରାଲିରେ ବି ଆପଣମାନେ ଭାଗ ନେଇଥିଲେ। ଆଜିକାର ଆଲୋଚନାର ବିଷୟ ରହିଲା ଭାରତୀୟ ନ୍ୟାୟ ବ୍ୟବସ୍ଥାରେ କିଭଳି ସରଳୀକରଣ ହେବ, ଲୋକ ନ୍ୟାୟ ପାଇବେ, ଦୋଷୀକୁ ଦଣ୍ଡ ମିଳିବ, ନ୍ୟାୟାଳୟର କାର୍ଯ୍ୟପ୍ରଣାଳୀରେ ଉନ୍ନତି ଆସିବ, ସଂସ୍କାର ଆସିବ, ନ୍ୟାୟ ଦେବାରେ କ୍ଷିପ୍ରତା ଆସିବ, ତ୍ୱରିତ ଦେଖାଦେବ, ସମୟ ସାପେକ୍ଷ ରହିବନି।
1: ଆଇନଜୀବୀ ବନ୍ଦିତା ମିଶ୍ର କହିଛନ୍ତି,
3: ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଆଉ ଯେନ୍ଟା ଇଣ୍ଡିଆନ୍ ଏଭିଡେନ୍ସ ଥିଲା ସେଟା ହେଲା ଭାରତୀୟ ସାକ୍ଷ୍ୟ ଅଧିକାର।

0: ଏହାସହ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରଶ୍ନ ଉତ୍ତର ପ୍ରତିଯୋଗିତା ହୋଇଥିଲା ଏବଂ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ ବାବୁ ଧନ୍ୟବାଦ ଅର୍ପଣ କରିଥିଲେ। ତାହେଲେ ଶ୍ରୋତାବନ୍ଧୁ, ଏହି ବେତାର ବିବରଣୀକୁ ଏଇଠି ଶେଷ କରୁଛୁ। ନମସ୍କାର।
1: ଗତ ଜୁଲାଇ ମାସ 31 ତାରିଖରେ ସରକାରୀ ମହିଳା ମହାବିଦ୍ୟାଳୟ ସମ୍ବଲପୁରଠାରେ ଭାରତୀୟ ନ୍ୟାୟ ସଂହିତା ଉପରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମର ବେତାର ବିବରଣୀ ଶୁଣୁଥିଲେ। ତଥ୍ୟ ସଂଗ୍ରହ କରିଥିଲେ କ୍ଷୀରୋଦ୍ର ସାହୁ, ଉପସ୍ଥାପନା ସୁଧାମୟୀ ତ୍ରିପାଠୀ, ପ୍ରଯୋଜନା ସନ୍ତୋଷ ପିଙ୍ଗ।

ଜିଲ୍ଲାପାଳ ମାନଙ୍କୁ ଦେଲେ ନିର୍ଦ୍ଦେଶ। ବନ୍ୟା ସହାୟତା ଲାଗି ଏସ୍ଡିଆର୍ଏଫ୍ର କେନ୍ଦ୍ରୀୟ ଅଂଶ ବାବଦେ ଓଡ଼ିଶାକେ 500 କୋଟି ଟଙ୍କା ମଞ୍ଜୁର କଲା କେନ୍ଦ୍ର ସରକାର। ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଲା ରାଜ୍ୟ କ୍ୟାବିନେଟ୍ର ବୈଠକ। ଭିନ୍ ଭିନ୍ ବିଭାଗର ବହୁଟି ପ୍ରସ୍ତାବକେ ମିଳିଲା ମଞ୍ଜୁରୀ। ଭୁବନେଶ୍ୱରଠାରେ ଏବେ ସୋମବାର 3 ତାରିଖ ବନ୍ଦ ରହିବା ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି। ଉଚ୍ଚଶିକ୍ଷା ବିଭାଗ ବନ୍ଦୀ ଥିବାର 7ଟା ବିଶ୍ୱବିଦ୍ୟାଳୟର 8ଟା ସରକାରୀ ମହାବିଦ୍ୟାଳୟର ମୂଲ ହେଲା 2026-27 ଶିକ୍ଷା ବଛର ଲାଗି ଇଣ୍ଟିଗ୍ରେଟେଡ୍ ଟିଚର ଏଜୁକେସନ୍ ପ୍ରୋଗ୍ରାମର ପହିଲା ବଛର ପାଠପଢ଼ା। ଗୁରୁ ସତ୍ୟନାରାୟଣ ବୈଦାରଙ୍କର ଜନ୍ମଦିନକେ ସ୍ମୃତା କରିକରି ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜାଗା ନଆଜ ପାଳନ କରାଯାଉଛି ସମ୍ବଲପୁରୀ ଦିନ। ଦେବଗଡ଼ ଜିଲ୍ଲାରେ ଅନୁଷ୍ଠିତ ହେଲା ଏକଲବ୍ୟ ଆଦର୍ଶ ଆବଶ୍ୟକ ବିଦ୍ୟାଳୟର ଜିଲ୍ଲାସ୍ତରୀୟ ନିର୍ମାଣ କମିଟିର ବୈଠକ। ବୌଦ୍ଧ ଜିଲ୍ଲାରେ ଅନୁଷ୍ଠିତ ହେଲା ଜିଲ୍ଲା ରଣନୀତି କାର୍ଯ୍ୟସୂଚୀ 2026 ଶୀର୍ଷକ ବୈଠକ। କମନୱେଲ୍ଥ ଗେମ୍ର ମହିଳା 60 କିଲୋଗ୍ରାମ ବଂଶିଥି ପ୍ରିୟଙ୍କା ଘଘାସ ପାଇଲେ ସ୍ୱର୍ଣ୍ଣ ପଦକ। 22ଟା ଗେଟ୍ ଦେଇକରି ଛଡ଼ାଯାଉଛି ହୀରାକୁଦ ଜଲଭଣ୍ଡାରର ବୟଡ୍ ପ୍ୟାନ୍। ବେଲବୁଡ଼ାର 6 ବଜେ ତକ 625.21 ଫୁଟ ରହିଛି ଜଳସ୍ତର। ଏବେ 24 ଘଣ୍ଟା ଭିତରେ ରାଜ୍ୟର ସବୁ ଜିଲ୍ଲାର କେତେଟା ଜାଗା ନ ହେଇପାରେ ଘଡ଼ଘଡ଼ି ସାଙ୍ଗେ ହାଲକାନୁ ମଧ୍ୟମ ଧରଣର ବର୍ଷା, ସୂଚନା ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜିର ମୁଖ୍ୟ ଖବର ଶେଷ ହେଲା। ଜୁହାର।

ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ, ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ସକାଳ 6:30ରେ ଆଜିର ଭାବନା ଉପସ୍ଥାପନା ଶିବାନୀ ଲାଲ। ସକାଳ 7:10ରେ ସ୍ୱାସ୍ଥ୍ୟ ସୂଚନା, ଏଥିରେ ଶୁଣିବେ କେବଳ ସ୍ତନ୍ୟପାନ କରାଇବାର ମହତ୍ତ୍ୱ, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ବାସନ୍ତୀ ତାଣ୍ଡିଆ। ସକାଳ 7:30ରେ ଟିକିଲି ମିଟିକିଲି, ଏଥିରେ ଶୁଣିବେ ବଡ଼ ଲୋକଙ୍କ କାହାଣୀ କ୍ରମରେ ଆଲୋଚନା ଓଡ଼ିଶୀ ନୃତ୍ୟଶିଳ୍ପୀ ସଂଯୁକ୍ତା ପାଣିଗ୍ରାହୀ ଆଲୋଚିକା ମଧୁଛନ୍ଦା ମହାପାତ୍ର। ସକାଳ 7:55ରେ ଶୁଣିବେ ସମବେତ କଣ୍ଠରେ ସୁଗମ ସଙ୍ଗୀତ। ସକାଳ 8:30ରେ ବେତାର ଧାରାବାହିକ ଫଗୁ ବାବୁଙ୍କ ସଂସାର। ଆଗାମୀକାଲି ଶୁଣିବେ ଏହାର 12ତମ ଭାଗ, ରଚନା ସୁରାଂଶୁ ପଟ୍ଟନାୟକ, ପ୍ରଯୋଜନା ମୁରଲୀଧର ପଣ୍ଡା। ସକାଳ 8:45ରେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ହେଲେ ଆଶିଷ ମହାନ୍ତି ଓ ବି ପୁଷ୍ପାଞ୍ଜଳି। ସକାଳ 9:00ରେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଦିନ 11:05ରେ ସଙ୍ଗୀତର ଲହର ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ହେଲେ ଭରତ ସାହୁ, ବୃନ୍ଦାବନ ଦାସ, ଶେଷଦେବ ଦାସ, ରାଜଲକ୍ଷ୍ମୀ ଦାସ ଓ ସୁନୀତି ବେହେରା। ଦିନ 12:30ରେ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ, ଦିନ 1:05ରେ ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ପ୍ରତ୍ୟୁଷ କୁମାର ଶତପଥୀ ଓ ବିଜୟଲକ୍ଷ୍ମୀ ନନ୍ଦ। ଦିନ 1:20ରେ ଘର ସଂସାର କାର୍ଯ୍ୟକ୍ରମରେ ଶୁଣିବେ ପ୍ରଗତିରେ ପ୍ରାଧ୍ୟାପିକା ଲକ୍ଷ୍ମୀପ୍ରିୟା ବେହେରାଙ୍କ ସହିତ ସାକ୍ଷାତକାର। ଦିନ 2:45ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ, ଅପରାହ୍ନ 3:00ରେ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା, ଏବଂ ଅପରାହ୍ନ 4:00ରେ ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ପୁନଃ ପ୍ରସାରଣ, ପୁଣି ଥରେ ହେଲୋ ଅନୁରୋଧ। ଏଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ରାତି 11:09:50। ଶେଷ ହେଲା ଆଜିର ଅଧିବେଶନ। ଆଗାମୀକାଲି ସକାଳ 5:53ରେ ଆରମ୍ଭ କରିବ ଆମର ପ୍ରଥମ ଅଧିବେଶନ। ଆଜି ପାଇଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।